ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 ହେବାକୁ ଯାଉଛି। ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 17 ଦିନ 2026 ଜୁନ୍ ମାସର 7 ତାରିଖ। ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ରେ 317.5 meter ତଥା 945 kHz ଏବଂ FM 101 MHz ଯୋଗେ ଏବଂ ନ୍ୟୁଜନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ପଡ଼ି ନଥିବାରେ ନୁହେଁ, ବରଂ ଯେତେଥର ପଡ଼ିବ ସେତେଥର ଉଠିବାରେ ଅଛି, କହିଛନ୍ତି ନେଲସନ୍ ମାଣ୍ଡେଲା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଫକୀରଚରଣ ପତି, ସଂଘମିତ୍ରା ପାଢ଼ୀ, ନମିତାରାଣୀ ପଟ୍ଟନାୟକ, ବୀରେନ୍ଦ୍ରନାଥ ନାଗ ଏବଂ ତପସ୍ୱିନୀ ପଟେଲ। ଗୀତଗୁଡ଼ିକୁ ରଚନା କରିଥିଲେ ଗୌରଚରଣ ଅଧିକାରୀ, ସୁଦର୍ଶନ ପଟ୍ଟନାୟକ, ଗୋରାଚାନ୍ଦ ମହାନ୍ତି, ପ୍ରଦୀପ କୁମାର ହୋତା ଏବଂ ବାବୁଲୁ ବାଗ।

ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ପୃଥିବୀର ସବୁଠାରୁ ପ୍ରଭାବଶାଳୀ ଦେଶ ହୋଇପାରିଛି, କାରଣ ଶିକ୍ଷା, ବିଜ୍ଞାନ, ଯାନ୍ତ୍ରିକ କୌଶଳ ତଥା ଅର୍ଥନୀତି କ୍ଷେତ୍ରରେ ଏହାର ପ୍ରଭୁତ୍ୱ ସମସ୍ତ ଦେଶମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଏହି ଦେଶର ଲୋକଙ୍କ ଜୀବନଶୈଳୀ, ଶିକ୍ଷାଗତ ଯୋଗ୍ୟତା ତଥା ଆତ୍ମନିର୍ଭରଶୀଳତା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ। କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା ଏକ ପ୍ରାଚୀନ ସଭ୍ୟତା ନୁହେଁ। ଏଠାରେ ଆଧୁନିକ ଜନବସତି ମାତ୍ର ଖ୍ରୀଷ୍ଟାବ୍ଦ 1607ରେ କିଛି ୟୁରୋପୀୟଙ୍କ ଯୋଗୁଁ ଆରମ୍ଭ ହୋଇଥିଲା। ଭାରତ ଓ ଚୀନକୁ ଖୋଜିବା ପାଇଁ କଲମ୍ବସ୍ ପଶ୍ଚିମକୁ ନା ସାମୁଦ୍ରିକ ଯାତ୍ରା କରିଥାନ୍ତେ, ନା ସେ ଉତ୍ତର ଓ ଦକ୍ଷିଣ ଆମେରିକା ପରି ବିଶାଳ ଭୂଖଣ୍ଡକୁ ବିଶ୍ୱ ପାଇଁ ଆବିଷ୍କାର କରିପାରିଥାନ୍ତେ। ତେବେ ଇଂରେଜଙ୍କ ଶାସନରେ ଅସନ୍ତୁଷ୍ଟ ହୋଇ ଆମେରିକାରେ ବିପ୍ଳବ ଆରମ୍ଭ ହେଲା ଏବଂ ଏହାର ନେତୃତ୍ୱ ନେଇଥିଲେ ଜର୍ଜ ୱାଶିଂଟନ୍। 1776 ଜୁଲାଇ 4 ତାରିଖରେ ଆମେରିକା ଇଂଲଣ୍ଡରୁ ଅଲଗା ହୋଇ ସ୍ୱାଧୀନତା ଘୋଷଣା କଲା ଏବଂ ଏକ ନୂତନ ସମ୍ବିଧାନ ପ୍ରଣୟନ ସହ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେଲା। କ୍ରୀତଦାସ ପ୍ରଥାର ବିଲୋପ ପାଇଁ ମଧ୍ୟ ଏକ ବଡ଼ ଜନ ଆନ୍ଦୋଳନ ଦ୍ୱାରା ଏହି ଦେଶରେ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦିଆଯାଇଥିଲା। ତେବେ ନାଗରିକମାନଙ୍କ ମଧ୍ୟରେ ନବଜାଗରଣର ମୁଖ୍ୟ କାରଣ ଥିଲା ଶିକ୍ଷା। ମାସାଚୁଏଟ୍ସ, ମିଚିଗାନ, ଓହିଓ, ଫ୍ଲୋରିଡ଼ା, ଟେକ୍ସାସ, କାଲିଫର୍ଣ୍ଣିଆ ଆଦି ଜାଗାରେ ବିଶାଳ ବିଶ୍ୱବିଦ୍ୟାଳୟମାନ ଗଢ଼ି ଉଠିଲା ଏବଂ ସେଠାରେ କଳା, ବିଜ୍ଞାନ, ସଂସ୍କୃତି, ଅର୍ଥନୀତି, ଇତିହାସ ଆଦିର ଅଧ୍ୟୟନ, ତର୍କ ତଥା ତର୍ଜମାର ମୁଖ୍ୟ ସ୍ଥାନ ଏହିସବୁ ବିଶ୍ୱବିଦ୍ୟାଳୟମାନ ଅଦ୍ୟାବଧି ରହିଆସୁଛନ୍ତି। ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ଅଦ୍ୟାବଧି ଆମେରିକୀୟ ଅନୁଷ୍ଠାନମାନେ ଅଗ୍ରଣୀ। ଭାରତର ସ୍ୱାଧୀନତା ପୂର୍ବରୁ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ ଏବଂ ସରୋଜିନୀ ନାଇଡ଼ୁ ଆଦି ଇଂଲଣ୍ଡର ବିଶ୍ୱବିଦ୍ୟାଳୟମାନଙ୍କରେ ପାଠ ପଢ଼ିଥିବା ବେଳେ ଭୀମରାଓ ଆମ୍ବେଦକର ନିଜର ଇଂଲଣ୍ଡର ପାଠପଢ଼ା ଶେଷ କରି PhD କରିଥିଲେ ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟରେ। ଆମେରିକୀୟ ଚିନ୍ତାଧାରା ଆମ୍ବେଦକରଙ୍କ ଜିଜ୍ଞାସାକୁ ଏକ ନୂତନ ଦୃଷ୍ଟିଭଙ୍ଗୀ ଦେବାରେ ସକ୍ଷମ ହୋଇଥିଲା। ଭାରତର ସମ୍ବିଧାନ ପ୍ରଣୟନ ସମୟରେ ମଧ୍ୟ ଆମେରିକୀୟ ସମ୍ବିଧାନରୁ କିଛି ଉଦ୍ଧୃତ ହୋଇପାରିଛି। ତେବେ ଆମେରିକାରେ ବିଭିନ୍ନ ଦେଶରୁ ଅନେକ ବିଦ୍ୟାର୍ଥୀ ଶିକ୍ଷାଗ୍ରହଣ ନିମନ୍ତେ ଯାଆନ୍ତି ତଥା ସେଠାରେ ସେମାନଙ୍କୁ ଯଥାମାନ୍ୟ କର୍ମନିଯୁକ୍ତି ମଧ୍ୟ ମିଳେ। ଏହାଦ୍ୱାରା ଶ୍ରମ ତଥା କର୍ମକୁଶଳତାର ସଠିକ୍ ପ୍ରୟୋଗ ଯୋଗୁଁ ଆମେରିକାର ଅର୍ଥନୀତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ଶିକ୍ଷା ତଥା ଗବେଷଣା ପାଇଁ ଆମେରିକୀୟ ଅନୁଷ୍ଠାନମାନଙ୍କୁ ପ୍ରତିବର୍ଷ ଯଥେଷ୍ଟ ପାଣ୍ଠି ମିଳେ। ଏସବୁ ଅନୁଦାନ ସରକାରୀ ନୁହେଁ, ବରଂ ପୁରାତନ ଛାତ୍ରମାନଙ୍କର ସଞ୍ଚିତ ଅର୍ଥ। ଅର୍ଥାତ୍ ବିଦ୍ୟାର୍ଥୀମାନେ ଯେଉଁ ଶିକ୍ଷାନୁଷ୍ଠାନରୁ ବିଦ୍ୟା ଗ୍ରହଣ କରି ଜୀବନରେ ସଫଳତା ପାଇଛନ୍ତି, ସମାଜରେ ପ୍ରତିଷ୍ଠିତ ହୋଇଛନ୍ତି, ସେମାନେ ନିଜ ଭବିଷ୍ୟତ ପିଢ଼ିଙ୍କ ପାଇଁ ଟଙ୍କା ଗଚ୍ଛିତ ନ ରଖି ସେହି ବିଦ୍ୟାନୁଷ୍ଠାନମାନଙ୍କୁ ଦାନ କରିଦିଅନ୍ତି, ଯାହାଫଳରେ ଆଜି ସେହି ବିଶ୍ୱବିଦ୍ୟାଳୟମାନେ ସରକାରୀ ସାହାଯ୍ୟ ବିନା ସମୃଦ୍ଧ ହୋଇପାରିଛନ୍ତି। ଏହି ବିଶ୍ୱବିଦ୍ୟାଳୟମାନଙ୍କର ବିଚାରଧାରା ମଧ୍ୟ ସ୍ୱତନ୍ତ୍ର ଏବଂ ଏହି ସ୍ୱତନ୍ତ୍ର ବିଚାରଧାରା ପାଇଁ ଏମାନେ ଆଜି ବିଶ୍ୱରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ହୋଇପାରିଛନ୍ତି। ତେବେ ଭାରତ ଭଳି ପ୍ରାଚୀନ ଦେଶ ଯେଉଁଠି ନାଳନ୍ଦା, ତକ୍ଷଶିଳା, ବଲ୍ଲଭୀ ଭଳି ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଗଣିତ, ବିଜ୍ଞାନ ଓ କଳାର କେନ୍ଦ୍ରବିନ୍ଦୁ ଥିଲା ଏବଂ ଦେଶ ବିଦେଶର କୋଣ ଅନୁକୋଣରୁ ହଜାର ହଜାର ଛାତ୍ର ଆସି ପାଠ ପଢ଼ୁଥିଲେ, ସେ ଦେଶରେ କୌଣସି ବିଶ୍ୱବିଦ୍ୟାଳୟ ଆଜି ବି ବିଶ୍ୱର 100 ବିଶ୍ୱବିଦ୍ୟାଳୟମାନଙ୍କରେ ନାହାନ୍ତି। କେବଳ ରାଜା ବଳି, କର୍ଣ୍ଣ ଏବଂ ହରିଶ୍ଚନ୍ଦ୍ର ଦାନ କରିବେ ଏବଂ ଏକଲବ୍ୟ ହିଁ ଗୁରୁଦକ୍ଷିଣା ଦେଲେ ଏ ସମାଜ ଉନ୍ନତି କରିବ ନାହିଁ। ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବଦଶାରେ ଅର୍ଜିଥିବା ଧନକୁ ସାମାଜିକ ଉନ୍ନତିରେ ଯତ୍କିଞ୍ଚିତ୍ ବିନିଯୋଗ କରିପାରିଲେ ଆମ ଦେଶ ମଧ୍ୟ ବିଶ୍ୱପଟଳରେ ହୃତଗୌରବ ଫେରିପାଇବ।

ଶୁଣୁଥିଲେ ଆଜିର ଭାବନା, ଉପସ୍ଥାପନା କଲେ ସୌଭାଗ୍ୟ କୁମାର ରଥ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 404ତମ ଭାଗ।

ଶ୍ରୀକୃଷ୍ଣ ସାତୋଟି ଦୁର୍ଦ୍ଦାନ୍ତ ଷଣ୍ଢକୁ ଦମନ କରିପାରିଲେ କୋଶଳ ରାଜକନ୍ୟା ସତ୍ୟାଙ୍କୁ ପାଇପାରିବେ। ସେ ବୃଷଭଙ୍କୁ ଦମନ ପୂର୍ବକ ସତ୍ୟାଙ୍କୁ ଲାଭ କରିଛନ୍ତି। ସତ୍ୟାଙ୍କ ପରେ ତାଙ୍କ ପତ୍ନୀ ଭାବରେ ଦ୍ୱାରକାକୁ ଆସିଛନ୍ତି ଭଦ୍ରା ଏବଂ ଲକ୍ଷଣା। ଏମାନଙ୍କ ବ୍ୟତୀତ ତାଙ୍କର ଆହୁରି ଷୋଳସହସ୍ର ଏକଶତ ପତ୍ନୀ ଥିଲେ। ସେମାନଙ୍କୁ ସେ ନାରକାସୁର ବନ୍ଦୀଗୃହରୁ ଉଦ୍ଧାର କରିଛନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ, ଆଜି ଏହାର 404ତମ ଭାଗ ଶୁଣିଲେ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର। ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଦୂରଦର୍ଶୀ ନେତୃତ୍ୱଥି ରାଜ୍ୟ ଶିଳ୍ପାୟନକେ ତୁର୍ତ୍ତି କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାଥି ହୋଇଥିବା 147 ନମ୍ବର ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରେନ୍ସ ଅଥରିଟି ବୈଠକଥି ମୋଟ 24 ଶିଳ୍ପ ପ୍ରକଳ୍ପକେ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପମାନଙ୍କ ଜରିଏ ରାଜ୍ୟ 3,793,33,00,00 ଟଙ୍କାର ପୁଞ୍ଜିନିବେଶ ହେବାର ସହିତ 19,924 ନୂଆ ନିଯୁକ୍ତି ସୁଯୋଗ ତିଆରି ହୋଇପାରିବା। ସମ୍ବଲପୁର ଝାରସୁଗୁଡ଼ା ବଲାଙ୍ଗୀର ସୁନ୍ଦରଗଡ଼ ସହିତ 14 ଜିଲ୍ଲାର ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା। ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ଦିଗେ ଏଇଟା ଗୋଟିଏ ବଡ଼ ପଦକ୍ଷେପ ହେବା ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରର 2 ଖେପେ 204 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିବେ। କାର୍ଯ୍ୟକ୍ରମଟି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହିତ ସାଂସଦ ବିଧାୟକମାନେ ଉପସ୍ଥିତ ରହିବେ। ସମ୍ବଲପୁରନ ଆୟୋଜିତ ହୋଇଥିବା ସମ୍ବଲପୁର କପ୍ କବାଡ଼ି ଟୁର୍ଣ୍ଣାମେଣ୍ଟଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍। କବାଡ଼ିକେ ଆମର ସାଂସ୍କୃତିକ ପ୍ରତୀକ ବୋଲିକରି ମୁଖ୍ୟମନ୍ତ୍ରୀ ଏ ଅବସରରେ କହିଛନ୍। ସମ୍ବଲପୁରର 9 ବ୍ଲକ୍ର ଷ୍ଟାଡିୟମ୍ ତିଆରି କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଏ ଅବସରରେ ଘୋଷଣା କରିଛନ୍। ଇତାର ସହିତ 25 କୋଟି ଟଙ୍କା ଖର୍ଚ୍ଚାଥି ଭିଏସ୍ଏସ୍ ଷ୍ଟାଡିୟମ୍ର ପୁନର୍ବିକାଶ ଲାଗି ଟେଣ୍ଡର ପ୍ରକ୍ରିୟା ମୂଲ ହୋଇଥିବା ବେଳେ 15 କୋଟି ଟଙ୍କା ଖର୍ଚ୍ଚାଥି ମନ୍ଦଲିଆ ପଡ଼ିଆନ ଗୋଟିଏ ଆଧୁନିକ ଫିଫା ଯୋଗ୍ୟତା ଥିବା ଫୁଟବଲ ଷ୍ଟାଡିୟମ୍ର ତିଆର କାମ ଚାଲୁଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଯୁବ ଖେଳାଳିମାନଙ୍କ ଲାଗି 100 ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ତିଆରି ହେବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୀମ ବରାଡ଼ ଆଉ ପ୍ରିୟଙ୍କା ପ୍ରଧାନଙ୍କ ସଫଳତାକେ ଯୁବପିଢ଼ିମାନଙ୍କ ଲାଗି ପ୍ରେରଣା ଆଏ ବୋଲି କହିଛନ୍। କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜନାରାୟଣ ମିଶ୍ର ଆଉ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହିତାଧିକାରୀମାନଙ୍କନୁ ଡାକ୍ତରଖାନାନ ଭର୍ତ୍ତି ହେବାର ଆଘର ଆଉ ଉତ୍ତରର ଖର୍ଚ୍ଚା ଆଦାୟ ନାଇଁ କରବାରକେ ରାଜ୍ୟ ସ୍ୱାସ୍ଥ୍ୟ ନିଶ୍ଚିତକରଣ ସମିତି SHAS ତରଫୁ ସବୁ ପଞ୍ଜିକୃତ ଡାକ୍ତରଖାନାକେ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଡମିଟ୍ ହେବାର ଆଘର 3 ଦିନ ଆଉ ଡିସ୍ଚାର୍ଜ ହେବାର ଉତ୍ତରୁ 15 ଦିନ ତକ ପରାମର୍ଶ, ଉଷୁ, ପରୀକ୍ଷା ଆଉ ଫଲୋ

ଜାଣିପାରିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ଚର୍ମରୋଗ ଓ ଆୟୁର୍ବେଦ ଉପଚାର, କହିବେ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର। ସକାଳ 7:30 ଶୁଣିପାରିବେ ଇଟିକିଲି ମିଟିକିଲି। ବଡ଼ ଲୋକଙ୍କ ଜୀବନୀକ୍ରମରେ ଏଥିରେ ଶୁଣିବେ ୱେଦର ୱିମେନ୍ ଅଫ୍ ଇଣ୍ଡିଆ ଅନ୍ନମଣି, କହିବେ ଗାୟତ୍ରୀ ମୁନା। ସକାଳ 7:55 ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀ ପ୍ରଫୁଲ୍ଲ କୁମାର ମହାନ୍ତି। ସକାଳ 8:30 ଶୁଣିବେ ବେତାର ଧାରାବାହିକ ନାଟକ ଫଗୁ ବାବୁଙ୍କ ସଂସାର, ଆଜି ଏହାର 8ମ ଅଧ୍ୟାୟ ଶୁଣିବେ। ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ, ଆଜି ଶିଳ୍ପୀ ବି ପୁଷ୍ପାଞ୍ଜଳି ଏବଂ ସୁଶାନ୍ତ କୁମାର ପାଣି। ସକାଳ 9 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ଶୁଣିପାରିବେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତର ଲହର। ଦିନ 12:30 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ଦିନ 1:05 ଶୁଣିବେ ସମ୍ବଲପୁରୀ ଗୀତ, ଆଜିର ଶିଳ୍ପୀ ମନସ୍ୱିନୀ ନାୟକ ଏବଂ ଗଗନ ବାଗ। ଦିନ 1:20 ଶୁଣିବେ ଘର ସଂସାର କାର୍ଯ୍ୟକ୍ରମର ପ୍ରଗତି, ଏଥିରେ ଶୁଣିବେ ଭାଗ୍ୟସିନୀ ପାତ୍ରଙ୍କ ସହ ସାକ୍ଷାତକାର। ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଦିନ 3 ଶୁଣିବେ କିସାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିସାନ ଭାଷାର କାର୍ଯ୍ୟକ୍ରମ ମକା ପୁପୁ ଛକା ଛକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍କ। ଅପରାହ୍ନ 4:02 ଶୁଣିବେ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02 ଶୁଣିପାରିବେ ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ। ସନ୍ଧ୍ୟା 5:30 ଶୁଣିବେ ଯୁବବାଣୀ, ଏଥିରେ ଆଜି କ୍ୟାମ୍ପସ୍ ବିଷୟରେ ଶୁଣିବେ। ସନ୍ଧ୍ୟା 6:10 ଶୁଣିବେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା। ସନ୍ଧ୍ୟା 6:30 ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ। ରାତି 7:30 ଶୁଣିପାରିବେ କୃଷି ସଂସାର, ଆଜି ଏଥିରେ ଶୁଣିବେ ସଙ୍ଗୀତ ରୂପକ ଫେର୍ ଫଲାମା ସୁନା, ରଚନା ଭୋଜରାଜ ପରୁଆ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର, ପ୍ରଯୋଜନା ସନ୍ତୋଷ ପିଙ୍କ। ରାତି 8:02 ଶୁଣିପାରିବେ ସୁଗମ ସଙ୍ଗୀତ, ଆଜିର କଣ୍ଠଶିଳ୍ପୀ ରୋଶନ ଖାନ ଏବଂ ବିଷ୍ଣୁଦେବ ପଣ୍ଡା। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା। ଆକାଶବାଣୀ ସମ୍ବଲପୁର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 147ତମ ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋଜ୍ କ୍ଲିୟରାନ୍ସ ଅଥରିଟି ବୈଠକରେ 24ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ 3,793 କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହେବା ସହ ପ୍ରାୟ 20,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବୈଠକରୁ ଜଣାପଡ଼ିଛି। ଇସ୍ପାତ ଓ ଧାତୁଭିତ୍ତିକ ଶିଳ୍ପ, ନବୀକରଣଯୋଗ୍ୟ ଶିଳ୍ପ, ବ୍ୟାଟେରୀ ଗାଡ଼ି ଉପକରଣ, ବସ୍ତ୍ର ଓ ପୋଷାକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପ ପ୍ରତିଷ୍ଠା କରାଯାଇ ରାଜ୍ୟରେ ନିଯୁକ୍ତିଭିତ୍ତିକ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର 3 ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ କାର୍ଡ଼ ମାଧ୍ୟମରେ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଡାକ୍ତରଖାନା ଛାଡ଼ିବାର 15 ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରାମର୍ଶ, ଔଷଧ ଓ ପରୀକ୍ଷା ପାଇଁ ହିତାଧିକାରୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବୀମା ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି ସମସ୍ତ ଅନୁବନ୍ଧିତ ଡାକ୍ତରଖାନାକୁ ଏ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି। ଅସ୍ତ୍ରୋପଚାର ହୋଇଥିବା ରୋଗୀମାନଙ୍କୁ ବିନା ମୂଲ୍ୟରେ ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ ରହିଛି। କବାଡ଼ି ଖେଳ ଗ୍ରାମାଞ୍ଚଳରୁ ସୃଷ୍ଟି ହୋଇ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଆମ ସଂସ୍କୃତିର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସମ୍ବଲପୁରଠାରେ ଆୟୋଜିତ ସମ୍ବଲପୁର କପ୍ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଖେଳରେ ଜୟପରାଜୟ ମୁଦ୍ରାର 2 ପାର୍ଶ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବ ଖେଳାଳିମାନଙ୍କ ପାଇଁ 100 ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଏବଂ ଏକ ବହୁମୁଖୀ ଷ୍ଟାଡିୟମ୍ ସହିତ ଜିଲ୍ଲାର ସମସ୍ତ 9 ବ୍ଲକ୍ରେ ବ୍ଲକ୍ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ବିଗତ 8 ମଧ୍ୟରେ ଗତକାଲି 8ମ ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। ଚଳିତ ମାସ 28 ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ ହେବ। ଭୋଟରମାନଙ୍କ ସୁବିଧା ନିମନ୍ତେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର 1950କୁ କଲ୍ କରି ସବିଶେଷ ବିବରଣୀ ପାଇପାରିବେ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ 2 ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରାଇବୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ଘରୋଇ ଏଲ୍ପିଜି ସିଲିଣ୍ଡର ଦର 29 ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଦର ଆଜିଠାରୁ ଦେଶରେ ଲାଗୁ ହେବ। ଗତ ମାର୍ଚ୍ଚ ମାସରେ ଏଲ୍ପିଜି ସିଲିଣ୍ଡର ଦର 60 ବୃଦ୍ଧି ପାଇଥିଲା। ଗ୍ରାମାଞ୍ଚଳର ଶିଶୁମାନଙ୍କୁ ଗୁଣାତ୍ମକ ତଥା ଉଚ୍ଚମାନର ଶିକ୍ଷା ସୁବିଧା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଅଧୀନରେ ନବରଙ୍ଗପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ 13 ନୂତନ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ରାଇଘର ବ୍ଲକ୍ରେ 5, ଝରିଗାଁ ବ୍ଲକ୍ରେ 6 ଓ କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକ୍ରେ 1 ଲେଖାଏଁ ବିଦ୍ୟାଳୟ ରହିଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବେଶ ଓ ବର୍ଜ୍ୟଜଳ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ଭଦ୍ରକ ଇଏନ୍ପି ନାମକ ଏକ ସାର୍ବଜନୀନ ଅନ୍ଲାଇନ୍ ଅଭିଯୋଗ ଆପ୍ର ଶୁଭାରମ୍ଭ କରାଯାଇଛି। ଏହି ଆପ୍ ମାଧ୍ୟମରେ ଜନସାଧାରଣ ପରିବେଶ ପ୍ରଦୂଷଣ, ବର୍ଜ୍ୟଜଳ ନିଷ୍କାସନ ଓ ଶିଳ୍ପଜନିତ ପ୍ରଦୂଷଣ ସମ୍ବନ୍ଧୀୟ ଅଭିଯୋଗ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିପାରିବେ। ଜ୍ୱର ଓ କର୍କଟ ରୋଗର ପ୍ରତିଷେଧକ ପାଇଁ ରାଜ୍ୟବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନକୁ ଆଉ 3 ବୃଦ୍ଧି କରାଯାଇଛି। 14-15 ବୟସର କିଶୋରୀମାନଙ୍କ ପାଇଁ ଏହି ଟିକାକରଣ ଅଭିଯାନ ଚଳିତ ମାର୍ଚ୍ଚ ମାସ 1 ଆରମ୍ଭ ହୋଇଥିଲା। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2-3 ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳିଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର।

0: ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣନ୍ତୁ ଚର୍ମରୋଗ ଓ ଆୟୁର୍ବେଦ ଉପଚାର, କହୁଛନ୍ତି ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର।
1: ଚର୍ମ ହେଉଛି ଶରୀରର ଗୋଟେ ଦର୍ପଣ। ଶରୀର ଭିତରେ ଯାହା କିଛି ହୁଏ ତାହା ଚର୍ମ ଦ୍ୱାରା ଆମକୁ ଦେଖାଯାଏ। ଦେହରେ ବିଭିନ୍ନ ପ୍ରକାର ରୋଗ ହେଲେ ତାହା ଚର୍ମ ମାଧ୍ୟମରେ ଆମକୁ ପରିପ୍ରକାଶ କରିଥାଏ। ତେଣୁ ଦେହର ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ହିଁ ଚର୍ମର ସ୍ୱାସ୍ଥ୍ୟ ନିର୍ଭର କରେ। ଆୟୁର୍ବେଦ ମତରେ ଚର୍ମ ରୋଗ ପ୍ରାୟତଃ ରକ୍ତ ଦୋଷରୁ ହୋଇଥାଏ। ଯଦି ରକ୍ତ ଦୋଷ ହେଲା ତେବେ ବିଭିନ୍ନ ପ୍ରକାର ଆମର ରୋଗ ହେବ, ଯେମିତି ଆମେ ସୋରିଆସିସ୍, ଏକ୍ଜିମା ହୋଇଥାଏ, ଏବଂ ଆମର ଯୁବାନ ପୀଡ଼ିକା ବିଭିନ୍ନ ପ୍ରକାର ପୀଡ଼କା ଦେହରେ ହୋଇଥାଏ। ଏବଂ ତାକୁ ଠିକ୍ କରିବାର ସବୁଠୁ ଠିକ୍ ଉପାୟ ହେଉଛି ଆମେ ରକ୍ତକୁ ପରିଷ୍କାର ରଖିବା। ରକ୍ତ କାହିଁକି ଦୂଷିତ ହୁଏ? ଅଧିକ ଆମେ କଟୁତିକ୍ତ ଜିନିଷ ଖାଇବା ଦ୍ୱାରା, ଯେମିତି ଯାହା ପିତ୍ତକୁ ଦୂଷିତ କରିଥାଏ, ସେହି ପିତ୍ତ ଦୋଷ ଯୋଗୁଁ ହିଁ ରକ୍ତ ଦୋଷ ହୋଇଥାଏ। ତେଣୁ ପ୍ରାୟତଃ ତେଲ ମସଲା ଜିନିଷ ଆମେ ଏଭଏଡ଼ କରିବା। ଏବଂ ଚର୍ମରୋଗ ପାଇଁ ବିଭିନ୍ନ ପ୍ରକାର ଆୟୁର୍ବେଦୀୟ ଔଷଧ ରହିଛି, ଏକକ ଔଷଧ ରହିଛି, ଯାହାକୁ ଆମେ ନିୟମିତ ବ୍ୟବହାର କଲେ ଚର୍ମ ରୋଗରୁ ଆମେ ମୁକ୍ତି ପାଇପାରିବା। ଯେମିତିକି ଆପଣ ଗୁଡ଼ୁଚିକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଆମେ ଚର୍ମ ରୋଗରୁ ଉପଶମ ପାଇବା। ଗୁଡ଼ୁଚିର ସରସ, ଗୁଡ଼ୁଚିର ପାଣି ଔଷଧ ଆସେ, ଗୁଡ଼ୁଚିର ବଟିକା ଆସେ, ତାକୁ ଆମେ ଗୁଡ଼ୁଚି ଘନବଟି ଆସେ, ସେସବୁ ଆମେ ନିୟମିତ ଭାବରେ ନେଇପାରିବା। ତା ଛଡ଼ା ଆଉ ଗୋଟିଏ ଜିନିଷ ହେଉଛି ହଳଦୀ। ହଳଦୀ ଆମେ ଯଦି ନିୟମିତ ଭାବରେ ଆମ ଜୀବନରେ ସାମିଲ କରିବା ତେବେ ବିଭିନ୍ନ ପ୍ରକାର ଏଲର୍ଜି ଜନିତ ସ୍କିନ୍ ଦିଏ, ଯାହାକୁ ଆମେ ଶୀତପିତ ବୋଲି ଆୟୁର୍ବେଦରେ କହିଥାଉ, ସେ ଏଲର୍ଜି ଯେଉଁ ଚକ୍ତା ଚକ୍ତା ହୋଇଯାଏ ଦେହରେ, ତାଠୁ ରକ୍ଷା କରିବାର ବେଶ ସବୁଠୁ ବଢ଼ିଆ ଉପାୟ ହେଉଛି ଆମର ହେଉଛି ହଳଦୀ। ହଳଦୀକୁ ଆପଣ କ୍ଷୀର ସାଙ୍ଗରେ ନେଇପାରିବେ ପ୍ରତ୍ୟେକ ଦିନ, ଯାହାକୁ ଗୋଲ୍ଡେନ୍ ମିଲ୍କ କହନ୍ତି, କିମ୍ବା ହଳଦୀକୁ ଆମର ନିୟମିତ ଭାବରେ ଆପଣ ପାଣି ସହିତ ବି ଦୁଇ ଥର ଦିନକୁ ନେଇପାରିବେ। ତା ଛଡ଼ା ବିଭିନ୍ନ ପ୍ରକାର ଔଷଧ ରହିଛି ଆୟୁର୍ବେଦରେ, ତାହା ନିୟମିତ ସେବନ କଲେ ଆପଣଙ୍କୁ ଚର୍ମ ରୋଗରୁ ମୁକ୍ତି ମିଳିବ। ସାରିବାଦ୍ୟାସବ, ଏଇଟା ଗୋଟେ ବହୁତ ବଢ଼ିଆ ଔଷଧ, ଯାହାକି ଆପଣଙ୍କ ରକ୍ତ ଦୋଷରୁ ଆମକୁ ରକ୍ଷା କରେ। ଛୋଟରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାହା ନେଇପାରିବେ। ତା ଛଡ଼ା ଆମର ମହାମଞ୍ଜିଷ୍ଟାଦ୍ୟାରିଷ୍ଟ ଆସେ, ତାହା ମଧ୍ୟ ବହୁତ ଥଣ୍ଡା ଏବଂ ତାହା ଦେହର ରକ୍ତକୁ ତାହା ପରିଷ୍କାର କରିଥାଏ। ବିଭିନ୍ନ ପ୍ରକାର ସୋରିଆସିସ୍ରେ ତାକୁ ଦିଆଯାଏ। ତା ଛଡ଼ା ଖାଦିରାରିଷ୍ଟ, ତାକୁ ମଧ୍ୟ ଆମେ ନିୟମିତ ଭାବରେ ବ୍ୟବହାର କରିପାରିବା। ତା ଛଡ଼ା ଆମର ଆରୋଗ୍ୟ ବର୍ଦ୍ଧିନୀ ବୋଲି ଗୋଟେ ବଟିକା ଅଛି, ତାହା ଆୟୁର୍ବେଦରେ ଗୋଟେ ଶ୍ରେଷ୍ଠ ଔଷଧ ଚର୍ମରୋଗ ପାଇଁ। ବିଭିନ୍ନ ପ୍ରକାର ଚର୍ମରୋଗ ଯେଉଁଠି ଆମର ଯୁବାନ ପୀଡ଼ିକା ବା ପିମ୍ପଲ୍ସ ହେଉଛି, ସେଇଥିରେ ଆମେ ଆରୋଗ୍ୟ ବର୍ଦ୍ଧିନୀର ବ୍ୟବହାର କରିପାରିବା। ବହୁତ ଗୁଡ଼ିଏ ଔଷଧ ଅଛି ଆୟୁର୍ବେଦରେ, ଯାହା ଆମେ ଆୟୁର୍ବେଦୀୟ ଚିକିତ୍ସକମାନଙ୍କ ପରାମର୍ଶରେ ଆମେ ଗ୍ରହଣ କରିପାରିବା। ଯେମିତି ସୋରିଆସିସ୍ ପାଇଁ ଆୟୁର୍ବେଦରେ ଭଲ ଔଷଧ ଗୁଡ଼ିଏ ଅଛି, ତାହା ଲଗାଇବା ପାଇଁ ମଧ୍ୟ ଅଛି, ଯାହାଦ୍ୱାରା କି ଯେଉଁ ସୋରିଆସିସ୍ରେ ଯେଉଁ ସ୍କିନ୍ ଡ୍ରାଏ ହୋଇଯାଏ ତାହା ଭଲ ହୁଏ। ତା ଛଡ଼ା କିନ୍ତୁ ଆମକୁ ଖାଦ୍ୟପେୟରେ ଯଦି ଆମେ ଠିକ୍ ରଖିବା ତେବେ ଚର୍ମରୋଗରୁ ଆରୋଗ୍ୟଟା ସହଜ ହୋଇଥାଏ। ଖାଦ୍ୟପେୟରେ କ'ଣ? ନିୟମିତ ଆମେ ଖାଇବା, କିନ୍ତୁ ଖାଇବାରେ ଆମେ ନିଶ୍ଚିତ ଭାବରେ କମ୍ ଖାଇବା, ସୁପାଚ୍ୟ ଆହାର ଖାଇବା, ଲଘୁ ଆହାର ଖାଇବା। ଖାଦ୍ୟରେ ମୁଗ ଡାଲି, ଭାତ, ଏଇଭଳିଆ ଲଘୁ ଜିନିଷ ବ୍ୟବହାର କରିବା। ପିଷ୍ଟାନ୍ନ ବା ପିଠା ମିଠା ଏସବୁ ଏଭଏଡ଼ କରିବା। ବେଶୀ ତେଲ ମସଲା ଜିନିଷ ଏଭଏଡ଼ କରିବା ଏବଂ ନିୟମିତ ଭାବରେ ଶୋଇବା। ଖାଦ୍ୟ, ନିଦ୍ରା ଏବଂ ଆନନ୍ଦ, ଏ ତିନିଟା ଯଦି ଠିକ୍ ରହିବ ତେବେ ଆମର ସମଗ୍ର ଶରୀର ଠିକ୍ ରହିବ, ତା ସହିତ ଆମର ଚର୍ମ ମଧ୍ୟ ଠିକ୍ ରହିବ। ଆୟୁର୍ବେଦ ଅନୁସାରେ ବିଭିନ୍ନ ପ୍ରକାର ତୈଳ ଅଛି, ମହାମରିଚାଦି ତୈଳ, ଗୁଡ଼ୁଚିଆଦି ତୈଳ, ଯାହା ଦେହରେ ଅଭ୍ୟଙ୍ଗ କରିକରି ଆମେ ଦେହର ଚର୍ମ ରୋଗରୁ ରକ୍ଷା ପାଇପାରିବା। ତା ଛଡ଼ା ଆୟୁର୍ବେଦରେ ପଞ୍ଚକର୍ମର ବିଭିନ୍ନ ଉପାୟ ଅଛି। ଆମେ ଜାଣିଛୁ ଦେହକୁ ସୁସ୍ଥ କରିବା ପାଇଁ, ଦେହରୁ ଦୋଷଗୁଡ଼ିକୁ ନିର୍ହରଣ କରିବା ପାଇଁ ପଞ୍ଚକର୍ମର ବ୍ୟବସ୍ଥା ଅଛି। ପଞ୍ଚକର୍ମରେ ବବନ, ବିରେଚନ ଏବଂ ରକ୍ତମୋକ୍ଷଣ, ଏ ତିନୋଟି ଯାକ ପ୍ରକ୍ରିୟା ଚର୍ମ ରୋଗରୁ ରକ୍ଷା ପାଇବା ଗୋଟେ ଅଭିନବ ଉପାୟ। ଏସବୁ ଜିନିଷ ବ୍ୟବହାର କଲେ ବହୁତ ଶୀଘ୍ର ହିଁ ଚର୍ମ ରୋଗରୁ ଆମେ ବଡ଼ ବଡ଼ ଚର୍ମ ରୋଗରୁ ମୁକ୍ତ ହୋଇଯିବା। ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଆମେ ପଞ୍ଚକର୍ମର ଉପଯୋଗ କରିପାରିବା, ଏକକ ଔଷଧର ଉପଯୋଗ କରିପାରିବା।
0: ଶୁଣିଲେ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଚର୍ମରୋଗ ଓ ଆୟୁର୍ବେଦ ଉପଚାର ବିଷୟରେ ଶୁଣିଲେ, କହିଲେ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ।

0: ମୁଖ୍ୟ ସମ୍ବାଦ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା UPI ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ UG 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି NTA ଏବଂ ସାଫ୍ ମହିଳା ଚାମ୍ପିୟନସିପ୍ 2026 ଟାଇଟଲ ହାସଲ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ PM ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆର୍ଥିକ ପରାମର୍ଶଦାତା ପରିଷଦ ଏକ ସ୍ୱାଧୀନ ସଂସ୍ଥା ଯାହାକି ଭାରତ ସରକାରଙ୍କୁ ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ରସଙ୍ଗଗୁଡ଼ିକରେ ପରାମର୍ଶ ଦେଇଥାଏ। ଏହି ପରିଷଦରେ ଅଧ୍ୟକ୍ଷ, 3 ଜଣ ପୂର୍ଣ୍ଣକାଳୀନ ସଦସ୍ୟ ଏବଂ 11 ଜଣ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଗତକାଲିର ବୈଠକରେ ପ୍ରଧାନମନ୍ତ୍ରୀଙ୍କ 2 ପ୍ରମୁଖ ସଚିବ ଡକ୍ଟର PK ମିଶ୍ର ଏବଂ ଶକ୍ତିକାନ୍ତ ଦାସ ଯୋଗ ଦେଇଥିଲେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ତାଙ୍କ ନେପାଳ ପ୍ରତିପକ୍ଷ ଶିଶିର ଖାନଲ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ 2015 ଭୂକମ୍ପ ପରବର୍ତ୍ତୀ ପୁନର୍ଗଠନ କାର୍ଯ୍ୟକ୍ରମ ଅଧୀନରେ ପ୍ରତୀକାତ୍ମକ ଭାବେ ନେପାଳକୁ 72 ସ୍ୱାସ୍ଥ୍ୟ ସୁବିଧା ଏବଂ 12 ସାଂସ୍କୃତିକ ଐତିହ୍ୟ ପ୍ରକଳ୍ପ ଡକ୍ଟର ଜୟଶଙ୍କର ହସ୍ତାନ୍ତର କରିଛନ୍ତି। ସୀମାପାର ବ୍ୟକ୍ତିଗତ ଅର୍ଥ ଦେଣନେଣକୁ ଅଧିକ ସହଜ କରିବା ପାଇଁ ଉଭୟ ନେତା UPI ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ନେପାଳରେ ଭଏସ୍ ଫାଷ୍ଟ ଭାଷା ଅନୁବାଦ ପ୍ଲାଟଫର୍ମ ପାଇଁ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଡିଜିଟାଲ ଇଣ୍ଡିଆ ଭାସିନୀ ପ୍ଲାଟଫର୍ମ ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉଭୟ ନେତାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦ୍ୱିପାକ୍ଷିକ ସୀମା ସୁରକ୍ଷାକୁ ବଜାୟ ରଖିବା ପାଇଁ ମିଳିମିଶି କାର୍ଯ୍ୟ କରିବା ଉପରେ ଉଭୟ ଦେଶ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି। ଷ୍ଟାର୍ଟଅପ୍, କୃତ୍ରିମ ବୁଦ୍ଧିମତା, ସୂଚନା ପ୍ରଯୁକ୍ତିବିଦ୍ୟା, ନବୀକରଣୀୟ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ବ୍ୟାପକ ସୁଯୋଗ ରହିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟଶଙ୍କର ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଆଲୋଚନା ଉପରେ ସୂଚନା ପ୍ରଦାନ କରିଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ ଶ୍ରୀ ଖାନଲ୍ କହିଛନ୍ତି, ଭାରତ ନେପାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଏବଂ ଏହି ସମ୍ପର୍କକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଇନ୍ଧନ ଏବଂ ସାର ଯୋଗାଣ ନେଇ ଭାରତର ସହଯୋଗକୁ ଶ୍ରୀ ଖାନଲ୍ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀ ଖାନଲ୍ 3 ଦିନିଆ ଭାରତ ଗସ୍ତରେ ଅଛନ୍ତି। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପରାମର୍ଶ ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ BSF ତ୍ରିପୁରା ଫ୍ରଣ୍ଟିୟର ମୁଖ୍ୟାଳୟଠାରେ ଅନୁଷ୍ଠିତ ଉତ୍ତର ପୂର୍ବ ରାଜ୍ୟ ସୀମାନ୍ତ ଅଞ୍ଚଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୀମାନ୍ତ ଅଞ୍ଚଳରେ ଗତ 5 ବର୍ଷର ଜମି ରେକର୍ଡ ଯାଞ୍ଚ କରିବାକୁ ଶ୍ରୀ ଶାହା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ନିଶାଦ୍ରବ୍ୟ ଚୋରାଚାଲାଣ ଶୃଙ୍ଖଳକୁ ପ୍ରତିହତ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ରାଜ୍ୟଗୁଡ଼ିକର ଦାୟିତ୍ୱ ହେଉଛି ସୀମାନ୍ତ ଜିଲ୍ଲାଗୁଡ଼ିକର ଆର୍ଥିକ ଶୃଙ୍ଖଳାକୁ ସୁନିଶ୍ଚିତ କରିବା। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ CBDT ନକଲି ଟଙ୍କା କାରବାର ଉପରେ ଅନୁଧ୍ୟାନ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ନିଶାଦ୍ରବ୍ୟ କାରବାରକୁ ରୋକିବା ଏବଂ ଅସ୍ତ୍ରଶସ୍ତ୍ର ଆହ୍ୱାନର ମୁକାବିଲା ପାଇଁ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସୀମାନ୍ତ ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ଘନିଷ୍ଠ ସମନ୍ୱୟକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ତଥା ବିକ୍ରୟ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା NTA ଖଣ୍ଡନ କରିଛି। ଠକେଇ ର୍ୟାକେଟ୍ ମାଧ୍ୟମରେ ଏଭଳି ପ୍ରସଙ୍ଗ ଉତ୍ଥାପନ କରାଯାଇଛି। ଏହି ମିଥ୍ୟା ପ୍ରସଙ୍ଗକୁ ଗ୍ରହଣ ନ କରିବାକୁ NTA ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦେଇଛି। ପୁନଃ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିଛି ଏବଂ ନିରପେକ୍ଷ ତଥା ସୁରକ୍ଷିତ ପରୀକ୍ଷାକୁ ସୁନିଶ୍ଚିତ କରିବା ପାଇଁ NTA ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। NTA ଏହାର ୱେବ୍ସାଇଟ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ପ୍ରଦାନ କରାଯାଉଥିବା ତଥ୍ୟ ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇଛି। ଆଗାମୀ ଭାରତ କ୍ଷେତ୍ର ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଦ୍ୱିତୀୟ ଆଞ୍ଚଳିକ ସମ୍ମିଳନୀ ପାଇଁ 6 ବୈଦ୍ୟୁତିକ ବସ୍ ବ୍ୟବହାର କରାଯିବା ନେଇ ହରିୟାଣା ବିଧାନସଭା ନିଷ୍ପତ୍ତି ନେଇଛି। ଚଣ୍ଡିଗଡ଼ଠାରେ ଏହି ସମ୍ମିଳନୀ ଆସନ୍ତାକାଲିଠାରୁ 10 ପର୍ଯ୍ୟନ୍ତ ଚାଲିବ। ବାଚସ୍ପତି ହରବିନ୍ଦର କଲ୍ୟାଣ କହିଛନ୍ତି ଏହି ବସ୍ଗୁଡ଼ିକରେ ସଂଘର ପ୍ରତିନିଧିଗଣ ଯାତାୟତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଳ ସଂରକ୍ଷଣ ଆହ୍ୱାନ ପରିପ୍ରେକ୍ଷୀରେ ସମନ୍ୱିତ ତଥା ପରିବେଶ ସୁରକ୍ଷା ଏବଂ ଖର୍ଚ୍ଚ ହ୍ରାସକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବାଚସ୍ପତି କହିଛନ୍ତି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିମାନ ପରିବହନ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ IATA କହିଛି। 2044 ସୁଦ୍ଧା ବିମାନ ଯାତ୍ରୀଙ୍କ ସଂଖ୍ୟା 4.1 ବିଲିୟନ୍ରେ ପହଞ୍ଚିବ ବୋଲି ଆକଳନ କରାଯାଇଥିବା ସେ କହିଛନ୍ତି। ବ୍ରାଜିଲ୍ଠାରେ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ସଂଘର ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଆଞ୍ଚଳିକ ଉପାଧ୍ୟକ୍ଷ ସେଲ୍ଡନ୍ ହି କହିଛନ୍ତି ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଘରୋଇ ନାଗରିକ ବିମାନ ପରିବହନ ବଜାର ମଧ୍ୟରେ ଅନ୍ୟତମ ପାଲଟିଛି। ଗତ 5-10 ମଧ୍ୟରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଭିବୃଦ୍ଧି ଦୃଢ଼ ରହିଛି ଏବଂ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। 370 ଅଧିକ ବିମାନ କମ୍ପାନୀକୁ ନେଇ IATA ଗଠନ କରାଯାଇଛି। ବିଶ୍ୱ ବିମାନ ପରିବହନର ପ୍ରାୟ 85% ଏହି ସଂଘର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। IATAର ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବିମାନ ପରିବହନ 3-ଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଗାଜାରେ ଗତକାଲି ଇସ୍ରାଏଲ ଆକ୍ରମଣରେ 2 ମହିଳାଙ୍କ ସମେତ ଅତିକମ୍ରେ 7 ପାଲେଷ୍ଟିନୀୟଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଗାଜା ସହରର ଅସ୍ଥାୟୀ ଶିବିରକୁ ଲକ୍ଷ୍ୟ କରି ଇସ୍ରାଏଲ ପକ୍ଷରୁ ଆକାଶ ମାର୍ଗରୁ ଏହି ଆକ୍ରମଣ କରାଯାଇଛି। ଏଥିରେ ଶିଶୁଙ୍କୁ ମିଶାଇ 15 ଆହତ ହୋଇଛନ୍ତି। ଇସ୍ରାଏଲର ସାମରିକ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର ଏବଂ କାଳୀଘାଟ ମନ୍ଦିର ସମେତ ପ୍ରମୁଖ ଧାର୍ମିକ ସ୍ଥଳୀଗୁଡ଼ିକରେ ସୁବିଧା ସୁଯୋଗକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଗଙ୍ଗାସାଗର ମେଳାକୁ ଅନ୍ତର୍ଜାତୀୟ ମାନଦଣ୍ଡ ପର୍ଯ୍ୟନ୍ତ ଉନ୍ନୀତ କରିବାକୁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଅଧିକାରୀ କହିଛନ୍ତି ତାରକେଶ୍ୱରରେ ଆଗାମୀ ଶ୍ରାବଣୀ ମେଳା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ତୃଣମୂଳ କଂଗ୍ରେସ ପ୍ରଶାସନକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ 15 ଧରି ରାଜ୍ୟରେ ନିଯୁକ୍ତି ସୁଯୋଗର ଅଭାବ ସୃଷ୍ଟି ହୋଇଥିବା ବେଳେ ତତ୍କାଳୀନ ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିଥିଲେ। ସାଫ୍ ମହିଳା ଚାମ୍ପିଅନ୍ସିପ୍ 2026 ଟାଇଟଲ୍ ଭାରତ ହାସଲ କରିଛି। ଗୋଆର ମଡ଼ଗାଓଁଠାରେ ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ପରାସ୍ତ କରିଛି। ଏହି ବିଜୟ ସହ ଭାରତ ରେକର୍ଡ 6ଥର ଟାଇଟଲ୍ ହାସଲ କରିଛି। 7 ପରେ ଭାରତ ଏହି ବିଜୟ ହାସଲ କରିଛି। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ଦ୍ୱିତୀୟ ଦିନର ବ୍ୟାଟିଂ ଭାରତ ଗତକାଲିର ସ୍କୋର 3 368 ରନ୍ରୁ ଆରମ୍ଭ କରିବ। ଗତକାଲିର ପ୍ରଥମ ଦିନରେ ଟସ୍ ଜିତି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବା ବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ଏବଂ ଅଧିନାୟକ ଶୁଭମନ ଗିଲ୍ 103 ରନ୍ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା UPI ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ UG 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ ସଂକଳନ କରିଛି ଏନ୍ଟିଏ ଏବଂ ସାଫ୍ ମହିଳା ଚାମ୍ପିଅନସିପ୍ 2026 ଟାଇଟଲ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
2: ବାଇଗନ୍ ଫସଲ ଥି ତଲିସଢ଼ା ରୋଗର ପରିଚାଳନା। ବାଇଗନ୍ ଫସଲ ଥି ତଲିସଢ଼ା ରୋଗ ହେଲେ ଗଜା ଅବସ୍ଥା ହେଲେ ଗଛ ଉପରକେ ନାଇଁ ବାହାରିକିରି ମରିଯାଏସି। ଆର୍ ତଲି ଅବସ୍ଥାଟି ହେଲେ ମାଟିର ସ୍ତର ପାଖେ ନରମ ଯେନ୍ କାଣ୍ଡଟା ତାର ଥିସି ସେଟା ସଢ଼ି ଯାଇକିରି ଭାଙ୍ଗି ପଡ଼ିକିରି ମରିଯାଏସି। ଆର୍ ତଲି ଘରାଥି ଇ ରୋଗ ହେଲେ ତଲି ମରବାର ଦେଖିଲେ 10 ଲିଟର ପାଣିଥି 20 ଗ୍ରାମ ମେଟାଲାକ୍ସିଲ୍ ଆର୍ ମେଙ୍କୋଜେପ୍ ମିଶା ଫିମ୍ପିନାଶକ ମିଶେଇକିରି ଇ ଦ୍ରବଣକେ ଝରା ବାଟିଆ ମାଏଟ୍ ଭିଜଉନ୍। ଆର୍ ତଲି ଘିଚିବାର ଆଘର ଦିନ ସଞ୍ଜବେଲିଆ 10 ଲିଟର ପାଣିଥି 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଆର୍ 1 ଗ୍ରାମ ଷ୍ଟେପ୍ଟୋସାଇକ୍ଲିନ୍ ମିଶେଇକିରି ଇ ଦ୍ରବଣକେ ଝରା ବାଟିଆ ଝିଟିକିରି ମାଟିକେ ଭଲ ଭାବେ ଭିଜନ୍। ଇଟା କଲେ କାଣା ହେବା, ପହଲା ଅବସ୍ଥାଥି ତଲିମାନଙ୍କୁ ଝାଁଲା ରୋଗ ପ୍ରତିରୋଧକ ଶକ୍ତି ମିଲ୍ସି। ସେନ୍ତା ବାଇଗନ୍ ଫସଲ ଥି ଫଲ ପଚା ଆର୍ ପତରପୋଡ଼ା ରୋଗର ପରିଚାଳନା। ଇ କବକ ଜନିତ ରୋଗର ଆକ୍ରମଣ ଲାଗି କାଣ୍ଡ ଥି ଗାଢ଼ା ବାଦାମୀ ରଙ୍ଗ, ପତର ଥି ଅଣ୍ଡା ଆକାରର ବାଦାମୀ ଦାଗ ଆର୍ ଫଲ ଥି ନରମ ଆର୍ ପାଞ୍ଚିଆ ଚକଡ଼ା ଚକଡ଼ା ଦାଗ ଦେଖ୍ବାର୍କେ ମିଲ୍ସି। ଆର୍ ତା ଋତୁରୁ ଇ ଜାଗାମାନେ ସଢ଼ି ଯାଏସି। ଇତାର ପରିଚାଳନା କର୍ବାର୍ ଲାଗି କେନ୍ସି ଜାଗାନୁ ବାର ବାର ବାଇଗନ୍ ଜାତୀୟ ଫସଲ ଚାଷ ନାଇଁ କରିକିରି ଠିକ୍ ଫସଲ ପରିଯାଏ ବାଟିଆ ଯଦି ଆମେ କରୁଛୁ ତ ଭଲାଏ ଫସଲ କ୍ଷେତକେ ସଫା ସୁତୁରା କରିକିରି ଆର୍ ମଞ୍ଜି ବିଶୋଧନ କରିକିରି ଇ ରୋଗର ପ୍ରାଦୁର୍ଭାବକେ ଡରକେ କମାଯାଇ ପାର୍ବା। କାର୍ବେନଡାଇଜିମ୍ 400 ଗ୍ରାମ ନାହେଲେ ଟେବୁକୋନାଜୋଲ 200 ଗ୍ରାମ 200 ଲିଟର ପାଣିଥି ମିଶେଇକିରି ଫସଲଥି ଝିଟିଲେ ଇ ରୋଗର ଦମନ କରାଯାଇ ପାର୍ବା। ସେନ୍ତା ବାଇଗନ୍ ଫସଲଥି କାଙ୍କଡ଼ିଆ ପୋକର ପରିଚାଳନା। ବାଇଗନ୍ ଫସଲଥି କାଙ୍କଡ଼ିଆ ପୋକ ଲାଗ୍ବାର ବନେ ଡର ଥିସି। ଆର୍ କାଙ୍କଡ଼ିଆ ପୋକର ଦୁହି ଯେନ୍ ଭୃଙ୍ଗ ଆର୍ ପୂର୍ଣ୍ଣାଙ୍ଗ କୀଟ ଛୋଟ ପୋକ ଆର୍ ବଡ଼ ପୋକ ପତରର ଦୁହି ଫାଲୁ ଶାଗୁଆ ଅଂଶକେ କୁରିକିରି ଖାଇ ପକାସନ୍। ଇଟା ହେଲେ କାଣା ହେସି, ପତରମାନେ ଜାଲି ଜାଲି ବାଗିର ହେଇଯାଏସି ଆର୍ ଆକ୍ରାନ୍ତ ପତରମାନେ ଶୁଖିକିରି ଝରି ପଡ଼୍ସି। ଇ କାଙ୍କଡ଼ିଆ ପୋକର ପରିଚାଳନା କର୍ବାର୍ ଲାଗି ପହେଲା ଛୋଟ ପୋକ ଆର୍ ବତରିଆ ପୋକମାନଙ୍କୁ ହାତେ ଧରିକିରି ମାରିଦଉନ୍, ନଷ୍ଟ କରିଦଉନ୍, ନାହେଲେ କିରାସିନ୍ ମିଶା ପାଣିଥି ପକେଇକିରି ମାରିଦଉନ୍। ପହେଲା ଅବସ୍ଥାଥି 2 ଲିଟର ପାଣିଥି 3 ml ନିମ୍ ଜାତୀୟ କୀଟନାଶକକେ ମିଶେଇକିରି ଝିଟୁନ୍। ତାର୍ପରେ 2 ଲିଟର ପାଣିଥି 2 ml କ୍ଲୋରୋପାରିଫସ୍ ନାହେଲେ 2 ml ପ୍ରୋଫେନୋଫସ୍ ମିଶେଇକିରି ଝିଟୁନ୍। ସେନ୍ତା ବାଇଗନ୍ ଫସଲଥି କାଣ୍ଡ ଆର୍ ଫଲ ବିନ୍ଧା ପୋକର ପରିଚାଳନା। ବାଇଗନ୍ଥି କାଣ୍ଡ ଆର୍ ଫଲ ବିନ୍ଧା ପୋକର ଆକ୍ରମଣ ଦେଖିଲେ ଆକ୍ରାନ୍ତ ଗଛର ଅଗ୍ ଡାଲ ଝାଲି ପଡ଼୍ସି ଆର୍ ତା ଋତୁରୁ ଝାଲି ଥିବା ଡାଲଟା ଶୁଖି ଯାଏସି। ଫଲ ଅବସ୍ଥାଥି ଛୋଟ ପୋକମାନେ ଡାଲ ନୁ ଜହ ଫଲମାନଙ୍କୁ ବେଶୀ ଆକ୍ରମଣ କରସନ୍। ଆର୍ ଇ ପୋକର ପରିଚାଳନା କରବାର୍ ଲାଗି ପହେଲା ଜମିନ ଆକ୍ରାନ୍ତ ଡାଲ ପତର ଫଲମାନଙ୍କୁ ଠୋଲ କରିକିରି ଦୂର୍କେ ନେଇକିରି ନଷ୍ଟ କରିଦଉନ୍। ଆର୍ ଇ ପୋକର ପରିଚାଳନା କରବାର୍ ଲାଗି ଫି ଏକରକେ ଲିସ୍ୟୁନ୍ଲିୟର ଥିବାର ସଙ୍ଗ ଆକର୍ଷକ ଜନ୍ତା 20 ରଖୁନ୍। ପହେଲା ଅବସ୍ଥାତି ପରିଚାଳନା କରବାର୍ ଲାଗି ଫି ଏକରକେ 600 ml ନିମ୍ ଆଧାରିତ କୀଟନାଶକକେ 200 ଲିଟର ପାଣିଥି ମିଶେଇକିରି ଝିଟୁନ୍। ଯଦି 100 କେ 4 ଭାଗ ଗଛ ଝାଣ୍ଡି ଯାଉଛନ୍, ଶତକଡ଼ା 14 ଭାଗ ପୁକୁରା ଫଲ ଦେଖ୍ବାର୍କେ ପାଉଛନ୍ ତ ରାସାୟନିକ ଉଷ ବ୍ୟବହାର କରୁନ୍। ଆର୍ ଇତାର ପରିଚାଳନା କର୍ବାର୍ ଲାଗି ଫି ଏକରକେ 75 ml ସ୍ପିନୋସାଡ଼ ନାହେଲେ 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାହେଲେ 80 ml କ୍ଲୋରାଣ୍ଟିନିଲିପ୍ରୋଲ ନାହେଲେ 200 ml ସ୍ପାଇନେଟୋରାମ 200 ଲିଟର ପାଣିଥି ମିଶିକିରି ଝିଟୁନ୍।
1: ଚାଷର ହାଲ ଶୁଣିଲେ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ 12 ବରଷ ବରିଜି ହସ।
3: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ सबका साथ सबका विकास सबका विश्वास और सबका प्रयास एही सिद्धांत उपरे आधारित कार्यपन्था अंतर्गत देशरे गत 12 वर्ष मध्यरे उल्लेखनीय परिवर्तन आसीछि। एही वर्ष मध्यरे मोदी सरकारंक गरीब चासी महिला एवं युववर्गमानंक कल्याण एवं सशक्तिकरण निमन्ते अनेक गुरुत्वपूर्ण पदक्षेप नेइछन्ती। आकाशवाणी संबलपुर विगत 12 वर्ष मध्यरे देशर प्रमुख क्षेत्र रे सरकारंक प्रयास उपरे आधारित विशेष कार्यक्रम श्रृंखला प्रसार करुछि। आजि सरकारंक द्वारा मध्यम वर्गीय जनसाधारणंक कल्याण निमन्ते निया जाइथिबा पदक्षेप विषयरे चर्चा करिबा। केन्द्र सरकार विगत 12 वर्ष मध्यरे विभिन्न योजना एवं संशोधन माध्यमरे मध्यम वर्गीय जनसाधारणंक सशक्तिकरण करिछन्ती। सरल कर व्यवस्था उन्नत बैंकिंग बीमा एवं पेंशन सुविधागुड़िक मध्यम वर्गीय जनसाधारणंक पाई आर्थिक सुरक्षा सुनिश्चित करिछि। नूतन कर प्रणाली अंतर्गत वार्षिक 12 लक्ष पर्यंत आय करुथिबा व्यक्तिमानंकु कौनसि प्रकार कर देबाकु पडुनाही। सेहिपरि जीएसटी मध्य कर व्यवस्थाकु सरल करिबा सहित दैनन्दिन आवश्यक वस्तुगुडिकर दरदाम कम करिछि, जहाद्वारा लोकमानंकर आर्थिक चिंता दूर होइछि। 2015 मसीहारे आरंभ कराजाइथिबा प्रधानमंत्री आवास योजना अर्बन लक्षाधिक लोकंकु आवास प्रदान करिछि। एहि योजना अंतर्गत स्वीकृत 1,25,00,000 आवास मध्यरु 98,00,000 अधिक आवास प्रदान करायछि। उत्तर प्रदेशर अभिषेक कुमार कहिछन्ति जे एहि योजना अंतर्गत गरीब लोकमानंकु बासगृह मिलुछि, जहाद्वारा तांकु भड़ा घररु मुक्ति मिलिछि।
4: मु प्रधानमंत्री आवास योजनारे आवेदन करिथिली, आवेदन परे मते लॉटरी ड्रॉ माध्यमरे घर मिलिला। एहि स्कीम बहुत भल, जहाद्वारा गरीब लोकमानंकु रहिबाकु घर मिलिपारुछि, समस्ते निश्चिंत होइपारुछन्ति।
3: सेहिपरि आयुष्मान भारत प्रधानमंत्री जन आरोग्य योजना अंतर्गत 43,52,00,000 स्वास्थ्य कार्ड प्रदान करा जाइछि, जहाद्वारा लोकमानंकु उन्नत धरणर स्वास्थ्य सुरक्षा मिलिपारिछि। एतद्व्यतीत प्रधानमंत्री भारतीय जन औषधि योजना अंतर्गत जन औषध केन्द्र माध्यमरे सस्ता एवं उन्नत मानर औषध मिलिपारुछि, जहाद्वारा बजार दररु शतकड़ा 50-80% सस्ता दामरे औषध मिलिपारुछि। बिहारर ब्रह्मदेव कहिले जे एहि केन्द्रगुडिकरे औषध कम दामरे मिले।
5: गत वर्षरु एहि केन्द्ररु मु औषध नेउछि, एठारे औषध अति सस्ता दाम मिलता है, डॉक्टर माने मध्य हमको परामर्श दे था केन्द्र आपण माने सबले औषध नियंतु बोली।
3: सेहिपरि 2015 मसीहारे आरंभ करा जाइथिबा प्रधानमंत्री मुद्रा योजना जोगु लोकमाने निज निज व्यवसाय आरंभ करुछन्ती एवं अन्यमानंक पाई मध्य रोजगार सृष्टि करिपारुछन्ती। एही योजना अंतर्गत आजि पर्यंत 40,00,000,00,000 पर्यंत ऋण प्रदान करा जाइछि। भारतर मध्यम वर्गीय लोकमानंक आय वृद्धि सहित नूतन सुजोग सृष्टि हेबा जोगु सेमाने एबे देशर आर्थिक प्रगति विकास तथा समृद्धि पाई महत्वपूर्ण भूमिका निर्वाह करुछन्ति। एनडीए सरकारंक 12 वर्ष पूर्ति अवसररे आकाशवाणी संबलपुर द्वारा प्रस्तुत विशेष कार्यक्रम 12 वर्ष भरिछि हस, उपस्थापना अभिषेक शर्मा, संपादना सौभाग्य कुमार रथ।
1: आकाशवाणी संबलपुर वर्तमान प्रचार करुछु इटिकली मिटिकली कार्यक्रम।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ଖାଦ୍ୟ ସୁରକ୍ଷା ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଆମକୁ ସୁସ୍ଥ ରଖିବାରେ ଏବଂ ବିଭିନ୍ନ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ। ଦୂଷିତ ଖାଦ୍ୟ ଖାଇବା ଦ୍ୱାରା ଝାଡ଼ାବାନ୍ତି, କାମଳ ରୋଗ ଏବଂ ଖାଦ୍ୟ ବିଷାକ୍ତ ହେବାର କାରଣ ହୋଇଥାଏ। ଖାଦ୍ୟ ସୁରକ୍ଷିତ ରହିଲେ ଏହିସବୁ ରୋଗରୁ ରକ୍ଷା ମିଳେ। ସ୍ୱଚ୍ଛତା ରକ୍ଷା କରିବା ଦ୍ୱାରା ଖାଦ୍ୟରେ ଥିବା କ୍ଷତିକାରକ ବୀଜାଣୁ

ଭୂତାଣୁ ଏବଂ ପରଜୀବୀ ନଷ୍ଟ ହୋଇଯାଆନ୍ତି। ଖାଦ୍ୟକୁ ସଠିକ୍ ଭାବେ ସଂରକ୍ଷଣ ଏବଂ ରୋଷେଇ କଲେ ସେଥିରେ ଥିବା ଭିଟାମିନ୍ ଓ ମିନେରାଲ୍ସ ନଷ୍ଟ ହୁଏ ନାହିଁ, ମାନେ ଜୀବସାର ଏବଂ ଧାତୁସାର ନଷ୍ଟ ହୁଏ ନାହିଁ। ସୁରକ୍ଷିତ ଓ ପୁଷ୍ଟିକର ଖାଦ୍ୟ ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କର ସଠିକ୍ ବିକାଶ ପାଇଁ ନିହାତି ଆବଶ୍ୟକ। ଖାଦ୍ୟକୁ ସଠିକ୍ ମାତ୍ରାରେ ଏବଂ ଭଲ ଭାବେ ରଖିଲେ ତାହା ଶୀଘ୍ର ଖରାପ ହୁଏ ନାହିଁ। ଏହାଦ୍ୱାରା ଖାଦ୍ୟ ଏବଂ ପଇସା ଦୁଇଟି ଯାକ ନଷ୍ଟ ହେବାରୁ ବଞ୍ଚିଯାଏ। ସୁସ୍ଥ ନାଗରିକ ହିଁ ଏକ ସୁସ୍ଥ ସମାଜ ଗଠନ କରନ୍ତି। ଅସୁସ୍ଥତା କମିଲେ ଚିକିତ୍ସା ଖର୍ଚ୍ଚ କମି ଏବଂ ଦେଶର ଉତ୍ପାଦନ ଶକ୍ତି ବଢ଼େ। ତେଣୁକରି ପିଲାଏ, ରୋଷେଇ କରିବା ପୂର୍ବରୁ ଏବଂ ଖାଇବା ପୂର୍ବରୁ ହାତକୁ ସାବୁନରେ ଭଲ ଭାବରେ ଧୁଆ ହୋଇଥାଏ। ପନିପରିବା ଏବଂ ଫଳମୂଳକୁ ସଫା ପାଣିରେ ଭଲ ଭାବରେ ଧୋଇ ବ୍ୟବହାର କରାଯାଏ। ବାସି ଖାଦ୍ୟ ଖାଇବା ଅନୁଚିତ ଏବଂ ଖାଦ୍ୟକୁ ସର୍ବଦା ଢାଙ୍କି ରଖିବା ଉଚିତ। ବଜାରରୁ ଜିନିଷ କିଣିବା ସମୟରେ ମ୍ୟାନୁଫ୍ୟାକ୍ଚରିଂ ଡେଟ୍ ବା ତିଆରି ତାରିଖ ଏବଂ ଏକ୍ସପାଏରି ଡେଟ୍ ବା ଶେଷ ତାରିଖ ନିଶ୍ଚିତ ଯାଞ୍ଚ କରିବା ଉଚିତ। ଖାଦ୍ୟ ସୁରକ୍ଷାର ଗୁରୁତ୍ୱକୁ ବୁଝି ମିଳିତ ଜାତିସଂଘର ବିଭାଗଦ୍ୱୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ସାରା ବିଶ୍ୱରେ ଜୁନ୍ ମାସ 7 ତାରିଖକୁ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବରେ ପାଳନ କରାଯାଏ। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟକର ସୁରକ୍ଷିତ ଖାଦ୍ୟ ସୁନିଶ୍ଚିତ କରିବା ଏବଂ ଖାଦ୍ୟଜନିତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏ ଦିବସର ଉଦ୍ଦେଶ୍ୟ। ତାହେଲେ ଆସ ପିଲାଏ, ଆମେ ମଧ୍ୟ ଏ ଦିବସରୁ ଖାଦ୍ୟ ସୁରକ୍ଷା ବିଷୟରେ ସଚେତନ ହୋଇ ସ୍ୱାସ୍ଥ୍ୟକର ଏବଂ ସୁରକ୍ଷିତ ଖାଦ୍ୟ ଖାଇବା, ନିଜେ ସୁସ୍ଥ ହୋଇ ଏକ ସୁସ୍ଥ ନିରୋଗ ବିଶ୍ୱ ଗଠନରେ ସହଯୋଗ କରିବା। ଏଥିସହିତ ଶୁଣିବା କାର୍ଯ୍ୟକ୍ରମରେ ଗୀତଟିଏ। ତମ ପାଇଁ ଗାଉଛନ୍ତି ଅପା ଶ୍ରୁତି ସାଇ ତ୍ରିପାଠୀ। ତମ ପାଇଁ ଗୀତଟିକୁ ରଚନା କରିଛନ୍ତି ଭାସ୍କର ଚନ୍ଦ୍ର ମହାପାତ୍ର।

0: ଜିଲ୍ଲାଏ, ଆଜି ତମମାନଙ୍କ ପାଇଁ ଏପରି ଜଣେ ବ୍ୟକ୍ତି ବିଶେଷଙ୍କ ବିଷୟରେ ଆଲୋଚନା ରଖିଛୁ ଯିଏ ଭାରତୀୟ ମହିଳାମାନଙ୍କ ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ। ଆଜିର ଯୁବପିଢ଼ି, ବିଶେଷ କରି ଝିଅମାନେ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାହୁଁଥିଲେ ତେବେ ତାଙ୍କ ଜୀବନୀ ତାଙ୍କ ପାଇଁ ଏକ ଆଦର୍ଶ ଅଟେ। ଦେଶର ଉନ୍ନତି ଏବଂ ବିଜ୍ଞାନର ପ୍ରସାର ଦିଗରେ ତାଙ୍କର ଅବଦାନକୁ ଭାରତବାସୀ ସର୍ବଦା ମନେ ରଖିଛନ୍ତି। ଜାଣିଛ ସିଏ କିଏ? ସିଏ ହେଉଛନ୍ତି ଭାରତର ୱେଦର ଓମେନ୍, ଅନ୍ନା ମଣି। ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଆସ ଶୁଣିବା ଆଲୋଚନା ୱେଦର ଓମେନ୍ ଅଫ୍ ଇଣ୍ଡିଆ ଅନ୍ନା ମଣି। ତମ ପାଇଁ ଆଲୋଚନା କରୁଛନ୍ତି ଅପା ଗାୟତ୍ରୀ ମୁନା।
1: ସୁପ୍ରଭାତ ପିଲାମାନେ, ତୁମେ କେବେ ଆକାଶକୁ ଚାହିଁ ଭାବିଛ କି ଆଜି ବର୍ଷା ହେବ କି ନାହିଁ? କେବେ ଜୋରରେ ପବନ ବହିଲେ ମନରେ ପ୍ରଶ୍ନ ଆସିଛି କି ଏହି ପବନ ଆସେ କେଉଁଠାରୁ? କିମ୍ବା ଗରମ ଦିନରେ ସୂର୍ଯ୍ୟଙ୍କୁ ଚାହିଁ ଭାବିଛ କି ଏତେ ଆଲୋକ ଓ ଶକ୍ତି ସେ କିପରି ଦିଅନ୍ତି? ଆମେ ସମସ୍ତେ କେବେ ନା କେବେ ଏପରି ପ୍ରଶ୍ନ କରିଥାଉଁ, କିନ୍ତୁ ଆଜି ମୁଁ ତୁମମାନଙ୍କୁ ଏମିତି ଜଣେ ଛୋଟ ଝିଅର କାହାଣୀ ଶୁଣାଇବି ଯିଏ କେବଳ ପ୍ରଶ୍ନ କରି ଅଟକି ଯାଇନଥିଲେ। ସେ ସେହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ସାରା ଜୀବନ ଲାଗି ପଡ଼ିଥିଲେ। ସେହି ଛୋଟ ଝିଅର ନାମ ଥିଲା ଅନ୍ନା। ଭାରତୀୟ ପାଣିପାଗ ବିଜ୍ଞାନ ଜଗତର ଏକ ଉଜ୍ଜ୍ୱଳ ତାରକା ଏବଂ ଦ ୱେଦର ୱୁମେନ୍ ଅଫ୍ ଇଣ୍ଡିଆ ନାମରେ ପ୍ରସିଦ୍ଧ ଅନ୍ନା ମଣି, ଯେତେବେଳେ ବିଜ୍ଞାନ କ୍ଷେତ୍ରରେ ଦେଶରେ ନାରୀମାନଙ୍କର ଉପସ୍ଥିତି ତଥା ଭୂମିକା ପ୍ରାୟ ନଗଣ୍ୟ ଥିଲା, ସେତେବେଳେ ବିଜ୍ଞାନ ଆକାଶରେ ସୂର୍ଯ୍ୟଙ୍କ ଭଳି ଉଦୟ ହୋଇଥିଲେ ଅନ୍ନାମଣି। ସାମ୍ପ୍ରତିକ ସମୟରେ ପାଣିପାଗର ନିର୍ଭୁଲ ପୂର୍ବାନୁମାନ, ସୂର୍ଯ୍ୟକିରଣର ଅଧ୍ୟୟନ, ପବନ ଶକ୍ତି ଉପରେ ଗବେଷଣାର ଯେଉଁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି, ଏହି ସବୁର ଭିତ୍ତି ସ୍ଥାପନ କରିବାରେ ଅନ୍ନାମଣିଙ୍କ ଭୂମିକା ଅତୁଳନୀୟ। ତାଙ୍କ ଜୀବନ କେବଳ ଜଣେ ବୈଜ୍ଞାନିକଙ୍କ ଜୀବନ ନୁହେଁ, ଏହା ଜଣେ ଜିଜ୍ଞାସୁ ଝିଅର କାହାଣୀ ଯିଏ ଜ୍ଞାନ ପ୍ରତି ଗଭୀର ଭଲ ପାଇବା, ଅକ୍ଲାନ୍ତ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦ୍ୱାରା ନିଜ ପାଇଁ ଏକ ଅନନ୍ୟ ସ୍ଥାନ ସୃଷ୍ଟି କରିଥିଲେ। ତାହେଲେ ଆସ ଆମେ ସମୟର ଘଡ଼ିକୁ ଟିକେ ପଛକୁ ଘୁଞ୍ଚାଇବା ଏବଂ ଭେଟିବା ସେହି ଛୋଟ ଝିଅ ସହିତ, ଯାହାର ଗୋଟିଏ ପ୍ରଶ୍ନ ଭାରତର ଇତିହାସକୁ ଏକ ସୁରମ୍ୟ ମୋଡ଼ ଦେଇଥିଲା। ଅନ୍ନାଙ୍କ ଜନ୍ମ 23 ଅଗଷ୍ଟ 1918 ମସିହାରେ କେରଳର ଏକ ଛୋଟ ଗ୍ରାମ ପିରମଡ଼େଠାରେ ଏକ ପାରମ୍ପରିକ ସିରିଆନ୍ କ୍ରିଶ୍ଚିଆନ ପରିବାରରେ ହୋଇଥିଲା। ଅନ୍ନା ତୁମମାନଙ୍କ ପରି ଜଣେ ସାଧାରଣ ପିଲା ଥିଲେ। ସେ ମଧ୍ୟ ଖେଳୁଥିଲେ, ହସୁଥିଲେ, ବୁଲୁଥିଲେ, କିନ୍ତୁ ତାଙ୍କର ଗୋଟିଏ ବିଶେଷ ଅଭ୍ୟାସ ଥିଲା। ସେ ସବୁବେଳେ ନୂଆ କଥା ଜାଣିବାକୁ ଚାହୁଁଥିଲେ। ନିଜ ଚାରିପାଖର ଘଟୁଥିବା ଘଟଣାକୁ ନେଇ ସେ ସବୁବେଳେ ପ୍ରଶ୍ନ କରୁଥିଲେ। ଆକାଶ ନୀଳ କାହିଁକି? ବର୍ଷା କେମିତି ହୁଏ? ପବନ କେଉଁଠୁ ଆସେ? ଏପରି ପ୍ରଶ୍ନ ତାଙ୍କ ମନରେ ସବୁବେଳେ ଘୁରି ବୁଲୁଥିଲା। ଏତଦ୍ବ୍ୟତୀତ କୁନି ଅନ୍ନାଙ୍କର ପୁସ୍ତକ ପଢ଼ିବା ପ୍ରତି ଗଭୀର ଆଗ୍ରହ ଥିଲା। ବାଲ୍ୟାବସ୍ଥାରୁ ହିଁ ସେ ଜ୍ଞାନର ଏକ ନିରନ୍ତର ସାଧିକା ଥିଲେ। ଅନ୍ୟ ପିଲାମାନେ ଖେଳିବାର ବ୍ୟସ୍ତ ଥିବା ବେଳେ ଅନ୍ନା ପୁସ୍ତକର ପୃଷ୍ଠା ଭିତରେ ଏକ ନୂଆ ଦୁନିଆ ଖୋଜୁଥିଲେ। ପୁସ୍ତକ ମାଧ୍ୟମରେ ସେ ଅଜଣା ସ୍ଥାନ ବିଷୟରେ ଜାଣୁଥିଲେ, ନୂଆ ନୂଆ ଚିନ୍ତାଧାରା ସହ ପରିଚିତ ହେଉଥିଲେ ଏବଂ ନିଜ ମନରେ ଉଠୁଥିବା ଅସଂ

ପ୍ରଶ୍ନର ଉତ୍ତର ଖୋଜୁଥିଲେ। ପିଲାମାନେ, ତୁମେ ଜାଣିଛ କି କିଶୋରୀ ବୟସରେ ପହଞ୍ଚିବା ପୂର୍ବରୁ ହିଁ ସେ ନିଜ ଅଞ୍ଚଳର ପୁସ୍ତକାଳୟର ପ୍ରାୟ ସମସ୍ତ ପୁସ୍ତକ ପଢ଼ିସାରିଥିଲେ। ପୁସ୍ତକ ହିଁ ତାଙ୍କର ସବୁଠାରୁ ଭଲ ସାଙ୍ଗ ଥିଲା। ଯେତେବେଳେ ତାଙ୍କ ହାତରେ ଗୋଟିଏ ପୁସ୍ତକ ଥାଏ, ସେ ଯେପରି ଏକ ନୂଆ ଅଭିଯାନରେ ବାହାରି ପଡ଼ୁଥିଲେ। ତାଙ୍କ ଜୀବନର ଏକ ଅତ୍ୟନ୍ତ ପ୍ରସିଦ୍ଧ ଘଟଣା ଏହି କଥାକୁ ଆହୁରି ସ୍ପଷ୍ଟ କରେ। ଯେତେବେଳେ ସେ 8 ବର୍ଷର ଥିଲେ, ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ନିଜ ପସନ୍ଦର ଉପହାର ମାଗିବାର ସୁଯୋଗ ମିଳିଲା। ସାଧାରଣତଃ ସେହି ବୟସର ପିଲାମାନେ ଖେଳନା, କଣ୍ଢେଇ, ଗହଣା, ମିଠା, ଚକୋଲେଟ୍ କିମ୍ବା ନୂଆ ପୋଷାକ ମାଗନ୍ତି, କିନ୍ତୁ ଆନ୍ନାଙ୍କ ପସନ୍ଦ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେ ଏହିସବୁ ଜିନିଷ ବଦଳରେ ନିଜ ପାଇଁ ପୁସ୍ତକ ଚାହିଁଥିଲେ। ଭାବି ଦେଖ ପିଲାମାନେ, ଯେଉଁ ବୟସରେ ଅଧିକାଂଶ ପିଲା ଖେଳନାର ସ୍ୱପ୍ନ ଦେଖନ୍ତି, ସେହି ବୟସରେ ଆନ୍ନା ଜ୍ଞାନର ସ୍ୱପ୍ନ ଦେଖୁଥିଲେ। ସେ ବୁଝିସାରିଥିଲେ ଯେ ପୁସ୍ତକ କେବଳ କାଗଜ ଓ ଅକ୍ଷରର ସମାହାର ନୁହେଁ, ସେଗୁଡ଼ିକ ହେଉଛି ନୂଆ ଚିନ୍ତା, ନୂଆ ପ୍ରଶ୍ନ ଏବଂ ନୂଆ ସମ୍ଭାବନାର ଦ୍ୱାର ଦେଶ। ପିଲାମାନେ, ଏଠାରେ ଆମେ ଆନ୍ନାମଣିଙ୍କ ଠାରୁ ଗୋଟିଏ ବହୁତ ସୁନ୍ଦର ଶିକ୍ଷା ପାଉ। ପୁସ୍ତକ ଆମର ସର୍ବୋତ୍ତମ ବନ୍ଧୁ ହୋଇପାରେ। ସେମାନେ ଆମକୁ ନୂଆ କଥା ଶିଖାନ୍ତି, ଆମର କଳ୍ପନା ଶକ୍ତିକୁ ବଢ଼ାନ୍ତି ଏବଂ ବଡ଼ ସ୍ୱପ୍ନ ଦେଖିବାର ସାହସ ଦିଅନ୍ତି। ହୁଏତ ଆଜି ତୁମେ ପଢ଼ୁଥିବା ଗୋଟିଏ ଛୋଟ ପୁସ୍ତକ ହିଁ ଆସନ୍ତାକାଲି ତୁମ ଜୀବନର ଦିଗ ବଦଳାଇ ଦେଇପାରେ। ଠିକ୍ ସେହିପରି ଯେପରି ପୁସ୍ତକଗୁଡ଼ିକ ଆନ୍ନାମଣିଙ୍କ ଜୀବନକୁ ବଦଳାଇ ଦେଇଥିଲେ। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି କୁନି ଆନ୍ନା ଯେ ନିଜ ବୟସର ପିଲାମାନଙ୍କ ଠାରୁ ଭିନ୍ନ, ତାହା ସମସ୍ତେ ଅନୁଭବ କରିପାରିଥିଲେ। ଜାଣିବାର ଏହି ଅଦମ୍ୟ ଇଚ୍ଛା, ଏହି ଜିଜ୍ଞାସା ହିଁ ତାଙ୍କୁ ବିଜ୍ଞାନ ଜଗତକୁ ନେଇଯାଇଥିଲା। ଆନ୍ନା ନିଜ ଉଚ୍ଚ ଶିକ୍ଷା ପାଇଁ ମାଦ୍ରାସର ପ୍ରେସିଡେନ୍ସି କଲେଜରେ ପହଞ୍ଚିଲେ। ସେଠାରେ ସେ ପଦାର୍ଥ ବିଜ୍ଞାନ ବା ଫିଜିକ୍ସ ବିଷୟରେ ଅଧ୍ୟୟନ କରିଥିଲେ। ଆନ୍ନା କେବଳ ଭଲ ଛାତ୍ରୀ ନୁହେଁ, ସେ ଗବେଷଣା ପ୍ରତି ମଧ୍ୟ ଆଗ୍ରହୀ ଥିଲେ। ଶିକ୍ଷା ଗ୍ରହଣରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ଗବେଷଣା କରିବାର ସୁଯୋଗ ମିଳିଲା। ସେଠାରେ ସେ ନୋବେଲ ପୁରସ୍କାର ବିଜେତା ପ୍ରଖ୍ୟାତ ବୈଜ୍ଞାନିକ ସିଭି ରମଣଙ୍କ ମାର୍ଗଦର୍ଶନରେ କାର୍ଯ୍ୟ ସମ୍ପାଦନ କରିଥିଲେ। ଅନେକ ସେ ହୀରା ଓ ମାଣିକ୍ୟର ଆଲୋକୀୟ ଗୁଣ ବିଷୟରେ ଅଧ୍ୟୟନ କରିଥିଲେ ଏବଂ ଅନେକ ଗବେଷଣାପତ୍ର ପ୍ରକାଶ କରିଥିଲେ। ଏହା ଏକ ଅସାଧାରଣ ସଫଳତା ଥିଲା, କାରଣ ସେତେବେଳେ ଗବେଷଣା କ୍ଷେତ୍ରରେ ମହିଳାମାନଙ୍କର ଉପସ୍ଥିତି ଅତ୍ୟନ୍ତ ସୀମିତ ଥିଲା। ପିଲାମାନେ, ଜୀବନରେ ସବୁବେଳେ ଆମ ଇଚ୍ଛା ଅନୁଯାୟୀ ସବୁକିଛି ହୁଏ ନାହିଁ। ଆନ୍ନାମଣିଙ୍କ ସହ ମଧ୍ୟ ସେହିପରି ହୋଇଥିଲା। ଜଣେ ସଫଳ ଗବେଷିକା ହୋଇଥିଲେ ମଧ୍ୟ କିଛି ଶିକ୍ଷାଗତ ନିୟମ କାରଣରୁ ସେ PhD କରିବାର ସୁଯୋଗ ପାଇପାରିନଥିଲେ, କିନ୍ତୁ ଏହି ନୈରାଶ୍ୟ କେବେ ମଧ୍ୟ ତାଙ୍କ ପଥର ବାଧା ସାଜିନଥିଲା। ବରଂ ସେ ପ୍ରମାଣ କରିଥିଲେ ଯେ ସଫଳତା କେବଳ ଡିଗ୍ରୀରେ ନୁହେଁ, ବରଂ ଜ୍ଞାନ, ପରିଶ୍ରମ ଏବଂ ଦୃଢ଼ ସଂକଳ୍ପରେ ଲୁଚି ରହିଥାଏ। ବାଧାକୁ ନିଜ ଯାତ୍ରାର ଅନ୍ତ ବୋଲି ନ ଭାବି ଏକ ନୂତନ ଆରମ୍ଭ ବୋଲି ଭାବି ସେ ଆଗକୁ ବଢ଼ିଥିଲେ। 1945 ଆନ୍ନାମଣି ବ୍ରିଟେନକୁ ଯାଇ ପାଗ ମାପିବା ଯନ୍ତ୍ର ସମ୍ବନ୍ଧରେ ପ୍ରଶିକ୍ଷଣ ନେଇଥିଲେ। ସେଠାରେ ସେ ଶିଖିଥିଲେ ଯେ କିପରି ତାପମାତ୍ରା, ବାୟୁଚାପ, ଆର୍ଦ୍ରତା, ପବନର ବେଗ ଓ ବର୍ଷାର ପରିମାଣ ସଠିକ୍ ଭାବରେ ମପାଯାଏ। ଏହି ପ୍ରଶିକ୍ଷଣ ତାଙ୍କ ଜୀବନର ଏକ ବଡ଼ ମୋଡ଼ ଥିଲା। ଏହାପରେ ସେ ନିଷ୍ପତ୍ତି ନେଲେ ଯେ ଭାରତରେ ପାଣିପାଗ ବିଜ୍ଞାନକୁ ଅଧିକ ସୁଦୃଢ଼ କରିବା ପାଇଁ ସେ କାମ କରିବେ। ସ୍ୱାଧୀନତା ପରେ ଭାରତରେ ଏପରି ଯନ୍ତ୍ରର ଭୟଙ୍କର ଅଭାବ ଥିଲା। ଅଧିକାଂଶ ଯନ୍ତ୍ର ବିଦେଶରୁ ଆମଦାନୀ କରିବାକୁ ପଡ଼ୁଥିଲା। ଆନ୍ନାମଣି ଏହି ସମସ୍ୟାର ସମାଧାନ ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପରେ

ପରେ ଭାରତରେ ବିଭିନ୍ନ ପାଗ ମାପନ ଯନ୍ତ୍ର ତିଆରି ହେବା ଆରମ୍ଭ ହେଲା। ଏହା ଭାରତକୁ ବିଦେଶୀ ନିର୍ଭରତାରୁ ମୁକ୍ତ କରିବାରେ ସାହାଯ୍ୟ କରିଥିଲା। ପିଲାମାନେ ଆଜି ଆମେ ଟିଭି, ମୋବାଇଲ କିମ୍ବା ଖବରକାଗଜରେ ପାଗ ପୂର୍ବାନୁମାନ ଦେଖୁଛୁ, କିନ୍ତୁ ଏହି ସୂଚନା ସଠିକ୍ ହେବା ପାଇଁ ହଜାର ହଜାର ତଥ୍ୟ ସଂଗ୍ରହ କରିବାକୁ ପଡ଼େ। ଏହି ତଥ୍ୟ ସେ ବିଭିନ୍ନ ପାଗ ମାପନ କେନ୍ଦ୍ରରୁ। ଆନ୍ନାମଣିଙ୍କ କାମ ଏହି କେନ୍ଦ୍ରଗୁଡ଼ିକୁ ଅଧିକ ସୁଦୃଢ଼ କରିଥିଲା। ତାଙ୍କ ଅବଦାନ ଦ୍ୱାରା କୃଷକ, ନାବିକ, ବିମାନ ଚାଳକ ଏବଂ ସାଧାରଣ ନାଗରିକମାନେ ସଠିକ୍ ପାଗ ସୂଚନା ପାଇପାରିଥିଲେ। ସେ ତାପମାତ୍ରା, ବର୍ଷା, ଆର୍ଦ୍ରତା, ପବନର ବେଗ ଓ ଦିଗ ଆଦି ମାପିବା ଯନ୍ତ୍ରର ମାନକ ନିର୍ଦ୍ଧାରଣରେ ବିଶେଷ ଅବଦାନ ରଖିଥିଲେ। ଆନ୍ନାମଣିଙ୍କର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟରୁ ଗୋଟିଏ ଥିଲା ସୂର୍ଯ୍ୟ ବିକିରଣ ବା ସୋଲାର ରେଡିଏସନ୍ର ଅଧ୍ୟୟନ। ଭାରତର ସୌର ଶକ୍ତି କ୍ଷେତ୍ରରେ ତାଙ୍କର ଏହି କାର୍ଯ୍ୟ ଏକ ମୂଲ୍ୟବାନ ଭିତ୍ତି ଭାବରେ କାମ କରୁଛି। ସେ ଭାରତର ବିଭିନ୍ନ ଅଞ୍ଚଳରେ ସୂର୍ଯ୍ୟରୁ ଆସୁଥିବା ଶକ୍ତିର ପରିମାଣ ମାପିବା ପାଇଁ କେନ୍ଦ୍ର ସ୍ଥାପନ କରିଥିଲେ। ସେ ବହୁ ବର୍ଷ ଧରି ତଥ୍ୟ ସଂଗ୍ରହ କରିଥିଲେ ଏବଂ ସେହି ତଥ୍ୟକୁ ପୁସ୍ତକ ଆକାରରେ ପ୍ରକାଶ ମଧ୍ୟ କରିଥିଲେ। ଆଜି ଭାରତରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିବା ବେଳେ ଏହିପରି ତଥ୍ୟ ଅତ୍ୟନ୍ତ ମୂଲ୍ୟବାନ ହୋଇଥାଏ। ପିଲାମାନେ ଆଜି ବିଶ୍ୱ ପରିବେଶ, ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତିତ। ଏହି ପରିସ୍ଥିତିରେ ସୌର ଓ ପବନ ଶକ୍ତିର ମହତ୍ତ୍ୱ ବହୁତ ବଢ଼ିଯାଇଛି, କିନ୍ତୁ ଆନ୍ନାମଣି ଦଶନ୍ଧି ଦଶନ୍ଧି ପୂର୍ବରୁ ଏହାର ମହତ୍ତ୍ୱକୁ ବୁଝିପାରିଥିଲେ। ସେ ଭାରତର ବିଭିନ୍ନ ସ୍ଥାନରେ ପବନର ବେଗ ଓ ଦିଗ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିଥିଲେ। ଏହି ତଥ୍ୟ ଆଧାରରେ ପରବର୍ତ୍ତୀ ସମୟରେ ପବନ ଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ଏହି କାରଣରୁ ତାଙ୍କୁ ଭାରତର ନବୀକରଣ ଯୋଗ୍ୟ ଶକ୍ତି ଆନ୍ଦୋଳନର ଜଣେ ପ୍ରାରମ୍ଭିକ ପଥପ୍ରଦର୍ଶକ ବୋଲି କୁହାଯାଏ। ଦୀର୍ଘ ବର୍ଷର ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ପରେ ଆନ୍ନାମଣି ଭାରତୀୟ ପାଗ ବିଭାଗର ଉପମହାନିର୍ଦ୍ଦେଶିକା ବା ଡେପ୍ୟୁଟି ଡିରେକ୍ଟର ଜେନେରାଲ ପଦବୀକୁ ଅଳଙ୍କୃତ କରିଥିଲେ। ସେହି ସମୟରେ ଏପରି ଉଚ୍ଚ ବୈଜ୍ଞାନିକ ପଦରେ ଜଣେ ମହିଳାଙ୍କ ପହଞ୍ଚିବା ଏକ ବିରଳ ସଫଳତା ଥିଲା। ସେ ଭାରତର ପ୍ରତିନିଧି ଭାବରେ ବିଭିନ୍ନ ଆନ୍ତର୍ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗ ମଧ୍ୟ ଦେଇଥିଲେ। ଆନ୍ନା ଏମିତି ଏକ ସମୟରେ କାମ କରୁଥିଲେ ଯେତେବେଳେ ବିଜ୍ଞାନ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ସୁଯୋଗ ସୀମିତ ଥିଲା। ତଥାପି ସେ କେବେ ବାଧା ବିଷୟରେ ଅଭିଯୋଗ କରିନଥିଲେ। ସେ ସବୁବେଳେ ନିଜ କାମ ଉପରେ ଧ୍ୟାନ ଦେଇଥିଲେ। ତାଙ୍କ ସଫଳତା ଅନେକ ମହିଳାଙ୍କୁ ବିଜ୍ଞାନ କ୍ଷେତ୍ରରେ ପ୍ରବେଶ କରିବାକୁ ପ୍ରେରଣା ଦେଇଥିଲା। ଆନ୍ନାମଣି ବିଶ୍ୱାସ କରୁଥିଲେ ଯେ ବିଜ୍ଞାନର ମୂଳ ହେଉଛି ସତ୍ୟ, ପ୍ରମାଣ ଓ ସଠିକତା। ସେ ଅତ୍ୟନ୍ତ ଶୃଙ୍ଖଳିତ, ନିଷ୍ଠାବାନ ଓ ପରିଶ୍ରମୀ ଥିଲେ। ତାଙ୍କ ମତରେ ବିଜ୍ଞାନ କେବଳ ଗବେଷଣା ପାଇଁ ନୁହଁ, ଏହା ସମାଜର କଲ୍ୟାଣ ପାଇଁ ହେବା ଉଚିତ ବୋଲି। ଆନ୍ନାମଣି କେବଳ ଜଣେ ପାଣିପାଗ ବିଜ୍ଞାନୀ ନୁହେଁ, ସେ ଥିଲେ ଜଣେ ଦୂରଦର୍ଶୀ ଗବେଷିକା ଏବଂ ଭାରତର ବୈଜ୍ଞାନିକ ଅଗ୍ରଗତିର ଏକ ପ୍ରମୁଖ ସ୍ତମ୍ଭ। ପୁସ୍ତକକୁ ଭଲ ପାଉଥିବା ଏକ ଛୋଟ ଝିଅ ପରବର୍ତ୍ତୀ ସମୟରେ ଭାରତର ପାଗ ବିଜ୍ଞାନକୁ ଏକ ନୂତନ ଦିଗ ଦେଇଥିଲେ। ପିଲାମାନେ ଏବେ କହିଲ, ଆନ୍ନାମଣିଙ୍କ ଜୀବନୀରୁ ତୁମେ କ'ଣ ସବୁ ଶିଖିପାରିବ? ତୁମେ ଶିଖିପାରିବ ଯେ ବଡ଼ ସ୍ୱପ୍ନ ଦେଖିବା ପାଇଁ ବଡ଼ ଘର, ବହୁତ ଟଙ୍କା କିମ୍ବା ବିଶେଷ ସୁବିଧାର ଆବଶ୍ୟକତା ନାହିଁ। ଆବଶ୍ୟକ କେବଳ ଗୋଟିଏ ଜିନିଷ, ଶିଖିବାର ଇଚ୍ଛା। ତାଙ୍କ ଜୀବନ ଆମକୁ ଶିଖାଏ ଯେ ଜଣେ ବ୍ୟକ୍ତିର ଦୃଢ଼ ସଂକଳ୍ପ, ଜ୍ଞାନ ପ୍ରତି ଭଲ ପାଇବା ଓ ସମାଜ ପ୍ରତି ଦାୟିତ୍ୱବୋଧ କିପରି ସମଗ୍ର ଦେଶର ଭବିଷ୍ୟତକୁ ଗଢ଼ିପାରେ। ଆନ୍ନାମଣି ଯେତେବେଳେ ଛୋଟ ଥିଲେ ସେ ଆକାଶକୁ ଦେଖୁଥିଲେ, ପବନକୁ ଅନୁଭବ କରୁଥିଲେ ଏବଂ ପ୍ରକୃତି ବିଷୟରେ ପ୍ରଶ୍ନ ପଚାରୁଥିଲେ। ସେ ଜାଣିନଥିଲେ ଯେ ଦିନେ ସେ ଭାରତର ସବୁଠାରୁ ପ୍ରସିଦ୍ଧ ବୈଜ୍ଞାନିକମାନଙ୍କ ମଧ୍ୟରୁ ଜଣେ ହେବେ, କିନ୍ତୁ ସେ କେବେ ବି

0: ପ୍ରଶ୍ନ କରିବା ବନ୍ଦ କରିନଥିଲେ, କେବେ ବି ପୁସ୍ତକ ପଢ଼ିବା ବନ୍ଦ କରିନଥିଲେ ଏବଂ କେବେ ବି ଶିଖିବା ବନ୍ଦ କରିନଥିଲେ। ହୁଏତ ତୁମମାନଙ୍କ ମଧ୍ୟରେ କେହି ଆଜି ଆକାଶର ତାରା ଦେଖେ ଆଶ୍ଚର୍ଯ୍ୟ ହେଉଥିବ, କେହି ଗଛ ଫୁଲ ପତ୍ରକୁ ଭଲ ପାଉଥିବ, କେହି ଚିତ୍ର ଆଙ୍କିବାକୁ, କେହି ଗୀତ ଗାଇବାକୁ, ଆଉ କେହି ବିଜ୍ଞାନର ଛୋଟ ଛୋଟ ପରୀକ୍ଷା କରିବାକୁ ଭଲ ପାଉଥିବ। ପିଲାଏ ମନେ ରଖ, ଆଜି ତୁମର ଏହି ଛୋଟ ଆଗ୍ରହ ହିଁ ଆସନ୍ତାକାଲି ତୁମର ବଡ଼ ପରିଚୟ ହୋଇପାରେ। ତେଣୁ ସବୁବେଳେ ଜିଜ୍ଞାସୁ ରୁହ, ପ୍ରଶ୍ନ ପଚାରିବାକୁ କେବେ ବି ଡରନି। ନୂଆ ପୁସ୍ତକ ପଢ଼, ନୂଆ କଥା ଶିଖ, କାରଣ ପ୍ରତ୍ୟେକ ମହାନ ବୈଜ୍ଞାନିକ, ଲେଖକ, କଳାକାର କିମ୍ବା ନେତା କେବେ ନା କେବେ ତୁମମାନଙ୍କ ପରି ଜଣେ ସାଧାରଣ ପିଲା ଥିବେ। ଆଉ କିଏ ଜାଣେ, ଆଜି ଯେଉଁ ପିଲାଟି ଆମର ଏହି କାର୍ଯ୍ୟକ୍ରମ ଶୁଣୁଛି, ସେହି ପିଲାଟି ହୁଏତ ଆସନ୍ତାକାଲି ନୂଆ ଔଷଧ ଆବିଷ୍କାର କରିବ, ନୂଆ ଗ୍ରହ ଖୋଜିବ, ପରିବେଶକୁ ସୁରକ୍ଷା ଦେବ, କିମ୍ବା ଦେଶର ନାମକୁ ସମଗ୍ର ବିଶ୍ୱରେ ଉଜ୍ଜ୍ୱଳ କରିବ। ଅନ୍ନାମଣିଙ୍କ ପରି ତୁମେ ମଧ୍ୟ ନିଜ ଜିଜ୍ଞାସାକୁ ସାଥୀ କର, ପୁସ୍ତକକୁ ବନ୍ଧୁ କର ଏବଂ ସ୍ୱପ୍ନକୁ ନିଜର ପଥ ପ୍ରଦର୍ଶକ କର, କାରଣ ଆଜିର ଜିଜ୍ଞାସୁ ପିଲା ହିଁ ଆସନ୍ତାକାଲିର ମହାନ ବୈଜ୍ଞାନିକ। ଏହି ଛୋଟ କଥାଟି ସହିତ ମୁଁ ତୁମମାନଙ୍କ ଠାରୁ ବିଦାୟ ନଉଛି। ଖୁସିରେ ରୁହ, ସୁସ୍ଥ ରୁହ ଏବଂ ଶିଖିବା କେବେ ହେଲେ ବନ୍ଦ କରନି।
1: ଶୁଣିଲେ ତ ପିଲାଏ ଆଲୋଚନା, ୱେଦର ଓମେନ୍ ଅଫ୍ ଇଣ୍ଡିଆ ଅନ୍ନାମଣି। ତୁମ ପାଇଁ ଆଲୋଚନା କଲି ଗାୟତ୍ରୀ ମୁନା। ଏହି ଆଲୋଚନାରୁ ଅନ୍ନାମଣିଙ୍କ ଜୀବନୀ ବିଷୟରେ ତ ଜାଣିଲ, ନିଶ୍ଚିତ ଭାବରେ ତାଙ୍କ ଜୀବନରୁ ତୁମେମାନେ ମଧ୍ୟ ପ୍ରେରିତ ହୋଇ ନିଜ ମଧ୍ୟରେ ଥିବା ପ୍ରତିଭାକୁ ତୁମେମାନେ ନିଶ୍ଚିତ ଭାବରେ ଆଗକୁ ନେଇ ସମାଜରେ ନିଜକୁ ଉଚ୍ଚ ପ୍ରତିଷ୍ଠିତ କରିବା ପାଇଁ ନିଶ୍ଚୟ ଉଦ୍ୟମ କରିବ। ଏଥର କାର୍ଯ୍ୟକ୍ରମର ଶେଷ ଆଡ଼କୁ ଶୁଣିବା ଗୀତଟିଏ। ତୁମ ପାଇଁ ଗାଇଛନ୍ତି ଅପା ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ ଏବଂ ନମିତା ଦାସ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ଦୁର୍ଗାଚରଣ ସାମନ୍ତରାୟ।

0: ପୁଣି ସେ କୁକୁରଟା ଆସିଲା ନା କ'ଣ? ଏ ମଣିଷ ବାଡ଼େଇଲା ଭଳି ଜଣାପଡ଼ୁଛି। କିଏ? ଆରେ କିଏ ଡାକୁଛ? ସକାଳରୁ ପୁଣି କିଏ ଆସିଲା ମ? ଆ ରୁହ, ଖୋଲୁଛି, ଆ ଟିକେ ଥୟ ଧର। ହଇ ହେ ତମେ କବାଟଟାକୁ ଏମିତି ପିଟି ପିଟି ଭାଙ୍ଗି ଦେଇଥାନ୍ତ ନା କ'ଣ? ଆଉ ମୁଁ ତ ଭାବିଥିଲି ସେ ଅଇଁଠା ଚଟା କୁକୁରଟା।
1: ହଁ, ତାକୁ ଆଉ ମୋତେ ଏକା ନିକିତିରେ ତଉଲୁଛ? ହଉ ହଉ, ତମେ ଚାଲିଲ, ଆଗ ଭିତରକୁ ଚାଲ। ଆଉ ଭିତରକୁ ଚାଲ, ଟିକେ ଭିତରକୁ। ଏଇ ସେ କବାଟଟା ଭଲ କରି ବନ୍ଦ କରିଦିଅ।
0: ଏମିତି ଅସମୟରେ ପଳେଇ ଆସିଲ?
1: ଚାଲ।
0: ଆରେ ମର୍ଣ୍ଣିଂ ୱାକ୍ ତ ତମର ସରିବା ଟାଇମ୍ ହେଇନି, ଆଉ ପାଇଖିନା ଡାକିଲା ନା କ'ଣ?
1: ତମେ ଆଗ କବାଟ ବନ୍ଦ କରି ଭିତରକୁ ଆସିଲ?
0: ମୁଁ ଜାଣେ ପରା ତମେ କୋଉ କାମକୁ ନୁହଁ। ବୟସ ହେଲାଣି ତମର, ଆଜିକାଲି ବ୍ଲଡ୍ ପ୍ରେସର, ଡାଇବେଟିସ୍, ହାର୍ଟ ଆଟାକ୍ ଆଦି କେତେ ବଡ଼ ବଡ଼ ରୋଗ ଖାଲି ଛକିକି ବସିଛନ୍ତି। ସୁଯୋଗ ପାଇଲେ ଖପ୍ କିନା ମାଡ଼ି ବସିବେ। କେତେ ଆର୍ଥିକ ମାନସିକ କଷ୍ଟ ହବ ଜାଣିଛ? ଡାକ୍ତରଖାନାକୁ ଦୌଡ଼ି ଦୌଡ଼ି ଥୋବରା ହବା କଥା ସାର ନା? ଆଉ
1: ଚାଲୁ ଚାଲୁ।
0: ଆଉ ତମେ କ'ଣ ମୋ କଥାକୁ କେବେ ଶୁଣିଛ ନା ଶୁଣିବ? ଏ ସେ ଯୋଗ ବିୟୋଗ ବ୍ୟାୟାମ ଫ୍ୟାମ ତମ ଦେଇ ତ ହବନି, ତା ବୋଲି ଘଣ୍ଟେ ଦେଢ଼ ଘଣ୍ଟା ଖୋଲା ପବନରେ ଚାଲିବାକୁ ତମକୁ ବାଧୁଛି। ହଉ ତମ ଇଚ୍ଛା।
1: ହଉ, ତମ ଗାନା ସରିଲା?
0: ଯାହା କରୁଛ କର। ମ
1: ତମ କଥା ଏତିକିରେ ସରିଲା ନା ଆହୁରି ଆଗକୁ କିଛି ଅଛି?
0: ଏ ଆଗକୁ ଥିଲେ କେତେ, ପଛକୁ ଥିଲେ କେତେ, ତମେ ମୋର କୋଉ କଥାଟା ରଖୁଛ ଯେ?
1: ବୁଝିଲ ଝୁଲଣ, ମୋ ଝୁଲଲୋକ, ଆଜି ତମକୁ ଏମିତି ଖବରଟା ଦେବି ଯେ ତମ ଦିଲ ପୁରା ଖୁସି ହେଇଯିବ। ଆଉ ତମେ ଆଜି ଚା ବଦଳରେ ଖୁସିରେ ମତେ କଫି ପିଆଇବ, କଫି ତାପରେ କପେ ନୁହଁ, ବୁଝିଲ, ଦି କପ୍ ଦି କପ୍।
0: ହଁ ମ ଛାଡ଼, ତମର ସେ ଛପରା କଥା, ତମ ହାତ ଧରିବାର ପରା 27 ପୁରୀ 28 ବର୍ଷ ଚାଲିଲା। ହେ ହଇ ହୋ, ତମକୁ ଚିହ୍ନିବାରେ ମୋର କ'ଣ ବାକି ଅଛି?
1: ବାକି ଅଛି ଝିଲ, ବାକି ଅଛି, ହେଲେ ସବୁ ବାକି ଆଜି ଗୋଟେ ମୌକାରେ ମୁଁ ପରିଶୋଧ କରିବାର ଏବେ ଅପୂର୍ବ ସୁଯୋଗ ପାଇଛି।
0: ତମେ କହିଲ ମର୍ଣ୍ଣିଂ ୱାକ୍ ଅଧା ଛାଡ଼ି କାହିଁକି ପଳେଇ ଆସିଲ?
1: ତମ ସୁନ୍ଦର ବବନକୁ ଟିକେ ସରଳ ଦେଖିବାକୁ ମନ ହେଲା ତ?
0: ରଖମ ତମ ଛପରା କଥା, ନାତି ନାତୁଣୀ ଖେଳିବାକୁ ପରା ବସିଲଣି, ତମକୁ ସେ କଥା ମାଲୁମ ଅଛି କି ନାହିଁ ବା? ଆରେ ଗଜା ବୟସ ଯେମିତି ପହଁରୁଛି ନା।
1: ମୋର ତ ପୁଅର ପୁଣି ଗୋଟେ କି ବୟସ କିଅ, ତମର ଥରେ କହିଥିଲି ହୋ, ମୋ ଶାଣୀକି ଯିବା ଯାଏ ସେ ଯିବା ନା କ'ଣ କହୁଛ?
0: ହଉ ହେଲା, ତମ କଥା ହେଲା, ଆଗ ସଫା ସଫା କୁହ, ଏମିତି ସଳ କାହିଁକି ଲେଉଟି ଆସିଲ?
1: ଝୁଲ, ଏଇ ଝୁଲ, ଏ ସାଗର ପିକନିକରୁ ଫେରିନି ତ?
0: ନାଇଁ ମ, ସେ କ'ଣ ଏବେ ଫେରିବ? ସେ ଫେରୁ ଫେରୁ ସନ୍ଧ୍ୟା ହେଇଯିବ ନା। ଆଉ
1: ତାହେଲେ ଠିକ ଅଛି, ଏଥର ଶୁଣ ମୋ କଥା।
0: ଶୀଘ୍ର ତମ କଥା ସାରିଲ, ଏ ଠାକୁର ପୂଜା ଅଧାରୁ ଛାଡ଼ି ଆସିଛି ମ।
1: ଓହୋ, ସଦାବେଳେ ଏମିତି ତରବର ହେଲେ କ'ଣ ଚଳିବ? କହୁଥିଲ ନା ମିନି ବାହାଘରରେ ତମ ବାପ ଘରୁ ଯାହା ସୁନା ଜିନିଷ ଆଣିଥିଲ, ଆଉ ମୁଁ ତମ ପାଇଁ ଯାହା ଥରେ ଦୁଇ ଥର କରି ଦେଇଥିଲି ସବୁତକ ଦେଇଦେଲ, ବେକଟା ଶ୍ରୀହୀନ ଦିଶୁଛି, ହେଲେ ତମର ସେ ଦୁଃଖ ଆଉ ଏବେ ରହିବନି ଝୁଲ।
0: ଦୁଃଖ ରହିବନି ମାନେ ସକାଳୁ ସକାଳୁ ମୋ ପାଇଁ ହାରଟି ଗଢ଼େଇକି ନେଇ ଆସିଲା ପରି କଥା କ'ଣ କହୁଛ?
1: ଖାଲି ହାର ନେଇକି ଆସିନି, ବୁଝିଲ, କ'ଣ ଆଣିଛି ତମେ ନିଜେ ଦେଖିଲେ ଜାଣିବ।
0: ଏ ସକାଳୁ ସକାଳୁ ତମକୁ କାଳେ ସେ ଲାଗିଲେ ନା କୋଉଠି ମାଲ ଚଢ଼େଇ ଦେଇ ଆସିଛ ବା? ତମ ମୁଣ୍ଡ ଠିକ ଅଛି ତ? ପରଦିନ ପରା କହୁଥିଲ ଘର କରିବାକୁ ଅଳ୍ପ ଶସ୍ତାରେ ଜାଗା ଖଣ୍ଡେ ମିଳୁଛି, ହେଲେ ସେ ଜାଗା କିଣିବାକୁ ତମ GPFରେ ଟଙ୍କା ନାହିଁ, ଆଉ ଆଜିକି ମୋ ଗଳାକୁ ହାର
1: ଝୁଲ। ଆଲା ଜବ୍ ଦେତା ହେ ଛପର ଫାଡ଼ କେ ଦେତା ହେ, ଆଜି ସେମିତି ଗୋଟିଏ ଘଟଣା ଘଟି ଯାଇଛି।
0: ଆଚ୍ଛା,
1: ସେଇଥିପାଇଁ ଖାସ ସେଇଥିପାଇଁ ମୁଁ ମୋ ସକାଳ ବେଳା କାର୍ଯ୍ୟକ୍ରମକୁ ବାତିଲ କରି ଘରକୁ ପଳେଇ ଆସିଲି। ଏଇ ଦେଖ ତମ ପାଇଁ ମୁଁ କ'ଣ ଆଣିଛି।
0: କ'ଣ? ଏ କ'ଣ ଆଣିଛ ବା?
1: ସୁନା, ସୁନାର ଅଳଙ୍କାର।
0: ସୁନା, ସୁନା ଅଳଙ୍କାର? ଆରେ କୋଉଠୁ ଆଣିଲ? ଏତେ ସକାଳୁ ସୁନା ଜିନିଷ ଆଣି ଆସିଲ, କୋଉ ଚୋରି ଜିନିଷ ତ ନୁହେଁ?
1: ଓହୋ, ସେଇ ତ ତୁମ ଅଡ଼ୁଆ କଥା ଗଲାନି ଆଉ। ହୋ, ମୋର କ'ଣ ପୋଲିସ କି ଭୟ ନାହିଁ? ନାଇଁ ନାଇଁ, ମୋର କ'ଣ ପୋଲିସ କି ଭୟ ନାହିଁ ଯେ ମୁଁ ଚୋରି ଜିନିଷ ଘରକୁ ଧରିକି ଆସିବି?
0: ଆଉ ଏତେ ସକାଳୁ ସୁନା ଜିନିଷ ମୋ ସାଙ୍ଗରେ ଗମା ତ କରୁନ ତ?
1: ନାଇଁ ଝୁଲ, ତମ ଦେହ ଛୁଞ୍ଚି, ତମ ପାଇଁ ସୁନା ଅଳଙ୍କାର ନେଇକି ଆସିଛି। ଏହା ସତ୍ୟ ସତ୍ୟ ସତ୍ୟ ତ୍ରିବାର ସତ୍ୟ। ଏଥର ହେଲା ତ? ନାଇଁ ନାଇଁ, ତମ ମନ ବୁଝିଲା ତ?
0: ବୁଝିଲା ଯେ, ହେଲେ
1: ହେଲେ ପୁଣି କ'ଣ? ନାଇଁ ନାଇଁ, ହେଲେ ପୁଣି କ'ଣ? ବୁଝିଲ ଝୁଲ, ମର୍ଣ୍ଣିଙ୍ଗ ୱାକ୍ରେ ଗଲାବେଳେ ସେ ଯୋଉ ପୋଷ୍ଟ ଅଫିସ୍ ଛକ ପାଖରେ ଯୋଉ ବଡ଼ ଅଳଙ୍କାର ଦୋକାନଟା ଅଛି, ସେଇ ଦୋକାନ ସାମ୍ନାରେ ଏଇ ପୁଡ଼ିଆଟା ପଡ଼ିଥିଲା।
0: ଦେଖି ଦେଖି ଦେଖି ଏ ଦେଖେଇଲ, ଦେଖାଅ ନା ଟିକେ।
1: ରୁହ ରୁହ, ଏମିତି ବିକୋଳିଆ ହେଲେ ହବ? ମୁଁ ପକେଟ୍ରୁ ଟିକେ ବାହାର କରେ। ହେଇ ଦେଖ, ଏ ମୂଲ୍ୟବାନ ଜିନିଷ ବୋଲି କେମିତି ସାଇତା ହେଇକି ରହିଛି। କାଗଜ ଖୋଳ ଭିତରେ ଦେଖୁଛ, ଏ ପ୍ଲାଷ୍ଟିକ ଡବା।
0: ମୋ ମନ ଆଉ ସମ୍ଭାଳୁନି, ଶୀଘ୍ର ଶୀଘ୍ର ଶୀଘ୍ର ଖୋଲିଲ ଖୋଲ।
1: ଦେଖୁଛଟି, ଏ ପ୍ଲାଷ୍ଟିକ ଡବା ଭିତରେ ପୁଣି କେମିତି ଚିକିମିକିଆ ଝରି, କେତେ ଯତ୍ନ ଦେଖୁଛଟି। ଏ ଝୁଲ, ଏ ବାହାର ପାଖ ଝରକାଟା ଆଗ ବନ୍ଦ କରିଦେଲ, ବନ୍ଦ କରିଦେଇକି ଲାଇଟ୍ଟା ଲଗେଇ ଦିଅ। କିଏ ଦେଖିଲେ କଥାଟା ଭାରି ଅସୁବିଧା ହେଇଯିବ। ଆରେ ହାତକୁ ଆସିଥିବା ଧନ ଯଦି ଖସିଗଲା ନା? ଏ ଝୁଲ ଦେଖିଲ ଦେଖିଲ, ଟିକେ ହାତରେ ହାତରେ ଧରିକି ଦେଖିଲ, ହଁ କେତେ ଓଜନ ହବ କହିଲ?
0: ମୋ ହାତକୁ ଦେଲ ଦେଖି।
1: ହଁ ନିଅ ନିଅ ନିଅ,
0: ଏଇ ଓଜନିଆ ତ ଲାଗୁଛି।
1: ଯାହା ହେଲେ ବି ଏ 5 ଭରିରୁ କମିବନି ନା? ଆଜିକାଲିକା ସୁନା ରେଟ୍ ଯାହା, କେତେ ଟଙ୍କା ହବ ଟିକେ ଅନୁମାନ କରିପାରୁଛ?
0: ହେଲେ ଆମର ପରା କହନ୍ତି, ସୁନା ହଜିଲେ ଦୋଷ ଆଉ ପାଇଲେ ବି ଦୋଷ। ଆମେ ଗୋଟେ କାମ କରିବା ବୁଝିଲ?
1: ଏ କ'ଣ କରିବା କହୁନ?
0: ଏଇ ପାଖ ମନ୍ଦିରରେ
1: ହଁ
0: ଏଇ ସୁନାର ଟିକେ ଠାକୁରଙ୍କୁ ଦାନ କରିବା।
1: ଆଚ୍ଛା ଠିକ୍ ଅଛି, ମୁଁ ଆଜି ଯାଇ ଠାକୁରଙ୍କ ହୁଣ୍ଡିରେ କିଛି ଦାନ କରିକି ଆସିବି। ହଉ, ଏଥର ମୋ ହାତକୁ ପୁଡ଼ିଆଟାକୁ ଦିଅ।
0: ନିଅ, ମୋ ବେକ ଆଉ କାନ ପାଇଁ ଜିନିଷ ଅଛି ନା?
1: ଏ କଥା ଆଉ ପଚାରିବାକୁ ଅଛି? 5 ଭରି ସୁନାର ଗହଣାଟି। ଏ ଝୁଲ, ଆମେ ଗୋଟିଏ କାମ କରିବା।
0: କ'ଣ?
1: ଆଗ ଏ ଗହଣାଟାକୁ ତଳେଇଦେବା।
0: ହଁ ହଁ,
1: କାହାର ଜିନିଷ ବି ଜଣାପଡ଼ିବନି। ତାପରେ ଯାଇ ସେଥିରୁ ଠାକୁରଙ୍କୁ କିଛି ଦେବା।
0: ତମେ ଠାକୁରଙ୍କ ପାଇଁ ଅଳ୍ପ ଟିକେ କାଟିବ?
1: ହଁ ହଁ,
0: ଠାକୁରକୁ ସତରେ ପାଉଛନ୍ତି ବା, ସେଇ ପୂଜକ ସବୁ ମାରିନେବ। ଆଗ ମୋ ପସନ୍ଦରେ ହାର ଆଉ କାନଫୁଲ, ପରେ ଆଉ କିଛି ଯଦି ବଳିଲା ତେବେ ଆମ ବୋହୂ ପାଇଁ କିଛି ଗହଣା କରିଦେବା। କ'ଣ କହୁଛ?
1: ସେ କଥା ଆଉ କହିବାକୁ ଅଛି? ଆଜି ଗୋଟିଏ ପାହାନ୍ତିଆ ସ୍ୱପ୍ନ ଦେଖିଥିଲି ହୋ। ସେ ସ୍ୱପ୍ନ ହେଲା, ତମେ ସୁନାହାର ପିନ୍ଧି ବୁଲୁଛ, ଆଉ ମୁଁ ପଛେ ପଛେ ତମର ବୁଲୁଛି। ପାହାନ୍ତିଆ ସ୍ୱପ୍ନ ସତ ହୁଏ ବୋଲି ଏତେ ଦିନରେ ମତେ ମାଲୁମ ହେଲା ହୋ।
0: ତମ ପାହାନ୍ତିଆ ସ୍ୱପ୍ନ କଥା କିଏ ଜାଣୁଛି? ହେଲେ ମୁଁ ଆଜି ସକାଳୁ ଗାଧୁଆ ପାଧୁଆ ସାରି ଠାକୁର ସେବାରେ ଲାଗିଥିଲି ବୋଲି ଠାକୁରଙ୍କ କରୁଣା ବର୍ଷିଲା ନା? ଆଉ
1: ଝୁଲ ଦେଖିଲ ଦେଖିଲ, କେମିତି ହଳଦୀ ଗୁରୁ ଗୁରୁ ଗୁରୁ ଦିଶୁଛି ସୁନା।
0: ଆରେ ହଁ ତ, ଖାଣ୍ଟି ସୁନା ହେଇଥିବ ଭଳି ଦେଖାଯାଉଛି।
1: ଇଏ ରାଜସ୍ଥାନୀ ସୁନା, ଯାହାକୁ କହନ୍ତି ଖାଣ୍ଟି ସୁନା।
0: ତମେ ଏଠି ସେ ସୁନା କଟାକଟି କରିବନି କି ଜିନିଷ ଗଢ଼ିବନି?
1: ସୁନା କଟାକଟି କରିବାନି ତ, ଆଉ ଠାକୁରଙ୍କୁ ଦେବା କେମିତି?
0: ସେ କଥା ମୁଁ ବୁଝିବି, ଖବର ଦେଲେ ଆମ ସଙ୍କଟ ଆସି ସେତକ ନେଇ ଆମ ଗାଁରେ ସବୁ କାମ ତୁଟେଇ ଦେବ। ଆଜି ତାକୁ ଖବର ଦେବାକୁ ହବ।
1: ନିଅ ଝୁଲ, ତମେ ତାହେଲେ ତମ ଗହଣା ପିଢ଼ିରେ କି ଆଲମିରାରେ ଏକୁ ରଖିଦିଅ।
0: ଦିଅ, ମୁଁ ଆଗ ମନ ଭରି ଦେଖିନିଏ ତ ଟିକେ।
1: ହଉ, ମୁଁ ତେବେ ଆସୁଛି।
0: କ'ଣ ପୁଣି ସୁନା ପାଇବାକୁ ମର୍ଣ୍ଣିଙ୍ଗ ୱାକ୍ରେ ଯିବ ନା କ'ଣ ବା?
1: ନାଇଁ, ମୋ ଖରା ହେଇଗଲାଣି ପରା, ଆଉ କ'ଣ ଯିବି? ତମ ହାତରୁ ଗରମା ଗରମ କଫି ପିଇ ଟିକେ ପେପର ପଢ଼ିବି।
0: ହଉ ମୁଁ ଯାଏ, ତମ ପାଇଁ ଚା, ନାଇଁ ନାଇଁ ନାଇଁ ନାଇଁ, ସ୍ପେଶାଲ କଫି କରି ନେଇ ଆସୁଛି। ସମୁଦି ଆସିଲା ବେଳୁ କଫି ଆସିଥିଲା ଯେ, କୋଉ କାଳର ଡବାରେ ପଡ଼ିଛି, ଫିମ୍ପି ମାରି ନଷ୍ଟ ହେବାକୁ ବସିଲାଣି। ତମ କାମରେ ହେଲେ ଲାଗୁ।
1: କ'ଣ କହିଲ ଝୁଲ? ନାଇଁ ନାଇଁ ନାଇଁ, କ'ଣ କହିଲ? ଫିମ୍ପି ମରା କଫିରେ?
0: ନାଇଁ ମୁଁ ମଝାରେ କହୁଥିଲି, ତୁମେ ସିନା କଫି ପିଉନ, ମୁଁ ତ ନୀତି ପିଉଛି ନା।
1: ଭଲ ଭଲ, ବହୁତ ଭଲ, ସ୍ୱାମୀ ଦେବତା ପାଣିଆ ଚା ପି ସନ୍ତୁଷ୍ଟ ହୁଅନ୍ତୁ, ଆଉ ତମେ ତମର କଫି ଉଦରସ୍ତ କରୁଥାଅ।
0: ଯିଏ ଯେଉଁଥିରେ ସନ୍ତୁଷ୍ଟ ନା।
1: ହଉ, ତୁମେ ଶୀଘ୍ର କାମ ସାରିଲ, ଆରେ ମୁଁ ଅଫିସ ଯିବି ଯେ।
0: ଏଇ ତୁମ ପାଇଁ କଫି କରୁ କରୁ ମୁଁ ଆମ ସଙ୍କଟକୁ ଫୋନ କରି ଡାକିଦିଏ, ସେ ନ ଆସିଲେ ଏ ଅଡୁଆ ଧନ୍ଦାକୁ ତୁମେ କ'ଣ ସମ୍ଭାଳି ପାରିବ?
1: ଏ ଯିଏ ଯୋଉ କାମ ପାଇଁ ଯୋଗ୍ୟ ନା, ଆରେ ତାକୁ ଡକେଇଲ, ଶୀଘ୍ର ଡକାଅ।
0: ଆଜି ଆସି ପହଞ୍ଚିଲା ଜାଣ, ଏଇଠି ବଣିଆର ଗଢ଼ା ମଜୁରୀ ପାଇଁ ଟଙ୍କା ଅଛି ତ?
1: ମୋତେ ତମେ କ'ଣ ଅଯୋଗ୍ୟ ଭାବୁଛ ନା କ'ଣ ମ? ହଉ ହଉ, ଏଇ କିଏ କାଳେ ଦେଖିଦେବକୁ ତମେ ଗଲ, ଆରେ ଗହଣା ତାକୁ ଆଲମିରାରେ ରଖିଲ।
0: ହଉ ଆଉ ଟିକେ ମନ ଭରି ଦେଖିନି ଆମ ପଡ଼ିଗଲା ଭାଙ୍ଗିଗଲା ସୁନା ଭିତରେ ଧଳା
1: ଝୁଲ କ'ଣ ହାତରୁ ପଡ଼ିଗଲା କି?
0: ଖାଲି ପଡ଼ିଗଲା ନୁହଁ, ମୋ କପାଳ ଫାଟିଗଲା ଜାଣ।
1: ତମ କପାଳ ଫାଟିଗଲା? ଦେଖେ ଦେଖେ ଦେଖେ, ସବୁ ତ ଠିକ, ଗୋଟାପଣା ଠିକ ଅଛି, କ'ଣ ଯେ ତମେ କହୁଛ?
0: କହିବିନି, ଦେଖୁନ ହାତରୁ ପଡ଼ି କାନଫୁଲ କେମିତି ଦ୍ୱିଖଣ୍ଡ ହୋଇଯାଇଛି, ଦେଖ ଦେଖ ମୋ।
1: ଆରେ ଦ୍ୱିଖଣ୍ଡ ହଉ କି ଛଖଣ୍ଡ ହଉ, ଆମେ ତ ସବୁ ତଳିକି ନୂଆ ଜିନିଷ ଗଢିବା ନା।
0: ଜିନିଷ ଗଢିବା ନା ଚୋପା, କହିଲେ କ'ଣ ନା, ମୁଁ ସୁନା ନେଇକି ଆସିଛି। ସୁନା
1: କାଇଁ, କ'ଣ ହେଲା କି?
0: ଦେଖ ଦେଖ ତମ ସୁନାକୁ ଭଲ କରି ଦେଖ, ଭାଙ୍ଗିଲା ବୋଲି ସିନା ମୁଁ ଜାଣିଲି, ଆଉ ଭିତରଟା କେମିତି ଧଳା ଦେଖାଯାଉଛି ଦେଖିଲଣି?
1: ଆରେ ଆରେ ଆରେ, ସତେ ତ
0: ଇମିଟେସନ, ମାନେ ନକଲି ସୁନାକୁ ଏତେ ସତ ସୁନା ହୋଇଥିଲେ ହେଇଥାନ୍ତ କେତେ। ଆଜି କାହା ମୁହଁ ଚାହିଁ ମଣିଷ ଉଠିଥିଲା କେଜାଣି, ସବୁ ଖୁସି ପାଣିରେ ପଡ଼ିଗଲା।
1: ଆଉ କାହା ମୁହଁ ଚାହିଁ ଉଠିବ ଝୁଲ, ତମେ ମୋ

ଶୁଣୁଥିଲେ ଧାରାବାହିକ ବେତାର ନାଟକ ଫଗୁ ବାବୁଙ୍କ ସଂସାର। ଆଜି ଏହାର ଅଷ୍ଟମ ଅଧ୍ୟାୟ ଶୁଣିଲେ। ରଚନା କରିଥିଲେ ଶୁଭ୍ରାଂଶୁ ପଟ୍ଟନାୟକ, ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ନାଟ୍ୟାଂଶେ ଯେଉଁମାନେ ଥିଲେ ସେମାନେ ହେଲେ ଫଗୁ ବାବୁ ଡକ୍ଟର ଅନନ୍ତ କୁମାର ଆଚାର୍ଯ୍ୟ, ଝୁଲଣା ଡକ୍ଟର ସବିତା ମିଶ୍ର। ଶ୍ରୋତବନ୍ଧୁଙ୍କୁ ଏଠି ସୂଚାଇ ଦେଉଛୁ, ଆଜି ସକାଳ 9ଟାରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଏହାର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ ଆପଣମାନେ ଶୁଣିପାରିବେ ଅପରାହ୍ନ 4:02। ଆମକୁ ଫୋନ୍ କରିବାକୁ ଯେମିତି ଭୁଲିବେ ନାହିଁ, ଆମର ଫୋନ୍ ନମ୍ବର ହେଲା 0663241240, 0663241231।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ବି ପୁଷ୍ପାଞ୍ଜଳିଙ୍କୁ ଶୁଣନ୍ତୁ। ଗୀତ ରଚନା ଡକ୍ଟର ଗୀତାଞ୍ଜଳି ପତ୍ରୀ।

ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର ଶିଳ୍ପୀ ଥିଲେ ବି ପୁଷ୍ପାଞ୍ଜଳି ଏବଂ ସୁଶାନ୍ତ କୁମାର ପାଣି। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଲାଇଭ ଫୋନ୍ ଇନ୍ ହେଲୋ ଅନୁରୋଧ।

ନମସ୍କାର ଶ୍ରୋତାବନ୍ଧୁ, ସ୍ୱାଗତ ଆଜିର ହେଲୋ ଅନୁରୋଧ କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନପସନ୍ଦର ହିନ୍ଦୀ କଥାଚିତ୍ରର ଗୀତ ଶୁଣିବା ପାଇଁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରକୁ, ମାନେ ଆମ କେନ୍ଦ୍ରକୁ, ପ୍ରତ୍ୟେକ ଶନିବାର ଏବଂ ରବିବାର ସକାଳ 9:00 ରୁ 10:00 ମଧ୍ୟରେ ଫୋନ୍ କରନ୍ତୁ।

0: ଆମର ଫୋନ୍ ନମ୍ବର ଦୁଇଟି ହେଲା 0663241240 ଏବଂ 0663241231। ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା। ଆଜିର ଉପସ୍ଥାପନ ଦାୟିତ୍ୱରେ ମୁଁ ତେଜଶ୍ରୀ ମିଶ୍ର, ବୈଷୟିକ ସହାୟତା କରୁଛନ୍ତି ସତ୍ୟରଞ୍ଜନ ପଣ୍ଡା ଏବଂ ତପନ କୁମାର ପଟ୍ଟନାୟକ। ହ୍ୟାଲୋ ଆକାଶବାଣୀ ସମ୍ବଲପୁର, ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ। ହ୍ୟାଲୋ ଆଜ୍ଞା ଆଜ୍ଞା, କିଏ କହୁଥିଲେ, ଆପଣ ପରିଚୟଟା ଦେବେ?
1: ସ୍ୱାଗତ
0: କରୁଛୁ ଆଜିର ହେଲୋ ଅନୁରୋଧ କାର୍ଯ୍ୟକ୍ରମରେ।
2: ଆଜ୍ଞା
0: ଆଜ୍ଞା, କହୁନ କହୁନ।
2: କାହିଁକି ନା ଆକାଶବାଣୀ ମାନେ ଆମର ଯୋଉ ସମ୍ବଲପୁର ଅଛି, ୟାର ମାଧ୍ୟମରେ ହିଁ ମାନେ ମୋର ନୂଆ ନୂଆ ମାନେ ସାଥୀ ମାନେ ସବୁ ମାନେ ମାନେ ମିଳିଛନ୍ତି। ସେଥିଲାଗି ଆକାଶବାଣୀ ସମ୍ବଲପୁରକୁ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କୁ ବି ପ୍ରତି ଧନ୍ୟବାଦ ଆଜ୍ଞା, ଶୁଣୁଥାଉନ୍ କାର୍ଯ୍ୟକ୍ରମ।
2: କାହିଁକି ନା କହିଲେ ମାନେ ମୋର ମୋର ମୋର ଏମିତି ଗୋଟେ ବିଜେପୁର ସୁବର୍ଷା ବଚନ ସେ ତାପରେ ମୋର ନିଜର ନମ୍ବର ଖୋଜି କରି ମୋତେ ନିଜେ ଫୋନ କରିଥିଲେ।
0: ଆଚ୍ଛା ଆଚ୍ଛା,
2: ସେ ତ ସମ୍ପର୍କ
0: ମାମୁ ଭଞ୍ଜା ହଉ ଆଉ ସମ୍ପର୍କ କେ ଆଗକେ ବଢୁନ୍। ଯେ ପହିଲା କହୁନ କେନ୍ ଗୀତଟା ଶୁଣମା ଆଜି? ଆଜ୍ଞା, ମୋର ପସନ୍ଦର ଗୀତଟେ ବାଛିଛନ୍ ଆଜ୍ଞା। ଆଜି ବହୁତ ଖୁସି ଲାଗଲା ଆପଣ ପହିଲା କଲ୍ କରିଛନ୍ ଆଜି।
2: ଠିକ୍ ଅଛି ଆଜ୍ଞା, ଆଜି ଟିକେ ହାପି ବାର୍ଥଡେ ଅଛି ତ ଆପଣଙ୍କର ମାଧ୍ୟମରେ ଟିକେ ହାପି ବାର୍ଥଡେ ମୋର ମିସେସକୁ କହୁଛି ଯେ ତାଙ୍କର ମାନେ ଜୀବନଟା ସୁଖମୟ ହଉ, ତାଙ୍କର ଦାମ୍ପତ୍ୟ ଜୀବନଟା ବହୁତ ମଧୁମୟ ହଉ, ତାଙ୍କ ଜଳାପଥରେ ପୁଷ୍ପବୃଷ୍ଟି ହଉ।
0: ଆପଣଙ୍କର ଧର୍ମପତ୍ନୀଙ୍କର ଜନ୍ମଦିନ ଆଜ୍ଞା? ଶୁଭେଚ୍ଛା ଜଣାଉଛୁ, ଭଗବାନ ଆପଣଙ୍କ ସାଙ୍ଗେ ତାଙ୍କର ଜୀବନ ଆଗକେ ପୁରା ଖୁସିରେ ଭରି ଦଉନ ଆଜ୍ଞା।
2: ବଲାଙ୍ଗୀର ତାଙ୍କର ବି ଆଜି ଜନ୍ମଦିନ,
0: ତାଙ୍କୁ ବି ଆମେ ଅନେକ ଅନେକ ଅଭିନନ୍ଦନ ଜଣାଉଛୁ ଜନ୍ମଦିନ ଉପଲକ୍ଷେ।
2: ଆଉ ଗୋଟେ ମୋର ଭଉଣୀ ଅଛନ୍ ସସ୍ମିତା ଭୋଇ, ତାଙ୍କୁ ବି ଅନେକ ଅନେକ ମାନେ ତାଙ୍କୁ ବି ଜନ୍ମଦିନର ଶୁଭେଚ୍ଛା ଅଛି।
0: ଯାହା ହଉ, ଆପଣଙ୍କର ଆଜି ବହୁତ ଜଣଙ୍କର ଜନ୍ମଦିନ, ବାକି ଆପଣ ଗୋଟେ ବଢିଆ ଗୀତଟେ ପୁରୁଣା ଗୀତଟେ ବାଛିଛନ୍, ମନକେ ଖୁସ କରିଦେସି।
2: ଆଜଣଙ୍କର ଅଛି, ଆଜଣଙ୍କର ମାନେ ରାନୁ ରାନୁ ଶତପଥି, ସେ ଲହଣ୍ଡାର ମୋର ସୋଲାର ସ୍ତ୍ରୀଆନ, ତାଙ୍କୁ ବି ଜନ୍ମଦିନ ଶୁଭେଚ୍ଛା।
0: ଯାହା ହଉ, ରାନୁ ମ୍ୟାଡମ୍ କେ ବି ଆମେ ଅନେକ ଶୁଭେଚ୍ଛା ଜଣାଉଛୁ ଆପଣଙ୍କର ପସନ୍ଦର।
2: ଶୁଣନ୍ ମ୍ୟାଡମ୍, ଏଇ ଗୀତଟା ଟିକେ ଡେଡିକେଟ୍ କରିଦେବେ କରମଚାଣି ସାହୁ ବିଜେପୁର, ତାପରେ ରାଧାକାନ୍ତ ଭୋଇ ବିଜେପୁର, ଆଉ ସୁବଲ ସାହୁ ପହଣ୍ଡି ବିଜେପୁର, ଆଉ ଯେତିକି ଶ୍ରୋତା ବନ୍ଧୁ ସମସ୍ତଙ୍କୁ ଡେଡିକେଟ୍ କରିଦେବେ।
0: ଆପଣ ଯେନ୍ ଯେନ୍ ମାନଙ୍କୁ କହିଲେ ସେମାନଙ୍କୁ ଏଇ କାର୍ଯ୍ୟକ୍ରମ ମାଧ୍ୟମଟି ଆମେ ଡେଡିକେଟ୍ କରିଦେଉଛୁ, ସମସ୍ତଙ୍କ ସାଙ୍ଗେ ମିଶିକିରି ଆପଣ ଶୁଣୁନ। ଆଉ ଯେନ୍ ଯେନ୍ ମାନଙ୍କର ଜନ୍ମଦିନର କଥା କହିଲେ ଆଜ୍ଞା, ଆମେ ଆମର ଆକାଶବାଣୀ ସମ୍ବଲପୁର ତରଫରୁ, ମୋ ତରଫରୁ ତାଙ୍କର ଚଲାପଥ କୁସୁମିତ ହଉ, ଏଇଟା ଆମେ କାମନା କରୁଛୁ ଆଜ୍ଞା। ଆସୁନ୍ ଶୁଣମା ମିଶିକିରି ଗୀତଟା।
2: ଧନ୍ୟବାଦ।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର।
1: ହଁ ମ୍ୟାଡ଼ାମ ନମସ୍କାର। ମ୍ୟାଡ଼ାମ
0: ନମସ୍କାର। ଆଜ୍ଞା, କିଏ କହୁଥିଲେ, ପରିଚୟଟା ଦେମା।
1: ମ୍ୟାଡ଼ାମ ମୁଁ ଶଶିଭୂଷଣ କୁମାର କହୁଥିଲି, ରହେନମାଲ ପାଟନାଗର ବରଗଡ଼ ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
0: ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ ଶଶି ଭାଇ କହୁଛନ୍?
1: ମ୍ୟାଡ଼ାମ
0: ଆଜ୍ଞା, ଆମେ କଥା ହେଇଥିଲା ଆଗରୁ।
1: ହଁ ମଝିରେ ଥରେ ମୁଁ କଥା ହେଇଥିଲି ଆପଣଙ୍କ ସହିତ। ମ୍ୟାଡ଼ାମ
0: ଆଚ୍ଛା ଆଚ୍ଛା, ଆପଣ କେବେଠୁ ଶୁଣୁଛନ୍ ଆଜ୍ଞା ଆମର ଆକାଶବାଣୀ ସମ୍ବଲପୁରର କାର୍ଯ୍ୟକ୍ରମ ସବୁ?
1: ମ୍ୟାଡ଼ାମ ମୁଁ ତ ଆଗରୁ ଶୁଣୁଛି, 2009ରୁ ଶୁଣୁଛି, ହେଲେ ସେତେବେଳେ କଣ ହେଇଥିଲା କି ଟିକେ କମ ଭଲ ଜିନିଷ ସବୁ ଥାଏ।
0: ଆଜ୍ଞା ଆଜ୍ଞା, ଏହାରେ ଶୁଣିପାରୁଛନ୍?
1: ମାଧ୍ୟମରେ ହେଲା ଯେ ଟିକେ ବଢ଼ିଆ ଶୁଭୁଛି।
0: ହଁ, ମୋବାଇଲ ଆପ୍ରେ ଶୁଣୁଛନ୍?
1: ମ୍ୟାଡ଼ାମ
0: ଆଚ୍ଛା ଆଚ୍ଛା, ବୋଲେ ପୁରା ଭଲ କିରି ଶୁଭୁଛି ଆପଣଙ୍କୁ?
1: ହଁ ମ୍ୟାଡ଼ାମ କ୍ଲିୟର ଶୁଭୁଛି।
0: ଆଚ୍ଛା, ଆପଣ କାଣା କରୁଛନ୍ ଆଜ୍ଞା?
1: ମ୍ୟାଡ଼ାମ ମୁଁ ରାଇସ ମ୍ୟାନେଜର ଭାବରେ କାମ କରୁଛି। ମ୍ୟାଡ଼ାମ
0: ହଁ, ଆମେ କଥା ହେଇଥିଲା, ମୋର ମନେ ହଉଛି। ଆଜ୍ଞା, ଆଗରୁ ଫୋନରେ ଫୋନ କଥା କରୁଥିଲେ, ଆପଣ କଥା ହେଇଥିଲେ?
1: ହଁ ମ୍ୟାଡ଼ାମ ମୁଁ ବହୁତ ସମ୍ବଲପୁର କେନ୍ଦ୍ରରେ କଥା ହେଇଛି।
0: ଆଚ୍ଛା ଆଚ୍ଛା, ବୋଲେ ଆପଣଙ୍କର ସମୟ, କାର୍ଯ୍ୟ କରିବାର ସମୟଟା କେତେ କେତେ ଆଜ୍ଞା? ସକାଳୁ ଯାଇଛନ୍ କି?
1: 8ଟାରୁ 5ଟା 5:30 ଭିତରେ।
0: କେତେ ଦୂର ଅଛି ଆପଣଙ୍କର କାର୍ଯ୍ୟସ୍ଥଳୀଟା?
1: ମ୍ୟାଡ଼ାମ ଏ ଡ୍ୟୁଟିଟା।
0: ହଁ, କେନ ମାନେ ଚାକିରି ଯେନ କରୁଛନ୍ ରାଇସ ମିଲ୍ରେ?
1: ମ୍ୟାଡ଼ାମ 8ଟାରୁ 6ଟା ପର୍ଯ୍ୟନ୍ତ ଭିତରେ।
0: ନାଇଁ, କେତେ ଦୂର ଅଛି ଆଜ୍ଞା, କାଇଁଥି ଯାଇସନ୍, କେତେ ଦୂର? ହଁ ହଁ, ଆପଣ ମୋଟରସାଇକେଲ ଯାଇସନ୍ ବୋଲି କହିଥିଲେ ନାଇଁ?
1: ମ୍ୟାଡ଼ାମ ହଁ,
0: ଆମେ କହିଥିଲା କଥା ମାନୁଛନ୍?
1: ମ୍ୟାଡ଼ାମ ହଁ,
0: ମୁଡ଼େ ଗାମୁଛା ବାନ୍ଧିକିରି, କଳା ଚଷମା ପିନ୍ଧିକିରି, ପାଣି ପିଇକିରି ଯାଉଛନ୍?
1: ହଁ ମ୍ୟାଡ଼ାମ ଅବଲମ୍ବନ କରିବା ଜରୁରୀ।
0: ହଁ ନାଇଁ, ନିହାତି ନିହାତି, ସତର୍କତା ନାଇଁ ମାନିଲେ ଆମର ଲାଗି ବିପଦ ଥାଏ, ଆଉ ଆମର ଉପରେ ଆମର ଘରର ପରିବାରର ଲୋକମାନେ ନିର୍ଭର କରୁଛନ୍, ସେମାନଙ୍କର ଲାଗି ନିଜର ଲାଗି ଆମେ ତ ନିହାତି ଭାବରେ ଏଇଟା ମାନବାକେ ପଡ଼ବା। ବୋଲେ ଆଜି କେନ୍ ଗୀତଟା ଶୁଣମା ଆଜ୍ଞା?
1: କବି କବିର ଯେକୌଣସି ଗୀତଟା ଦେଲେ ବି ଚଳିବ ମ୍ୟାଡ଼ାମ।
0: ଆଜ୍ଞା ଆଜ୍ଞା, ବୋଲେ କାହା କାହାକେ
1: ସମୟ କହିବାକୁ ଚାହୁଁଛି?
0: ହଁ, କାହାକେ କହୁନ ଆଜ୍ଞା?
1: ମୋ ପୁତ୍ରା ମାନେ ଅଛନ୍ତି, ମଧୁକେଶ ନାରାୟଣ କୁମାର, ପଲ୍ଲିକେଶ ନାରାୟଣ କୁମାର।
0: ଖାଲି ସେଇ ଦୁଇ
1: ଜଣଙ୍କୁ?
0: ଆଜ୍ଞା ଆଜ୍ଞା ଆଜ୍ଞା, ତ ଦୁଇ ପୁତ୍ରାଙ୍କୁ ସମର୍ପିତ କରିବେ?
1: ଜି ମ୍ୟାମ।
0: ଆଚ୍ଛା ଠିକ୍ ଅଛି ଠିକ୍ ଅଛି ଆଜ୍ଞା,
1: ଆପଣଙ୍କୁ ନମସ୍କାର। ମ୍ୟାଡ଼ାମ
0: ନମସ୍କାର। ଆଜ୍ଞା ନମସ୍କାର।

0: ହ୍ୟାଲୋ, ଆକାଶବାଣୀ
1: ହ୍ୟାଲୋ,
0: ସମ୍ବଲପୁର।
1: ନମସ୍କାର।
0: ନମସ୍କାର ଆଜ୍ଞା, କୋନ ପରିଚୟ ଦେମା? ଆମେ ତ ଜାଣିଲୁ ନ ଯେ ସାର। ଆଜ୍ଞା, ଆପଣ ଯେନ୍ ମାନଙ୍କର ନୂଆ ନୂଆ ବନ୍ଧୁ ମାନେ ଅଛନ୍, ସେମାନେ କାଁ ବୋଲବେ? କହିବେ ପାତର ତ ନୀତି ହେଲାନ ବୋଲବେ? ନାଇଁ ନାଇଁ ଆଜ୍ଞା, ମୁଁ ଅଧା କହିଦଉଛି, ଆପଣ ପୁରାଟା ନିଜର ଗାଁ ପରିଚୟ ଦେଉନ ଶୁଣେ ଆଜ୍ଞା। ଆଜ୍ଞା, ହଁ, ଯେ ଆମର ବୁଇ ମାନେ କେନ୍ତା ଅଛନ୍? ଭଲ ଅଛେ। କୁନ୍ତଳିନୀ ମ୍ୟାଡମ୍, ହଁ ଭଲ ଅଛନ୍? ଯା ହଉ, ଆମକୁ ଶୁଣୁଛନ୍ ତ କାର୍ଯ୍ୟକ୍ରମ? କାର୍ଯ୍ୟକ୍ରମ ଆମର ଶୁଣୁଛନ୍ କି ନାଇଁ ବୋଇଲି? ଯା ହଉ, ଆପଣ ମାନଙ୍କର ବାକି ଆମେ ଶ୍ରୋତା ପାଇଛୁ, ଆମକୁ କୃତକୃତ ଲାଗି ଯାଇସି। କାଁ ଲାଗି ବୋଇଲେ ଆପଣ ଆମର ପାଖେ ଥାଉନ୍, ଦୂରେ ଥାଉନ୍, ଆମର ଆକାଶବାଣୀର ପାଖେ ସବୁବେଳେ ଥିସନ୍। ହଁ, ଯେ ଆଜି କେନ୍ଟା ଶୁଣମା ଆଜ୍ଞା? ନାଇଁ ନାଇଁ, ଆପଣଙ୍କର କେତେବେଳେ ଆମେ ଗୀତ ମାନେ ଯେନ୍ଟା ଆମର ଥିସି ଆଜ୍ଞା, ସେ ଗୀତ ମାନେ ଆମେ ବଜେଇ ପାରସୁଁ, ବେଲେ ସେଥିଲାଗି ବୋଲିକିରି ଆପଣଙ୍କୁ ଘାଏ ଘାଏ ଆମ ସହିତ ଟିକେ ସମଝୌତା କରବାକେ ପଡ଼ବା। ହଁ, ଯେ ଆଜି ବୁଇକେ କାହା କାହାକେ ସମର୍ପିତ କରବେ?
1: ସ୍ୱପ୍ନା ସୋନାଲେ ଦୁଇ ଝିଅ ଆଉ ମ୍ୟାଡାମ ଅଛନ୍, କୁନ୍ତଳିନୀ ମ୍ୟାଡାମ, କାନା ଅଛେ।
0: ଆଚ୍ଛା,
1: ଆଉ ଆମର ନାନୀ ଅଛନ୍ ସମ୍ବଲପୁର, ସରୋଜ କୁମାରୀ, ଆପଣ ତ ଜାଣିଛନ୍।
0: ହଁ ଭାଇ,
1: ଭାଇ ସୁଶାନ୍ତ କୁମାର ସାହୁ, ଆଉ ଭାଇ ବୋଉ ଆମର ଅଛନ୍ ଦୀପ୍ତି,
0: ସମସ୍ତଙ୍କୁ ଆମେ ସମର୍ପିତ କରମା ଆପଣ। ଆଜ୍ଞା ଆଜ୍ଞା,
1: ଆହୁରି ଅଛନ୍ ଆମର ଭେମସେନ ଦାଦା, ଆମର ଆମର ଧନୁପାଲିରେ ଅଛନ୍ ଆମର ଗାଁରେ, ହେଲେ ଆମର ନୂଆ ଶ୍ରୋତା ଦେଲା ଯୋଡ଼େ ହେଲେନ ଦୁଇ ତିନି ଥର ହେଲାନ। ଆଉ ତାପରେ ଅଛନ୍ ଆଜ୍ଞା ଆମର ସମ୍ବଲପୁରରେ ରାଜକୃଷ୍ଣ ମହାରଣା ଆମର ଗାଁରେ ମାନେ ପାଞ୍ଚ ଗୋଛିଆନ ଅଛନ୍, ଆଉ
0: ଚାକିରି କରୁଛନ୍ତି
1: ତାର ୱାଇଫ୍ ଅଛନ୍ ରତ୍ନ ରାଣୀ, ଆଉ ଶ୍ରେତା ଆମର ଝିଅ ଅଛନ୍, ଆଉ ବାବୁ ବିକି। ଆଉ ଆପଣଙ୍କୁ ଆଜ୍ଞା ପାସରି ଦଉଛେ, ଆପଣଙ୍କୁ
0: ଆପଣ ମୁଇଁ ନେଇ ସାରିଲିନ ଆଜ୍ଞା, ଆପଣ ମତେ ପାସିଲେ ବି ମତେ ଏଇ ଗିଫ୍ଟଟା ସମର୍ପିତ କରିବେ ମୁଁ ଜାଣିଛେ। ଆପଣଙ୍କର ଭଲ ପାଇବାକୁ ଆମେ ମାପି ସାରିଛୁ ଆଜ୍ଞା, କିଛି ଅସୁବିଧା ନାହିଁ, ସେମାନଙ୍କର ଭଲ ପାଇବା ବି ଅଛି, ଆମର ଭଲ ପାଇବା ତ ଆପଣମାନଙ୍କ ସହିତ ଅଛି, ବେଲେ ସମସ୍ତଙ୍କୁ ଯେନ୍ ଯେନ୍ ମାନଙ୍କୁ କହିଲେ ତାକୁ ଆମେ ଏଇ ଗୀତଟାକେ ସମର୍ପିତ କରିଦଉଛୁ। ଆସୁନ ଶୁଣମା ଆଜ୍ଞା।
1: ନମସ୍କାର
0: ଆଜ୍ଞା, ନମସ୍କାର,
1: ନିହାତି
0: ନିହାତି ଆଜ୍ଞା।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ?
1: ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା, ନମସ୍କାର, କିଏ କହୁଛନ୍, ପରିଚୟଟା ଦେବେ?
1: ଲୋକକଳା ଗ୍ରାମ କୁମାରୀରୁ ପୁଷ୍ପାଞ୍ଜଳି କୁମାରୀ କହୁଥିଲି।
0: ଆଜ୍ଞା ଆଜ୍ଞା, ଭଉଣୀ କେନ୍ତା ଅଛନ୍?
1: ଭଲ ଅଛେ।
0: ଆଉ ଘରେ କାମ ଧାମ?
1: ଆପଣ ମାନେ ଯେ ସମସ୍ତେ?
0: ହଁ, ବଢିଆ ଅଛୁ। ଆଉ କାମ ଧାମ କେନ୍ତା ଚାଲିଛେ?
1: କାମ ତ ଇଆଡ଼େ ଆମର ସ୍କୁଲ ବନ୍ଦ ଅଛେ, ଆଉ ଘରେ ଅଛୁ।
0: ଯେ ଘର ଯାକର ତ କାମ ଅଛେ, ସକାଳୁ ଉଠିଲେ ରାତି ତ କରୁଛନ୍?
1: ଆଜ୍ଞା।
0: ଗରମ କେନ୍ତା ହଉଛି?
1: ଗରମ ହଉଛେ ଯେ, ବାକି ଆମର ଘରେ ଟିକେ କମ ଗରମ ଲାଗୁଛେ, କାହିଁକି କି ଆମର ଇଆଡ଼େ ବି ମାଟିର ଘର ଅଛି।
0: ପାଟେନ ଘର କେ?
1: ହଁ ଆଜ୍ଞା।
0: ହଁ ବଢିଆ, ଆମେ ଫେର ପୁରୁଣା ଆଡ଼କେ ପିଛମା, ଆମେ ଜିମା ଲେଖା ଲାଗଲା ନ କାଁ ଲାଜେ ବୋଇଲେ, ସେ ପାଟେନ ଘରର ସୁଖ ଯେନ୍ ମାନେ ପାଇଛନ୍ ସେମାନେ ଭୁଲି ନାଇଁ ପାରନ୍। ହଁ, ଆଉ ଗଛ ମାନେ ଅଛେ ଆପଣଙ୍କର ଗାଁରେ ହେଲେ ଟିକେ ଟିକେ? ଗଛ ତଲେ ବସବେ, ତାସ ଖେଳିବେ, ପବନ ଭୁରୁ ଭୁରୁ ପବନ ଆଉଥିବା ନେତି ଗୁଟେ ଗୁଟେ ପଡୁଥିବା, ବେଲେ ହେ ମଜା ଯିଏ ନେଇଛେ ସେ କେନ ଭୁଲି ପାରବା ବୋଲୁନ୍। ଯେ ସେ ଯାହା ବି ହଉ, ଉନ୍ନତି ତ କର୍ମା, ସହର ବି ବନାମା, ବାକି ଜିନିଷ ମାନକେ ବି ଆମକୁ ଆଦରି ନେବାକେ ପଡ଼ବା। ଯେ ଆଜି କେନ୍ଟା ଶୁନ୍ମା?
1: ଆଜି ଆମର ବିବାହ ବାର୍ଷିକ, 23ତମ ବିବାହ ବାର୍ଷିକ।
0: ଯା ହଉ, ଆପଣଙ୍କୁ ଗୁରୁଦୁରେ ଶୁଭେଚ୍ଛା ଆଜ୍ଞା, ଅଭିନନ୍ଦନ।
1: ଧନ୍ୟବାଦ ଆଜ୍ଞା
0: ଦୁଇ ଜଣଙ୍କୁ।
1: ସେଥିଲାଗି ଆଜି ଆମର ପସନ୍ଦର ଆମେ ଗୀତ ନା କହୁ, ଆପଣଙ୍କର ପସନ୍ଦର ଗୋଟେ ଗୀତ ଆପଣ ବାଛିକି ଦେଇଦେଉ।
0: ଆଚ୍ଛା, ହେନ୍ତା ତ ବହୁତ ଗୀତ ଅଛେ, ହଠାତ୍ କାଁ ହେଲା ଯେ ମୋର ମୁଡ଼କେ ଢୁକଲା, ଆମର ଜୀବନଟା ଏତେ ଛୋଟା, ଏଇ ଭିତରେ ମିଳି ମିଶି ସ୍ନେହ ସୁଖ ନେଇକି ଆଗକେ ବଢ଼ବାରଟା ଗୋଟେ ବଢ଼େଇଟେ କଥା ହେ। ସେଥିଲାଗି ଆମେ ଅନୁରୋଧ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସୁଯୋଗ ଦେସୁଁ, ଫିର୍ ବି ଆପଣମାନଙ୍କର ଖୁସି ଲାଗି ଆପଣ ଯେହେତୁ କହିଲେ ନ ଏଇ ଗୀତଟା ଶୁନ୍ମା, ଜୀବନ କେ ଦିନ ବାଲା ଗୀତଟେ ହେଲା, ତ କାହା କାହାକେ ସମର୍ପିତ କରିବେ ଆଜ୍ଞାଙ୍କ ଛଡ଼ା?
1: ଆଜି କେତେ ଜଣଙ୍କର ନାଁ ତ ଆଜି ଆମେ କାଲିକା, ଆମର ବି କାଲିକା ବି ଆମର ଫୋନ ଲାଗିଥିଲା, କିନ୍ତୁ ଆମେ କେତେ ଜଣଙ୍କୁ ଆମେ ପାସରି ପକେଇଥିଲୁ। ଆଉ ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ତ ଡେଲିକେଟ ହେ, ତଥାପି ବି କେତେ ଜଣଙ୍କର ନାଁ ବି କହିମି। ବାପା ରବୀନ୍ଦ୍ର ମେହର, କାକା ପଞ୍ଚାନନ୍ଦ ପଞ୍ଜ ବିହାର, ଜଗନ୍ନାଥ ସାହୁ ଆଜ୍ଞା, ଗୋଲକ ବି ଗୋଲକ ପ୍ରଧାନ ଆଜ୍ଞା, ଆଉ ସୁବଲ ସାହୁ, ସେବାରାମ ମେହର, ସାଗର ମେହର, ରବୀନ୍ଦ୍ର ମେହର, ପଟେଲ ପାଣ୍ଡୁକାର ସମସ୍ତ ଶ୍ରୋତା ଭାଇ ବନ୍ଧୁ, ଆଉ ଜୟଗୋପାଳ ବେହେରା, ଗୀତାଞ୍ଜଳି ବେହେରା, ଲିଙ୍ଗରାଜ ସାହୁ, ଲିଙ୍ଗରାଜ ପ୍ରଧାନ, ଲୋକନାଥ ସାହୁ, ଆଉ ଲୋକନାଥ ପ୍ରଧାନ, ଆମର ରେମୁଣ୍ଡାର ସେ ଭଉଣୀଙ୍କର ନାଁ ମୋର ମନେ ନେନ, ଆଉ ତାକୁ ବେଶୀ କରି ଡେଲିକେଟ।
0: ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ।
1: ଯେତିକି ଅଛନ୍ ସମସ୍ତ ଭାଇ ଭଉଣୀ ମାନଙ୍କୁ, ଆମର
0: ମହାପ୍ରଭୁ ଏନ୍ତା ଆଗକେ ଆପଣଙ୍କୁ ଖୁସି ଖୁସିରେ ନଉ, ଆପଣ 100 ବରଷ ପାଳନ କରୁନ, ଖାନା ପିନା ଖୁସିରେ ଖାଇକି, ଆଜ୍ଞା ଆଜ୍ଞା ଆଜ୍ଞା, ଖୁସିରେ ରହୁନ ହେଲା। ଠିକ ଅଛି ଭଉଣୀ, ଶୁଣମା ଏ ଗୀତଟା?
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, ଭଲରେ ଥାଉନ୍।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ, ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ? ଭାଇ ପୁରା ପରିଚିତ ଆନ୍, ସବୁ ଶ୍ରୋତା ମାନଙ୍କର ସାଙ୍ଗେ ଯେନ୍ ସମ୍ପର୍କଟେ ବାନ୍ଧିଛନ୍ ଆମର ମାନଙ୍କର ସହିତ, ଆପଣ ଆମର ଆକାଶବାଣୀର ଗୋଟେ ପରିଚିତ ଶ୍ରୋତା, କେନ୍ତା ଅଛନ୍? ହେଲେ ବି ମତେ ମନେ ରଖିଛନ୍ କି? ଏଟା ପରା କହିଲି, ଭାଇ ଭଉଣୀ ମାନଙ୍କର ସମ୍ପର୍କଟା ଆମ ଆକାଶବାଣୀ ସହିତ ଆପଣ ମାନଙ୍କର ସମ୍ପର୍କଟା କେଭେ ନାଇଁ ଭାଙ୍ଗି, ଆର ବରକସ ହେବା ନାଇଁ
1: ଯେ କେନ୍ତା ଶୁଣୁଛୁ
0: ହଁ ଦେଖୁନ, ଆମେ ଚେହେରା ପଛେ କେହି କାହାକେ ରେଡିଓରେ ନାଇଁ ଦେଖି ପାରିଲେ ବି ଆପଣ ମାନଙ୍କର ସେ ହୃଦୟରୁ ଯେନ୍ ଗୋଟେ ସମ୍ପର୍କଟେ ବାନ୍ଧି ଥିସନ୍ କି ନାଇଁ, ଆମେ ସେ ଆପଣଙ୍କର ଆବାଜ ନୁ ଜାନସୁ। ଆପଣ କେତେ ଖୁସ ଅଛନ୍ ଆଜି?
2: ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି,
0: ହ୍ୟାଲୋ ହ୍ୟାଲୋ ଆଜ୍ଞା, କିଏ କହୁଛନ୍? ହ୍ୟାଲୋ ଏ ପାଇକ ଆଜ୍ଞା, ଫୋନ ନାଇଁ ଲାଗ୍ଲା କି ଆଜି? ଭଲ ଥାଉନ୍ ଭାଇ, ବହୁତ ବଢିଆ ଥାଉନ୍, ଯେ କେନ୍ତା ଅଛନ୍ ଆପଣ ବି? ଆକାଶବାଣୀ ଆଉ ମୋର ଦୁଇ ଜଣଙ୍କର ମାନେ କାଣ କହିସନ୍ ପାୱାର ବୋଲୁନ୍। ଆଚ୍ଛା, ସେ ଯାହା ବି ହଉ ହଁ ନିହାତି ନିହାତି ପୁରା ପୁରା ଯେ ଭଉଣୀ ସାଙ୍ଗେ ସମ୍ପର୍କ ନାଇଁ କେ ହେଥିଲାଗି କହିଲି। ଆକାଶବାଣୀରେ ଆମେ ଘଣ୍ଟେ ପ୍ରୋଗ୍ରାମ କରୁଛୁ, ଆମର କେତେ ଶ୍ରୋତା ଅଛନ୍ ଯେନ୍ ମାନେ ଆମକୁ ଫୋନ କରୁଛନ୍, ତାଙ୍କ ସାଙ୍ଗେ ଯୁଡି ହଉଛୁ, ସୁଖ ଦୁଃଖ ହଉଛୁ। ଯେ ଭାଇ ଖରା ଖରାଟା କେନ୍ତା ଯାଉଛେ? ହଁ ବାଦଲିଆ କରୁଛେ ଯେ, ଲେତି ଲୁତା ଆଇସି ବୋଲି ଖୁସି ଲାଗ୍ସି ନେଇ, ଖାଇଲା ବେଲକେ ଠିକ ଲେତିକି ମନେ ପଡ଼ସି। ଆଜି ଗୋଟେ ନୂଆ ଜିନିଷଟେ ହେଲା ଯେ ଆମର ଗୋଟେ ଗୋଟେ କେତେଟା ଭାଇ ଜୁଡିଛନ୍ ଆଜି? ନମସ୍କାର ଭାଇ, ନମସ୍କାର, ବହୁତ ଭଲେ ଥାଉନ୍, ଭଗବାନ ସମସ୍ତଙ୍କୁ ମଙ୍ଗଳ କରୁନ୍। ଯାହା ହଉ ଭଲ, ଗୋଟେ ଥର ଥି ଆମେ ତିନିଟା ଚାରିଟା ଭାଇକେ ଏକା ସାଙ୍ଗେ ନେଇଗଲା ଯେ। ଭାଇ କାହାର ଗୀତଟା ଶୁଣମା ଆଜି? ଯାହା ହଉ ମୁଇଁ ବି ବହୁତ ଖୁସି, ଏଇ କଥା ଲାଗବାର ଭିତରେ ମୁଇଁ ଭୁଲି ଯାଇଛି ସବୁ କିଛି, ଯେ ଆପଣ ମାନଙ୍କର ଭିତରୁ କିଏ କହିବେ କେନ୍ ଗୀତଟା ଶୁଣମା? ହଁ ଭାଇ, ହଁ ବଢିଆ, ଆଉ ଆପଣ ମାନଙ୍କୁ ଯେନ୍ ସମର୍ପିତ କରସନ୍ ଆପଣ ତ ନିଜେ ଥିବେ। ଆଜ୍ଞା ଆଜ୍ଞା ଆଜ୍ଞା, ବେଲେ ଆର ଭାଇ ମାନେ ଥିବେ, ଭଉଣୀ ମାନେ ଥିବେ, ଟିକେ କେନ୍ ଗୀତଟା ଶୁଣମା କହିଦଉନ୍ ମୁଲି ଭାଇ। ଆଉ ପାଇକ ଆଜ୍ଞା ତ ଅଛନ୍, ସମସ୍ତେ ଅଛନ୍? ଆଜ୍ଞା, ଆମେ ଗୋଟେ ମୁରଲୀ ଭାଇ କହି ସାରିଛନ୍ ଯେ, ହଁ ହଁ ହଁ ଆଜ୍ଞା, ଆମେ ଆହୁରି ବହୁତ ଲୋକ ଥିବେ ଲାଇନ୍ରେ, ଆଜି ଆପଣଙ୍କ ସାଙ୍ଗେ କଥା ହେଇଗଲା, ଆପଣମାନଙ୍କର ଭଲ ପାଇବା ଆମେ ଛିଣିଲୁ।

0: ହ୍ୟାଲୋ, ଆକାଶବାଣୀ
1: ହ୍ୟାଲୋ।
0: ସମ୍ବଲପୁର, ହ୍ୟାଲୋ, ଅନୁରୋଧ କାର୍ଯ୍ୟକ୍ରମ,
1: ହଁ,
0: କିଏ କହୁଥିଲେ ଭାଇ?
1: ରାଜେନ୍ଦ୍ର ଭାଇ କହୁଛ, ପାଣ୍ଡେ କଲେଜ
0: ଆଚ୍ଛା, ରାଜେନ୍ଦ୍ର ଭାଇ ଭଲ ଅଛନ୍? ଆପଣଙ୍କର ହସି କହୁଛେ ବଢ଼ିଆ ଅଛନ୍ ବୋଲି।
1: ସମସ୍ତେ ଭଲ ଅଛନ୍ ମ୍ୟାଡ଼ାମ?
0: ଯା ହଉ, ଆପଣଙ୍କର ଭଲ ଥିବାରଟା ଆମର ଲାଗି ଭଟ୍ଟେ କଥା। ଯେ ଆମର କାର୍ଯ୍ୟକ୍ରମ ମାନେ ଶୁଣୁଛନ୍ କି ନାଇଁ? ଭଲ ଲାଗୁଛେ?
1: ହଁ, ଭଲ ଲାଗୁଛେ ସବୁଟା।
0: ଯାହା ବି ହଉ, ଆପଣ ହେଲୋ ଅନୁରୋଧ କେବେ ନାଇଁ କେବେ ଆପଣଙ୍କ ଲାଗି ଯାଇସି, ଶନିବାର ହଉ, ରବିବାର ହଉ, ବୁଧବାର ହଉ, ନାଇଁ କେ? ଯାହା ହଉ, ଆପଣ ଆକାଶବାଣୀ କେନ୍ତା ଭଲ ପାଉଥାଉନ୍ ଯେ ଆଜି କେନ୍ତା ଶୁନ୍ମା? ହେଲୋ, ଆଜି ସବୁ ଶ୍ରୋତା ଯଦି ଏନ୍ତା କହିବେ ବୋଲେ କେନ୍ତା ହବା ଭାଇ? ଠିକ୍ ଅଛେ, ଆପଣ ଆପଣ କେନ ଅଛନ୍ ବର୍ତ୍ତମାନ? ଧାନକଟା ଛୁଟି ସରି, ଖରା ଛୁଟିରେ ତ? ଯେ ଆଜି କାଣା ସକାଳୁ କାଣା କାଣା କାମ କଲେନ କହୁନ୍।

ଯାହା ହଉ, ଆମକୁ ଫୋନ୍ କରିବାର ଲାଗି ଆପଣ ସମୟ ଦଉଛନ୍, ଫୋନ୍ କରୁଛନ୍, ଆକାଶବାଣୀର କାର୍ଯ୍ୟକ୍ରମ ଶୁଣୁଛନ୍, ଆମ ମାନଙ୍କ ସହିତ କଥା ହଉଛନ୍, ବହୁତ ଖୁସି ଲାଗିଲା ଭାଇ। ବେଲେ ସୁନମା, ଆଜି ଆପକେ ନଜରୁ। ଆଜ୍ଞା ଆଜ୍ଞା, କହୁନ। କହୁନ। ଆଚ୍ଛା, ସମର୍ପିତ କର୍ମା ତ? ଠିକ ଠିକ ଠିକ ଠିକ ଅଛେ ଭାଇ, ଠିକ ଅଛେ ଭାଇ, ଠିକ ଅଛେ। ଆଜ୍ଞା, ଧନ୍ୟବାଦ। ସମସ୍ତଙ୍କୁ ସମର୍ପିତ କଲେ, ମୋତେ ବି କରିଛନ୍। ଧନ୍ୟବାଦ ସୁନମା ଭାଇ।

0: இன்னும் சேசல ஒடியா சினிமார் கீத் ஆகாஷ்வாணி சம்பல்பூர்.
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି GST ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ମସିହାରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98 ଲକ୍ଷରୁ ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ାଘରରୁ ମୁକ୍ତି ମିଳିଛି।
2: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି। ଆବେଦନ ପରେ ମୋତେ ଲଟେରୀ ଡ୍ର ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
1: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନା ଅନ୍ତର୍ଗତ ଜନଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
3: ଗତବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି। ଏଠାରେ ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
1: ସେହିପରି 2015 ମସିହାରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40,00,000,00,000 ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି, ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

ମୁଲ୍ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଗୋଟେ ସିନେମା ଗୀତ କାର୍ଯ୍ୟକ୍ରମ ଥି ଆଜି ଶୁଣୁନ୍ କୋଇ ମିଲ୍ ଗିଆ ସିନେମାର କେତେଟା ଗୀତ ସଙ୍ଗୀତ ଦେଇଛନ୍ ରାଜେଶ ରୋଶନ ପହିଲା ଶୁଣମା ଏଇ ଗୀତକେ ଗାଇଛନ୍ ଉଦିତ ନାରାୟଣ ଆଉ ଚିତ୍ରା ଗୀତିକାର ଇବ୍ରାହିମ ଅସ୍କ

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର ଶୁଣମା ଆଉ ଗୋଟେ ଗୀତ ଗାଇଛନ୍ ଦାଉଦ କୁଅର, ଲେଖିଛନ୍ ଧୋବା ଦାସ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମଟି ଆସନ ଶୁଣମା ଆଉ ଗୋଟିଏ ସମ୍ବଲପୁରୀ ଗୀତ। ଏଥର ଗାଇଛନ୍ ପ୍ରେମନାଥ ମାରିକ, ଗୀତିକାର ଭୋଜରାଜ ବରୁଆ।

ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ ଖୁଲା ଝରକା ଇନୁ ସେସେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ମୁଲ କରୁଛୁ ହିନ୍ଦୀ ସିନେମା ଗୀତ କାର୍ଯ୍ୟକ୍ରମ ଖୁଲା ଝରକା ଆଜି କାର୍ଯ୍ୟକ୍ରମ ଥି କଥା ହେମା ପ୍ରକୃତି ଆଉ ଜୀବନ ବିଷାନୁ ଶ୍ରୋତାବନ୍ଧୁ ପ୍ରକୃତି ଆମର ଜୀବନ ସାଙ୍ଗେ ଯୋଡ଼ିକରି ରହିଛେ ସୂର୍ଯ୍ୟଙ୍କର ପହିଲା କିରଣ ପକ୍ଷୀମାନଙ୍କର ସୁନ୍ଦର ତାନ ନଦୀର କୁଲୁକୁଲୁ ଆବାଜ ରିମଝିମ୍ ବର୍ଷାର ତାନ ଆଉ ଫୁଲର ବାସ୍ନା ଆମର ମନକେ ଶାନ୍ତିଥି ଭରିଦେସି ଆସୁନ୍ ପ୍ରକୃତିର ଏ ସୁନ୍ଦର ରୂପକେ ନେଇକରି ହିନ୍ଦୀ ସିନେମାର କେତେଟା ସୁନ୍ଦର ଗୀତ ଶୁନ୍ମା ପହିଲା ଏ ଗୀତ ସିନେମା ଜବ୍ ଜବ୍ ଫୁଲ୍ ଖିଲେ ଗୀତିକାର ଆନନ୍ଦ ବକ୍ସି ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ ଗାଇଛନ୍ ଲତା ମଙ୍ଗେସ୍କର।

ସତେ ଶ୍ରୋତା ବନ୍ଧୁ, ଜୀବନ ଗୋଟେ ଯାତ୍ରା, ଆଉ ଏଇ ଯାତ୍ରା ଯଦି ପାହାଡ଼, ଜଙ୍ଗଲ ଆଉ ସୁନ୍ଦର ପରିବେଶ ଭିତରେ ହେସି ବେଲେ ତାର ମଜା ଆହୁରି ବଢ଼ିଯାଏସି। ହେନ୍ତା ବର୍ଷାର ନାଁ ଶୁଣିଲେ ମନ ଭିତରକେ ଆସି ମାଟିର ବାସ୍ନା, ଭିଜା ରାସ୍ତା, ଆହୁରି ବହୁତ ସ୍ମୃତି। ବର୍ଷାକେ ନେଇକରି ଆସନ୍ ସିନେମା ଆଉ ଗୋଟେ ଗୀତ। ଶିଳ୍ପୀ କିଶୋର କୁମାର, ଲିଖିଛନ୍ ଯୋଗେଶ, ସିନେମା ମଞ୍ଚିଲ, ସଙ୍ଗୀତ ଆର୍ ଡି ବର୍ମନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधार उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: श्रोता बंधु कार्यक्रम शेषे सुंदर प्रकृति के नेकरी सुनमा आगुटे के शिल्पी सोनू निगम आउ अलका याग्निक, ଗୀତିକାର ଚାପଦେବ ଅଖ୍ତର, ସଙ୍ଗୀତ ଅନୁ ମଲ୍ଲିକ, ସିନେମା ରିଫ୍ୟୁଜି।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆଜି ବାତାୟନ କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ହିନ୍ଦୀ ଫିଲ୍ମ ଜଗତର ଗୀତସାରଥୀ ମହମ୍ମଦ ରଫିଙ୍କ କଣ୍ଠରେ କେତୋଟି ସ୍ମରଣୀୟ ଗୀତ। ପ୍ରଥମେ ଶୁଣିବା ଏହି ଗୀତଟି, ଶିଳ୍ପୀ ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁରୀ। ଗୀତ ରଚନା କରିଛନ୍ତି ହସରତ ଜୟପୁରୀ, ସଙ୍ଗୀତ ଦେଇଛନ୍ତି ଶଙ୍କର ଜୟକିଶନ, କଥାଚିତ୍ର ରାଜକୁମାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ, ମହମ୍ମଦ ରଫି ଭାରତୀୟ ସଙ୍ଗୀତ ଜଗତର ଏକ ଅତୁଳନୀୟ ନାମ। ରଫିଙ୍କ ସ୍ୱର ଶ୍ରୋତାଙ୍କ ସଙ୍ଗୀତ ଅନୁଭୂତିକୁ ଜୀବନ୍ୱିତ କରେ। ଆଜି ମଧ୍ୟ ତାଙ୍କ ଗୀତରେ ରହିଛି ନିତାନ୍ତ ପ୍ରେମ, ଆନନ୍ଦ ଓ ଉତ୍ସାହ ମଧ୍ୟରେ ଏକ ଅଦ୍ୱିତୀୟ ଆନ୍ଦୋଳନ। ତାଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଏହି ଗୀତଟି। କଥାଚିତ୍ର ଚୌଦବିକା ଚାନ୍ଦ, ଗୀତିକାର ଶକିଲ ବଦାୟନି, ସଙ୍ଗୀତ ରବି।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଶ୍ରୋତାବନ୍ଧୁ, ମହମ୍ମଦ ରଫିଙ୍କର ଗୀତ ହିନ୍ଦୀ ସିନେମାର ଅନେକ ସୁନ୍ଦର ସଙ୍ଗୀତ ଧାରାରେ ସ୍ଥାନ ପାଇଛି। ସେ ନିଜର ଆବୃତ୍ତିର ଅନୁଭୂତି ଓ ପ୍ରେମର ଧାରାରେ ପ୍ରତ୍ୟେକ ଗୀତକୁ ଅନନ୍ୟ ରୂପ ଦେଇଥିଲେ। ତାଙ୍କର ଜନ୍ମ ହୋଇଥିଲା 24 ଡିସେମ୍ବର 1924 ପଶ୍ଚିମ ଉତ୍ତରପ୍ରଦେଶର ମଝିରା ଗାଁରେ। ସେ ଗାୟନ କଳାରେ ଶିକ୍ଷା ଗ୍ରହଣ କରି ପିଲାବେଳୁ ହିଁ ଗାୟନ ରୁଚି ରଖିଥିଲେ। ତେବେ ଆସନ୍ତୁ ଶୁଣିବା ଏହି ଗୀତଟି, କଥାଚିତ୍ର ବ୍ରହ୍ମଚାରୀ, ଗୀତିକାର ହସରତ ଜୟପୁରୀ, ସଙ୍ଗୀତ ଶଙ୍କର ଜୟକିଶନ, ମହମ୍ମଦ ରଫିଙ୍କ କଣ୍ଠରେ।

ଏଥର ଶିଳ୍ପୀ ମହମ୍ମଦ ରଫିଙ୍କ ବିଷୟରେ ଆଉ କିଛି କଥା ହେବା। ରଫିଙ୍କ ପ୍ରଥମ ସଙ୍ଗୀତ ପ୍ରଦର୍ଶନ ହୋଇଥିଲା ମାତ୍ର 13 ବର୍ଷ ବୟସରେ, କିନ୍ତୁ ତାଙ୍କ କ୍ୟାରିୟର ଆରମ୍ଭ ହେଲା 1944 ମସିହାରେ ଏକ ନୂତନ ଗାୟକ ଭାବେ ଗୁଲାମ ହୁସେନଙ୍କ ମେହେନ୍ଦି ଚଳଚ୍ଚିତ୍ରରୁ ସେ ପ୍ରସିଦ୍ଧି ଲାଭ କଲେ। ତେବେ ଶୁଣିବା ତାଙ୍କ କଣ୍ଠରେ ଆଉ ଏକ ସୁନ୍ଦର ଗୀତ। ଏଥର ଶୁଣିବା କଥାଚିତ୍ର ଆଦମୀର ଏହି ଗୀତଟି। ମହମ୍ମଦ ରଫିଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଗୁଲାମ ମେହମ୍ମଦ, ସଙ୍ଗୀତ ନୌସଦ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ ଏଇଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଏହି ଗୀତଟି ଶିଳ୍ପୀ ଆଶିଷ ସାହୁ ଏବଂ ଅସୀମା ପଣ୍ଡା, ଗୀତିକାର ସନ୍ଦୀପ ପଣ୍ଡା।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶିଳ୍ପୀ ମନସ୍ୱିନୀ ନାୟକ, ଗୀତ ପ୍ରହଲ୍ଲାଦ ନାୟକ।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି GST ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98 ଲକ୍ଷରୁ ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ାଘରରୁ ମୁକ୍ତି ମିଳିଛି।
1: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି। ଆବେଦନ ପରେ ମୋତେ ଲଟେରୀ ଡ୍ର ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
0: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ଯୋଜନା ଅନ୍ତର୍ଗତ ଜନଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
2: ଗତବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି। ଏଠାରେ ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
0: ସେହିପରି 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40,00,000,00,000 ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି, ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଘର ସଂସାର।

0: ଅଛି, ଆମେ ଗଭର୍ଣ୍ଣମେଣ୍ଟ ପରଚେଜ୍ କଲା ପରେ ସେଇଟା ଆମ ମିଲ୍କୁ ଟେକ୍ କରାହୁଏ, ଆଉ ଆମ ମିଲ୍କୁ ଧାନଟା ଆସେ। ଯେତେ ଧାନ ଆମେ ପରଚେଜ୍ କରୁ ତାର 68% ଚାଉଳ ଆମେ ଗଭର୍ଣ୍ଣମେଣ୍ଟକୁ ଫେରେଇବୁ, ସେଇଟା ଆମ ବଣ୍ଡରେ ଥାଏ। 68% ଚାଉଳ ଆମେ ଫେରେଇବୁ, ତ ସେଇ ପ୍ରୋସେସ୍ଟା କରିକି ଆମେ ଚାଉଳ ଫେରେଇବୁ, ଏଇଟା ଆମ କାମ। ଆମ ସେଇ ଧାନଟା ଆସିଲା ପରେ ଆମ ମିଲ୍ରେ ସେଇଟା ପ୍ରୋସେସ୍ ହୁଏ, ମେସିନ୍ ତାପରେ ତା ପାଇଁ ଯାହା ଯାହା ଇନଫ୍ରାଷ୍ଟ୍ରକ୍ଚର୍ ଦରକାର ତାକୁ ସବୁବେଳେ ଅପଡେଟ୍ ରଖିବାକୁ ପଡ଼େ, ଆଉ ସେ ଚାଉଳଟା ଆମେ ଗଭର୍ଣ୍ଣମେଣ୍ଟକୁ ଡ୍ୟୁ ଡେଟ୍ରେ ଫେରେଇ ଦେଉ।
1: ଏଠି ଆପଣ କହିଲେ ଯେ ସ୍ଥାନୀୟ ଚାଷୀମାନଙ୍କର ଚାଉଳ
0: ସରକାର କିଣନ୍ତି,
1: ତ ଆପଣ ସେ ସ୍ଥାନୀୟ ଚାଷୀମାନଙ୍କ ସହିତ କିପରି କାର୍ଯ୍ୟ କରନ୍ତି? କାରଣ ସରକାର ତାଙ୍କର ଚାଉଳକୁ କିଣୁଛନ୍ତି, ସେମାନେ ନିଶ୍ଚିତ ଭାବରେ ଧାନ କଳରେ ଆଣିକି
0: ସରକାର ନିଜେ କିଣନ୍ତି, ମଣ୍ଡିରୁ ସରକାର ନିଜେ କିଣନ୍ତି, ମଣ୍ଡିରୁ ଆମେ ଆଣୁ।
1: ଆଜ୍ଞା,
0: ରାଇସ୍ ମିଲର ଧାନ କିଣେନି, ସରକାର କିଣନ୍ତି। ସରକାରଙ୍କର ଡିପାର୍ଟମେଣ୍ଟ ଅଛି, ସେମାନେ ସରକାର ଧାନ କିଣିକି ମଣ୍ଡିରେ ରଖନ୍ତି, କ୍ୱାଲିଟି ଚେକ୍ କରିକି ସେମାନେ ମଣ୍ଡିରେ ରଖନ୍ତି, ଆଉ ଯେଉଁ ମିଲ୍ ସେଇ ସେଇ ମଣ୍ଡିରେ ଟେକ୍ ହେଇଥିବ ସେଇ ମିଲ୍ ଯାଇକି ସରକାରଙ୍କର କିଣିଥିବା ଧାନକୁ ଆମେ ଆଣୁ।
1: ଚାଉଳର ମାନ ଏବଂ ପ୍ରୋସେସିଂକୁ ଠିକ୍ ରଖିବା ପାଇଁ ଆପଣ କ'ଣ ସବୁ ସତର୍କତା ଅବଲମ୍ବନ କରନ୍ତି?
0: ଚାଉଳର ମାନ ଆଉ ତାକୁ ଠିକ୍ ରଖିବା ପାଇଁ ପ୍ରଥମେ ଯେଉଁ ଧାନଟା ଆମର ଆସେ ତାକୁ ଆମେ ଯେମିତି ଗୋଡାଉନରେ ଭଲସେ ରହିପାରିବ ସେଥି ପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼େ।
1: ମାନେ ସଂରକ୍ଷଣଟା
0: ଧାନଟା ପେଡ଼ିଟା ଯେଉଁ ଆସେ ତାକୁ ସଂରକ୍ଷଣର ପ୍ରୋସେସ୍ଟା ସଂରକ୍ଷଣ ସମୟରେ ତାକୁ ଆମକୁ ବହୁତ ଧ୍ୟାନ ଦେବାକୁ ପଡ଼େ। ଆଉ ଟାଇମଲି ଯଦି ଆପଣଙ୍କୁ ମାନେ ଚାଉଳ ଦେଇପାରିବୁ, ଯେତେ ଜଲ୍ଦି ଦେଇପାରିବୁ, ଧାନଟା ଗୋଟେ ଏଇଟା ଗୋଟେ ସବୁ ଜିନିଷର ଗୋଟେ ଲାଇଫ ଥାଏ, ଏହାର ବି ଗୋଟେ ଫିକ୍ସଡ୍ ପିରିୟଡ୍ ପରେ ଧାନଟା ଧୀରେ ଧୀରେ ଖରାପ ହେଇବସେ, ଫୁଡ୍ ପ୍ରଡକ୍ଟ ଧୀରେ ଧୀରେ ଖରାପ ହେଇବସେ, ତାର କଲର୍ଟା ଧୀରେ ଧୀରେ ଚେଞ୍ଜ ହେଇବ, ସେଥିପାଇଁ ତାକୁ ଆମେ ତ ଭଲ ଗୋଡାଉନରେ ଯେମିତି ପାଣି କି କିଛି ମାନେ ପଡ଼ିବନି ସେଥିରେ, ତା ପ୍ରତି ଆମକୁ ବିଶେଷ ଧ୍ୟାନ ଦେବାକୁ ପଡ଼େ। ଆଉ ସେହି ଭାବରେ ଆମେ ତାକୁ ଷ୍ଟୋର୍ କରୁ, ତାପରେ ଧୀରେ ଧୀରେ ପ୍ରୋସେସ୍ କରିକି ଚାଉଳ ଯେତେ ସମୟରେ ଆମର ପ୍ରୋସେସ୍ ହୁଏ ସେଇ ସମୟରେ ବି ବହୁତ ବେଶୀ ତାକୁ ଧ୍ୟାନ ରଖିବାକୁ ପଡ଼େ। ଯଦି କେଉଁଠି କିଛି ମିଷ୍ଟେକ୍ ହେଇଗଲା ତାହେଲେ ସେ ଧାନଟା FCI କ୍ୱାଲିଟି ରହେନି, ସେଇଟା ବୋଲେ ଆମକୁ ମାନେ ଲସ୍ ରହିବାକୁ ପଡ଼େ, ସେଥିପାଇଁ ଆମକୁ କ୍ୱାଲିଟି ମେଣ୍ଟେନ୍ କରିବାକୁ ବହୁତ ଜରୁରୀ। ଆପଣ ଯେତେବେଳେ ପ୍ରଥମେ ଧାନଟା କାଟିବେ ତାପରେ ଯେଉଁ ପ୍ରୋସେସ୍ରେ ଚାଉଳ ହୁଏ ସେଇ ସମୟରେ ବିଭିନ୍ନ ଫେଜ୍ ଦେଇକି ଗୋଟେ ଯଦି ଧାନ ଆପଣଙ୍କର 1000 ବସ୍ତା କି 1200 ବସ୍ତା କଟିଲା ତାକୁ ଚାଉଳ ହେବା ପାଇଁ 48 ଘଣ୍ଟା ଖଣ୍ଡେ ଟାଇମ୍ ଲାଗେ। ତାର ବିଭିନ୍ନ ପ୍ରୋସେସ୍ ଯେଉଁ ଥାଏ ସେଇ ପ୍ରୋସେସ୍ରେ ଯେଉଁ ଆମର ମାନେ କର୍ମଚାରୀମାନେ ଅଛନ୍ତି ସେଇମାନେ ତାକୁ ସେଇ ପ୍ରୋସେସ୍ କରିକି ରେଡ଼ି କରିକି ମିଲିଂ କରନ୍ତି। ସେମାନେ ସମସ୍ତେ ଟ୍ରେଣ୍ଡ କର୍ମଚାରୀ ହେଇଥିବା,
1: ଆଜ୍ଞା,
0: ହଁ ସେମାନେ ଟ୍ରେଣ୍ଡ, ଆଉ ସେଇମାନେ ସବୁ ଆମ ପାଖ ଆଖରେ ଆମେ ଯେଉଁ ଏରିଆରେ ବରଗଡ଼ରେ ଚାଷୀ, ସେଥିପାଇଁ ମୋତେ ବହୁତ ଖୁସି ଲାଗେ ଯେ ଆମେ ମାନେ ଆମ ବରଗଡ଼ରେ ବହୁତ ବେଶୀ ରାଇସ୍ ମିଲ୍ ଅଛି, ସେଥିପାଇଁ ଆମ ଚାଷୀମାନଙ୍କ ପାଇଁ ଚାଷୀମାନଙ୍କର ବି ସୁବିଧା ହୁଏ, ଆଉ ଆମେ ନିଯୁକ୍ତି ବି କ୍ରିଏଟ୍ କରିପାରୁଛୁ। ଆଉ ଯେମିତି ଆମ ମିଲ୍ରେ 50-60 ଫ୍ୟାମିଲି ରହୁଛନ୍ତି, ସେମାନେ ତାଙ୍କ ପରିବାର ତାଙ୍କ ରହିବା ଖାଇବା ତାଙ୍କର ସବୁ ସେମାନେ ବି ଆମ ରୋଜଗାର ଦେଇପାରିଛୁ, ଆଉ ସେଥିପାଇଁ ମୁଁ ବହୁତ ଖୁସି ଗର୍ବିତ।
1: ଆପଣ ନିଜେ ନିଜ ପାଇଁ ଉଦ୍ୟୋଗ ସୃଷ୍ଟି କଲେ, ତାପରେ କେହି ଲୋକଙ୍କୁ ନେଇ ତାଙ୍କୁ ମଧ୍ୟ ଅର୍ଥ ରୋଜଗାର କରିବା ପାଇଁ ମାଧ୍ୟମ ହୋଇଛନ୍ତି, ତାହା ବଡ଼ ଖୁସିର କଥା। ଏଠି ଆମର ପ୍ରଶ୍ନ ଯେ ଆପଣ ଆପଣଙ୍କର ଚାଉଳ କଳରେ ଦୈନନ୍ଦିନ କାର୍ଯ୍ୟ କିପରି ପରିଚାଳନା କରନ୍ତି?
0: ଚାଉଳ କଳ 24 ଘଣ୍ଟା ଚଳେ, ଦିନରେ ବି ଆଉ ରାତିରେ, 2 ଶିଫ୍ଟରେ କାମ ହୁଏ ଚାଉଳ କଳରେ, ତ ସକାଳ 8ରୁ ରାତି 8ଟା, ରାତି 8ଟାରୁ ସକାଳ 8ଟା। ମେନ୍ ଆମେ 8ଟାରେ ଯଦି ଯାଉ ତାହେଲେ ଫାର୍ଷ୍ଟ ଫେଜ୍ରେ ମୁଁ ଏଇଟା ଗୋଟେ ଚ୍ୟାଲେଞ୍ଜ ଗୋଟେ ଲେଡ଼ିଜ୍ ପ୍ରତି ସମସ୍ତଙ୍କ ପ୍ରତି, ଘରଟା ବହୁତ ଇମ୍ପୋର୍ଟାଣ୍ଟ, ପରିବାର ବହୁତ ଇମ୍ପୋର୍ଟାଣ୍ଟ, ସେଥିପାଇଁ ଆପଣ ଗୋଟେ ଫିକ୍ସ ଟାଇମ୍ରେ ଆପଣ ଯେଉଁ ବି କାମ କରୁଛନ୍ତି ଫୁଲ୍ ଡେଡିକେସନ୍ରେ କରିବେ। ସକାଳ 8ଟାରୁ ଦିନ 2ଟା ପର୍ଯ୍ୟନ୍ତ ମୁଁ ସେଠି ରହେ, ଆଉ 8ଟାରେ ଯେତେବେଳେ କାମ ଷ୍ଟାର୍ଟ ହୁଏ ସେତେବେଳେ ରାତି ଶିଫ୍ଟର ଲୋକ ଚାଲିଯାଆନ୍ତି, ନୂଆ ଶିଫ୍ଟର ଲୋକ ଆସନ୍ତି, ଆଉ ସେଇ ସମୟରେ ଆପଣ ରାଇସ୍ ଯାହା ବି ଆପଣଙ୍କର ଅଫିସ୍ ୱାର୍କ ଥିବ, ଆପଣଙ୍କର ଷ୍ଟାଫ୍ମାନଙ୍କର ଯାହା ପ୍ରୋବ୍ଲେମ୍ ଥିବ, ଡେଲି ଟୁ ଡେଲି ଲାଇଫ୍ରେ ଯାହା ଅସୁବିଧା ଅଛି, ସେଇ ସବୁ ଜିନିଷକୁ ଆପଣ ସେଇ ଗୋଟେ ଟାଇମ୍ରେ ସବୁକୁ ଡିସ୍କସନ୍ କରିକି ଆପଣଙ୍କର ଅଫିସ୍ ଷ୍ଟାଫ୍ ସହିତ, ଆପଣଙ୍କର ମାନେ ସେଠି ଯେତେ ଲୋକ କାମ କରୁଛନ୍ତି, ପର୍ସନାଲି ଆପଣ ଯଦି କିଛି ଅସୁବିଧା କେଉଁ ଜାଗାରେ ଦେଖୁଛନ୍ତି, କିଛି ଯଦି ଅସୁବିଧା ହେଉଛି ପର୍ସନାଲି ସେମାନଙ୍କୁ ଅଫିସ୍ରେ ଡାକିକି ଆପଣ ସେଇ ବିଷୟରେ ଡିସ୍କସନ୍ କରିକି ତାକୁ ଠିକ୍ କରିପାରିବେ। ଆଉ ତାପରେ ତ ଆପଣ ଗୋଟେ ଟାଇମ୍ ପରେ ଘରକୁ ଆସିବାକୁ ପଡ଼ିବ, ତ ମୋତେ ଲାଗେ ଯେ 1-2 ଭିତରେ ମୋତେ ଘରକୁ ଫେରିବାକୁ ପଡ଼ିବ, କାହିଁକି ନା ସେଇଟା ତାପରେ ଘରେ ଟାଇମ୍ ଦେବାକୁ ପଡ଼ିବ। ଆଉ ମୁଁ ଟିକେ ଗୋଟେ ମହିଳା ହିସାବରେ ମୁଁ କହିବି ଯେ ଆପଣ ଟିକେ ନିଜ ପ୍ରତି ବିଶ୍ୱାସ, ଆଉ କାମକୁ ପ୍ରତି ଟିକେ ଡେଡିକେସନ୍, ଆଉ ଟିକେ ସବୁ ଜିନିଷକୁ ଜଲ୍ଦି ଜଲ୍ଦି ଯଦି ଷ୍ଟାର୍ଟ

0: କରିବି ହଁ, ମାନେ ଏମିତି ନୁହେଁ ଯେ ଆମେ ମହିଳା ବୋଲି କିଛି ସ୍ପେଶାଲ ଆମ ପାଖରେ ନାହିଁ ଆଉ ଜେଣ୍ଟସ ମାନଙ୍କ ପାଖରେ ଅଛି, ଏମିତି କିଛି ନାହିଁ। ଭଗବାନ କରିଛନ୍ତି ଏମିତି କ'ଣ ନାହାନ୍ତି ଯେ ଆମେ ମୋ ଠାରୁ ଯୋଉ ଜେଣ୍ଟସ ଅଛନ୍ତି ସେମାନେ କାରଣ ମୋ ଏତେ କାମ କରିପାରିବେ, ସେମିତି ବି ନୁହେଁ। ସମସ୍ତେ ସମାନ ନୁହନ୍ତି। ଆପଣଙ୍କ ନିଜ ଉପରେ ବିଶ୍ୱାସ ଅଛି, କାମ କରିବା ଉପରେ ଡେଡିକେସନ ଅଛି, ଆଉ କାମକୁ ଆପଣ ଟାଇମଲି କରିପାରୁଛନ୍ତି, ତେବେ ଆପଣ ନିଶ୍ଚୟ ସଫଳ ହେବେ। କିନ୍ତୁ କାମ ପ୍ରତି ଭଲ ପାଇବା ଥିବ, ଆପଣଙ୍କୁ ଲାଗିବନି ଯେ ଏଇଟା ଏତେ ବଡ଼ କାମ, ଆଜି ଏତେ କାମ ଅଛି, ଆଜି ତ ଏତେ କାମ ଅଛି, ମୁଁ କେମିତି କରିବି କେମିତି କରିବି, ବିଲକୁଲ ପ୍ୟାନିକ୍ ହେବାର ନାହିଁ। ଆପଣ ପ୍ରପର୍ଲି ଟାଇମଲି ଆପଣ କାମ ଷ୍ଟାର୍ଟ କରିବେ, ସବୁ କାମ ଧୀରେ ଧୀରେ ଫଲୋ ଅପ୍ କରିବେ, ସବୁ କାମକୁ ଫାଷ୍ଟ ଗୋଟେ ଜିନିଷ କାମକୁ ଆପଣ ବୁଝିବେ। ଯିଏ ବି ଯେ ଯୋଉ କ୍ଷେତ୍ରରେ ଅଛନ୍ତି, ମୋର କହିବାର ଗୋଟେ ଜିନିଷ ଯେ ଆପଣ ନିଜ କାମକୁ ନିଜେ ବୁଝିବେ, ଟ୍ରାନ୍ସପରେଣ୍ଟଲି ବୁଝିବେ ଯେ କାମ କେମିତି କରିବେ, କେମିତି ହେଲେ କ'ଣ ହେଉଛି, ଆପଣ କେଉଁ ଜାଗାରେ ଭୁଲ କଲେ ତାର ରେଜଲ୍ଟଟା କ'ଣ ହେଉଛି। ସେଇଥିପାଇଁ ଆପଣ କାମକୁ ଟ୍ରାନ୍ସପରେଣ୍ଟଲି ବୁଝିବେ, କାମ କରିବାକୁ କାମକୁ ଭଲ ପାଇବେ, ତାହେଲେ ଦେଖିବେ କାମ ନିଶ୍ଚୟ ଭଲ ହେବ। ମୋ ଲାଇଫ୍ରେ ଭଗବାନଙ୍କର ଆଶୀର୍ବାଦ ଅଛି, ମୋ ଲାଇଫ୍ରେ ଏଇ କାମ ଉପରେ ମୋତେ ବହୁତ ଖୁସି ଲାଗେ, ଆଉ କାମ କରିବାକୁ ମୋତେ ବହୁତ ଭଲ ଲାଗେ। ଆଉ ଇଭିନିଂ ଟାଇମ୍ରେ ଆପଣ ସମସ୍ତେ ଭାବନ୍ତି ୱାର୍କଲୋଡ଼, କିନ୍ତୁ କିଛି ନାହିଁ। ଆପଣ ଗୋଟେ ଟାଇମ୍ କାମ କରିବେ, ଖାଇବେ ପିଇବେ, ଟିକେ ରେଷ୍ଟ ନେବେ, ଇଭିନିଂ ଟାଇମ୍ରେ ମୁଁ ପୁରା ଫ୍ରି ଥାଏ, ମୋ ମସ୍ତିରେ ବୁଲେ ମୋ ଫ୍ରେଣ୍ଡସ୍ମାନଙ୍କ ସହିତ ଫୁଲ୍। ଏମିତି କିଛି ସିନେମା ନାହିଁ ଯେଉଁଟା ମୁଁ ଦେଖିବିନି ଆଉ ପଳେଇଯିବ, ମୁଁ ସବୁ ସିନେମା ଦେଖେ, ମୁଁ ଫୁଲ୍ ଏନ୍ଜୟ କରେ ମୋ ଫ୍ରେଣ୍ଡସ୍ମାନଙ୍କ ସହିତ, ଆଉ ମୋତେ ଭଲ ଲାଗେ ଲାଇଫ୍ ଏନ୍ଜୟ କରିବା।
1: ଆମେ ଚାହୁଁଥିଲୁ ପଚାରିବା ପାଇଁ, କିନ୍ତୁ ଆପଣ ସ୍ୱତଃ ନିଜ ଆଡ଼ୁ ଆପଣ ଘରକୁ କେତେବେଳେ ସମୟ ଦେଉଛନ୍ତି, ନିଜ କାମକୁ କିପରି ସମୟ ଦେଉଛନ୍ତି, ଏବଂ ସବୁଠୁ ଜରୁରୀ କଥା ହେଲା ଯେ କାର୍ଯ୍ୟ କରିବା ପୂର୍ବରୁ ଗୋଟିଏ ସମୟ ସାରଣୀ ପ୍ରସ୍ତୁତ କରିବେ ଏବଂ ତାକୁ ଅନୁକରଣ କରି ନିଜର କାମ ସୁଚାରୁ ରୂପେ ତୁଲେଇବେ, ଏହା ହେଉଛି
0: ସବୁ ଜିନିଷରେ। ଆପଣ ଟାଇମ୍ ରଖିଥିବେ, ଆପଣ ନିଜ ପର୍ସନାଲ ଟାଇମ୍ ରଖିଥିବେ, ଫ୍ୟାମିଲି ଟାଇମ୍ ରଖିଥିବେ, ଆଉ ୱାର୍କ ଟାଇମ୍ ରଖିବେ। ୱାର୍କ ଟାଇମ୍ଟା ଫିକ୍ସଡ଼, ସେଇଟା ଆପଣ ଇଆଡ଼େ ସିଆଡ଼େ କରିବେନି, ସେ ଟାଇମ୍ ସରିଲା ପରେ ଆପଣଙ୍କର ଫ୍ୟାମିଲି ଟାଇମ୍ ଯାହା ବି ଥିବ ଆପଣ ଭଲସେ ସବୁ ଜିନିଷ କରିବେ।
1: ଏଠି ଆମର ପ୍ରଶ୍ନ, ଅନ୍ୟ ମହିଳାମାନେ ଯେଉଁମାନେ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ?
0: ଯେଉଁମାନେ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନେ, ଏଇଟା ଗୋଟେ ବଡ଼ ପ୍ରଶ୍ନ। ସମସ୍ତେ ନିଜେ ନିଜକୁ ଫାଷ୍ଟ ପ୍ରସ୍ତୁତ କରିବେ। ଆପଣ ଯେଉଁ ରେଞ୍ଜରେ, ଏମିତି ନୁହେଁ କି ରାଇସ୍ ମିଲ୍ ଗୋଟେ ବିଜନେସ୍ ବୋଲି ଏଇଟା ଗୋଟେ ବଡ଼ ବିଜନେସ୍, ଏଇଟା ଗୋଟେ ଛୋଟ ବିଜନେସ୍, ଏମିତି ନୁହେଁ। ଆପଣ ଯାହା ବି କରିବାକୁ ଚାହୁଁଛନ୍ତି ଫାଷ୍ଟ ଆପଣ, ମୋ କହିବା ମାନେ ଯେ ଆପଣ ଯାହା କରିବାକୁ ଚାହୁଁଛନ୍ତି ସେହି ବାବଦରେ ଯେତେ ହେଇପାରିବ ଆପଣ ଜ୍ଞାନ ସଂଗ୍ରହ କରନ୍ତୁ। ଜିନିଷଟାକୁ ପ୍ରଥମେ ବୁଝନ୍ତୁ, ଆପଣ ଯେଉଁ ଫିଲ୍ଡରେ କାମ କରିବାକୁ ଚାହୁଁଛନ୍ତି, ଯେଉଁ ବିଜନେସ୍ କରିବାକୁ ଚାହୁଁଛନ୍ତି, ଏବେ ତ ସୋସିଆଲ ମିଡ଼ିଆ ଆସିଗଲାଣି, ଆପଣ ବହୁତ ଇନଫର୍ମେସନ୍ ଆପଣ ଗୁଗୁଲରୁ ପାଇପାରିବେ। ଆପଣ ତା ବାବଦରେ ଯାହା ନଲେଜ୍ ମିଳିପାରିବ ତାକୁ କଲେକ୍ଟ କରନ୍ତୁ, ତାକୁ ଏନାଲିସିସ୍ କରନ୍ତୁ, ତାକୁ ଟ୍ରାନ୍ସପରେଣ୍ଟଲି ବୁଝନ୍ତୁ କାମକୁ, ତାପରେ ଆପଣଙ୍କୁ ସହଜ ହେବ। ଆଉ ଆପଣ ନିଜକୁ ରେଡ଼ି କରନ୍ତୁ ଯେ ମୁଁ ଏଇ କାମ କରିବି, ଏଥିରେ କ'ଣ କ'ଣ ଅସୁବିଧା ବି ହେଇପାରିବ, ଅସୁବିଧାକୁ ବିଲକୁଲ ଡରିବେନି, ଆପଣ ନିଶ୍ଚୟ ସଫଳ ହେବେ।
1: ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି, ଆପଣଙ୍କର ମା ବାପା, ଭାଇ ଭଉଣୀ ଏବଂ ଆପଣଙ୍କ ସ୍ୱାମୀ ଓ ସନ୍ତାନ ସହଯୋଗ କରୁଛନ୍ତି, ମୂଳରୁ କିପରି ତାଙ୍କର ଆପଣଙ୍କ ପ୍ରତି ଏହି ସହଯୋଗ ଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ତା ଯାତ୍ରା ବିଷୟରେ ଟିକେ?
0: ମୋ ବାପା ମା ତ ବର୍ତ୍ତମାନ ନାହାନ୍ତି, ଆଉ ମୁଁ ସମ୍ବଲପୁରର ଝିଅ, ବରଗଡ଼ର ବୋହୁ। ବର୍ତ୍ତମାନ ମୋ ପରିବାରରେ ମୋ ସ୍ୱାମୀ ଆଉ ମୋ ପୁଅ, କିନ୍ତୁ ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ, ମୋ ସ୍ୱାମୀ ମୋତେ ଡେ ୱାନ୍ରୁ ବହୁତ ସପୋର୍ଟ କରିଥିଲେ, ବହୁତ ହେଲ୍ପ ବି କରନ୍ତି। ମୋ ପୁଅ ତ ମୋ ସାଙ୍ଗେ ଯିଏ ବିଜନେସ୍ କରୁଛି, ଆଉ ସିଏ ବି ମୋତେ ବହୁତ ବୁଝେ, ଆମେ ଦୁଇ ଜଣଙ୍କର ଅଣ୍ଡରଷ୍ଟାଣ୍ଡିଂ ବହୁତ ଭଲ। ଫାର୍ଷ୍ଟ ଫେଜ୍ରେ ମୁଁ ଟିକେ ଦେଖିଦିଏ, ତାପରେ ସେକେଣ୍ଡ ଫେଜ୍ରେ ସେ ଯାଇକି ସେ ସନ୍ଧ୍ୟା 7 ପର୍ଯ୍ୟନ୍ତ ରୁହେ, ସେଥିପାଇଁ ଆମ ଅଣ୍ଡରଷ୍ଟାଣ୍ଡିଂରେ କେବେ ଏମିତି କିଛି ପ୍ରୋବ୍ଲେମ୍ ହେଇନି। କେବେ କେମିତି ୟଙ୍ଗ ଜେନେରେସନ୍ ଆଉ ଆମ ପୁରୁଣା ଜେନେରେସନ୍ ଭିତରେ ଯେଉଁ ଗ୍ୟାପ୍ଟା ଅଛି, କେବେ କେମିତି କ୍ରାସ୍ କରେ, କିନ୍ତୁ ଅଣ୍ଡରଷ୍ଟାଣ୍ଡିଂ ମାନେ ତାକୁ ଏମିତି ବୁଝେଇକି କିଛି ସମୟ ଯଦି ମୁଁ ଚୁପ୍ ରହିଯିବି ଯେ ସେ ନିଜେ ନିଜେ ବୁଝିଯାଏ, ତାପରେ ଫାଷ୍ଟ ଏଇ ପ୍ରୋବ୍ଲେମ୍ ଟିକେ ବେଶୀ ଥିଲା, ମାନେ ଫାଷ୍ଟ ମୋତେ ଲାଗୁଥିଲା ସିଏ ଆଉ ମୋ ଭିତରେ ଟିକେ ମିସ୍ଅଣ୍ଡରଷ୍ଟାଣ୍ଡିଂ। ଗୋଟେ ଜିନିଷକୁ ସେ ଗୋଟେ ଗୋଟେ ଟାଇପ୍ରେ ବୁଝୁଛି, କିନ୍ତୁ ମୁଁ ଗୋଟେ ଟାଇପ୍ରେ ବୁଝୁଛି, ସେ ବି ଏଜୁକେଟେଡ଼, ସେ ଭାବୁଥିଲା ଯେ ମୁଁ ଠିକ୍ ବୁଝୁଛି, କିନ୍ତୁ ମୋତେ ଲାଗୁଥିଲା ମୁଁ ଯେହେତୁ ଗ୍ରାଉଣ୍ଡରେ ଅଛି, ମୁଁ ଯେହେତୁ ମୋର ଏଇଟା ମୁଁ ଜାଣିପାରୁଛି, ମୁଁ ବେଶୀ ବୁଝୁଛି। କିନ୍ତୁ ଧୀରେ ଧୀରେ ଏଇ ସମସ୍ୟା ଆଉ ରହିଲାନି, ସେ ଆଉ ମୋ ଭିତରେ କିଛିଟା ସେକ୍ସନ୍ ଅଛି ଯେଉଁଟାକି କମ୍ପ୍ଲିଟ୍ଲି ସିଏ ବୁଝେ। ଅଫିସିଆଲ ପ୍ରୋସେସ୍ ମୁଁ କେବେ ବୁଝିନି, କେବେ ମୁଁ ଧ୍ୟାନ ଦେଇନି ଅଫିସିଆଲ ପ୍ରୋସେସ୍ରେ କ'ଣ କ'ଣ ହୁଏ, ଆଉ ବାକି ଧାନଟା ବି ଯେଉଁ ପରଚେଜ୍ ହୁଏ ସେଇ ଟାଇମ୍ରେ ବି ସିଏ କରେ, କିନ୍ତୁ ବେସିକ୍ ଯେଉଁ ଜିନିଷଟା ଆମର ମିଷ୍ଟେକ୍ ହେବ, ଯେଉଁଠି ମାନେ ରାଇସ୍ ମିଲ୍ରେ ଗୋଟେ ବଡ଼ ଜିନିଷ ଲସ୍ଟା ବେଶୀ ହୁଏ, କ୍ୱାଲିଟି ମେଣ୍ଟେନ୍ ହେଇନପାରିଲେ ଲସ୍ଟା ବହୁତ ହୁଏ, ସେହି ସମୟରେ ଟିକେ ଜଗିବାକୁ ପଡ଼େ। ତ ସେଇ ଜିନିଷଟାକୁ ମୋତେ ଲାଗେ ଯେ ମୁଁ ସକାଳୁ ଯାଇକି ସେ ସବୁ ଜିନିଷ ଟିକେ ଚେକ୍ କରିଦେଇଥାଏ,

0: ଆଉ ମୋ ପରିବାର ମୋ ସହିତ ବହୁତ ଭଲ କୋପରେସନ୍। ଏବେ ମୋର ପୁଅର ବାହାଘର 2021 ହେଲା, ମୋର ଗୋଟେ 2025 ମୋର ଗୋଟେ ନାତି ବି ହେଇଯାଇଛି। ବହୁତ ସୁନ୍ଦର ପରିବାର, ସେମାନଙ୍କର କମ୍ପ୍ଲିଟ୍ ସହଯୋଗ ରୁହେ।
1: ଆଜ୍ଞା, ଯାହା ହଉ, ଆପଣଙ୍କର ପରିବାରର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କ ସହିତ ଅଛି। ଶେଷରେ
0: ଏଇଟା କିନ୍ତୁ ଗୋଟେ ପ୍ରଶ୍ନ ଯେ ମୋ ପରି ହୁଏତ ସମସ୍ତେ ଭାଗ୍ୟବାନ ହେଇ ନ ପାରନ୍ତି, ପରିବାରର ସହଯୋଗ ଥାଇ ବି ନପାରେ, କିନ୍ତୁ ଯଦି ଆପଣଙ୍କର ଇଚ୍ଛା ଅଛି, ଆପଣଙ୍କର ଯଦି ଡେଡିକେସନ୍ ଅଛି, ଆପଣଙ୍କର ଯଦି ଇଚ୍ଛା ଅଛି, କ୍ଷମତା ଅଛି, ତାହେଲେ ଆପଣ ଷ୍ଟାର୍ଟ କରିବେ, ଧୀରେ ଧୀରେ ଆପଣଙ୍କ ପରିବାର ଆପଣଙ୍କ ସହିତ ନିଶ୍ଚୟ ଯୋଡ଼ିଯିବ।
1: ଶେଷରେ ଆମର ପ୍ରଗତି କାର୍ଯ୍ୟକ୍ରମର ଶ୍ରୋତା ଭଉଣୀମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ?
0: ମୁଁ ଶ୍ରୋତା ଭଉଣୀମାନଙ୍କୁ ବାର୍ତ୍ତା ଦେବି ଯେ ଆଜି ମୋତେ ଯଦି 55-56 ଏଜ୍ ହେଲା, ତାହେଲେ ଛୋଟ ଦିନୁ ମୁଁ ଏ ସମ୍ବଲପୁରରେ ବଢ଼ିଛି। ମୁଁ ସମସ୍ତଙ୍କ ଭିତରେ କିଛି ନା କିଛି କ୍ଷମତା ଅଛି, ସମସ୍ତେ ସକ୍ଷମ। ଯଦି ଆମେ ଭାବିବା ଆମ ମା ମାନଙ୍କ ସମୟରେ ଯଦି ନାରୀ ଏତେ ଆଗକୁ ଯାଇଥିଲେ, ଆଜି କାହିଁ ଯିବିନି? ଏତେ 3 ଜେନେରେସନ୍ ପଳେଇ ଆସିଲାଣି। ଆପଣଙ୍କ ସମସ୍ତଙ୍କ ପାଖରେ କ୍ଷମତା ଅଛି, ଯିଏ ଯୋଉ ଫିଲ୍ଡରେ କିଏ ଜବ୍ କରିବ, କିନ୍ତୁ କିଛି ନା କିଛି ମତେ ଲାଗେ ଯେ ସମସ୍ତଙ୍କୁ କରିବା କଥା। ଆଉ ନହେଲେ ଆପଣ କିଛି ସମୟ ପରେ ଆପଣଙ୍କୁ ଲାଗିବ ଯେ ନା ମୁଁ ଟାଇମ ମାନେ ବୋର୍ ହେଇଯିବେ, କିଛି କାମ କଲେ ତାପରେ ରେଷ୍ଟ ଟାଇମଟା ଆପଣ ଏନ୍ଜୟ କରିପାରିବେ। ସମସ୍ତଙ୍କୁ ମୁଁ କହିବି ଯେ ସମସ୍ତଙ୍କ ଭିତରେ କ୍ଷମତା ଅଛି, ସମସ୍ତେ ନିଜେ ନିଜକୁ ବିଶ୍ୱାସ କରନ୍ତୁ, ଆଉ କୋଉ କାମ କଲେ କିଛି ନା କିଛି କାମ ଆପଣଙ୍କ ପାଖରେ ଆପଣଙ୍କ ପାଇଁ ଅଛି, ଆପଣ ନିଶ୍ଚୟ କରିପାରିବେ। ମୁଁ
2: ଶ୍ରୋତା ଭଉଣୀ ଶୁଣିଲେ ମହିଳା ଉଦ୍ୟୋଗୀ ଭାଗ୍ୟସିନୀ ପାତ୍ରଙ୍କ ସହ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଥିଲେ ସଙ୍ଗୀତା ସାହୁ। ଆଜି ତ ସମୟ ହୋଇଗଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବା। ନମସ୍କାର।

0: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ଶୁଣିବେ। ରିଲି କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଭାରତ ଓ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ବିଶ୍ୱରେ ସର୍ବାପେକ୍ଷା କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଉଛନ୍ତି ଭାରତ ସରକାର। IDFC ଫାଷ୍ଟ ବ୍ୟାଙ୍କ ଏବଂ AU ଫାଇନାନ୍ସ ଜାଲିଆତି ମାମଲାରେ ଦେଶର 6 ସ୍ଥାନରେ CBI ଚଢ଼ାଉ। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁଠାରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଏବଂ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଯୁଗ୍ମ କମିଶନ ବୈଠକ 4 ବ୍ୟବଧାନ ପରେ ଅନୁଷ୍ଠିତ ହେଉଛି ଏବଂ ଏହି ସମୟ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ନୂଆଦିଲ୍ଲୀରେ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ବୈଠକରେ ସହ ଅଧ୍ୟକ୍ଷତା କରିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରାରମ୍ଭିକ ଅଭିଭାଷଣ ରଖି ଏହା କହିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ଗତବର୍ଷ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନର 75 ପୂର୍ତ୍ତି ପାଳନ କରିଛନ୍ତି। ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ, ଫାର୍ମାସ୍ୟୁଟିକାଲ୍ସ, ଖାଦ୍ୟ ସୁରକ୍ଷା ଏବଂ ପର୍ଯ୍ୟଟନ, ଶିକ୍ଷା ତଥା ସାଂସ୍କୃତିକ ସହଯୋଗ ସହିତ ସମସ୍ତ ଦ୍ୱିପାକ୍ଷିକ ସହଯୋଗର ବିସ୍ତୃତ ଦିଗ ଉପରେ ବ୍ୟାପକ ଆଲୋଚନା ପାଇଁ ଉଭୟ ଦେଶ ଆଶାବାଦୀ ଅଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସରକାର କହିଛନ୍ତି, ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ମୂଲ୍ୟରେ ବ୍ୟାପକ ବୃଦ୍ଧି ସତ୍ତ୍ୱେ ଭାରତୀୟ ପରିବାରଗୁଡ଼ିକୁ ବିଶ୍ୱର ସବୁଠାରୁ କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଉଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଭାରତୀୟ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ଯେକୌଣସି ପଡ଼ୋଶୀ ଦେଶ ଅପେକ୍ଷା ଶସ୍ତା ଏବଂ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡ଼ା ଭଳି ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଏହାର ମୂଲ୍ୟ ବହୁତ କମ୍ ରହିଛି। ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଜଣେ ହିତାଧିକାରୀ ବାର୍ଷିକ ପ୍ରଥମ 4 ରିଫିଲ୍ ଉପରେ 300 ଟଙ୍କାର ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ପାଇବା ପରେ ଏକ 14.2 କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡର ପାଇଁ 642 ଟଙ୍କା ଦେଇଥାନ୍ତି, ଯେଉଁଠି ଦିଲ୍ଲୀରେ ଜଣେ ସାଧାରଣ ଗ୍ରାହକଙ୍କ ପାଇଁ ଖୁଚୁରା ମୂଲ୍ୟ 942 ଟଙ୍କା ରହିଛି। ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି, ଚଳିତ ବର୍ଷ ଫେବୃଆରୀ ଏବଂ ଜୁନ୍ ମାସ ମଧ୍ୟରେ ଉପସାଗରୀୟ ଅଞ୍ଚଳରେ ହର୍ମୁଜ୍ ଅବରୋଧ ପରେ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହେବା ପରେ ସାଉଦି ସିପିର ଏଲ୍ପିଜି ଆଧାର ମୂଲ୍ୟ 46% ବୃଦ୍ଧି ପାଇଛି। ଏକ 14.2 କିଲୋଗ୍ରାମ ସିଲିଣ୍ଡରର ଯୋଗାଣ ଖର୍ଚ୍ଚ 1600 ଟଙ୍କାରୁ ଅଧିକ ହୋଇଛି। ବିଶ୍ୱ ଶକ୍ତି ବଜାରର ଅସ୍ଥିରତା ପ୍ରଭାବରୁ ଖାଉଟିମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସରକାର ଏହି ବର୍ଦ୍ଧିତ ମୂଲ୍ୟର ଏକ ବଡ଼ ଅଂଶ ନିଜେ ବହନ କରିଛନ୍ତି ବୋଲି ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ CBI ଗତକାଲି IDFC ଫାଷ୍ଟ ବ୍ୟାଙ୍କ ଏବଂ AU ଫାଇନାନ୍ସ ଜାଲିଆତି ମାମଲାରେ ଚଣ୍ଡିଗଡ଼, ପଞ୍ଚକୁଲା ଏବଂ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳର 6 ସ୍ଥାନରେ ଚଢ଼ଉ କରିଛି। ଏହି ଜାଲିଆତି ମାମଲା ହରିୟାଣା ସରକାରଙ୍କ 8 ବିଭାଗ ଏବଂ ଚଣ୍ଡିଗଡ଼ ପୌର ନିଗମ ଓ କ୍ରେଷ୍ଟ ଚଣ୍ଡିଗଡ଼ର 2 ବିଭାଗରେ 661 କୋଟି ଟଙ୍କାର ଅନିୟମିତତା, ଜାଲିଆତି ଏବଂ ସରକାରୀ ପାଣ୍ଠି ହଡ଼ପ ସହ ଜଡ଼ିତ। ଏକ ବିବୃତ୍ତିରେ CBI କହିଛି, ଅପରାଧିକ କାର୍ଯ୍ୟକଳାପରୁ ମିଳିଥିବା ଆୟ ଏବଂ ହୋଇଥିବା ଅନିୟମିତତା ସମ୍ପର୍କରେ ହରିୟାଣା କ୍ୟାଡରର ବରିଷ୍ଠ ସରକାରୀ ଅଧିକାରୀ ଏବଂ ଏକ ବେସରକାରୀ ପରାମର୍ଶଦାତା ସଂସ୍ଥା ଓ ଏହାର ନିର୍ଦ୍ଦେଶକଙ୍କ ଆବାସିକ ପରିସରରେ ଏହି ଚଢ଼ାଉ କରାଯାଇଛି। ତଦନ୍ତ ସମୟରେ ମିଳିଥିବା ପ୍ରମାଣରୁ ଜଣାପଡ଼ିଛି, ସରକାରୀ ଅଧିକାରୀମାନେ ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ଆକାଉଣ୍ଟ ଖୋଲିବା, ପାଣ୍ଠି ସ୍ଥାନାନ୍ତର କରିବା ଏବଂ ପରବର୍ତ୍ତୀ ସମୟରେ ଏହାର ଅନ୍ୟତ୍ର ବ୍ୟବହାର କରିବାରେ ସହଯୋଗ କରିଥିଲେ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ସକାଳେ ନୂଆଦିଲ୍ଲୀରେ ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ ଅଭିଯାନର 77 ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ କହିଛନ୍ତି, ସାଇକେଲ ଚାଳନା ଦ୍ୱାରା ପୃଥିବୀ ସ୍ୱଚ୍ଛ ରହେ ଏବଂ ଏହା ଟ୍ରାଫିକ୍ ଜାମ୍ ସମାଧାନ ପ୍ରଦାନ କରିଥାଏ। ସାଇକେଲ ଚଳାଇବାର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ ନାଗରିକମାନଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଏବଂ ଫିଟ୍ ଇଣ୍ଡିଆର ସମ୍ପର୍କକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି।
2: साइकिलिंग करने से आपकी हेल्थ अच्छी रहे। साइकिलिंग से फ्यूल का बचत होता है। वर्तमान में ट्रैफिक की बहुत बड़ी समस्या है, उसका भी समाधान है। तो क्यों न हम साइकिलिंग करें। देश के नागरिकों में अपने हेल्थ के प्रति अवेयरनेस बढ़ी है। मोदी जी ने आधा घंटा रोज फिटनेस देने के लिए कहा है, तो ये फिटनेस का डोज आधा घंटा के लिए हम हमेशा साइकिलिंग करेंगे तो मैं मानता हूँ कि हमारी कई समस्या का समाधान होगा।
1: ଫିଟ୍ ଇଣ୍ଡିଆ ସଣ୍ଡେ ଜନ ସାଇକେଲରେ ଅଂଶଗ୍ରହଣ କରିଥିବା ଅଭିନେତା ବିକ୍ରାନ୍ତ ମେସି ଏହି ଅଭିଯାନକୁ ଅଭୂତପୂର୍ବ ବୋଲି ବର୍ଣ୍ଣନା କରିବା ସହ ଏବେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଛନ୍ତି। ଦେଶର ନାଗରିକମାନେ ସୁସ୍ଥ ରହିଲେ ଦେଶ ବିକଶିତ ହୋଇପାରିବ ବୋଲି ଶ୍ରୀ ମେସି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣାଇବା ଏବଂ ଏକ ସୁସ୍ଥ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍ମରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତୀୟ କର୍ତ୍ତୃପକ୍ଷ, ନାଗରିକ ସମାଜ, ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଏହି ଦିବସ ଖାଦ୍ୟ ସୁରକ୍ଷାକୁ ଏକ ଅଂଶୀଦାର ଅଧିକାର ଏବଂ ଦାୟିତ୍ୱବୋଧତା ଭାବେ ଆଲୋକପାତ କରେ ଏବଂ ସାମୁହିକ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଶକ୍ତିଶାଳୀ ସୁଯୋଗ ପ୍ରଦାନ କରେ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସର୍ବତ୍ର ସୁରକ୍ଷିତ ଖାଦ୍ୟ, ଯାହା ଚାଷ ଜମିରୁ ଥାଳି ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାର ଗୁରୁତ୍ୱକୁ ଦର୍ଶାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026 ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼ ରହିଛି। ଭାରତ ଗତକାଲିର ସ୍କୋର 3 368 ରନ୍ରୁ ଖେଳିବା ଆରମ୍ଭ କରି 8 ବିନିମୟରେ 564 ରନ୍ ସଂଗ୍ରହ କରିବା ସହ ପ୍ରଥମ ଇନିଂସ ପାଳି ସମାପ୍ତି ଘୋଷଣା କରିଛି। ଅଧିନାୟକ ଶୁଭମନ ଗିଲ 126 ରନ୍ କରି ଆଉଟ୍ ହୋଇଥିବା ବେଳେ ରିଷଭ ପନ୍ଥ 81 ରନ୍ ସଂଗ୍ରହ କରିଥିଲେ। ଆଫଗାନିସ୍ତାନର ଦ୍ରୁତ ବୋଲର ମହମ୍ମଦ ସଲିମ 6 ଅକ୍ତିଆର କରିଛନ୍ତି। ଫ୍ରେଞ୍ଚ ଓପନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଆଜି ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେଭ୍ ଇଟାଲୀର ଫ୍ଲାଭିଓ କୋବୁଲିଙ୍କୁ ଭେଟିବେ। ବିଶ୍ୱର 3 ଖେଳାଳି ଜେଭ୍ରେଭ୍ ତାଙ୍କ କ୍ୟାରିୟର୍ର 4th ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳିବେ। ସେ 14 ମାନ୍ୟତାପ୍ରାପ୍ତ କୋବୁଲିଙ୍କୁ ଭେଟିବେ, ଯିଏକି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳୁଛନ୍ତି। ଉଭୟ ଖେଳାଳି ସେମାନଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ଗତକାଲି ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ରୁଷ୍ର 8ମ ମାନ୍ୟତାପ୍ରାପ୍ତ ମିରା ଆନ୍ଦ୍ରିଭା ପୋଲାଣ୍ଡର ମାୟା ଚ୍ୱାଲିନସ୍କାଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। 19 ଆନ୍ଦ୍ରିଭା ଚ୍ୱାଲିନସ୍କାଙ୍କୁ 6-3 ପରାସ୍ତ କରି ଏକ ଚିତ୍ତାକର୍ଷକ ପ୍ରଦର୍ଶନ ସହ ସ୍ମରଣୀୟ ବିଜୟ ହାସଲ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ IMD ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ସହିତ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ବର୍ଷା ହେବାର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଉତ୍ତର ଏବଂ କେନ୍ଦ୍ରୀୟ ଭାରତର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। IMD ଆକଳନ ଅନୁସାରେ ଆଗାମୀ 2-3 ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର କେତେକ ଅଞ୍ଚଳ, ତାମିଲନାଡୁର ଅବଶିଷ୍ଟ ଅଞ୍ଚଳ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଉତ୍ତର ବଙ୍ଗୋପସାଗର ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ଅନୁକୂଳ ପରିସ୍ଥିତି ରହିଛି। ଆସନ୍ତାକାଲି ଉପକୂଳ କର୍ଣ୍ଣାଟକ, କେରଳ, ମାହେ, ଉପହିମାଳୟ, ପଶ୍ଚିମବଙ୍ଗ ଏବଂ ସିକିମ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, କୋଙ୍କଣ, ଗୋଆ, ଲାକ୍ଷାଦ୍ୱୀପ, ତାମିଲନାଡୁ, ପୁଡୁଚେରୀ, କରାଇକଲ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମଧ୍ୟ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ଇତିମଧ୍ୟରେ ପାଣିପାଗ ବିଭାଗ ଆଗାମୀ 4 ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ପଶ୍ଚିମ ରାଜସ୍ଥାନ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରିଛି। ଭାରତ ଓ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ତର୍ଜାତୀୟ ବଜାରରେ LPG ମୂଲ୍ୟ ବୃଦ୍ଧି ସତ୍ତ୍ୱେ ବିଶ୍ୱରେ ସର୍ବାପେକ୍ଷା କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଉଛନ୍ତି ଭାରତ ସରକାର। IDFC ଫାଷ୍ଟ ବ୍ୟାଙ୍କ ଏବଂ AU ଫାଇନାନ୍ସ ଜାଲିଆତି ମାମଲାରେ ଦେଶର 6 ସ୍ଥାନରେ CBIର ଚଢ଼ଉ। ସମସ୍ୟାର ସମାଧାନ ପର୍ଯ୍ୟନ୍ତ ସବୁଠାରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଏବଂ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼। ସମ୍ବାଦ ଶେଷ ହେଲା।
3: Good afternoon, this is Akashwani and I'm Sunil Verma with the Midday News. The headlines. India-Indonesia Joint Commission meeting underway in New Delhi. Comprehensive strategic partnership and ways to further deepen bilateral cooperation under review. Home Minister Amit Shah calls for close watch on financial and property transactions along international borders. CBSE is to close Class 12 re-evaluation application window tonight. National award-winning Malayalam actor Saleem Kumar passes away in Kochi. IMD forecasts widespread rainfall across the country in next 2 to 3 days. And in cricket, India declare first innings at 564 for 8 against Afghanistan in one-off test in New Chandigarh. India-Indonesia Joint Commission meeting is underway in New Delhi. External Affairs Minister Dr. S. Jaishankar and his Indonesian counterpart Sugiono are co-chairing the meeting. In his opening remarks, Dr. Jaishankar said that the joint commission between both nations is convening after a gap of 4 years, and it is essential to acknowledge that significant advancements in bilateral relations have been made during this time. He said India-Indonesia celebrated the 75 years of establishment of bilateral ties last year.
4: Our joint commission is happening after 4 years, and I think it's important to recognize that in those 4 years, we made good progress in our bilateral relations. Today, I look forward to extensive discussions with you, covering the full spectrum of our bilateral cooperation from political to defense and security, maritime trade and investments, health and pharmaceuticals, food security, as well as tourism, education and cultural cooperation.
3: Indonesian Foreign Minister Sugiono also said this is an important meeting to allow both the countries to review the progress of cooperation since the last Joint Commission meeting held in 2022.
5: I think it is important meeting to allow us to review on the progress of our cooperation since the last JCM we held 2022 to address outstanding subjects to our common interests and follow up the result of the leaders meeting during President Prabowo's visit to India and of course to chart the way forward to translate this partnership into more concrete outcomes.
3: Our correspondent reports that the 8th India-Indonesia Joint Commission meeting will review the robust, comprehensive strategic partnership between both countries and discuss ways to further deepen bilateral cooperation.
6: India and Indonesia shares culture, colonial history and post-independence goals of political sovereignty, economic self-sufficiency and independent foreign policy. These ties have now expanded in the realm of more sophisticated political, economic, defense and science and technology cooperation ties. The Joint Commission mechanism was established at the level of foreign ministers following the signing of a Memorandum of Understanding in January 2001. Both nations elevated their ties to a comprehensive strategic partnership in 2018 during Prime Minister Narendra Modi's visit to Jakarta. Both countries also welcome the adoption of the shared vision on maritime cooperation in the Indo-Pacific, which has led to further deepening of the bilateral relations in the defense sector. Aman Yadav, Akashvani News, Delhi.
3: Union Home Minister Amit Shah has called for a close watch on financial and property transactions along international borders. The directive came during a meeting chaired by Mr. Shah at BSF's Tripura Frontier Headquarters regarding the border areas of the northeastern states. More from our correspondent.
7: Home Minister directed that an examination of land records of the last 5 years be conducted. Mr. Shah said frequent operations against drug and arms trafficking must be conducted and the entire chain of contributors to drug trafficking must be dealt with the ruthless approach. He said that ensuring financial discipline in the border districts is the responsibility of the states. Mr. Shah directed that collectors and GST officials be trained and that the Central Board of Direct Taxes, CBDT, conduct a survey on fake electronic currency. Home Minister said that camps must be organized to train people living along the border to tackle the threats of narcotics and firearms, and instructed that the presence of Patwari sentinels, local police and PSF personnel be ensured in these camps.
8: For Akashvani News, Shuman Bhattacharjee, Agartala.
3: The government today said that Indian households continue to receive cooking gas at among the lowest prices globally, despite a sharp rise in international LPG prices. In a statement, the Petroleum and Natural Gas Ministry said that the Indian cylinder is cheaper than in any neighbouring country and far below the price in advanced economies such as the United States, Australia and Canada. We have more from our correspondent.
9: Highlighting energy security measures during the West Asia crisis, the government said India was among the few countries that managed to keep its energy cargoes moving through the Strait of Hormuz despite severe disruptions in maritime traffic. It said there has been no shortage of petroleum products in the country and LPG bottling and distribution operations have continued normally. Moreover, the ministry noted that a beneficiary of the Pradhan Mantri Ujjala Yojana pays 642 rupees for a 14.2 kg LPG cylinder after receiving a direct benefit transfer of 300 rupees on the first four refills annually, while the retail price for a general consumer in Delhi stands at 942 rupees. The ministry highlighted that the effective price paid by the Ujjala beneficiaries remains lower than cooking gas prices in neighboring countries including Pakistan, Nepal, Bangladesh and Sri Lanka. The ministry further added that domestic LPG production was increased by more than 60% during the disruption period, while supplies were also sourced from countries including the United States, Canada and Algeria to ensure uninterrupted availability. Priya Mondal, Akashvani News, Delhi.
3: Today is the last day to submit applications for verification of issues observed and re-evaluation of answers on the post-result services portal for CBSE Class 12 Examination 2026. In a social media post, Central Board of Secondary Education said that the portal will remain open until midnight. It asked the students to complete and submit their applications before the deadline. The Central Bureau of Investigation, CBI, yesterday conducted searches at six premises at Chandigarh, Panchkula and Delhi NCR region in connection with the ongoing investigation with IDFC First Bank and AU Finance fraud case. The case is related to 661 crore rupees misappropriation fraud and siphoning of the government funds in eight departments of Haryana government and two departments of Municipal Corporation Chandigarh and Crest Chandigarh. In a statement, the CBI said that the search operations were carried out at residential premises of senior public servants of Haryana Cadre and a private consultant firm and its director in connection with irregularities committed and with regard to receipt of proceeds of crime. This is Akashwani giving you the news. For quick news updates round the clock, follow us on IX handle at AIR News Alerts. And for details of stories and more, log on to our website www.newsonair.gov.in and download News on AIR app. Andhra Pradesh Governor Justice S. Abdul Nazir extended his warm greetings to Akashwani on the completion of its historic 90-year journey, describing the occasion as a landmark moment in the history of Indian public broadcasting. The governor praised Akashwani for its valuable contributions to society over the past nine decades.
10: Today marks a momentous milestone in the history of Indian broadcasting. I extend my best wishes as we celebrate 90 glorious years of Akashwani with one motto, Bahujana Hitaya, Bahujana Sukhaya.
3: The Telugu Desam Party, TDP, announced their three candidates for the Rajya Sabha elections scheduled to be held on the 18th of this month. TDP National President N. Chandrababu Naidu released the list of candidates, which includes industrialist Sana Satish, educationist and Bhashyam Educational Institutions Chairman Bhashyam Ramakrishna, and TDP Social Media Wing Chief Chintakayala Vijay. World Food Safety Day is being observed today globally. The day highlights food safety as a shared right and responsibility and serves as a powerful opportunity for collective action. This year's theme, From Problem to Solution, Safe Food Everywhere, highlights the importance of ensuring food safety through cleanliness and scientific practices from farm to plate. Health and Family Welfare Minister Jagat Prakash Nadda today reaffirmed the government's commitment to safe and hygienic food for a healthier future. Mr. Nadda urged citizens to adopt healthy eating habits and contribute to building a fit and self-reliant India. Union Youth Affairs and Sports Minister Dr. Mansukh Mandaviya today participated in the 77th edition of Fit India Sundays on Cycle initiative in New Delhi this morning. Talking to the media, the minister said that cycling keeps the planet clean and offers a solution to the major problem of traffic congestion.
11: Cycling keeps you healthy and mentally fit. It also helps save fuel. It is an activity that helps keep the planet clean and sustainable. Moreover, cycling is an effective solution to one of the biggest problems today, heavy traffic.
3: Actor Vikrant Messi, who also participated in the Fit India Sundays on Cycle, described the initiative as incredible and said it has now become a movement.
12: It's an incredible initiative, and like you said, it's become a movement, almost happening for more than a year and a half now. And today, as we speak, I stand corrected, there were nearly 15,000 people today. And simultaneously, every Sunday, 200 cities across India participate in this movement.
3: The India Meteorological Department, IMD, has forecast widespread rainfall across the country for the next 2 to 3 days as southwest monsoon advances while heatwave conditions continue to persist in parts of north and central India. Meanwhile, the Met Department has forecast heatwave conditions over Delhi, Punjab, Haryana, Chandigarh, West Rajasthan and coastal Andhra Pradesh for the next 4 days. Northwest India and Central India are likely to experience a rise in maximum temperatures by 2 to 6 degrees Celsius over the next 3 days. Today marks the 100th day of the conflict between the United States and Iran, a confrontation that has steadily expanded beyond its original front lines to affect key flashpoints across the Gulf and wider West Asia. What began with US and Israeli strikes on Iran in late February has evolved into a broader regional crisis involving missile exchanges, threats to maritime traffic in the Strait of Hormuz, and renewed tensions in Lebanon, placing increased pressure on efforts to preserve a fragile ceasefire. We have a report from our West Asia correspondent amid fresh escalations in the region.
13: On the 100th day of the conflict, tension still prevails in the Strait of Hormuz, with kinetic activity continuing to threaten one of the world's most important maritime corridors. U.S. Central Command says American forces intercepted 2 Iranian one-way attack drones on Sunday after determining they posed a threat to international shipping. The incident follows Friday's downing of 4 Iranian drones and subsequent U.S. strikes on Iranian radar and surveillance installations at Goruk and Kesham Island. Iran responded on Saturday by launching ballistic missiles towards Bahrain and Kuwait, with U.S. officials reporting that most were intercepted before reaching their targets. The crisis has also spilled into other fronts in West Asia. In southern Lebanon, a Lebanese military vehicle near Nabatea was struck during an Israeli operation, resulting in casualties among Lebanese armed forces personnel. Diplomatic initiatives aimed at halting the conflict continue, although significant obstacles remain. Discussions focus on preserving the ceasefire, ensuring the security of maritime navigation through the Strait of Hormuz, sanctions-related issues, and the future of billions of dollars of frozen Iranian assets held abroad. This is Vinod Kumar for Akashwani News, Dubai.
3: Just in, Prime Minister Narendra Modi has expressed sorrow at the passing of veteran actor Saleem Kumar. In a social media post, the Prime Minister said that the actor made a mark with his versatility and memorable performances across a wide range of roles over the course of his distinguished career. Mr. Modi said that his thoughts are with the actor's family and countless admirers in this hour of grief. In cricket, India have declared their innings at 564 for 8 on day 2 of the one-off test against Afghanistan in New Chandigarh. In response, Afghanistan were 28 for 1 in their first innings when reports last came in. Prime Minister Narendra Modi has also congratulated the Indian women's football team on winning the SAF Women's Championship 2026. In a social media post, he said that the team played excellently through the tournament. And now, before we end the bulletin, the headlines once again. India-Indonesia Joint Commission meeting underway in New Delhi. Comprehensive strategic partnership and ways to further deepen bilateral cooperation under review. Home Minister Amit Shah calls for close watch on financial and property transactions along international borders. CBSE to close Class 12 re-evaluation application window tonight. National award-winning Malayalam actor Saleem Kumar passes away in Kochi. IMD forecasts widespread rainfall across the country in the next 2 to 3 days. And in cricket, India declare first innings at 564 for 8 against Afghanistan in one-off test in New Chandigarh. And with that, we end the midday news.
14: नमस्कार आकाशवाणी से दोपहर समाचार के साथ मैं मुनीश शर्मा मुख्य समाचार भारत इंडोनेशिया संयुक्त आयोग की बैठक नई दिल्ली में जारी व्यापक रणनीतिक साझेदारी और द्विपक्षीय सहयोग को और मजबूत करने पर चर्चा गृहमंत्री अमित शाह ने अंतर्राष्ट्रीय सीमाओं पर वित्तीय और संपत्ति संबंधी लेनदेन पर कड़ी निगरानी रखने का निर्देश दिया केंद्रीय माध्यमिक शिक्षा बोर्ड CBSE कक्षा 12 के पुनर्मूल्यांकन आवेदन पोर्टल को आज रात बंद कर देगा राष्ट्रीय पुरस्कार विजेता मलयालम अभिनेता सलीम कुमार का कोच्चि में निधन मौसम विभाग ने अगले 2 से 3 दिनों में देशभर में तेज बारिश का पूर्वानुमान व्यक्त किया और क्रिकेट में भारत ने अफगानिस्तान के साथ खेले जा रहे एकमात्र टेस्ट मैच में पहली पारी 564 रन पर घोषित की और अब समाचार विस्तार से भारत इंडोनेशिया संयुक्त आयोग की बैठक नई दिल्ली में जारी है विदेश मंत्री डॉ एस जयशंकर और इंडोनेशिया के विदेश मंत्री सुगियोनो बैठक की सह अध्यक्षता कर रहे हैं डॉ जयशंकर ने कहा कि दोनों देशों के बीच संयुक्त आयोग की बैठक 4 साल के अंतराल के बाद हो रही है और यह मानना होगा कि इस दौरान द्विपक्षीय संबंधों में महत्वपूर्ण प्रगति हुई है उन्होंने कहा कि दोनों देशों ने पिछले वर्ष द्विपक्षीय संबंधों की स्थापना के 75 साल पूरा करने का उत्सव मनाया है
15: मैं आप सभी के साथ व्यापक और सार्थक चर्चा की अपेक्षा करता हूं। हमारी बातचीत द्विपक्षीय सहयोग के सभी महत्वपूर्ण क्षेत्रों पर केंद्रित रहेगी जिनमें राजनीतिक संबंध रक्षा और सुरक्षा समुद्री व्यापार तथा निवेश स्वास्थ्य और औषधि क्षेत्र खाद्य सुरक्षा पर्यटन शिक्षा तथा सांस्कृतिक सहयोग जैसे विषय शामिल हैं मुझे विश्वास है कि हम सहमति से तय किए गए एजेंडा के अनुसार आगे बढ़ते हुए इन सभी विषयों पर सकारात्मक और रचनात्मक विचार विमर्श करेंगे
14: एजेंडा हमारे संवाददाता ने बताया है कि भारत इंडोनेशिया संयुक्त आयोग की 8वीं बैठक में दोनों देशों के बीच मजबूत व्यापक रणनीतिक साझेदारी की समीक्षा की जाएगी और द्विपक्षीय सहयोग को और गहरा करने के तरीकों पर चर्चा की जाएगी
16: भारत

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10 ଆଲୋଚନା। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଦ୍ୱିତୀୟ ପର୍ଯ୍ୟାୟରେ 204 ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଖୋର୍ଦ୍ଧା ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ସହ ପ୍ରତିଟି ଶିଶୁକୁ ଏକ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ସରକାର ସଂକଳ୍ପବଦ୍ଧ। ଗ୍ରାମ ପଞ୍ଚାୟତ ସ୍ତରରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020 ଭିତ୍ତି କରି ପରିକଳ୍ପିତ ଏହି ଯୋଜନା ବିକଶିତ ଓଡ଼ିଶାର ଶିକ୍ଷା ସାଧନ ଭାବରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ଦିଗରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିବ। ଆଗାମୀ ଦିନରେ 2000 ବିଦ୍ୟାଳୟର ନିର୍ମାଣ ସହ 2028 ଏବଂ 29 ମଧ୍ୟରେ 2200 ପ୍ରାଥମିକ ବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁଯାୟୀ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳବିବାଦର ପୁଣି ଶୁଣାଣି ହେବ ବୋଲି ଜଣାପଡ଼ିଛି। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରରେ ସାଇକେଲରେ ରବିବାର ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଭାଗ ନେଇ କହିଛନ୍ତି, ଏକ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ସୁସ୍ୱାସ୍ଥ୍ୟର ପ୍ରମୁଖ ଭୂମିକା ରହିଛି। ଶ୍ରୀ ସୁରଜ ପରିବେଶ ରକ୍ଷା ପାଇଁ ମିଳିତ ଭାବେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ସଚେତନତା ସୃଷ୍ଟି ଲାଗି ସାଇକେଲ ଦିବସ ପାଳିତ ହୋଇଯାଇଛି। ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ଦ୍ଦେଶିକା କାର୍ଯ୍ୟକ୍ରମରେ ଯୋଗଦେଇ ସାଇକେଲ ଯାତ୍ରା ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ମଣିଷ ଶରୀରକୁ ସୁସ୍ଥ ଓ ସବଳ କରିବ ବୋଲି କହିଛନ୍ତି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି। ଗତକାଲି 8 ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଏସ୍ଆଇଆର୍ ପାଇଁ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ମହାତ୍ମା ଗାନ୍ଧି ପାର୍କରେ ଶେଷ ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାର ତଦାରଖ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ତହସିଲ ଅଞ୍ଚଳ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଗତକାଲି ସୁଦ୍ଧା 33% ଅଧିକ ଫର୍ମ ବଣ୍ଟନ କରାଯାଇଛି। ସଚେତନତା ସୃଷ୍ଟି ଲାଗି ଆଜି ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଭଦ୍ରକ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 545,738 ଜଣ ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଜିଲ୍ଲାରେ 1,324 ଜଣ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 420,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ।
ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ନିରାପଦ ଖାଦ୍ୟ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି। ସୁରକ୍ଷିତ ଖାଦ୍ୟ ପ୍ରଚଳନ ମାଧ୍ୟମରେ ସ୍ୱାସ୍ଥ୍ୟକର ଜୀବନ

ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟୀ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉଦୀୟମାନ ଚିକିତ୍ସା ଏବଂ ସାମ୍ପ୍ରତିକ ପରିଚାଳନା ରଣନୀତି ଶୀର୍ଷକ ଆଲୋଚନାଚକ୍ର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ .com 2026 ସମ୍ମିଳନୀ ଅବସରରେ ମଧୁମେହ, ଥାଇରଏଡ୍ ଆଦି ରୋଗର ନୂତନ ଚିକିତ୍ସା ପଦ୍ଧତି ସମ୍ପର୍କରେ ଓଡ଼ିଶା ସମେତ 10 ରାଜ୍ୟର 130 ଜଣ ଅଧ୍ୟାପକ ଓ 500 ଜଣ ପ୍ରତିନିଧି ଆଲୋଚନା କରିଛନ୍ତି। ନୂତନ ଚିକିତ୍ସା ପଦ୍ଧତି ଓ ଔଷଧ ମଧୁମେହ ଓ ଥାଇରଏଡ୍ ରୋଗ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସହାୟକ ହେବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ସିଏମ୍ ଟ୍ରଫି 2026 ଅନ୍ତର୍ଗତ ଜୋନ୍ସ୍ତରୀୟ ଭଲିବଲ୍ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ବୌଦ୍ଧ ଜିଲ୍ଲା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ବାଳକ ବିଭାଗରେ ଗଜପତି ମାଲକାନଗିରିକୁ ପରାସ୍ତ କରି ଚମ୍ପିୟନ ହୋଇଛି। ବାଳିକା ବିଭାଗ ଫାଇନାଲ୍ ମ୍ୟାଚ୍ରେ ମାଲକାନଗିରିକୁ ପରାସ୍ତ କରି କଳାହାଣ୍ଡି ଚମ୍ପିୟନ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ବୌଦ୍ଧ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ପ୍ରତିଯୋଗିତାରେ 8 ଜିଲ୍ଲାରୁ 240 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 85 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10-ଦିନିଆ ଆଲୋଚନା। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର କହୁ ନା ପ୍ୟାର ହେର ଏହି ଗୀତଟି ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତିକାର ଇବ୍ରାହିମ ଅସ୍କ, ସଙ୍ଗୀତ ଦେଇଛନ୍ତି ରାଜେଶ ରୋଶନ।

0: ଶୁଣା ଶୁଣା ଶୁଣା, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଏଥର ଗାଇଛନ୍ତି ଉଦ୍ଭବ ମନୋହର ଏବଂ ସାଥୀ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଯତୀନ ଲଲିତ, କଥାଚିତ୍ର ମହମ୍ମଦେ।

0: ହିନ୍ଦୀ କଥାଚିତ ଗୀତର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ।
1: ମାକା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନା ବେନ୍ଦୁର ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର।

0: ତେଙ୍ଗନାର ଇ ଜିଆଦଣ୍ଟା ନାଟକ ତୁ ବୁଲିକିରି ଜନ୍ମାରକାନ୍ତି ଖିନା ତକ୍ ନାମ ଯାହା ଭି କାମାଲ ଦାତ ଅଣ୍ଟା ନାଟ କାମାଲ ଦାତ ବାଗିର୍ଦୁ ନାମ ଛୋଟେନ୍ତି ବଡ଼କା ମାନ୍ନା ତକ୍ ଯେତ୍କି ଯେତ୍କି ସାମିଆ ଆଘଲି ଆଘଲି ବୁଙ୍ଗାଲ କାଲକିର ହନ୍ନେ ନାମ ଧୀରେ ଧୀରେ ବଡ଼କା ମାନାଲ କାରତ ଆରୁ ନାମ ଏକାନେକିରି ଉଜ୍ଜାଲ ଦାତ ଅକ୍କାଲ ଦାତ ଆବଡ଼ା ଗୁଠି ଧି ବଦଲାର ତିଲକାଇ କୁକାଇ ମାନ୍ନାଦ କା କୁକୁ ସଣ୍ଟା ମାନ୍ନାସ ଯଦି ଜନମ ମାଞ୍ଜାର ହେଲେ ନାମ ସଠି ଉଠିଆଡ଼ି କାମ ଦାତ ନାମେ ଚି ଦାତ ଫେର୍ ଟିକେ ବଡ଼କା ମାଞ୍ଜାସ କେରାସ ହେଲେ କା ମାଞ୍ଜା କେରା ହେଲେ ବରୁ କାମ ଦାତ ତାରପରେ ତାଙ୍କାନ ବେଞ୍ଜଦାତ ହାଜ ଦାତ ଆରୁ ତାଙ୍କି ଆଡ଼ପା ଏକାନେ ଅକ୍କ ଆ କଥାନ ନାମ ଚିନ୍ତା କାମ ଦାତ ତାରପରେ ଧୀରେ ଧୀରେ ଆରି ବଡ଼କା ମାନ୍ନାର ତମେ ଭି ହାଦୁ ବଚ୍ଚୁ ମାନି ନାମ ଆଜ ଆଇ ମାନଦାତ କାଦାତ ତାରପରେ ପରେ ଆର୍ ଗେହି ହନ୍ନେ ଚାଲରି ଆର୍ ପାଛିଲି ଗେ ପାଚୁ ପାଚି ମାନିକିରି ନାମ ଖିଦାତ ଭି କାଦାତ ତା ଇ ଜନ୍ମାରକାନ୍ତି ଖିନା ତକ୍ ଯାହା ଭି ନାମ ନାଲକୁବୁତା ନାନାଲ ଦାତ ଯେନ୍ ଯେନ୍ ପ୍ରକାର ରୀତିନୀତିନୁ ଚାଲରାଲ ଦାତ ଯେନ୍ ଯେନ୍ ପ୍ରକାର ନାମ ସାମାଜିକ କାର୍ଯ୍ୟକ୍ରମ ଗୁଠି କାମାଲ ଦାତ ଇଦାଦ ନାମେ ଜିଆବନ ଆହୁରି ସରସ ସୁନ୍ଦର କାମଚିକିଛି ଇବଦ ନାମେ ଯେତିରିନ ଅଣ୍ଟା ଲେଖା ଭିଡ଼କିଛି ଆରୁ ନାମ ଏକାନିକିରି ଅଣ୍ଟା ହେଇକିରି ରଥ ଆ କଥାବନ ନାମାନ ବାତିଆଲି ଆରୁ ଭିନ୍ ଭିନ୍ ଯେନ୍ ସମ୍ପ୍ରଦାୟର ଗୁଠିଆର ଆତଲନାର ଇ ନାମେ ପୁର୍ଥିନୁ ନିଜର ନିଜର ଗେ ଅଣ୍ଟା ଜୀବନଧାରା ଆତିଲି ନିଜର ନିଜର ଅଣ୍ଟା ଶୈଳୀ ଆତିଲି ଉଜ୍ଜିନାଗେ ନେ ଏକାନ ପ୍ରକାର ରୀତିନୀତିନୁ ଉଜ୍ଜର ଆଉ ଏକାନ ଏକାନିକିରି ଚାଲର ଆଦଗେ ଅଣ୍ଟା ବ୍ୟବସ୍ଥା ଆତିଲି ଆବଦ ନାମେ ଜିଆବନ ଠିକ୍ ହିସାବନୁ ଆଗଲି ଆଗଲି ହୁଆଲି ଆରୁ ଇ ସମାଜନୁ ଏକାନେ ଅକତ ଇଲଦ ଆ କଥାବନ ନାମାନ ବାତିଆଲି ପୁରୁଖାର ଯାହା ଭି ରୀତିନୀତିନୁ ତମେ ଜିଆବନ ଆଗଲି ଆଗଲି ହୁଆଲି ଆର୍ ଆଦାନ ନାମ ଭି ଶିଖରାଲ ଦାତ ଆଦାନ ନାମ ଭି ଅନୁକରଣ କାମାଲ ଦାତ ଆରୁ ଅନ୍ୟ ହିସାବନୁ ଯେତ୍କି ଭି ନାମେ ସାମାଜିକ ଚଳଣି ଆତିଲି ସାମାଜିକ ଯେନ୍ କାର୍ଯ୍ୟକ୍ରମ ଗୁଠି ଆତିଲି ଆଦାନ ନାମ କାମାଲ ଦାତ ଏକାବାକେନ୍ ନାମ ତିହାର ବାହାରନୁ ପୂଜାପାଠ ନାନାଲ ଦାତ ଆର୍ ଏକାବାକେନ୍ ନାମ ସଠି ଉଠିଆଡ଼ି କାବେଞ୍ଜାନୁ ଭି ଗୀତୁ ପାଡ଼ାଲ ଦାତ ନାନାଲ ଦାତ ଆଉ ହନ୍ନେ ଏର ଥିଲେ ନାମେ ଜିଆବନ କା ନାମେ ପରିବାର ବନ ନାମେ ହାଦୁ ବଚୋରିନ ପରିପୋଷଣ ନାନ୍ନାଗେ ଲାଗାନ ଯାହା ଭି କାମା ଖାତରାଲି ନାମ ଯେତ୍କି ସମ୍ଭବ ମାନାଲି ଆଦାନ ନାମ ହିଁ କାମାଲ ଦାତ ନେ ହେସୁ ଚା ହାଲନାର ନେ ଚାଷ ନାନାଲନାର ନେ ଏକାସନ୍କେ ହାଜୁ ଚଡ଼ା କାଲନାର ନେ ଯେ ନକରି ନାନାଲନାର ଆରୁ ନେଦ ହନ୍ନେ ହାଲୁଖୁଣି ମାରା ଚାହେଲେ ଦୁସରା ଆଲାର୍ଗେ ନାଲ୍ଖୁ କାମା କାଲନାର ଆରୁ ଦୁଇ ପଇସା କାମାଣି ନାନାଲନାର ତାଙ୍ଗେ ହାଦୁ ବଚରିନ ଅନ୍ତାଲନାର ମହତାଲନାର ପାଠତାଲନାର ନେଖେ ଲାଗାନ ଯାହା ସମ୍ଭବ ମଞ୍ଚା ଆଦାନ ତାନ୍ ଭି କାମାଲ ଦାସ କାତାମ ଭିଲ୍ କାମାଲନାର ତା ଇ ଯେତେ ଜିନିଷ ବୋଧ ନାମ ଇ ପୁର୍ଥିନୁ ଯେତେବେଳେ ଜନମ ମାଞ୍ଜକା ଦାତ ଇନ୍ନେ ଇ ପ୍ରକାର କାର୍ଯ୍ୟକଳାପ ବନ କାମିକିରି ନାମ ନାମେ ଜିଆବନ ମୁଞ୍ଜା ଚାଲ ଦାତ ତା ଆଦିଗେ ଲେଖାନ ଗୁଠି ତେଙ୍କାନାର ଯେ ଇ ଜିଆବଦନଟା ନାଟକ ଦୁ ନାଟକ ବୋଧ ଏନ୍ଦେତ କା ଅଣ୍ଟା ଅଭିନୟ କାମନା ବୋଧ ନାଟକ ଦୁ ଆରୁ ଆ ଅଭିନୟ ବୋଧ ସତ୍ କଥାମିଆ ଆଧାରିତ ରାଇ ବୋଲିକିରି ଆଦାତ ନାଟକ ବାନାର ନାମ ତା ସିଧା ଆ ଚରିତ୍ର ନୁ ଆତଲ ଦାତ ଆରୁ ଆ ପ୍ରକାର ନାମ ଇ ଅଭିନୟ ନାନାଲ ଦାତ ଆ ଯାହା ବି ମାନ୍ନା ତା ଇ ପ୍ରକାର ଯେନ୍ ନାମେ ସାମାଜିକ ବ୍ୟବସ୍ଥା ଆତିଲି ଆନୁ ନାମ ଯେତେବେଳେ ସାମିଲ ମାନାଲ ଦାତ ଆରୁ ଚାଲରାଲ ଦାତ ଭିନ୍ ଭିନ୍ ସାମିଆନୁ ଭିନ୍ ଭିନ୍ ବୟସନୁ ଭିନ୍ ଭିନ୍ ପ୍ରକାର ଯେନ୍ ନାମେ ସାଂସ୍କୃତିକ ରୀତିନୀତି ଆତିଲି ଆଦଗେ ହିସାବନୁ ନାମ ଚାଲରାଲ ଦାତ ଆଉ ଯଦି ହନ୍ନେ ଏର ଥିଲେ ନାମେ ଯେନ୍ ଭିନ୍ ଭିନ୍ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ଗୁଠି ଆତିଲି ଆନୁ ନାମ ଗୀତୁ ପାଡ଼ାଲ ଦାତ ଆଚ୍ଛାଲ ଦାତ ନାଲାଲ ଦାତ ଆରୁ ଭୁଜି ଭାତି କାମିକିରି ନାମ ଯେତିରିନ ନାମେ ଭାଇ ବାଉଁସାରିନ ନାମେ ବନ୍ଧୁ ଗୁଠିଆରିନ ଯେତିରିନ ମେହାଲ ଦାତାରୁ ଅଣ୍ଟା ଆନନ୍ଦ ଉତ୍ସବ କାମିକିରି ନାମେ ଖୁସିବାସି ମାନାବାଲ ଦାତ ନାମ ତା ମେଞ୍ଚକା ଚିକାତ ଯେ ନାମ ପୁଣାତ ଏକାତାର୍ତି ଏକାନେ ହିସାବନୁ ବାର୍ଚକାତ ନାମେ ଏନ୍ଦିର ଇତିହାସ ରାଜା ଆରୁ ଆକୁନ୍ ନାମ ଏକା ସ୍ଥିତିନୁ ଆତଲ ଦାତ ହେଲେ ହନ୍ନେ ନାମେ ଅନେକ ଜିନିଷ ଆତିଲି ନାମେ ପରମ୍ପରାନୁ ନାମେ ସଂସ୍କୃତିନୁ ଯେତେ ବନ୍ ଆହନା କଥା ହେଲେ ଯେତେ କଥା ବନ୍ ଅନୁଲନୁ ତେଙ୍ଗା ଚିଆଗେ ମାନ ଇରାଦ ମାନଲିଦୁ ବହୁତ ଉଲ୍ଲା ଲାଗ ସାମିଆ ବି ବହୁତ ଲାଗ ହନେ ଆଲ୍ ଭିଲ୍ ଦରକାର ನೇ ಹೊರ ಹೆಲಿಜೈತೆ ಹೆಂಗಾಂಗೋರ್ ಎಂದ್ರಿಗೆ ನಮ್ಮ ಧೀರೆ ಧೀರೆ ಧೀರೆ ಧೀರೆ ಧೀರೆ ಧೀರೆ ಇನ್ನೇ ಅಗಲಿ ಬುಂಕಾತ್ ಬರ್ಚ್ಕಾತೀನಿ ಜೆ ಪಚಲಿ ಬನ್ ಮೊದರಾ ಚಲ್ದ ಹೇಳಿ ಹಿತುವಾಗಿ ಖಾತ್ರ ಅನ್ನೆ ನಮ್ಮೆ ಜಿಯಾನು ಜಹಾಬಿ ಘಟಕಿರಿ ಕಾ ಜಹಾಬಿ ಘಟನಾ ಕ್ರಮನು ನಮ್ಮೆ ಸಂಸಾರ ಬೋಧ ಚಾಲ್ರಿ ಆ ಜಿನಿಸ ಬನಿ ಆಹನಾ ಜರೂರಿ ದು ನಮ್ಮೆ ಸಮಾಜನು ಹದ್ದುಂಟಾಕ ಬುಚ್ಚುಂಟಾ ಮಂಚ್ಕುನ್ ಸಠಿ ಉಠಿಯಾಡಿ ಕಮಾಲ್ ದಾತ್ ಫೇರ್ ಬೋರು ಕಮಾಲ್ ದಾತ್ ಫೇರ್ ಬೆಂಜಾ ಕಮಾಲ್ ದಾತ್ ತಾರ್ಪರೆ ಜದಿ ಮಹಾಪುರು ಹನ್ನಿ ಮಂಜಾರ್ ಹಲೆ ನಮ್ಮೆ ಜಿಯಾಧಿ ಬುಂಗಾ ಕಾಲಿ ತಾ ಇನ್ನೆ ನಮ್ಮೆ ಜನಮತಿ ಮೃತ್ಯು ತಕ್ ಈ ಸಮಿಯಾಗಿ ಚಕಾ ಕಿಂದ್ರಾರಾಲಿ ಆರ್ ಹೊನ್ನೆ ಜದಿ ನಮ್ಮ ಭಾವತ್ ಬೆಲೆ ನಮ್ಮೆ ವಿಭಿನ್ನ ಸಮಿಯಾನು ಜೆನ್ ಸಬು ಘಟನಾ ಮನಾಲಿ ಜೆನ್ ಸಬು ಕಾರ್ಯಕ್ರಮ ನಮ್ಮೆ ಸಾಮಾಜಿಕ ಸ್ತರನು ಮನಾಲಿ ಅದ್ಗೆ ಹಿಸಾಬ್ನು ನಮ್ಮ ಸಾಂಸ್ಕೃತಿಕ ಕಾರ್ಯಕ್ರಮ ಭಿಲ್ ಕಮಲ್ ದತ್ ಅವು ಭಿನ್ ಭಿನ್ ಗೀತ ವಾದ್ಯ ವ್ಯವಹಾರ ಕಮಿಕಿರಿ ನಮ್ಮೆ ಜೀವನ ಬನ್ ಪ್ರಕೃತಿ ಲೇಖಾ ಜೆಂತ ಖಲ್ ಖಲ್ ಖಲ್ ಖಲ್ ಆಮು ಕಿ ಆಗಿ ಬಹಾಕಾಲಿ ಕಾ ಸಾಂ ಸಾಂ ಧುಕಾ ಮಾರಾಲಿ ಹೊನ್ನೆ ನಮ್ಮೆ ಮನ್ ಬೋಧ ನಮ್ಮೆ ಜಿಯಾ ಬೋಧ ನಮ್ಮೆ ಹೃದ್ ಬೋಧ ಭಿ ಹೊನ್ನೆ ಬೇಚಾಲಿ ತಾ ಭಿನ್ ಭಿನ್ ಸಮಯಾನು ಜನ್ ಸಬು ಕಾರ್ಯಕ್ರಮ ಮನಾಲಿ ಅನ್ನು ನಮ್ಮ ಜನತಾ ಸಾಮಿಲ್ ಮನಾಲ್ ದಾತ್ ಅಂಟಾ ಕಥಾ ಹೇರಾ ಖತರಾಲಿ ಜೆ ಘಾಯ ಘಾಯ ನಮ್ಮೆ ಕುಣಾರ್ ನಾಮ ತಹಣೆ ಬೋಲಿಕರಿ ಅಂಟಾ ಜಿನಿಸ್ ವ್ಯವಹಾರ ಕಮಾಲ್ ದಾತ್ ಹೇಳೆ ಆ ಬೋಧ ಇಂದೇ ದು ಎಕ್ಕಾನೆ ಎ ಥ್ರೀ ಆರ್ ಅದಾದ ಎಕ್ಕಾನೆ ನಮ್ಮ ವ್ಯವಹಾರ ಕಮಾಲ್ ದಾತ್ ಎಕ್ಕಾ ಸಮಯಾನು ಕಮಾಲ್ ದಾತ್ ಅದಮ್ಮ ಜತೇರ್ ಬಾಲ್ ದಾತ್ ನೇ ನೇ ಏರ್ಕಾನಾರ ರಾಹಲ್ನಾರ್ ತೊ ನಮ್ಮ ಜತೇನ್ ಆಹೋತ್ ಆ ಜಿನಿಸ್ಗೆ ಲಗಾನ್ ಆಲೋಚನಾ ಕಮಾಗಿ ಇನ್ನಾ ಎಮ್ ಮೆಹಕಾದಮ್ ಈ ಮಕ್ಕಾ ಪುಪು ಝೊಕಾ ಝೊಕಾ ಕಾರ್ಯಕ್ರಮನು ಜೌತುಕ್ ಬಹಲ್ತಾ ತಹಸೀಲ್ ಟೊಪ್ಪು ಆಜ್ಞಾ ಘಾರಿಸಾನ್ ಈ ಕಾರ್ಯಕ್ರಮನು ಅತಲ್ನಾರ್ ಟೊಪ್ಪು ಆಜ್ಞಾ ಜುಹಾರ್
1: ಜುಹಾರ್
0: ಪಹಲಾ ನಮ್ಮೆ ಜನ್ ಭಾಯಿ ಭೌಣಿ ಗುಠಿಯಾರ್ ಮೆನಲ್ನಾರ್ ಚಿ ಈ ನಮ್ಮೆ ಭಾಷಾಗೆ ಕಾರ್ಯಕ್ರಮ ಮಕ್ಕಾ ಪುಪು ಝೊಕಾ ಝೊಕಾ ಆಕಾಶವಾಣಿ ಜನ್ ಆರಂಭ ನಂಜಿಕಿ ಚೀದಾನ್ ಹೇಳಿ ಇನ್ನಾ ಏಮಾನ್ ತೆಂಗೋರ್ ನಿಮ್ ಜೆ ನಮ್ಮ ಜನ್ ಭಿನ್ ಭಿನ್ ಕಾರ್ಯಕ್ರಮ ಗುಠಿ ಆತಿಲಿ ಸಾಮಾಜಿಕ ಕಾರ್ಯಕ್ರಮ ನಮ್ಮೆ ಸಮಾಜ್ಗೆ ಉಣಾರ್ಗೆ ಅನ್ನು ತಹಣೆ ಬೋಲಿಕರಿ ಅಂಟಾ ಜಿನಿಸ್ ವ್ಯವಹಾರ ಮಾನಿ ಬೋಲಿಕರಿ ಹಾಂ ಇದ್ಗೆ ಬಾಬದನು ನಿಮ್ ಟಿಕೆ ತೆಂಗೋರ್ನೆ ಹೇಳಿ ಎಮ್ ಟಿಕೆ ಮೆನೋಮ್ನೆ ಆಹೋಮ್ನೆ ಆರು ಇನ್ನೇ ಉಂಟಾ ಜಿನಿಸ್ ವ್ಯವಹಾರ ಕಮಾಲಿಯಾರ ಅವ್ರು ಇದ್ದ ರಾಲಿಯಾ ಎಂದ್ರೆ ಗುರುತ್ವ ಆತಲಿ ಇವನ್ ಬುಜ್ರಾಂಗೋರ್ನೆ ಹೂ ಬಾಬದನು ಟಿಕೆ ತೆಂಗೋರ್
1: ಇನ್ನಂತ ಈ ಪ್ರೋಗ್ರಾಮ್ನು ಮಕ್ಕಾ ಪಂಪು ಝೊಕಾ ಝೊಕಾ ಹಿಸಾಬ್ನು ಆಪಣ ಗುಠಾರ ಜನ್ಟಾ ತೆಂಗಾಲ್ದಾರ್ ಎಮನ್ ಮೆನಾಲ್ದಾರ್ ತೊ ಇದನ್ನು ಬನಾಯ್ ಅರ್ನಾ ಮನಹ ಅರ್ನಾ ಬನಾಯ್ ನಾನು ಉಡಿಯಾತಿ ಗೊಯೋಲ್ ಬಾಲ್ನೆ
0: ಅಚ್ಛಾ
1: ಕಿಂತು ನಾ ಕುಣಾತಿ ಅರ್ನಾ ಬನಾಯ್ ಹಲೆ ಅದು ಮನಹ ಲೆಖಾದ ಜಂಗಲ್ ತಾದ ತಹಾ ಮಾರ್ಗುಬೋದ ಪೂರಾ ಲಂಬಾ ಲಂಬಾ ರಾಲಿತ್ ತೊ ಇದಿನ್ ನಾ ಈ ಉಡಿಸಾಂತ ಪುರ್ಖಾ ಜನ್ ರಾಚಾರ್ ಅವಡಾರ್ ಬಹುತ್ ಅಗಲಿಂದ ಕಥಾರ್ ಆ ಜುಗುನು ಇವಡಾರ್ ಆಸಾಮ್ ಭಟಾಮ್ ಜೆತೆಬಲೆ ಕೆರಾರ್ ಆಸಾಮ್ ಜೆತೆಬಲೆ ಜಂಗಲ್ ಉಡಿನ್ ತೋಡಿಯಾರ್ ಜೆತೆ ರಕಮ ಕಾಮಚಾರ್ ಬಗ್ಗೆ ಅರ್ನಾ ಬನಾಯದಾನ್ ಆ ಮಾರ್ಗುನ್ ಆರ್ ಆ ತರ್ತಿ ಅಂತ ಕಾಚಾರ್ ಅದ್ಗಿ ಲಗಾನ್ ಸುಂದರಗಡ್ ಆ ಈ ಕುಚಿಂಡಾ ಅಂಚಲ್ ಝಾರಸುಗುಡಾ ಅಂಚಲ್ ಈ ಏರಿಯಾನು ಖಾಲಿ ಆ ತಹಣೆ ಬೋದ್ ಆತ್ಲಿ ಬಾಕಿ ಜಿಲ್ಲಾನು ಮಲ್ಲಾ ದಿನ ಎಂದ್ರೆ ಈ ತತ್ತ ಅಲ್ಲ ನಾಲ್ಕು ಕಮಾಕರ್ ಕಾಚಾರ ನಾ ಆ ತತ್ತಿ ಅಂದ್ರೆ ಕಾಚಾರ್ ಆ ಬೇಳಾನು ಜಂಗಲ್ ರಾಚಾ ಗಾಡಿ ಮೋಟರ್ ಮಲ್ಲಾರು ಬಾಕೇನ್ ಆದಿನ ತಹಣೆ ಕಾಮಿಕರಿ ಜಿತ್ಲು ಉರ್ನಾ ದ್ವಾರಾ ಅದನ್ನ ಶಂಖ ಧ್ವನಿ ಲೆಖಾ 15 kilometers 20 kilometers ತಹ ಆವಾಜ್ ಕಾಲಿದ್ ಆ ಆವಾಜ್ ಬೋದ್ ಎತ್ಕೊ ಸುಂದರ್ ಆಲರ್ ಪುನಃ ಅಂಟಾ ಮೇನಾಲ್ ದಮ್ ಢ ಭಿ ಲಾಗೋದ್ ಜಿಂತಾ ಫ್ಯಾಕ್ಟ್ರಿ ಗುಡಿನು ಪೊಂಗಾ ದಂಡ ಬಾಲಿತ್ ಟ್ರೇನ್ ನುಂಡಾ ಬಿಗೋಲ್ ಚಾಲಿತ್ ಗಾಡಿ ಮೋಟರ್ ದಂಡಾ ಹರನ್ ಚಾಲಿ ಆ ಭಾತಿ ಈ ದಂಡಾ ಎತ್ಕೋ ಲಂಬಾ ಮನೆ ಸರನು ಜಿನ್ ಚಾಲ್ಯಾ ನಾ ಕುಣಾರ್ ಭಿ ಎಸಿ ನಿಮ್ಭಿ ಜೊತೆ ಕಾನಿ ಆಂದ್ರಾ ಕೋರ್ ಉರೋರ್ ಅಲ್ಲೇ ಹೇವ್ರಿ ಎಮ್ ಬರಾಲ್ ನಾಯ್ ಬೋಲಿಕರಿ ಆಲರ್ ನಾಯ್ ಅಂಡಾ ಉಚ್ಚಾತ್ ಮನಾಲೆ ಜೆ ಬರಾಲ್ ನಾಯ್ ಅರ್ಸರ್ ಬರ್ಚಾರಿನ್ ಬಹುತ್ ಅಲ್ಲರ್ ಬೋಜ್ ಮನ ಮನಾ ಗಚ್ಛನ್ ಮತ್ಲಾರ್ಲ ಟಿಕೆ ಗಾಹಿರ್ ಮಿಂದ್ರಾಲಿ ದೆ ಎನ್ನೆ ಭಿ ಬಾಲ್ಯಾರ್ ತೊ ಇದನ್ನ ಶುಭ ಸಂಕೇತ ಚಾಲ್ಯಾದ ಅದು ಚಿಯಾಲಿ ದಕ್ಕುಂದು ಟಿ ವಿ ಈ ಥೊಡೆ ಉಲ್ನು ಬಾನಾ ಭಾತಿ ನಾನು ಶಿಕ್ಷಿತ ಮಂಚಕಾತ್ ಲೆಖಾಪಡಾ ಮಂಚಕಾತ್ ಬೋಲಿಕರಿ ನಾನು ನನ್ನಾರ್ಗಿ ಮನೆ ಏರ್ ಹಾಕಿರಿ ಫ್ಲೋ ಕಮಾಕಿರಿ ದೂಸರಾ ಡಿ ಜೆ ಫಿಜೆ 12 kilometers ಕಮಾಲತ್ ಮಲ್ಲಾಲೆ ಈ ತಹಣೆ ನಿನ್ ಪುರ್ಖಾಂತಿನ್ ಉರ್ತೆ ಬರಲ್ನೆ ଆଉ ହେଲୁନ୍ ବି
0: ଆସ୍ତେ ପାରନା ଯେ ଇ ଯେନ୍ ତହଣେ ବନ୍ ଉର୍ନାର ବୋଲିକିରି ନିମ୍ ତେଙ୍କାର ଯେ ଇ ବଦ ପ୍ରକୃତିରେ ଏକା ବାକେନ୍ ଇବନ୍ ଉର୍ନାର ଏକା ସାମିଆନୁ ଏକା ଅକେଜନ୍ ନୁ ତାର୍ମାନେ ଏକା କାର୍ଯ୍ୟକ୍ରମ ନୁ ଇଦାନ୍ ବ୍ୟବହାର ମାନି
1: ଇ ତହଣେ ଉର୍ନା ବୋଧ ଯେନ୍ତା ନାହେ ଏସି ନିନ୍ ବନ୍ଧୁ କାମତ୍ କାନିଆ କନ୍ଦ୍ ଗି ହିସାବନୁ ହେଲେ ବନ୍ଧୁ ଗୁଠିଆର ଯେତେବେଳେ ବାରର କାନା ବର୍ଣ୍ଣା କାମର ଆର୍ ଗି ମନ୍ ବୋଧ ମିଶ୍ର କ ଯେ ଏମେ ହାତୁନ୍ ଏମ୍ଟା ଚମ୍ ଆର୍ ହି ଭର୍ ଯେ ଏମିତି ତିନିଟା ବହନଟା ହୋମ୍ ହେଲେ ନାହାଏ ଯେନ୍ ସାତଟା ରୁପିଆ ଚାହିଁ ଆଠଟା ରୁପିଆ ଯେନ୍ କାନିଆ ମୁଲି ଯେନ୍ ଚିଦାତ୍ ଆର୍ ଡାନୁ ନାହା ପୁରୁଖାର ଉଠି ଅକାଲିଆର ପାଚ ପାଚକିର ଆ କାନିଆ ମୁଲି ଚର ହକିନ୍ ଗୀତୁ ହି ଆରମ୍ କାମାଲିଆର ଟେଡ଼ାଲିଆର ଆଙ୍ଗେ ହେଲୁ ହି ଆସାଲିଆର ଇଦିନ ଭି ଉରାଲିଆର ପାଳନ୍ ତ ଲାଲା ହୋର୍ ଯେ ଇନ୍ନା କାନିଆ ଇର୍ଗି ବଞ୍ଚା କରା ବାକେନ୍ଟା ହାଦୁ ଚିଆ ହଗେ ଇର୍ଗି କଥା ଫାଇନାଲ୍ ବଞ୍ଚା କରା ଆଦିଲେ ଇନ୍ନା ତୁହୁଡ଼ା ବାକି ସମୟ ମାର ନାହିଁ ଆ ସମୟ ଉର ହଁ
0: ଇଟା ତ ଆଉ ଯେନ୍ କାନିଆ ମୁଲି
1: ହଁ ମାନି ଆନ୍ତି ବରାତ କାନା କିନ୍
0: ଆଚ୍ଛା
1: ବରାତ କାନା କିନ୍ ଯେନ୍ ମହାବୀର ବୁଲିକିରି ଯେନ୍ତା ନାନ୍ ମହାବୀର ନାନ୍ ତାକୁ ମହାବୀର ବନ ଏନ୍ଦର ବାଲା ହନୁମାନ ସିଂ ମହାବୀର ବାଲା କିନ୍ତୁ ନାହା ହିସାବ ନୁ ମହାବୀର ମହାବୀର ଥନେ ପାର୍ତା ହିଁ ଟାତଲିତ ଆଦଗି ନାମି ମହାବୀର କିନ୍ତୁ ମହାବୀର ବାଚକୁନ୍ ପୁତ୍ତାନଟା ହିଁ ନାହାଲାର ପୁତ୍ତାପନ ହିଁ ମହାବୀର ବୋଲି ମାନାଲ ନାହିଁ ନାହାଲାର କେନ୍ସି ଆଗେ ତ ଫଟୁ ଫୁଟା ମାରିଲା ମାନୁର ନା ଫଟୁ ଫୁଟା ହତକେ ମାରିଲା ମାନୁର ବାକି ମହାବୀର ବନ ବାଚୁନ୍ ହୁଁ ପୁତ୍ତାବନ ଛପରନ୍ଦ୍ରର ପୂଜା କାମର ମହାବୀର ହିସାବ ନଦିନ ନାମେ ଚିଚକାନାରୁ ମାନନାଏ ଆଉ ଇ ତହଣେନ୍ ଭି ମହାବୀର ନାହେ କାଲିତ ଏକା ପାବୁନୁ କ ମାନେ ଉଜ୍ଜଳ କାମତେ କ ମାନେ ଶୁଭ ସଙ୍କେତ ବୋଲିକିରି ଇଦିନ ଭି ମହାବୀର ଗି ପୂଜା କାମ ନାହିଁ ଆଉ ବେଞ୍ଜା ବାକେନ୍ ଉର୍ଖନାଗେନ୍ ଇଦିନ ହୁମ ହୁମ ଉରର ଆର ଆର ଆହର ଯେ କାନିଆନ୍ଦ୍ରା କାଲ ନାହିଁ ତା ଶୁଭ ସଙ୍କେତ ଯେନା କୁନ୍ହାର ଗି ବେଞ୍ଜା ଆର ମଞ୍ଜା କର ବର୍ତ୍ତିଆ କାଲ ନାହିଁ ବୋଲିକିରି ପାବୁନି ହିଁ ଉର୍ତେ କରଙ୍ଗେ ଆର ଟିକେ ଚୁପ ଉରା ଆର ଟିକେ ଉରା ଏ ବାତେ ହିଁ କର ଉର ତ ଇଦିନ ଶୁଭ ସଙ୍କେତ ଆଉ ନାହାଲଗାନ୍ ଅଣ୍ଟା ଏତକ ବଡ଼କା ଜିନିଷ ଯେ ପୁରୁଖାର ଯେନ୍ ମାନାଲିଆର ତହଣେ କାଲ ଇଦ ମାନେ ଇନର ନାଦୁ ଭୂତୁ ଚାହା ନରମାଇସ ତାହା ଯେତିକି ଇଚ୍ଛା ଆୱାଜ କାଲି ମାନେ ହତକ ଅଛନ୍ତି ଲାକଡ଼ା ଡୁକା ଜାମ୍ମା ଧାଟ ରଖୁ ବାଚକୁ ଚଲେ ଇନ୍ନା ନେଲା ଯେନ୍ତା ଅଷ୍ଟପହରୀ କାମାଲ ନାହିଁ ଅଷ୍ଟପହରୀ ନୁହେଁ ଏନ୍ଦିର ଗେ ଲଗାବାର ନାହିଁ ଇ ମାଇକ୍ ଫାଇକ୍ ଯେନ୍ତା 15 କିଲୋମିଟର ଯେତେବେଳେ ଆୱାଜ ମାନେ କାଲି ହରେ କୃଷ୍ଣ ହରେ ରାମ ହତକ ଇଚ୍ଛା ହରିଶ କି ନାମେନ୍ ମେଞ୍ଜକୁ ଆସ ନାଦୁ ଭୂତୁ ବଙ୍ଗା ଚାଲି ଆମେ ଜଷ୍ଟ ନାହାଏ ଭି ଇ ତହଣେ କି ଯେତିକି ଆୱାଜ କାଲି ଆ ଏରିଆ ନର ନାଦୁଭୂତୁ ଲାକଡ଼ା ଡୁକା ଦେଇଦେଇ ମାରା ଇ ଦିନଟା ଶୁଭ ସଙ୍କେତ ଆର୍ ଆଦିନ ପୁରୁଖା ଯେତେବେଳେ ନାନ୍ କାମତେ ଅନ୍ଧକା ନାହିଁ ବାକି ନାନ୍ ଭି ଦିନ କାମନା କଥା ଆର ମାନନା କଥା ହେଲେ ଇ ପରିଚୟ ଦି ସବୁଦିନ ହାତ ବଚଲେ ଗାନ ଭି ରଦ
0: ହେଲେ ଯେନ୍ତା ତେଙ୍କାର ଯେ ଇଦା ଦିନ ଆମେ ଶୁଭ ସଙ୍କେତ ବୋଲିକିରି ଯେନ୍ ତେଙ୍ଗାଲଦାର
1: ହଁ
0: ସେ ନାଇଁ ମଙ୍ଗଲ ଧ୍ୱନି ବାଲନାର
1: ହଁ
0: ହଁ ନାଇଁ ଇଦା ଦ ନାମେ
1: ନହେ
0: ପରିଚୟ ନାମ କୁଣା ଖାଲି ଇ ତହଣେ ବନ ଉର୍ଦାତ ଆରୁ ଅଣ୍ଟା ଶୁଭ କାର୍ଯ୍ୟ ନୁ ଇବନ୍ ଉର୍ଦା ତାରୁ ଆଗ୍ଲି ହଦା ହେଲା ହେଲେ ଇ ଯେନ୍ ତହଣେ ଉର୍ନା ମୁଁ ଧୀରେ ଧୀରେ ଧୀରେ ଧୀରେ କିରି ଆକୁନ୍ ମାନଲାଏ ଏଥିରୁ ନାମ ଯେତ୍କି ଶିକ୍ଷିତ ମଞ୍ଚକାତ ହେଁ ଇ ତହଣେ ବନ ଆରୁ ହନେ ବେଶୀ ବ୍ୟବହାର ମାନଲା ମାନୁ
1: ମାନୁ
0: ଆଉ ଯାହା ଟିକେ ଟିକେ ମାନାଲିଆ ଆଧା ଥି ଧୀରେ ଧୀରେ କମରା କେରା ଆରୁ ଆଦାନ ନେଇ ଖେସା ନାତିଲି ତା ଆକୁନ୍ ଘାଏ ଘାଏ ତହଣେ ବନ ଏ ରାଗେ ହି ସପନ ମାନା କାଲି ଘାଏ ଘାଏ
1: ହଁ
0: ତ ଇ ଯେନ୍ ନାମେ ପାରମ୍ପରିକ ବାଦ୍ୟଯନ୍ତ୍ର ପାରମ୍ପରିକ ଯେନ୍ ବେଶ ପୋଷାକ କା ପାରମ୍ପରିକ ନାମେ ଯେନ୍ ଖାଦ୍ୟ ଏନେ ଅନେକ ଆତିଲି ତ ହନେ ଧୀରେ ଧୀରେ ଧୀରେ ଧୀରେ କରି ତା ପରିବର୍ତ୍ତନ ମାନାଲି ଆରୁ ଆନୁ ନାମ ଆଗ୍ଲି ଯେନ୍ତା ସିଝାବା ଚାଲକା ତାର ମହାଲକାତ ଆକୁନ୍ ଧୀରେ ଧୀରେ ମସଲା ଚିଆଲ ଦାତ କିନ୍ତୁ ମହାଲ ଦାତ ଆ ଖାଦ୍ୟ ଗୁଠି ହନେ ଇ ଜିନିଷ ବୋଧ ତହଣେ ବୋଧ ହନେ ପରିବର୍ତ୍ତନ ମାନକୁ ନିହିଁ ପରିବର୍ତ୍ତନ ମାନତେ ମାରିଲା ବାରୁ ପୁରା ଆରୁ ଖାଙ୍ଗରା କାଲି ଆରୁ ମାରିଲା ବାରୁ
1: ହିଁ ଆତଲି ଯେତ୍କି ଆତଲି ପଦା ଏରିଆ ନୁ ଆର୍ ଉରା ନାଇଁ ଫେର୍ ଭି ନାନ୍ ଭି ଆକୁନ୍ ହୁ ତୁହେନ୍ କାମଥିଲି ମାନୁ ଏନ୍ଦ୍ର ଆଲାର ମାନୁନ୍ ହିଁ କାମଚକା ନାଇଁ ମାନୁନ୍ ହିଁ ତିଆରି କାମଚାର ଆରୁ ଜଷ୍ଟ ହନେନ୍ ସାର୍ ଡାଲି ହୁଦଗିଲ୍ କେନ୍ ସାର୍ ଡାଲି ଇଦିନ ଭି ଆଲାର ନାନ୍ ତେଙ୍ଗତ ଯେ ତହଣେ ଦରକାର ହଉଥିଲି ବାକି ମିସ୍ତ୍ରୀ ଲଗାବ ତୋର ତୁହେଣେ କାମତତ୍ ମାନେ ମିସ୍ତ୍ରୀ ଜମାନ ଭି କାମଚକା ନାଇଁ ସାର୍ ଡାଲି ଆକୁନ୍ ତ ହେମେ ପଦା ଚାହାନୁ କାମଚକା ନାଇଁ ଜଡ଼ି ମୁଣ୍ଡେ ହେନ୍ ଦେଖା ନାଇଁ ଆଉଡ଼ାର ଉରା ନାଇଁ ସାର୍ ଡାଲି
0: ହେଲେ ଆଗେ ଯେନ୍ ପ୍ରକୃତି ଦତ୍ତ ଯେନ୍ ଜିନିଷ ରାଚା ଯେନ୍ ମାର୍ଗୁ ମାର୍ଗୁ ନନ୍ଦ୍ରାର ଇଆର ଯେନ୍ ତହଣେ କାମାଲିଆ
1: ଆର୍ନାଗି ମାର୍ଗୁ ଯେନ୍
0: ମାର୍ଗୁ ଆଗିଏ ଯେନ୍ ସୁର ଆରୁ ନାମ ଯେନ୍ ପୁନା ଯେନ୍ ଯଦି ନାନତ ବାଲଦାତ ଆ ବୋଧ ଇଅ ଠିକ୍ ମାନ ଆରୁ ନାମେ ସଂସ୍କୃତି ବନ ନାମ ବାଚା ବାଲଦାତ ଯେନ୍ ବୋଧ ଆରୁ ତେଙ୍ଗତ ಅದು ಇವಾಗ ಚಾಕೆ ಠೀಕ್ ಮನೋ ಬಲಿಕ್ರಿ ನಿಮ್ಮ ಹಬ್ಬ
1: ಮಲ ಮರ ಆದ ಜನತ ಸಡ್ಡಲೆ ಇದು ಹನ್ನೆ ಸಡ್ಡಲಿ ಅಂದ್ರೆ ಮಣ್ಣುಗಿ ಜೋಡೆ ಮುಂಟ ಕಮ್ಸ್ಕಾನೆ ಅತ್ಲಿದೆ ಮೆ ಚಾನೆ ಅದನ್ನ ಪ್ರಮಾಣ ಕಮಲ್ದಾಮ್ ಆದ ಒಂಟ ಸೋರ್ ದಿನ ತಾಹಾ ಅಂದ್ರೆ ಹವಾದ ಏಕಾತ್ರ ಹಿಮಾಲ್ಕಾನ ಕಥಾ ಜಸ್ಟ್ ಉರಾಲ್ ನಾಯಿ ಆ ಹವಾದ ಛೋಟೆನ್ ದಿನ ಎಂದ್ರೆ ಚೌಡಾ ಮಂತ್ರಿ ಕಿರ್ಕಿ ಜಿಗಲಾ ಬೀಜರ್ನಾತಿ ಕಾಲಿ ಕಮಲಾ ಅದ್ಗಿ ಲಗಾನ್ ಆ ತೊಹೆ ಸಡ್ಡಾಲಿ ಈ ಮಣ್ಣು ಬನಿ ಹು ಹು ಢೆ ಚಾನು ಠಿಕ್ ಮನೆ ಕಮ್ಸ್ಕಾನೆ ಇದು ಸಡ್ಡಾಲಿ ଆଉ ଯେତିକିଟା ଆଲାର୍ ଭି ଯଦି କାମର ବାଛୁନି ବନାବ ତୋତରୁ ଚତ୍ ପାସ ଯେନ୍ଟା ଚୋର ଆର ଆଧିନା ସମାଜ ଘଣ୍ଟା ରୋଦ ସବୁଦିନ ଗେଲେ କାନ ଶୁଭ ସଂକେତ ଗେଲେ କାନ
0: ଠିକ୍ ଠିକ୍ ଠିକ୍ ତା ଯେନ୍ତାକି ସାମିଆ ପରିବର୍ତ୍ତନ ମାନ ଲିନାମିତା ପରିବର୍ତ୍ତନ ମାନ
1: ମାନ
0: ହେଲେ କଥା ମଞ୍ଜା ଯେ ଆଗଲି କାନ ଆ ଜନ୍ତୁ ଧାକରା ଲିଆ
1: ଆକୁ ନା ଦିନ
0: ତହଣେ ମନା ଲିଆ ତାଙ୍କେ ମାର୍ଗନ୍ତି କିନ୍ତୁ ଆକୁ ନେକାସ୍ତି ଅନୁରୋଧ
1: ହେଲା ମାନଲା ଦିନ
0: ଆର ନାମ ଇ ସମିଆ ବନ ହିଁ ଆହନା କଥା ହେଲେ ଏତ୍କି ବନ ନାମ ଜାଗତ ଆର ରଥ ଯେ ନାମେ ଇନ୍ୟନ୍ଟା ଜିନିଷ ରାଚା ନାମେ ବାଦ୍ୟଯନ୍ତ୍ରଟା ନାମ ଇନ୍ନେ କାମିକିରି ଇ ଇ ଓକେଜନ୍ ଗୁଠିନୁ ନାମ ବ୍ୟବହାର କମାଲ କାତ ଆ କଥା ବଦ ନାମେ ଭବିଷ୍ୟତ ପିଢ଼ି ବି ଆନା କଥା ଆରୁ ଯେତେବେଳେ ଯେନ୍ଟା ଦରକାର ସମୟକେ ପରିବର୍ତ୍ତନକେ ଅନୁସାରେ ନାମ ବି ହନେ ପରିବର୍ତ୍ତନ ମାଞ୍ଚକୁନ ବି ଆ ପରମ୍ପରା ବନ ଇୟତ ଆରୁ ଭବିଷ୍ୟତ ଗେଲାଗାନ ଆଦାନ ଯେନ୍ ହାତର ଗୁଠିଆ ବାରାଲନାଥ ଆର୍ ଆହର ଧନ୍ୟବାଦ ଇନ୍ନା ବାର୍ଚକାର ଆଉ କୁଣାର୍ଗେ ଯେନ୍ ତହଣେ ଆତିଲି ଆଦି ବାବଦ ଦୀପକ ତେଙ୍କାର ବୋଲିକିରି ଆକାଶବାଣୀ ତରଫ ଅଶେଷ ଅଶେଷ ଧନ୍ୟବାଦ ଜୁହାର
1: ଜୁହାର।

0: ಇನ್ನಂತ ಈ ಮಕ್ಕಪೂಪು ಝಕಾಝಕ ಕಾರ್ಯಕ್ರಮ ಬನ್ ಅಕುನ್ ಇಶಾನ್ ಮುಂಜತ್ ಹೇಲೆ ಮುಂಜನಾ ಆಗ್ಲಿನ್ನು ಅಂಟಾ ಕಥಾ ಅನುರೋಧ ಕಾಮತ್ ಜೆ ಜತ್ಕಿ ಭಿ ಕಿಶಾನ್ ಭಾಯಿ ಭೌಣಿ ಗುಠಿಯಾರ କୁଣ୍ହାର ବନ୍ଧୁ ଗୁଠିଆର ଯାହା ମେନାଲନାର ଇ କାର୍ଯ୍ୟକ୍ରମ ବନ୍ ନିଶ୍ଚିତ ଭାବରେ ଇଦ୍ଗେ ମିଆ ମତାମତ ଅଣ୍ଟାଣ୍ଟା ଚିଅର୍ ଆରୁ ତମେ ସାନ୍ ଯେତ୍କି ଭି ଯଦି କଥା ଆତିଲି କା କିଛି ଭି ଯଦି ସୂଚନା ଆତିଲି କା କିଛି ଭି ଯଦି ତଥ୍ୟ ଆତିଲି ହେଲେ ଆଦାନ ଲେଖର ଆରୁ ଇ କଥାବତ୍ ଯଦି ଇ କାର୍ଯ୍ୟକ୍ରମ ଜରିଆନୁ ପ୍ରଚାର ପ୍ରସାର ମାନଦିନେ ହେଲେ ଯେତେର ଆହା ଆଙ୍ଗରନେ ବୁଲିକିରି ଯଦି ତମେ କିଛି ଭାବନା ଆତିଲି କା ହନ୍ନେ କିଛି ତମେ ସାନ୍ କଥା ଆତିଲି ହେଲେ ଆଦାନ ହିଁ ଲେଖର ଆରୁ ଜାଣାବର୍ ନାମ ଭି ଇ କାର୍ଯ୍ୟକ୍ରମନୁ ଆଦାନ ସାମିଲ ନାନତ ଆରୁ ନାମେ ଭାଇ ଭଉଣୀର ଗିଲାଗାନ ଇଦାନ ହିଁ ପ୍ରସାରଣ ଭି କାମାକ୍ଷେତ୍ର ତା ଇନ୍ନାନ୍ତା କାର୍ଯ୍ୟକ୍ରମ ବନ୍ ଇଶାନିୟତ ଜୁହାର।
1: ପ୍ରଚାର କଲୁ କିଶାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଶାନ ଭାଷାର କାର୍ଯ୍ୟକ୍ରମ ମାକ୍କା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଏହି ଗୀତଟି କଥାଚିତ୍ର କଟି ପତଙ୍ଗ, ଶିଳ୍ପୀ କିଶୋର କୁମାର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଦେଇଛନ୍ତି ରାହୁଲ ଦେବ ବର୍ମନ।

ଏଥର ଗାଇଛନ୍ତି ଲତା ମଙ୍ଗେସ୍କର, ଗୀତିକାର ଶୈଳେନ୍ଦ୍ର, ସଙ୍ଗୀତ ଶଙ୍କର ଜୟକିଶନ, କଥାଚିତ୍ର ଦିଲ୍ ଅପ୍ନା ଔର୍ ପ୍ରୀତ୍ ପରାଇ।

ଏଥର କଥାଚିତ୍ର ଅନ୍ଦାଜର ଗୀତ। ଗୀତ ରଚନା କରିଛନ୍ତି ହସରତ ଜୟପୁରୀ, ସଙ୍ଗୀତ ଶଙ୍କର ଜୟକିଶନ, ଶିଳ୍ପୀ କିଶୋର କୁମାର।

କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ଏହି ଗୀତଟି। ଗାଇଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି। କଥାଚିତ୍ର ତିସ୍ରି ମଞ୍ଜିଲ। ଗୀତିକାର ମଜରୁହୁ। ସଙ୍ଗୀତ ଓପି ନାୟର।

0: ହିନ୍ଦୀ କଥାଚିତ ଗୀତର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମୟ ଅପରାହ୍ନ 4 ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ଭାରତୀୟ ଏଲ୍ପିଜି ସିଲିଣ୍ଡରର ଦାମ ଯେନ୍ କେନ୍ସି ପଡ଼ୋଶୀ ଦେଶନୁ ଶସ୍ତା ଆଉ ଆମେରିକା ଅଷ୍ଟ୍ରେଲିଆ କାନାଡ଼ା ବାଗିର ବିକଶିତ ଦେଶନୁ ଭିଲ୍ ବହୁତ କମ୍, ଗୋଟିଏ ବିବୃତ୍ତିରେ ଜଣାଲେ ପେଟ୍ରୋଲିୟମ୍ ଆଉ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ସକାଳେ ନୂଆଦିଲ୍ଲୀନ ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକଲ ଅଭିଯାନଥି ଦେଶର ନାଗରିକମାନଙ୍କର ସ୍ୱାସ୍ଥ୍ୟଗତ, ପରିବେଶ ସ୍ୱଚ୍ଛତା, ଟ୍ରାଫିକ୍ ଜାମ୍ ସମାଧାନ ବାଗିର ଉପକାର ଲାଗି ଇଜ୍ ଅଭିଯାନଥି ସାମିଲ ହେବାର୍କେ ଦେଲେ ଆହ୍ୱାନ। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଗୋଟିଏ ସୁସ୍ଥ ଭବିଷ୍ୟତ ଲାଗି ସୁରକ୍ଷିତ ଆଉ ସ୍ୱଚ୍ଛ ଖାଦ୍ୟ ଅଭ୍ୟାସ ଅପନାବାର୍କେ ଦେଲେ ପରାମର୍ଶ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକେ ବିଶ୍ୱସ୍ତରୀୟ କରବାର୍କେ ନେଇକରି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର 2 କ୍ଷେପେ 204 ସ୍କୁଲର ନିହି ପଥର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାମ ରହିଛେ ଜାରି। ଗଲାକାଲି 8 ଦିନେ 1,98,97,331 ଜନ ଭୋଟରଙ୍କୁ ବଣ୍ଟାଯାଇଛେ ପରିଗଣନା ଫର୍ମ। CBSE ତରଫୁ 12 ଶ୍ରେଣୀ ପରୀକ୍ଷା 2026 ପରର ସେବା ପୋର୍ଟାଲଥି ଆପତ୍ତି ଯାଞ୍ଚ ଆର୍ ଉତ୍ତର ଖାତାର ପୁନଃ ମୂଲ୍ୟାୟନର ଆବେଦନର ଆଜି ଅଧରାତି ତକ ହେଉଛେ ଶେଷ ଦିନ। ବୌଦ୍ଧ ଜିଲ୍ଲାନ ଚାଲିଥିବାର ଭୋଟର ତାଲିକାର SIR ପ୍ରକ୍ରିୟା ତଦାରଖ ଲାଗି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ତହସିଲ ଇଲାକାର ପରିଦର୍ଶନ ସାଙ୍ଗେ କରିଛନ୍ ସମୀକ୍ଷା। ରାଉରକେଲାନ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦିନା ଦସ୍ତକାର SIRର ଗୋଟିଏ ସ୍ୱତନ୍ତ୍ର ସଚେତନତା ରଥର କରିଛନ୍ ଶୁଭାରମ୍ଭ। ସମ୍ବଲପୁରଠାରେ ଆୟୋଜିତ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ସମ୍ବଲପୁର କପ୍ଥି ଗଲାକାଲି ରାତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖିଆକୁ ନୂଆ ଭାବେ ଯୋଗ ଦେଇକରି ଖେଳାଳିମାନଙ୍କୁ କରିଛନ୍ ଉତ୍ସାହିତ। CM ଟ୍ରଫି 2026 ଅନ୍ତର୍ଗତ ଜୋନ୍ ସ୍ତରନ ବୌଦ୍ଧଠାରେ ଭଲିବଲ ପ୍ରତିଯୋଗିତାର 2 ସଂସ୍କରଣଥି ବାଳକ ବିଭାଗ ମାଲକାନଗିରିକେ ହରେଇକରି ହେଲା ଚମ୍ପିଅନ୍। ଆଉ କଳାହାଣ୍ଡି ବାଳିକା ବିଭାଗ ଫାଇନାଲରେ ମାଲକାନଗିରିକେ ହରେଇକରି ହେଇଛି ଚମ୍ପିଅନ୍। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା ହପ୍ତା ଶେଷ ଆଡ଼କେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ରହିଛି ସମ୍ଭାବନା। ଏଛିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 5
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହ୍ୟାଲୋ ଅନୁରୋଧ।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ? ନମସ୍କାର ଆଜ୍ଞା, ନମସ୍କାର। ବହୁତ ବହୁତ ଖୁସି ଲାଗ୍ଲା ଯେ କେନ୍ତା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆପଣ କେନ ଅଛନ୍ ଆଜ୍ଞା? ହାଦେ ଓହୋ, ଅଟକିକିରି କଥା ହଉଛନ୍? ନାଇଁ ନାଇଁ, ଠିକ ଠିକ ଓହୋ, ଆଚ୍ଛା ଆଚ୍ଛା ଆଚ୍ଛା। ଯାହା ବି ହଉ, ଆପଣ ଆମର ଆକାଶବାଣୀ ହେଲୋ ଅନୁରୋଧ କାର୍ଯ୍ୟକ୍ରମ ହଉ ବି କେନ୍ସି ବି କାର୍ଯ୍ୟକ୍ରମ ହଉ, ଆପଣ ମାନେ ଆମ ସାଙ୍ଗେ ଯୋଡ଼ି ହେଇକିରି ଅଛନ୍। ଆପଣଙ୍କର ଗୀତ ଶୁଣବାରଟା, ଆପଣ ମାନଙ୍କୁ କଥା ଲାଗବାରଟା, ଆପଣ ମାନଙ୍କର ଡେଡିକେସନ ଯେନ୍ ସମର୍ପିତ କରୁଛନ୍, ଏଇ ସବୁ ଜିନିଷ ଆମକୁ ବହୁତ ବଢ଼ିଆ ଲାଗ୍ସି ଆଜ୍ଞା। ଯାହା ହଉ, ଫୋନ କରୁଛନ୍ ସେଥିଲାଗି ବହୁତ ବହୁତ ଧନ୍ୟବାଦ। କେନ୍ ଗୀତଟା ଶୁଣମା ଆଜ୍ଞା? ଆନେ ବାଲା ପଲ ଗୀତଟା ଶୁଣମା? ଠିକ ଠିକ, ଏଇ ଗୀତଟା ଶୁଣୁନ୍ ହେଲା। ଆଉ ଆଗ୍କେ ଆପଣ ଫୋନ କରିବେ, କାହାକେ କାହାକେ ସମର୍ପିତ କରିବେ? ଶ୍ରୋତା ଭାଇ ଭଉଣୀ ମାନଙ୍କର ଗୋଟେ ବଢିଆ କଥା ଆମକୁ ଭଲ ଲାଗ୍ସି, ମାନେ ସମସ୍ତଙ୍କ ସହିତ ଯୋଡି ହେଇଛନ୍, ଲମ୍ବା ତାଲିକା କେ ଘୁଷିକିରି ମନେ ରଖିଦେଇଛନ୍। ବଢିଆ, ବହୁତ ବଢିଆ ଆଜ୍ଞା। ଜୀବନ ଥିଆ କାଣା ଅଛେ, ଏଇଥି ନେଇକି ତ ଆମେ ସଂସାର କେ ଇତାକେ ଆଗକେ ଯିମା, ଖୁସି ବାସିତି ରହିମା। ବଢିଆ କଥା, ବୋଲେ ଏଇ ସମସ୍ତଙ୍କୁ ଯେନ୍ ଯେନ୍ ମାନଙ୍କର ନାଁ ଧରିଲେ, ସମସ୍ତଙ୍କୁ ଆମେ ଆପଣଙ୍କର ତରଫରୁ, ଆମର ତରଫରୁ ଏଇ ଗୀତ କେ ସମର୍ପିତ କରିଦଉଛୁ। ଆପଣ ଶୁଣୁନ ଆଜ୍ଞା, ଆକାଶବାଣୀ କେ ନିଶ୍ଚିତ ଭାବେ ଫୋନ କରିବେ ସମ୍ବଲପୁର କେନ୍ଦ୍ର କେ। ହଉ ଠିକ ଅଛି ଆଜ୍ଞା, ଶୁଣୁନ୍।
1: ନମସ୍କାର ଆଜ୍ଞା।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର।
1: ହଁ ମ୍ୟାଡ଼ାମ ନମସ୍କାର। ମ୍ୟାଡ଼ାମ
0: ନମସ୍କାର ଆଜ୍ଞା, କିଏ କହୁଥିଲେ, ପରିଚୟଟା ଦେମା।
1: ମ୍ୟାଡ଼ାମ ମୁଁ ଶଶିଭୂଷଣ କୁମାର କହୁଥିଲି, ରହେନମାଲ ପାଟନାଗର ବ୍ଲକ ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
0: ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ ଶଶି ଭାଇ କହୁଛନ୍?
1: ମ୍ୟାଡ଼ାମ
0: ଆଜ୍ଞା, ଆମେ କଥା ହେଇଥିଲା ଆଗରୁ।
1: ହଁ ମଝିରେ ସାର ମୁଁ କଥା ହେଇଥିଲି ଆପଣଙ୍କ ସହିତ। ମ୍ୟାଡ଼ାମ
0: ଆଚ୍ଛା, ଆପଣ କେବେଠୁ ଶୁଣୁଛନ୍ ଆଜ୍ଞା ଆମର ଆକାଶବାଣୀ ସମ୍ବଲପୁରର କାର୍ଯ୍ୟକ୍ରମ ସବୁ?
1: ମ୍ୟାଡ଼ାମ ମୁଁ ତ ଆଗରୁ ଶୁଣୁଛି, ବହୁତ 2009ରୁ ଶୁଣୁଛି, ହେଲେ ସେତେବେଳେ କଣ ହେଇଥିଲା କି ଟିକେ କମ ଭଲସେ ଜିନିଷ ହଉଥାଏ।
0: ଆଜ୍ଞା ଆଜ୍ଞା, ଏହାରେ ଶୁଣି ପାରୁଛନ୍?
1: ମାଧ୍ୟମରେ ହେଲା ଯେ ଟିକେ ବଢିଆ ଶୁଭୁଛି ଆଉ।
0: ହଁ, ମୋବାଇଲ ଆପ୍ରେ ଶୁଣୁଛନ୍?
1: ମ୍ୟାଡ଼ାମ
0: ଆଚ୍ଛା ଆଚ୍ଛା, ବୋଲେ ପୁରା ଭଲ କିରି ଶୁଭୁଛି ଆପଣଙ୍କୁ?
1: ହଁ ମ୍ୟାଡ଼ାମ କ୍ଲିୟର ଶୁଭୁଛି।
0: ଆଚ୍ଛା, ଆପଣ କାଣ କରୁଛନ୍ ଆଜ୍ଞା?
1: ମ୍ୟାଡ଼ାମ ମୁଁ ରାଇସ ମ୍ୟାନେଜର ଭାବରେ କାମ କରୁଛି। ମ୍ୟାଡ଼ାମ
0: ହଁ, ଆମେ କଥା ହେଇଥିଲା, ମୋର ମନେ ହଉଛେ।
1: ହଁ ମ୍ୟାଡ଼ାମ
0: ଆଜ୍ଞା, ଆଗରୁ ଫୋନରେ ଫୋନ କଥା କରୁଥିଲେ, ଆପଣ କଥା ହେଇଥିଲେ?
1: ହଁ ମ୍ୟାଡ଼ାମ ମୁଁ ବହୁତ ଥର ସମ୍ବଲପୁର କେନ୍ଦ୍ରରେ କଥା ହେଇଛି।
0: ଆଚ୍ଛା ଆଚ୍ଛା, ବୋଲେ ଆପଣଙ୍କର ସମୟ, କାର୍ଯ୍ୟ କରିବାର ସମୟଟା କେତେ କେତେ ଆଜ୍ଞା? ସକାଳୁ ଯାଇଛନ୍ କି?
1: 8ଟାରୁ 5ଟା 5:30 ଭିତରେ।
0: କେତେ ଦୂର ଅଛି ଆପଣଙ୍କର କାର୍ଯ୍ୟସ୍ଥଳୀଟା?
1: ମ୍ୟାଡ଼ାମ ଇଏ ଡ୍ୟୁଟିଟା
0: ହଁ, କେନ ମାନେ ଚାକିରି ଯେନ କରୁଛନ୍ ରାଇସ ମିଲ୍ରେ?
1: ମ୍ୟାଡ଼ାମ 8ଟାରୁ 6ଟା ପର୍ଯ୍ୟନ୍ତ ଭିତରେ।
0: ନାଇଁ, କେତେ ଦୂର ଅଛି ଆଜ୍ଞା, କାଇଁଥି ଯାଇସନ୍, କେତେ ଦୂର? ହଁ ହଁ, ଆପଣ ମୋଟରସାଇକେଲ ଯାଇସନ୍ ବୋଲି କହିଥିଲେ ନାଇଁ?
1: ମ୍ୟାଡ଼ାମ
0: ହଁ, ଆମେ କହିଥିଲା କଥା ମାନୁଛନ୍?
1: ମ୍ୟାଡ଼ାମ
0: ମୁଡ଼େ ଗାମୁଛା ବାନ୍ଧିକିରି, କଳା ଚଷମା ପିନ୍ଧିକିରି, ପାଣି ପିଇକିରି ଯାଉଛନ୍?
1: ହଁ ମ୍ୟାଡ଼ାମ ଅବଲମ୍ବନ କରିବା ଜରୁରୀ।
0: ହଁ ନାଇଁ, ନିହାତି ନିହାତି, ସତର୍କତା ନାଇଁ ମାନିଲେ ଆମର ଲାଗି ବିପଦ ଥାଏ, ଆଉ ଆମର ଉପରେ ଆମର ଘରର ପରିବାରର ଲୋକମାନେ ନିର୍ଭର କରୁଛନ୍, ସେମାନଙ୍କର ଲାଗି ନିଜର ଲାଗି ଆମେ ତ ନିହାତି ଭାବରେ ଏଇଟା ମାନବାକେ ପଡ଼ବା। ବୋଲେ ଆଜି କେନ୍ ଗୀତଟା ଶୁଣମା ଆଜ୍ଞା?
1: କବି କବି ଯେ କୌଣସି ଗୀତଟା ଦେଲେ ବି ଚଳିବ ମ୍ୟାଡ଼ାମ।
0: ଆଜ୍ଞା ଆଜ୍ଞା, ବୋଲେ କାହା କାହାକେ ସମର୍ପଣ
1: କରିବାକୁ ଚାହୁଁଛି?
0: ହଁ, କାହାକେ କହୁନ ଆଜ୍ଞା?
1: ମୋ ପୁତ୍ର ମେନ ଅଛନ୍ତି, ମଧୁକେଶ ନାରାୟଣ କୁମାର, ପଲ୍ଲିକେଶ ନାରାୟଣ କୁମାର,
0: ଖାଲି ସେଇ ଦୁଇ ଜଣଙ୍କୁ?
1: ସୁଧା ସିଂହରି କୁମାର।
0: ଆଜ୍ଞା ଆଜ୍ଞା ଆଜ୍ଞା, ତ ଦୁଇ ପୁତ୍ରାଙ୍କୁ ସମର୍ପିତ କରିବେ?
1: ଜି ମ୍ୟାମ।
0: ଆଚ୍ଛା ଠିକ ଅଛି, ଠିକ ଅଛି ଆଜ୍ଞା,
1: ଆପଣଙ୍କୁ ନମସ୍କାର। ମ୍ୟାଡ଼ାମ
0: ନମସ୍କାର ଆଜ୍ଞା, ନମସ୍କାର।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର।
1: ନମସ୍କାର।
0: ନମସ୍କାର ଆଜ୍ଞା, କୋନ ପରିଚୟ ଦମା? ଆମେ ତ ଜାଣିଲୁ ନ ଯେ ସାର। ଆଜ୍ଞା, ଆପଣ ଯେନ୍ ମାନଙ୍କର ନୂଆ ନୂଆ ବନ୍ଧୁ ମାନେ ଅଛନ୍, ସେମାନେ କାଁ ବୋଲବେ? କହିବେ ପାତର ତ ନୀତି ହେଲା ନ ବୋଲବେ? ନାଇଁ ନାଇଁ ଆଜ୍ଞା, ମୁଁ ଅଧା କହିଦଉଛି, ଆପଣ ପୁରାଟା ନିଜର ଗାଁ ପରିଚୟ ଦଉନ୍ ଶୁଣେ। ଆଜ୍ଞା ଆଜ୍ଞା, ହଁ ଯେ ଆମର ବୁଇ ମାନେ କେନ୍ତା ଅଛନ୍? ଭଲ ଅଛେ। କୁନ୍ତଳିନୀ ମ୍ୟାଡମ୍, ହଁ ଭଲ ଅଛନ୍? ଯା ହଉ, ଆମକୁ ଶୁଣୁଛନ୍ ତ କାର୍ଯ୍ୟକ୍ରମ? କାର୍ଯ୍ୟକ୍ରମ ଆମର ଶୁଣୁଛନ୍ କି ନାଇଁ ବୋଇଲି?
1: ନାଇଁ ଲାଗ୍ବା ଯେ ଆଜି ନାଇଁ ଲଗାଇ ପଡ଼ିଲି ନାନୀ ହ୍ୱାଟ୍ସଆପ୍ରେ ମେସେଜ୍।

0: ଯାହା ହଉ ଆପଣମାନଙ୍କର ବାଗି ଆମେ ଶ୍ରୋତା ପାଇଛୁ, ଆମକୁ କୃତକୃତ ଲାଗି ଯାଇସି। କାଁ ହେଲା ଯେ ବୋଇଲେ ଆପଣ ଆମର ପାଖେ ଥାଉନ୍ ଦୂରେ ଥାଉନ୍, ଆମର ଆକାଶବାଣୀର ପାଖେ ସବୁବେଳେ ଥିସନ୍। ହଁ ଯେ ଆଜି କେନ୍ଟା ଶୁଣମା ଆଜ୍ଞା? ନାଇଁ ନାଇଁ ଆପଣଙ୍କର କେତେବେଳେ ଆମେ ଗୀତ ମାନେ ଯେନ୍ଟା ଆମର ଥିସି ଆଜ୍ଞା, ସେ ଗୀତ ମାନେ ଆମେ ବଜେଇ ପାରସୁଁ ବେଲେ ସେଥିଲାଗି ବୋଲିକିରି ଆପଣଙ୍କୁ ଘାଏ ଘାଏ ଆମ ସହିତ ଟିକେ ସମଝୌତା କରବାକେ ପଡ଼ବା। ହଁ ଯେ ଆଜି ବୁଇକେ କାହା କାହାକେ ସମର୍ପିତ କରବେ? ସମସ୍ତଙ୍କୁ ଆମେ ସମର୍ପିତ କରମା ଆପଣ ଗୀତ। ଆଜ୍ଞା ଆଜ୍ଞା ଆପଣ ମୁଇଁ ନେଇ ସାରିଲି ନ ଆଜ୍ଞା, ଆପଣ ମତେ ପାସିଲେ ବି ମତେ ଏଇ ଗୀତଟା ସମର୍ପିତ କରିବେ ମୁଁ ଜାଣିଛେ। ଆପଣଙ୍କର ଭଲ ପାଇବାକୁ ଆମେ ମାପି ସାରିଛୁ ଆଜ୍ଞା, କିଛି ଅସୁବିଧା ନାହିଁ, କିଛି କିଛି ନାହିଁ, କିଛି ଅସୁବିଧା ନାହିଁ। ହଁ ହଁ ହଁ ଆପଣ ଯେତେ ଲୋକକୁ କହିଲେ ନ ସବୁ ପ୍ରୋଗ୍ରାମ ସବୁ କାର୍ଯ୍ୟକ୍ରମରେ ଆପଣ ସମର୍ପିତ କରସନ୍ ଆଜ୍ଞା, ସେଥିଲାଗି ସେମାନଙ୍କର ଭଲ ପାଇବା ବି ଅଛି, ଆମର ଭଲ ପାଇବା ତ ଆପଣମାନଙ୍କ ସହିତ ଅଛି। ବେଲେ ସମସ୍ତଙ୍କୁ ଯେନ୍ ଯେନ୍ ମାନଙ୍କୁ କହିଲେ ତାକୁ ଆମେ ଏଇ ଗୀତଟାକେ ସମର୍ପିତ କରିଦେଉଛୁ। ଆସୁନ ଶୁଣମା ଆଜ୍ଞା,
1: ନମସ୍କାର
0: ଆଜ୍ଞା, ନମସ୍କାର, ନିହାତି ନିହାତି ଆଜ୍ଞା,
1: ଆଜ୍ଞା
0: ଆଜ୍ଞା, ନମସ୍କାର ଆଜ୍ଞା।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ, ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ?
1: ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା, ନମସ୍କାର, କିଏ କହୁଛନ୍, ପରିଚୟଟା ଦେବେ?
1: ଲୋକକଳା ଗ୍ରାମ କୁମାରୀରୁ ପୁଷ୍ପାଞ୍ଜଳି କୁମାରୀ କହୁଥିଲି।
0: ଆଜ୍ଞା ଆଜ୍ଞା, ଭଉଣୀ କେନ୍ତା ଅଛନ୍?
1: ଭଲ ଅଛେ।
0: ଆଉ ଘରେ କାମ ଧାମ?
1: ଆପଣ ମାନେ ଯେ ସମସ୍ତେ?
0: ହଁ, ବଢିଆ ଅଛୁ। ଆଉ କାମ ଧାମ କେନ୍ତା ଚାଲିଛେ?
1: କାମ ତ ଇହାଦେ ଆମର ସ୍କୁଲ ବନ୍ଦ ଅଛେ, ଆଉ ଘରେ ଅଛୁ।
0: ଯେ ଘର ଯାକର ତ କାମ ଅଛେ, ସକାଳୁ ଉଠିଲେ ରାତି ତ କରୁଛନ୍?
1: ଆଜ୍ଞା।
0: ଗରମ କେନ୍ତା ହଉଛି?
1: ଗରମ ହଉଛେ ଯେ, ବାକି ଆମ ଘରେ ଟିକେ କମ ଗରମ ଲାଗୁଛେ, କାହିଁ କି ଆମର ଇହାଦେ ବି ମାଟିର ଘର ଅଛେ।
0: ପାଟେନ ଘର କେ? ହଁ
1: ଆଜ୍ଞା।
0: ହଁ ବଢିଆ। ଆମେ ଫେର ପୁରୁଣା ଆଡ଼କେ ପିଛମା, ଆମେ ଗର୍ଜିମା ଲେଖା ଲାଗଲାନ କାଁ ଲାଜେ ବୋଇଲେ, ସେ ପାଟେନ ଘରର ସୁଖ ଯେନ୍ ମାନେ ପାଇଛନ୍ ସେମାନେ ଭୁଲି ନାଇଁ ପାରନ୍। ହଁ, ଆଉ ଗଛ ମାନେ ଅଛେ ଆପଣଙ୍କର ଗାଁରେ ହେଲେ ଟିକେ ଟିକେ?
1: ହଁ,
0: ଗଛ ତଲେ ବସବେ, ତାସ ଖେଳିବେ, ପବନ ଭୁରୁ ଭୁରୁ ପବନ ଆଉଥିବା ନେଇ, ଲେତି ଗୁଟେ ଗୁଟେ ପଡୁଥିବା, ବେଲେ ହେ ମଜା ଯିଏ ନେଇଛେ ସେ କେନ ଭୁଲି ପାରବା ବୋଲୁନ୍। ଯେ ସେ ଯାହା ବି ହଉ, ଉନ୍ନତି ତ କର୍ମା, ସହର ବି ବନାମା, ବାକି ଜିନିଷ ମାନକେ ବି ଆମକୁ ଆଦରି ନେବାକେ ପଡ଼ବା। ଯେ ଆଜି କେନ୍ଟା ଶୁନ୍ମା?
1: ଆଜି ଆମର ବିବାହ ବାର୍ଷିକ, 23ତମ ବିବାହ ବାର୍ଷିକ।
0: ଯା ହଉ, ଆପଣଙ୍କୁ ଗୁରୁଦୁରେ ଶୁଭେଚ୍ଛା ଆଜ୍ଞା, ଅଭିନନ୍ଦନ।
1: ଧନ୍ୟବାଦ ଆଜ୍ଞା
0: ଦୁଇ ଜଣଙ୍କୁ।
1: ସେଥିର୍ ଲାଗି ଆଜି ଆମର ପସନ୍ଦର ଆମେ ଗୀତ ନା କହୁ, ଆପଣଙ୍କର ପସନ୍ଦର ଗୋଟେ ଗୀତ ଆପଣ ବାଛିକି ଦେଇ ଦେଉ।
0: ଆଚ୍ଛା, ହେନ୍ତା ତ ବହୁତ ଗୀତ ଅଛେ, ହଠାତ୍ କାଁ ହେଲା ଯେ ମୋର ମୁଡ଼କେ ଢୁକଲା, ଆମର ଜୀବନଟା ଏତେ ଛୋଟା, ଏଇ ଭିତରେ ମିଳି ମିଶି ସ୍ନେହ ସୁଖ ନେଇକି ଆଗକେ ବଢ଼ବାରଟା ଗୋଟେ ବଢ଼େଇଟେ କଥା ହେ। ସେଥିଲାଗି ଆମେ ଅନୁରୋଧ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସୁଯୋଗ ଦେସୁଁ, ଫିର୍ ବି ଆପଣମାନଙ୍କର ଖୁସି ଲାଗି ଆପଣ ଯେହେତୁ କହିଲେ ନ ଏଇ ଗୀତଟା ଶୁନ୍ମା, ଜୀବନ କେ ଦିନ ବାଲା ଗୀତଟେ ହେଲା, ତ କାହା କାହାକେ ସମର୍ପିତ କରିବେ ଆଜ୍ଞାଙ୍କ ଛଡ଼ା?
1: ଆଜି କେତେ ଜଣଙ୍କର ନାଁ ତ ଆଜି ଆମେ କାଲିକା, ଆମର ବି କାଲିକା ବି ଆମର ଫୋନ ଲାଗିଥିଲା, କିନ୍ତୁ ଆମେ କେତେ ଜଣଙ୍କୁ ଆମେ ପାସରି ପକେଇଥିଲୁ। ଆଉ ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ତ ଡେଲିକେଟ୍, ତଥାପି ବି କେତେ ଜଣଙ୍କର ନାଁ ବି କହିମି। ବାପା ରବୀନ୍ଦ୍ର ମେହର, କାକା ପଞ୍ଚାନନ୍ଦ ପଞ୍ଜବିହାର, ଜଗନ୍ନାଥ ସାହୁ ଆଜ୍ଞା, ଗୋଲକ ବି ଗୋଲକ ପ୍ରଧାନ ଆଜ୍ଞା, ଆଉ ସୁବଲ ସାହୁ, ସେବାରାମ ମେହର, ସାଗର ମେହର, ରବୀନ୍ଦ୍ର ମେହର, ପଟେଲ ପାଣ୍ଡୁକାର ସମସ୍ତ ଶ୍ରୋତା ଭାଇ ବନ୍ଧୁ, ଆଉ ଜୟଗୋପାଳ ବେହେରା, ଗୀତାଞ୍ଜଳି ବେହେରା, ଲିଙ୍ଗରାଜ ସାହୁ, ଲିଙ୍ଗରାଜ ପ୍ରଧାନ, ଲୋକନାଥ ସାହୁ, ଆଉ ଲୋକନାଥ ପ୍ରଧାନ, ଆମର ରେମୁଣ୍ଡାର ସେ ଭଉଣୀଙ୍କର ନାଁ ମୋର ମନେ ନେନ, ଆଉ ତାକୁ ବେଶୀ କରି

0: ଏଇଟା
1: ବହୁତ ବହୁତ
0: ଗ୍ରହଣ କର,
1: ଧନ୍ୟବାଦ, ବହୁତ ବହୁତ
0: ଆଉ
1: ଧନ୍ୟବାଦ।
0: ଯେତ୍କି ଅଛନ୍ ସମସ୍ତ ଭାଇ ଭଉଣୀ ମାନଙ୍କୁ, ଆମର ରେଡ଼ିଓ ଶ୍ରୋତା ଭାଇ ଭଉଣୀ ମାନଙ୍କୁ
1: ମହାପ୍ରଭୁ ଏନ୍ତା ଆଗ୍କେ ଆପଣଙ୍କୁ
0: କହିଛି
1: ଖୁସି ଖୁସିରେ ନଉ, ଆପଣ 100 ବରଷ ପାଳନ କରୁନ, ଖାନା
0: ଯେ
1: ପିନା
0: ବରଷ ପାଳନ
1: ଖୁସିରେ
0: କରମା।
1: ଖାଇକିରି। ଆଜ୍ଞା ଆଜ୍ଞା ଆଜ୍ଞା, ଖୁସିରେ ରହୁନ ହେଲା। ଠିକ୍ ଅଛି ଭଉଣୀ, ଶୁଣମା ଏ ଗୀତଟା।
0: ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା, ଭଲରେ ଥାଉନ୍।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ, ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ? ଭାଇ ପୁରା ପରିଚିତ ଆନ୍, ସବୁ ଶ୍ରୋତା ମାନଙ୍କର ସାଙ୍ଗେ ଯେନ୍ ସମ୍ପର୍କଟେ ବାନ୍ଧିଛନ୍ ଆମର ମାନଙ୍କର ସହିତ, ଆପଣ ଆମର ଆକାଶବାଣୀର ଗୋଟେ ପରିଚିତ ଶ୍ରୋତା, କେନ୍ତା ଅଛନ୍? ହେଲେ ବି ମତେ ମନେ ରଖିଛନ୍ କି? ଏଟା ପରା କହିଲି, ଭାଇ ଭଉଣୀ ମାନଙ୍କର ସମ୍ପର୍କଟା ଆମ ଆକାଶବାଣୀ ସହିତ ଆପଣ ମାନଙ୍କର ସମ୍ପର୍କଟା କେଭେ ନାଇଁ ଭାଙ୍ଗି, ଆର ବରକସ ହେବା ନାଇଁ
1: ଯେ କେନ୍ତା ବୋଲିକିରି।
0: ହଁ ଦେଖୁନ, ଆମେ ଚେହେରା ପଛେ କେହି କାହାକେ ରେଡିଓରେ ନାଇଁ ଦେଖି ପାରିଲେ ବି ଆପଣ ମାନଙ୍କର ସେ ହୃଦୟରୁ ଯେନ୍ ଗୋଟେ ସମ୍ପର୍କଟେ ବାନ୍ଧି ଥିସନ୍ କି ନାଇଁ, ଆମେ ସେ ଆପଣଙ୍କର ଆବାଜ ନୁ ଜାନସୁ। ଆପଣ କେତେ ଖୁସ ଅଛନ୍ ଆଜି?
2: ଆପଣ ଯେଉଁ ବ୍ୟକ୍ତିଙ୍କ ସହିତ କଥା ହେଉଛନ୍ତି,
0: ହ୍ୟାଲୋ ହ୍ୟାଲୋ ଆଜ୍ଞା, କିଏ କହୁଛନ୍? ହ୍ୟାଲୋ, ଏ ପାଇକୁ ଆଜ୍ଞା, ଫୋନ ନାଇଁ ଲାଗ୍ଲା କି ଆଜି? ଭଲ ଥାଉନ୍ ଭାଇ, ବହୁତ ବଢିଆ ଥାଉନ୍, ଯେ କେନ୍ତା ଅଛନ୍ ଆପଣ ବି? ଯେଇଟା ଆକାଶବାଣୀ ଆଉ ମୋର ଦୁଇ ଜଣଙ୍କର ମାନେ କାଣ କହିସନ୍ ପାୱାର ବୋଲୁନ୍। ଆଚ୍ଛା, ସେ ଯାହା ବି ହଉ, ହଁ ନିହାତି ନିହାତି, ପୁରା ପୁରା ଯେ ଭଉଣୀ ସାଙ୍ଗେ ସମ୍ପର୍କ ନାଇଁ କେ, ହେଥିଲାଗି କହିଲି ଆକାଶବାଣୀରେ ଆମେ ଘଣ୍ଟେ ପ୍ରୋଗ୍ରାମ କରୁଛୁ, ଆମର କେତେ ଶ୍ରୋତା ଅଛନ୍ ଯେନ୍ ମାନେ ଆମକୁ ଫୋନ କରୁଛନ୍, ତାଙ୍କ ସାଙ୍ଗେ ଯୁଡି ହଉଛୁ, ସୁଖ ଦୁଃଖ ହଉଛୁ। ଯେ ଭାଇ ଖରା ଖରାଟା କେନ୍ତା ଯାଉଛେ? ହଁ ବାଦଲିଆ କରୁଛେ ଯେ, ଲେତି ଲୁତା ଆଇସି ବୋଲି ଖୁସି ଲାଗ୍ସି ନେଇ, ଖାଇଲା ବେଲକେ ଠିକ ଲେତିକି ମନେ ପଡ଼ସି। ନିହାତି ନିହାତି, ଯେ ଆଜି ଗୋଟେ ନୂଆ ଜିନିଷଟେ ହେଲା ଯେ ଆମର ଗୋଟେ ଗୋଟେ କେତେଟା ଭାଇ ଜୁଡିଛନ୍ ଆଜି? ନମସ୍କାର ଭାଇ, ନମସ୍କାର, ବହୁତ ଭଲେ ଥାଉନ୍, ଭଗବାନ ସମସ୍ତଙ୍କୁ ମଙ୍ଗଲ କରୁନ୍। ଯାହା ହଉ ଭଲ, ଗୋଟେ ଥର ଥି ଆମେ ତିନିଟା ଚାରିଟା ଭାଇକେ ଏକା ସାଙ୍ଗେ ନେଇଗଲା ଯେ। ଭାଇ କାହାର ଗୀତଟା ଶୁଣମା ଆଜି? ଯାହା ହଉ ମୁଇଁ ବି ବହୁତ ଖୁସି, ଏଇ କଥା ଲାଗବାର ଭିତରେ ମୁଁ ଭୁଲି ଯାଇଛି ସବୁ କିଛି, ଯେ ଆପଣ ମାନଙ୍କର ଭିତରୁ କିଏ କହିବେ କେନ୍ ଗୀତଟା ଶୁଣମା? ହଁ ଭାଇ, ହଁ ବଢିଆ, ଆଉ ଆପଣ ମାନଙ୍କୁ ଯେନ୍ ସମର୍ପିତ କରସନ୍ ଆପଣ ତ ନିଜେ ଥିବେ। ଆଜ୍ଞା ଆଜ୍ଞା ଆଜ୍ଞା, ବେଲେ ଆର ଭାଇ ମାନେ ଥିବେ, ଭଉଣୀ ମାନେ ଥିବେ, ଟିକେ କେନ୍ ଗୀତଟା ଶୁଣମା କହିଦଉନ୍ ମୁଲି ଭାଇ। ଆଉ ପାଇକ ଆଜ୍ଞା ତ ଅଛନ୍, ସମସ୍ତେ ଅଛନ୍? ଆଜ୍ଞା, ଆମେ ଗୋଟେ ମୁରଲୀ ଭାଇ କହି ସାରିଛନ୍ ଯେ, ହଁ ହଁ ହଁ ଆଜ୍ଞା, ଆମେ ଆହୁରି ବହୁତ ଲୋକ ଥିବେ ଲାଇନ୍ରେ, ଆଜି ଆପଣ ମାନଙ୍କ ସାଙ୍ଗେ କଥା ହେଇଗଲା, ଆପଣ ମାନଙ୍କର ଭଲ ପାଇବା ଆମେ ଛିନ୍ଲୁ, ଆମର ଭଲ ପାଇବା ବି ଗ୍ରହଣ କରୁନ୍। ଆଜ୍ଞା ଆଜ୍ଞା, ଶୁନମା ଗୀତଟା? ଶଙ୍କର ଭାଇ ନମସ୍କାର, ନମସ୍କାର ଆଜ୍ଞା, ନମସ୍କାର। ବାକି ଭାଇ ମାନେ ଆମକୁ ଗାଲି ଦେବେ, ଭାଇ ଭଉଣୀ କେନ୍ତା ମିଶିକିରି କଥା ଲାଗିଲେ, ଆମକୁ ସୁଯୋଗ ନାଇଁ ଦେଲେ ବୋଲବି। ଠିକ ଅଛେ ଭାଇ, ଆଗ୍କେ ଫୋନ୍ କରବେ, ଫେର କଥା ହମା, ବେଲେ ଶୁନମା ଗୀତଟା ମୁରଲୀ ଭାଇ? ଆଜ୍ଞା ଆଜ୍ଞା, ବେଲେ କହିଦେବେ ଗୀତଟା? ଠିକ ଠିକ ଠିକ, ଜିନା ୟା ମରନା ୟା ଶୁନମା ତ? ଠିକ ଠିକ ଠିକ, ଆଜ୍ଞା ଆଜ୍ଞା, ଭଲରେ ଥାଉନ୍ ମୋର ଭାଇ ମାନେ, ରଖମା। ଆଜ୍ଞା ଆଜ୍ଞା, ନମସ୍କାର, ଭଲରେ ଥାଉନ୍,
1: ନମସ୍କାର
0: ନମସ୍କାର।

0: ହ୍ୟାଲୋ, ଆକାଶବାଣୀ
1: ହ୍ୟାଲୋ,
0: ସମ୍ବଲପୁର, ହ୍ୟାଲୋ, ଅନୁରୋଧ କାର୍ଯ୍ୟକ୍ରମ,
1: ହଁ,
0: କିଏ କହୁଥିଲେ ଭାଇ?
1: ରାଜେନ୍ଦ୍ର ଭାଇ କହୁଛି, ଆପଣ କଲେଜ
0: ଆଚ୍ଛା, ରାଜେନ୍ଦ୍ର ଭାଇ ଭଲ ଅଛନ୍? ଆପଣଙ୍କର ହସି କହୁଛେ ବଢ଼ିଆ ଅଛନ୍ ବୋଲି।
1: ସମସ୍ତେ ଭଲ ଅଛନ୍ ମ୍ୟାଡ଼ାମ?
0: ଯା ହଉ, ଆପଣଙ୍କର ଭଲ ଥିବାରଟା ଆମର ଲାଗି ବଡ଼ଟେ କଥା। ଯେ ଆମର କାର୍ଯ୍ୟକ୍ରମ ମାନେ ଶୁଣୁଛନ୍ କି ନାଇଁ? ଭଲ ଲାଗୁଛେ?
1: ହଁ, ଭଲ ଲାଗୁଛି ସବୁଟା।
0: ଯାହା ବି ହଉ, ଆପଣ ହେଲୋ ଅନୁରୋଧ କେବେ ନାଇଁ କେବେ ଆପଣଙ୍କ ଲାଗି ଯାଇଛି, ଶନିବାର ହଉ, ରବିବାର ହଉ, ବୁଧବାର ହଉ, ନାଇଁ କେ? ଯାହା ହଉ, ଆପଣ ଆକାଶବାଣୀ କେନ୍ତା ଭଲ ପାଉଥାଉନ୍ ଯେ ଆଜି କେନ୍ତା ଶୁନ୍ମା। ହେଲୋ, ଆଜି ସବୁ ଶ୍ରୋତା ଯଦି ଏନ୍ତା କହିବେ ବୋଲେ କେନ୍ତା ହବା ଭାଇ? ଠିକ୍ ଅଛେ, ଆପଣ ଆପଣ କେନ ଅଛନ୍ ବର୍ତ୍ତମାନ? ଧାନକଟା ଛୁଟି ଖରା ଛୁଟିରେ ତ, ଯେ ଆଜି କାଣା ସକାଳୁ କାଣା କାଣା କାମ କଲେ ନ କହୁନ୍। ଯାହା ହଉ, ଆମକୁ ଫୋନ କରବାର ଲାଗି ଆପଣ ସମୟ ଦଉଛନ୍, ଫୋନ କରୁଛନ୍, ଆକାଶବାଣୀର କାର୍ଯ୍ୟକ୍ରମ ଶୁଣୁଛନ୍, ଆମମାନଙ୍କ ସହିତ କଥା ହଉଛନ୍, ବହୁତ ଖୁସି ଲାଗଲା ଭାଇ। ବେଲେ ଶୁଣମା, ଆଜି ଆପକେ ନଜର। ଆଜ୍ଞା ଆଜ୍ଞା, କହୁନ। କହୁନ। ଆଚ୍ଛା, ସମର୍ପିତ କର୍ମା ତ? ଠିକ ଠିକ ଠିକ ଠିକ ଅଛେ ଭାଇ, ଠିକ ଅଛେ ଭାଇ, ଠିକ ଅଛେ। ଆଜ୍ଞା, ଧନ୍ୟବାଦ, ସମସ୍ତଙ୍କୁ ସମର୍ପିତ। ତେଜଶ୍ରୀ ମିଶ୍ର ବୈଷୟିକ ସହାୟତା କରିଥିଲେ ସତ୍ୟରଞ୍ଜନ ପଣ୍ଡା ଏବଂ ତପନ କୁମାର ପଟ୍ଟନାୟକ। ପୁଣି ଥରେ ମନେ ପକାଇ ଦେଉଛି, ଏହି କାର୍ଯ୍ୟକ୍ରମରେ ଆପଣମାନେ ଆପଣଙ୍କ ମନପସନ୍ଦର ହିନ୍ଦୀ କଥାଚିତ୍ରର ଗୀତ ଶୁଣିବା ପାଇଁ ପ୍ରତ୍ୟେକ ଶନିବାର ଏବଂ ରବିବାର ସକାଳ 9ଟାରୁ 10ଟା ମଧ୍ୟରେ ଆମ କେନ୍ଦ୍ରର ଫୋନ୍ ନମ୍ବର 0663-2411-240 ଏବଂ 0663-2411-231 ଫୋନ୍ କରିବେ। ଆଜି ରହୁଛୁ, ଆପଣମାନେ ଫୋନ୍ କରିଥିବାରୁ ଧନ୍ୟବାଦ, ବିଦାୟ ଦିଅନ୍ତୁ, ନମସ୍କାର।
2: ଶୁଣୁଥିଲେ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ଼ଲାଇନ୍ସ।
3: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ସମ୍ପା ରାୟ। ନୂଆଦିଲ୍ଲୀନ ଭାରତ ଇଣ୍ଡୋନେସିଆର ଯୁଗ୍ମ କମିଶନ ବୈଠକଟି ସହ ଅଧ୍ୟକ୍ଷତା କରିବାର ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ତାହାଙ୍କର ଅଭିଭାଷଣଟି କହିଲେ, ଭାରତ ଆଉ ଇଣ୍ଡୋନେସିଆ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଉଲ୍ଲେଖନୀୟ ଅଗ୍ରଗତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି 2 ନମ୍ବର ଖେପ 204 ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ନିହି ପଥର ସ୍ଥାପନା ଅବସରରେ କହିଲେ, ଫି ଛୁଆକେ ଗୋଟିଏ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାବାର ଲାଗି ସରକାର ସଂକଳ୍ପବଦ୍ଧ। ମହାନଦୀ ଜଲ ବିବାଦକେ ନେଇକରି ଓଡ଼ିଶା ଛତିଶଗଡ଼ ଭିତରେ ଚଳିତି ମାସ 16-26 ତାରିଖ ତକ ନୂଆଦିଲ୍ଲୀଠାରେ ଦୁଇ ରାଜ୍ୟର ବୈଷୟିକ ଦଳ ଭିତରେ ହେବା ଆଲୋଚନା। ରାଜ୍ୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାମ ଜାରି ରହିଥିବାର ବେଳେ ଗଲାକାଲି 8 ନମ୍ବର ଦିନ ତକ 1,98,97,331 ଜନ ଭୋଟରଙ୍କୁ ବଣ୍ଟାଯାଇଛି ପରିଗଣନା ଫର୍ମ। ସମସ୍ୟାନ ସମାଧାନ ତକ ସବୁ ଜାଗନ ସୁରକ୍ଷିତ ଖାଦ୍ୟ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଭୁବନେଶ୍ୱରର ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍, ନିରାପଦ ଆଉ ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନର ମୂଲ ଆଧାର। ରାଜ୍ୟ ସରକାର ପ୍ରଶାସନିକ ସେବା ପରୀକ୍ଷା ଲାଗି 200 ଜଣ ଯୁବକ ଯୁବତୀଙ୍କୁ ଯୋଗାଇ ଦେବେ ମାହାଲିଆ କୋଚିଂ। ଏଥିଲାଗି ଏବେ 28 ତାରିଖ ହେବା ଗୋଟିଏ ପ୍ରବେଶିକା ପରୀକ୍ଷା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ସମ୍ବଲପୁରର ସର୍ବଭାରତୀୟ କବାଡ଼ି ଟୁର୍ଣ୍ଣାମେଣ୍ଟ ସମ୍ବଲପୁର କପ୍ଥି ଯୋଗ ଦେଇକରି କହିଲେ, କବାଡ଼ି ଖାଲି ଗୋଟିଏ ଖେଲ୍ ନୁହେଁ, ସେ ଇଟା ଭାରତର ଗାଁ ଇଲାକାନୁ ସୃଷ୍ଟି ହୋଇକରି ଆନ୍ତର୍ଜାତିକ ସ୍ତରର ପ୍ରତିଷ୍ଠିତ ହୋଇଥିବାର ସଂସ୍କୃତିର ପ୍ରତୀକ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ତରଫୁ 12 ଶ୍ରେଣୀ ପରୀକ୍ଷା 2026 ଫଳାଫଲ ପରର ସେବା ପୋର୍ଟାଲ୍ଥି ଆପତ୍ତି ଯାଞ୍ଚ ଆଉ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ଲାଗି ଛାତ୍ରଛାତ୍ରୀମାନେ ଆବେଦନ କରବାର ଆୟୋଜ ହେଉଛେ ଶେଷ ଦିନ। CM ଟ୍ରଫି 2026 ଜୋନ୍ ସ୍ତରନ ବୌଦ୍ଧଠାନେ ଭଲିବଲ ପ୍ରତିଯୋଗିତାର 2 ନମ୍ବର ସଂସ୍କରଣଥି ଗଜପତି ବାଲକ ଦଲ ମାଲକାନଗିରିକେ ହରେଇକିରି ହୋଇଛନ୍ ଚାମ୍ପିଅନ୍। ସେନ୍ତା କଳାହାଣ୍ଡି ବାଳିକା ଦଲ ଫାଇନାଲ ମ୍ୟାଚ୍ଥି ମାଲକାନଗିରିକେ ଦଲକେ ହରେଇକିରି ହେଇଛନ୍ ଚାମ୍ପିଅନ୍। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ କ୍ରିକେଟ ଟେଷ୍ଟ ମ୍ୟାଚ୍ର 2 ଦିନ ଭାରତ କରିଛେ 8 564 ରନ୍। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟ ଆଇବା ହପ୍ତା ତକ୍ ଗରମ ଆଉ ଗୁଳୁଗୁଳି ଜାରି ରହିବାର ସାଙ୍ଗେ କେତେ ଜାଗାନ ତାପମାତ୍ରା ବଢ଼ବା 2-3 degrees ତକ୍। ଏସ୍ନେର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
2: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ।

0: ଶ୍ରୋତାନୁ ନମସ୍କାର।
1: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ ଗୋଟିଏ ଖଣିଜ ଅଞ୍ଚଳ। ଏଠାରେ ଆଇରନ୍ ଏବଂ ମାଙ୍ଗାନିଜ୍ ମାଇନ୍ସ ମାନ ସବୁ ଅଛି ଏବଂ ଏହି ଅଞ୍ଚଳରେ ପଶୁପକ୍ଷୀମାନେ କିଭଳି ଭାବରେ ପ୍ରଭାବିତ ହେଉଛନ୍ତି ଖଣିଜ ଅଞ୍ଚଳ ଲାଗି, ସେ ବିଷୟରେ ଆମେ କଥା ହେବା। ଆମ ସହିତ ଅଛନ୍ତି ପ୍ରାଣୀ ଚିକିତ୍ସକ ଡକ୍ଟର ଅଂଶୁମାନ ଜେନା। ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର। କୋଇଡ଼ା ଗୋଟେ ଖଣିଜ ଅଞ୍ଚଳ, ଏଠି ବହୁତ ମାଇନ୍ସ ପ୍ଲାଣ୍ଟ ରହୁଛି। ସେଥିରୁ କିଛି ଆମର ଦୂଷିତ ପଲ୍ୟୁଟେଡ଼୍ ଏକ୍ସଟ୍ରା କିଛି ବାହାରୁଛି, ଯାହାଦ୍ୱାରା ଗାଈ ଗୋମାନେ ତାକୁ ଖାଇକି ତାଙ୍କର ଫୁଡ଼୍ ପଏଜନିଂ କିମ୍ବା ଲିଭର ଡିଜିଜ୍, ଲଙ୍ଗସ୍ ଡିଜିଜ୍, ଏମିତି କିଛି ଡିଜିଜ୍ ରହୁଛି, ଯାହାଦ୍ୱାରା ତାଙ୍କର ଇନଫର୍ଟିଲିଟି, ମିଲ୍କ ପ୍ରଡ଼କ୍ସନ୍ କମିଯାଉଛି। ଏହିସବୁ କାରଣ ହେତୁ ଲୋକମାନେ ବି ଗୋପାଳନ କିମ୍ବା ଛେଳି ପାଳନ ପାଇଁ ଏତେ ଇଣ୍ଟରେଷ୍ଟେଡ଼ ହେଉନାହାନ୍ତି। ଯେହେତୁ ଏତେ ନାନା ରୋଗ ବାହାରୁଛି, ଲୋକମାନେ କେତେ ଆଉ ଚିକିତ୍ସା କରିବେ, ସେଥିପାଇଁ ଲୋକମାନେ ଇଣ୍ଟରେଷ୍ଟେଡ଼ ହେଉନାହାନ୍ତି। ତେଣୁ ଆମର ବି ବହୁତ ଆସୁଛି ଗାଈ ଫାର୍ମ, କୁକୁଡ଼ା ଫାର୍ମ, ଏହିସବୁ ମାଇନ୍ସ ଯୋଗୁଁ ସେମାନେ ଆଫେକ୍ଟେଡ଼ ହେବା ଦ୍ୱାରା ସେମାନେ ଇଣ୍ଟରେଷ୍ଟେଡ଼ ହେଉନାହାନ୍ତି। ବଟ୍ କିଛିଟା ପ୍ରତିଷେଧକ ନେଇ ତାହା କରାଯାଇପାରିବ, ଯାହାଦ୍ୱାରା ଲୋକମାନେ ଆମ ଲାଇଫ୍ ଷ୍ଟକ୍ ଆନିମାଲ୍ ହଜବେଣ୍ଡାରୀ ତରଫରୁ ଲାଭାନ୍ୱିତ ହୋଇପାରିବେ। ପ୍ରତିଷେଧକ ଦ୍ୱାରା ଫାର୍ମ ଫାର୍ମ କରାଯାଇପାରିବ, ଗାଈ ଚିକିତ୍ସା ମଧ୍ୟ କରାଯାଇପାରିବ।
1: ସାର୍, ଯେହେତୁ ଲୋକମାନେ ସିଧାସଳଖ ଇଣ୍ଡଷ୍ଟ୍ରିଆଲ ୱେଷ୍ଟ ଏବଂ ଖଣିଜ ଅଞ୍ଚଳର ବିଭିନ୍ନ ଧୂଳି ଏଇ ଅଞ୍ଚଳରେ ପ୍ରବେଶ କରୁଛି, ତାହା ମଣିଷଙ୍କୁ ତ ଆଫେକ୍ଟ କରୁଛି, ଗାଈ ଗୋରୁଙ୍କୁ କିଭଳି ଭାବରେ ଆମେ ସୁରକ୍ଷା ଦେଇପାରିବା ସେମାନଙ୍କୁ ସେଥିରୁ?
2: ଗାଈ ଗୋରୁଙ୍କୁ ଆମେ ବାହାରେ ଚରିବାକୁ ଛାଡ଼ିବାନି, ବାହାରେ ଚରିବାକୁ ବାରଣ କରିବା, ତାଙ୍କୁ ଘରେ ରଖିକି ଖାଇବା ପିଇବା ଦେଇପାରିବା, ଆଉ ବାହାରକୁ ବହୁତ କମ୍ ଆମେ ବିଚରଣ ପାଇଁ ଛାଡ଼ିବା। ଆଉ ଯେଉଁ ଏରିଆରେ ଅଧିକ ମାନେ ଖଣି ରହୁଛି କିମ୍ବା ପ୍ଲାଣ୍ଟ ରହୁଛି, ସେ ଅନୁସାରେ ବେଶୀ ବୁଲାବୁଲି ପାଇଁ ଛାଡ଼ିବା ନାହିଁ।
1: ଏଠାରେ ରାଜ୍ୟସ୍ତରୀୟ ହାର ଅଛି ବା ଜାତୀୟ ହାର ଗୃହପାଳିତ ପଶୁମାନଙ୍କର, ସେଇ ଅନୁସାରେ ଆମେ କୋଇଡ଼ା ଅଞ୍ଚଳ କେତେ ପଛରେ ଅଛି?
2: କୋଇଡ଼ାରେ ଲାଇଫ୍ ଷ୍ଟକ୍ ପପୁଲେସନ୍ ଆମର ଅନ୍ୟ ଅଞ୍ଚଳ ତୁଳନାରେ ବହୁତ କମ୍ ଅଛି, ଯେହେତୁ ଲୋକମାନେ ଆମର ଖଣି କିମ୍ବା ମାଇନ୍ସରେ ଯାଇକି ନିଜ ରୋଜଗାରକ୍ଷମ ହୋଇପାରୁଛନ୍ତି, ତେଣୁ ସେମାନେ ଲାଇଫ୍ ଷ୍ଟକ୍ ଉପରେ ଏତେ ଧ୍ୟାନ ଦେଉନାହାନ୍ତି,
1: ଯାହାଫଳରେ ଯେଉଁ କ୍ଷୀର, ଛେନା, ଦହି ଏଗୁଡ଼ାକର ମଧ୍ୟ ମାର୍କେଟ ରେଟ୍ ବଢ଼ୁଥିବ ଏଠାରେ, ବା ଏଠି ଭଲ କ୍ୱାଲିଟିର ଖାଦ୍ୟ ସବୁ ମିଳିପାରୁନଥିବ, ଛେନା, ଦହି ଏବଂ କ୍ଷୀର।
2: ଯେହେତୁ ଗୋପାଳନ ପାଇଁ ଲୋକମାନେ ଇଣ୍ଟରେଷ୍ଟେଡ଼ ନୁହଁ, ତେଣୁ କ୍ଷୀର, ଦହି, ଛେନା ପ୍ରଡ଼କ୍ସନ୍ ଏଠି ବହୁତ କମ୍ ହାର ଅଛି, ଯାହାଦ୍ୱାରା ବାହାରୁ ସପ୍ଲାଏ ହେଉଛି, ଯାହାଦ୍ୱାରା ମାର୍କେଟ ରେଟ୍ ବଢ଼ୁଛି, ଆଉ ଲୋକମାନଙ୍କୁ ଟିକେ କିଣିବା ପାଇଁ କଷ୍ଟ ହେଉଛି, ଆଉ ଲୋକାଲି କିଛି ପ୍ରଡ଼କ୍ସନ୍ ଏତେ ହେଉନାହିଁ।
1: ଆମେ ତ ଗାଈ ଗୋରୁଙ୍କ କଥା ଜାଣିଲେ, ଏବେ ଆମେ କୁକୁଡ଼ା ବିଷୟରେ ଜାଣିବା, ପକ୍ଷୀପାଳନ ପକ୍ଷୀମାନଙ୍କୁ ମଧ୍ୟ କିଛି ଅସୁବିଧା ହେଉଛି କି ଖଣିଜ ଅଞ୍ଚଳର ଲାଗି?
2: ହଁ, ପକ୍ଷୀମାନଙ୍କୁ ମଧ୍ୟ ଅସୁବିଧା ହେବ, କାରଣ ଜଳବାୟୁ ପ୍ରଦୂଷିତ ରହୁଛି, ସେମାନେ ଯେଉଁ ପାଣି ପିଉଛନ୍ତି ସେଟା ବି ପ୍ରଦୂଷିତ ରହୁଛି, ଯେଉଁ ନିଶ୍ୱାସରେ ଯେଉଁ ପବନ ନେଉଛନ୍ତି ସେଟା ବି ମଧ୍ୟ ପ୍ରଦୂଷିତ ରହୁଛି, ତ ତା ଦ୍ୱାରା ସେମାନେ ମଧ୍ୟ ଆଫେକ୍ଟେଡ଼ ହେଉଛନ୍ତି।
1: ତେଣୁ କୁକୁଡ଼ା ପାଳନ ମଧ୍ୟ ଏଠାରେ ପ୍ରଭାବିତ ହେଉଛି?
2: ଆଜ୍ଞା, କୁକୁଡ଼ା ପାଳନ ମଧ୍ୟ ପ୍ରଭାବିତ ହେଉଛି, ଏଥିଯୋଗୁଁ ଯଦି ଅଧିକ ସଂଖ୍ୟାରେ କୁକୁଡ଼ା ମଡ଼କ ପଡ଼େ ତ ଲୋକମାନେ ଇଣ୍ଟରେଷ୍ଟେଡ଼ ହେବେନି ନେବା ପାଇଁ।
1: କୁକୁଡ଼ା ମଧ୍ୟ ମଡ଼କ ପଡ଼ିବାର ଏଠି ନଜିର ରହିଛି?
2: ଏତେ ନାହିଁ, କାରଣ ଆମେ ପ୍ରତିଷେଧକ ତା ପୂର୍ବରୁ ମେଡ଼ିସିନ୍ସ, ଭିଟାମିନ୍ ସବୁ ଦେଇକି ତାକୁ ଆମେ ଠିକ୍ ଟ୍ରିଟମେଣ୍ଟ କରୁଛୁ, ତ ଏତେ କିଛି ଦେଖାଯାଏନି ମଡ଼କର, ପ୍ରତିଷେଧକ ନିଆଯାଉଛି।
1: କୋଇଡ଼ା ଅଞ୍ଚଳରେ କ'ଣ ସବୁ ପ୍ରତିଷେଧକ ବ୍ୟବସ୍ଥା କରାଯାଇପାରିବ, କିଭଳି ଭାବରେ ସରକାରୀ ପ୍ରୋତ୍ସାହନ ମିଳିଲେ ଏହି ଅଞ୍ଚଳ ମଧ୍ୟ ଅନ୍ୟ ଅଞ୍ଚଳ ଭଳି ଅଧିକ ପଶୁ ଏବଂ ପକ୍ଷୀ ପାଳନରେ ସେମାନେ ମନକୁ ନିୟୋଜିତ କରିବେ ଏବଂ ସେଥିରୁ ମଧ୍ୟ କିଛି ସେମାନଙ୍କର ରୋଜଗାରକ୍ଷମ ହୋଇପାରିବେ?
2: ଯଦି ସରକାର ଆମର ଆନିମାଲ୍ ହଜବେଣ୍ଡାରୀ ଉପରେ ଯଦି ଆଉ କିଛି ଅଧିକ ସବସିଡ଼ି ଦେଲେ କିମ୍ବା ଆଉ କିଛି ଯୋଜନା ଆସିଲା, ଲୋକମାନେ ତାହେଲେ ଉପକୃତ ହୋଇକି ଇଣ୍ଟରେଷ୍ଟେଡ଼ ହୋଇକି ତା ପାଇଁ କରିବେ। ଧରନ୍ତୁ ଜଣେ ନେଲା ଗୋଟେ ଗୋପାଳନ କରିବା ପାଇଁ ଗୋଟେ ଫାର୍ମ ହେଲା, ତା ପାଇଁ ଅଧିକ ସବସିଡ଼ି ଯଦି ମିଳିଲା ସେ ଇଣ୍ଟରେଷ୍ଟେଡ଼ ହେବ, ତା ପାଇଁ ଯଦି ସରକାର ମେଡ଼ିସିନ୍ ସପ୍ଲାଏ କଲେ ଫ୍ରିରେ କି ଇଏ ଆମ ସ୍କିମ୍ ନେଇଛନ୍ତି ତ ଉପକୃତ ହେବ, ଯେହେତୁ ମାଇନ୍ସ ଏରିଆ ଟ୍ରିଟମେଣ୍ଟ ପାଇଁ ଅଧିକ ମେଡ଼ିସିନ୍ ଦରକାର, ତ ସେଥିପାଇଁ ଲୋକମାନେ ଉପକୃତ ହେବେ ଆଉ ଲୋକମାନେ ଇଣ୍ଟରେଷ୍ଟେଡ଼ ହେବେ ଗାଈ ପାଳନ, କୁକୁଡ଼ା ପାଳନ, ଛେଳି ପାଳନ କରିବାକୁ।
1: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ ଗୋଟିଏ ଖଣିଜ ପ୍ରମୁଖ ଅଞ୍ଚଳ। ଏଠାରେ ଲୁହାପଥର ଏବଂ ମାଙ୍ଗାନିଜ୍ର ଖଣିର ବହୁତ ଗୁଡ଼ିଏ ସ୍ଥାନ ଅଛି। ଆମ ସହିତ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ବଣେଇ ଫରେଷ୍ଟ ଡିଭିଜନର କୋଇଡ଼ା ରେଞ୍ଜ ଅଫିସର ପ୍ରସନ୍ନ କୁମାର ପ୍ରଧାନ ମହୋଦୟ ଅଛନ୍ତି। ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
3: ନମସ୍କାର।
1: ସାର୍, ଏଇ କୋଇଡ଼ା ଅଞ୍ଚଳରେ, କୋଇଡ଼ା ରେଞ୍ଜରେ କେତେ ଫରେଷ୍ଟ ଏରିଆ ରହୁଛି?
3: ଆମର ବଣେଇ ଡିଭିଜନ କୋଇଡ଼ା ରେଞ୍ଜର 366 0.611 ସ୍କୋୟାର କିଲୋମିଟର ଅଛି। ଏଠି ପ୍ରାୟ ଆମର 79% ଫରେଷ୍ଟ ସର୍ଭାଇଭାଲ ଅଛି, ଗଛ ଅଛି।
1: ଗୋଟେ ବହୁତ ବଡ଼ ଅଞ୍ଚଳ ଜଙ୍ଗଲରେ ଆପଣଙ୍କର ଆବୃତ ହୋଇଅଛି, ତେବେ ଏଠି ମଧ୍ୟ ବହୁତ ଗୁଡ଼ିଏ ଖଣିଜ ଅଞ୍ଚଳ ଅଛି। ତେବେ ଖଣିଜ ଅଞ୍ଚଳରେ ଅନେକ ଖଣି ଅଛି ଏବଂ ଖଣିଜର ଅନେକ ଜିନିଷ ଗୁଡ଼େ ଡମ୍ପ ହେଉଛି ବାହାରେ, ସେ ଅନୁସାରେ ଆପଣ କ'ଣ କ'ଣ ସବୁ ଜଙ୍ଗଲରେ ଗଛ ଗୁଡ଼ିଏ ଲଗାଉଛନ୍ତି?
3: ଦେଖନ୍ତୁ, ଏଠି ଇଲାକାଟା କେବଳ ଖଣିଜ ପଦାର୍ଥରେ ପରିପୂର୍ଣ୍ଣ, ତା ସହିତ ଆମର କିଛି କ୍ରାଇଟେରିଆ ବି ଅଛି। ଖଣିଜ ଖୋଲିବା ପୂର୍ବରୁ ଆମେ ପ୍ରତ୍ୟେକ ଖଣିମାନଙ୍କରେ ସେଫ୍ଟି ଜୋନ୍ ଥାଏ। ସେଫ୍ଟି ଜୋନ୍ରେ ଆମେ ଯେଉଁ ଗଛ ଥିବ ତା ପୂର୍ବରୁ ଯେଉଁ ଜାଗାରେ ଖାଲି ଥିବ ସେ ଖାଲି ଗୁଡ଼ାକୁ ଆମେ ସେଫ୍ଟି ଜୋନ୍ ମାଧ୍ୟମରେ କମ୍ପାନୀଙ୍କ ତରଫରୁ ଲଗାଯାଉଛି। ତତ୍ସହିତ ଯେଉଁ ମାଇନ୍ସମାନଙ୍କରେ ଯେଉଁ ଡମ୍ପିଂ ହେଉଛି, ଆମର ଡମ୍ପିଂ ମାଧ୍ୟମରେ ଆମ କିଛି ଗଛ, ନିମ୍ବ ହେଉ, ଶିଶୁ ହେଉ, ମାଉଁସ ହେଉ, ବିଭିନ୍ନ ପ୍ରକାର ଗଛ ଲାଗୁଛି। ଆଉ ସେ ଯେଉଁ ପୁରା ଯେତେବେଳେ ଡମ୍ପିଂ ସବୁ ସାଇଡ଼୍ରେ ଲଗାଇଲେ ସେ ନିଶ୍ଚୟ ସେଇଟା ଗୋଟେ ଜଙ୍ଗଲ ସୃଷ୍ଟି ହେଉଛି।
1: ଡମ୍ପିଂରେ ଜଙ୍ଗଲ ସୃଷ୍ଟି ହେବା ତ କଷ୍ଟ, ତେଣୁ ସେଥିପାଇଁ କେଉଁ ଜାତିର ପ୍ରଜାତିର ଗଛ ଆପଣ ଲଗାଉଛନ୍ତି?
3: ଆମେ ସାଧାରଣତଃ ହାର୍ଡ଼ ସ୍ପେସିସ୍ ଯେଉଁଟା ହେଉଛି ଶିଶୁ, ନିମ୍ବ, କରଞ୍ଜ, ଏଗୁଡ଼ାକ ବିଭିନ୍ନ ଗୁଡ଼ା ହାର୍ଡ଼ ସ୍ପେସିସ୍ ସେଗୁଡ଼ା ବଞ୍ଚତେ ପ୍ରାୟ ଶିଶୁ ବଞ୍ଚେ। ହଁ, ତା ଶିଶୁ ବି ଲଗା ହେଉଛି, ସମସ୍ତ ଗଛ ବି ଲଗା ହେଉଛି, ଟ୍ରାଏଲ ମାଧ୍ୟମରେ ବି ଲଗାଇକରି ସକ୍ସେସଫୁଲ କରାହେଉଛି।
1: ଏଇ ଅଞ୍ଚଳରେ ବର୍ଷା ବେଶୀ ହୁଏ ନା, ସେଇ ଅନୁସାରେ ମଧ୍ୟ ହାର୍ସ ୱେଦର ରହୁଛି, ଏବଂ ଯେମିତି ମାଟିରୁ ବହୁତ ତଳୁ ମାଟି ଆସୁଛି, ତେଣୁ ପଥୁରିଆ ମାଟି ମଧ୍ୟ ଥିବ ଏଠି?
3: ନା ନା, ସତ, ଏଇଟା ପଥୁରିଆ ମାଟି ଅଛି, ମାଙ୍ଗାନିଜ ମାଟି, ଆଇରନ୍, ସବୁ ମାଟିର ଉପରେ ଏଇ ଇଲାକାଟା କେବଳ ପରିପୂର୍ଣ୍ଣ ହୋଇକରି ଅଛି। ତା ସହିତ ବି ଆମେ ଚେଷ୍ଟା କରୁଛୁ, ଆପଣ ଜାଣିଥିବେ ଏ ବର୍ଷ ଏଠି କିଛି ବରଫ ପଡ଼ିଥିଲା ନାଇଁ, ତେଣୁ ଯାହା ହଉ ଏଟା ତ ଗୋଟେ 0 point ଏଠି ଉଠୁଛି ଇଲାକାରେ, ଗୋଟେ ଆମ ଟେନ୍ସା ପାଖରେ 0 point ଅଛି, ଯେଉଁଟାକି ଥଣ୍ଡା ଲାଗେ। ଆଉ ଏଠି ଗ୍ରୀଷ୍ମ ମାସରେ ବହୁତ କମ୍ ଗରମ ଲାଗେ, ଆଉ ବର୍ଷା ମାସରେ ବି ଥଣ୍ଡା ଲାଗେ, ଗରମ ବି ଲାଗେ, ଯେହେତୁ ଏଇଟା ଟପ୍ରେ ଅଛି। ଆମର ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ାଟା ହେଉଛି ଆମର କାଶ୍ମୀର ଭଳିଆ, ଯେଉଁଟାକି ଆମର ଭାରତର କାଶ୍ମୀର ଅଛି, କିନ୍ତୁ ଆମର କୋଇଡ଼ା ସୁନ୍ଦରଗଡ଼ ଜିଲ୍ଲାରେ ଆମର କୋଇଡ଼ାଟା ହେଉଛି କାଶ୍ମୀର ଏରିଆ। ଏଇଟା ସମ୍ପୂର୍ଣ୍ଣ ଭାବରେ ପାହାଡ଼ ପରିପୂର୍ଣ୍ଣ ଅଛି, ଆଉ ଏଠି ବିଭିନ୍ନ ପ୍ରକାର ଗଛ ବି ଅଛି, ଯଦ୍ୱାରା କି ଏଠି ପାଣି ବି ଝରଣା ଅଛି କିଛି, ବର୍ତ୍ତମାନ ଖାଦ୍ୟାନ୍ନ ଖଣି ହେଲା ପରେ କି ତା'ପରେ ଆଉ ପାଣିଟା ଆଉ ରହୁନି, ପୁରା ଗ୍ରା ପୁରା ତଳକୁ ପଶିଯାଇଛି।
1: ଟେନ୍ସାରେ ମଧ୍ୟ ଗୋଟେ ନେଚର କ୍ୟାମ୍ପ ଅଛି, ସେଠି ଆପଣ କ'ଣ କ'ଣ ସୁବିଧା ଦେଉଛନ୍ତି ପର୍ଯ୍ୟଟକମାନଙ୍କ ପାଇଁ?
3: ନାଇଁ, ସେ ନେଚର କ୍ୟାମ୍ପରେ ଯେଉଁଟା ଅଛି ସେଠି ନେଚର କ୍ୟାମ୍ପ ଯେତେବେଳେ ଆସିବେ, ବର୍ତ୍ତମାନ ତ ଏଠି ଅଫଲାଇନ୍ ହେଉନାହିଁ, ଅନଲାଇନ୍ ହେଉଛି, ଯେଉଁଟା ଅନଲାଇନ୍ ମାଧ୍ୟମରେ ସେଇଟା ଯେଉଁ ଗୋଟେ ଆପ୍ଲାଏ କରିବେ କି ଡିମାଣ୍ଡ କରିବେ ସେଇଟା ଅନଲାଇନ୍ ମାଧ୍ୟମରେ ସେଠି ଆସେ। ଏଠି ଏଠି ଆମେ ଯେତିକି ପର୍ଯ୍ୟଟକ ଆସୁଛନ୍ତି ତାଙ୍କୁ ଫାଷ୍ଟ ପ୍ରିଫରେନ୍ସ ଟିଫିନ୍ ଦିଆହେଉଛି, ଲଞ୍ଚ ଦିଆହେଉଛି, ତା'ପରେ ଡିନର୍ ବି ଦିଆହେଉଛି, ତାକୁ ସବୁ ହେଲ୍ପ କରି ଦିଆହେଉଛି। ଯେହେତୁ ବିଭିନ୍ନ ଏରିଆରୁ ଆସୁଛନ୍ତି ଲୋକ ଜାଣିବେ ଫରେଷ୍ଟ ଡିପାର୍ଟମେଣ୍ଟଟା ଗୋଟେ ନେଚର କ୍ୟାମ୍ପଟେ ଅଛି, ନେଚର ତ ଜଣେ ପ୍ରକୃତି, ସେ ନେଚର କ୍ୟାମ୍ପରେ ସକାଳେ ଏବଂ ସନ୍ଧ୍ୟାରେ ତା'ର ଗୋଟେ ଅଲଗା ଅନୁଭୂତି ହୁଏ, ଥଣ୍ଡା ଲାଗେ ଆଉ ଟିକିଏ ସୁଲୁସୁଲିଆ ପବନ ବି ବହେ ସେଠି, ଯେହେତୁ ଟପ୍ରେ ଅଛି ଟେନ୍ସାଟା, ତା'ପରେ ସେଠି 0 point ବି ଅଛି, ସେଠି ପାଖରେ ଅଛି।
1: ଆପଣଙ୍କର ଅନେକ ଷ୍ଟାଫ୍ ଥିବେ, ଆପଣ କିଭଳି ଭାବରେ ଜଙ୍ଗଲକୁ ବଢ଼ଉଛନ୍ତି, କିଭଳି ଭାବରେ ତା'ର ଯତ୍ନ ନେଉଛନ୍ତି, କେତେ ଦିନ ଲାଗୁଛି ଚାରା ଗୁଡ଼ିକ ଜଙ୍ଗଲରେ ରୋପଣ କରିବା ପାଇଁ?
3: ତ ଆମର ଏଠି ନର୍ସରୀଟେ ଅଛି, ଆମେ ନର୍ସରୀ ଯେହେତୁ ସିଡ୍ ମାଧ୍ୟମରେ ହେଉଛି, ଷ୍ଟମ୍ ମାଧ୍ୟମରେ କରାହେଉଛି, ଆଉ ଯେଉଁ ଚାରା କରାହେଉଛି 8 months, ଗୋଟେ ଚାରାକୁ 8 months ଲାଗୁଛି ନା, କଲା ପରେ ଆମେ ପାହାଡ଼କୁ ନେଉଛୁ। ଏଠି ଆପଣ ଦେଖିଥିବେ ପ୍ରତ୍ୟେକ ସ୍କିମ୍ ମାଧ୍ୟମରେ ବିଭିନ୍ନ ପ୍ରକାରର ଅଛି, ନର୍ମ ଅନୁସାରେ ଆମେ କାମ କରୁଛୁ, ଯଦ୍ୱାରା କି ଆମେ ସକ୍ସେସଫୁଲ୍ ହେଉଛୁ। ଏଠି ଆମର ପ୍ଲାଣ୍ଟେସନ୍ ୱାଚର୍ ବି ଅଛନ୍ତି, ତା'ପରେ ଆମର ଗାର୍ଡ଼ ବି ଅଛନ୍ତି, ଫରେଷ୍ଟର୍ ବି ଅଛନ୍ତି, ଷ୍ଟାଫ୍ ବି ଅଛନ୍ତି, ତତ୍ବ୍ୟତୀତ ଆମର ସ୍କ୍ୱାଡ଼୍ମାନେ ବି ଅଛନ୍ତି, ଯଦ୍ୱାରା କି ଆମେ ଆକ୍ଚୁଆଲି ପ୍ଲାଣ୍ଟେସନ୍ ଭିତରକୁ ଗାଈ ଗୋରୁ ନ ଛାଡ଼ିବା ପାଇଁ ଆମେ ସମସ୍ତଙ୍କୁ କହୁଁ। ଆଉ ସବୁ କିଛି ଜାଗାରେ ତ ସବୁ ଆଦିବାସୀ ବେଲ୍ ନା, ସେମାନେ କିଛି ବୁଝୁନାହାନ୍ତି, ଯଦ୍ୱାରା କି ଆମେ ଟିକିଏ ଅଳ୍ପ ପରିମାଣରେ କ୍ଷୟକ୍ଷତି ସହିବାକୁ ପଡ଼ୁଛି ଏ ଗାଈ ଗୋରୁମାନଙ୍କ ପାଇଁ।
1: ତେବେ ଗାଈ ଗୋରୁ ଇଣ୍ଡଷ୍ଟ୍ରିଆଲ ୱେଷ୍ଟର ପତ୍ର ବା ସେଇ ଗଛ ଖାଇଲେ ତାଙ୍କର କିଛି ଅସୁବିଧା ହୁଏ କି? କାହିଁକିନା ଏଥିରେ ବହୁତ ମିନେରାଲ ରିଚ୍ ଜିନିଷ ଅଛି, ତେଣୁ ତା ଖାଇଲେ ତାଙ୍କ ଶରୀରରେ କିଛି ଅସୁବିଧା ହୁଏ କି?
3: ନା ନା ଅସୁବିଧା ତ ହେଉଛି, କିନ୍ତୁ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ମଧ୍ୟ ତରଫରୁ ଗୋଟେ କ୍ୟାଟେଲ୍ ଇମ୍ୟୁନାଇଜେସନ୍ କରାହେଉଛି। ଆମେ ଏ ଇଲାକାରେ ଯେତିକି ଅଛି ଏ ବର୍ଷ ଆମେ 14 ଜାଗାକୁ କରାହେଇଥିଲା କ୍ୟାଟେଲ୍ ଇମ୍ୟୁନାଇଜେସନ୍। ଆମର ଯେଉଁ ଏରିଆମାନଙ୍କରେ ଗାଈମାନଙ୍କୁ ଅଛୁ ତାକୁ ବି ଆମର ଭେଟେନାରୀ ଡିପାର୍ଟମେଣ୍ଟ ଅଛି, ତା ବାଦ୍ ବି ଫରେଷ୍ଟ ଡିପାର୍ଟମେଣ୍ଟ ବି କିଛି ତାକୁ ଇମ୍ୟୁନାଇଜେସନ୍ କରାହେଉଛି ଗାଈଗୋରୁକୁ ଭଲ ରହିବେ। ଆଉ ବର୍ତ୍ତମାନ ତ ଇଲାକାରେ ଆପଣ ଜାଣିଛନ୍ତି ଡଷ୍ଟ ଏରିଆ, ଯଦ୍ୱାରା କି ନିଶ୍ଚୟ ପତ୍ର ମାଧ୍ୟମରେ ଟିକେ ରହୁଛି, ଆମେ ତା'ର ପ୍ରିକସନ୍ ନିଆହେଉଛି କ'ଣ କରିବା କ'ଣ କଲେ ଭଲ ହୋଇପାରିବ। ତେଣୁ ଆମର ଡେଫୁ ସାର ବି କ୍ୟାଟେଲ୍ ଇମ୍ୟୁନାଇଜେସନ୍ କରାହେଉଛି ପ୍ରତିବର୍ଷ।
1: ଆପଣ କହିଲେ ଜାମୁ ଅର୍ଜୁନ ନିମ ଶିଶୁ କରଞ୍ଜା ଏସବୁ ଗଛ ଲାଗୁଛି, ଏସବୁ ଗଛ ଏଇ ଅଞ୍ଚଳରେ କେତେ ଦିନରେ ତିଷ୍ଠି ପାରୁଛି ନା ତା'ର ସକ୍ସେସ୍ ରେଟ୍ କମ୍ ରହୁଛି?
3: ବର୍ତ୍ତମାନ ଆମର ଯେଉଁ ନ୍ୟାଚୁରାଲ ହେଉ କି ଆର୍ଟିଫିସିଆଲ ହେଉ ଏଟା ତ ନିଶ୍ଚୟ ରହିବ, କିନ୍ତୁ କିଛି ମନୁଷ୍ୟ ମାଧ୍ୟମରେ କିଛି ଲୋକଙ୍କ ମାଧ୍ୟମରେ କିଛି ଗଛ କଟା ହେଉଛି, ଆଉ ସେ ଯେଉଁ ଗଛ ବି ଲଗା ହେଉଛି ବର୍ତ୍ତମାନ ଆମର ଜଙ୍ଗଲ ଭିତରେ ଅଛି ଆଉ ବହୁତ ସର୍ଭାବ କରୁଛି, ଯଦ୍ୱାରା କି ବର୍ତ୍ତମାନ ଆମର ଏଇ ଇଲାକାରେ ଯେତିକି ବି ଜଙ୍ଗଲ ଏରିଆ ଅଛି ସେ ଏରିଆକୁ ଆମେ ପୁଣି ନିଆଁ ଦାଉରୁ ରକ୍ଷା କରିବା ପାଇଁ ଆମେ ଚେଷ୍ଟା କରୁଛୁ। ତତ୍ସହିତ ଆମେ କାଟି ଯେଉଁ ଗାଁମାନଙ୍କରେ କାଟୁଛନ୍ତି ଗଛ ସେଟାକୁ ଆମେ ଆୱାରନେସ୍ ମାଧ୍ୟମରେ କରାହେଉଛି, ଗଛ ନ କାଟନ୍ତୁ ଜୀବଜନ୍ତୁ ରୁହନ୍ତୁ, ବହୁତ ପ୍ରକାର ଆମର ଆୱାରନେସ୍ ହେଉଛି। ଆମର ଏଇ ରେଞ୍ଜରେ ସବୁ ଜାଗାରେ ଆମେ ଆୱାରନେସ୍ କରୁଛୁ, ଜିପି ଲେବଲ୍ରେ ହେଉ ବ୍ଲକ୍ ଲେବଲ୍ରେ ହେଉ ଏବଂ ଗାଁମାନଙ୍କର ଲେବଲ୍ରେ ହେଉ ସେ କରାହେଉଛି। ଆମର ରେଞ୍ଜ ଲେବଲ୍ରେ ଆମେ ବିଭିନ୍ନ ଡିପାର୍ଟମେଣ୍ଟ ଧରନ୍ତୁ ପୋଲିସ ଡିପାର୍ଟମେଣ୍ଟ, ଫରେଷ୍ଟ ଡିପାର୍ଟମେଣ୍ଟ, ପଞ୍ଚାୟତ ଡିପାର୍ଟମେଣ୍ଟ, ସବୁ ଡିପାର୍ଟମେଣ୍ଟର PRI ମେମ୍ବରମାନଙ୍କୁ ମାଧ୍ୟମରେ ଆମେ ଏଠି ଲାଇନ୍ ସବୁ ଡିପାର୍ଟମେଣ୍ଟ ନେଇକରି ଗୋଟେ ମିଟିଂ କରାହେଉଛି ଆଉ ସମସ୍ତଙ୍କର ସାହାଯ୍ୟ ସହଯୋଗ କରା ପାଇଁ ଅନୁରୋଧ କରାଯାଉଛି। କେବଳ ଫରେଷ୍ଟ ଡିପାର୍ଟମେଣ୍ଟ ତ ଗୋଟେ ଜଙ୍ଗଲ ବଞ୍ଚିପାରିବନି, କିନ୍ତୁ ସମସ୍ତଙ୍କ ସାହାଯ୍ୟ ସହଯୋଗ ହେଲେ ନିଶ୍ଚୟ ସେ ଆମର ସକ୍ସେସଫୁଲ୍ ତ ବର୍ତ୍ତମାନ ହେଇଛି।
1: ଏବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଏକ ପେଡ଼ ମା କେ ନାମ ଅନୁସାରେ ବହୁତ ଗୁଡ଼ିଏ ଗଛ ଲଗାଇବା ପାଇଁ ସମସ୍ତଙ୍କୁ ଆହ୍ୱାନ କରୁଛନ୍ତି, ତେବେ ଏଥିପାଇଁ କୋଇଡ଼ା ତରଫରୁ କିଭଳି ଭାବରେ ଆପଣ ଆଗେଇ ଆସିଛନ୍ତି କୋଇଡ଼ା ରେଞ୍ଜ ଅଫିସର ହିସାବରେ?
3: ଦେଖନ୍ତୁ ଆମର ଡେଫୋ ସାର୍ଙ୍କର ନିର୍ଦ୍ଦେଶ କ୍ରମେ ଏ ବର୍ଷ ପ୍ରଥମ କରି ମା କା ନାମେ ଏକ ପେଡ଼ କରାଯାଇଛି, ସବୁ ଚାରା ଗୁଡ଼ାକ ଆମେ ବି ଦିଆଯାଇଛି ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ। କିନ୍ତୁ ଏଇଟା କେବଳ ଫରେଷ୍ଟ ଡିପାର୍ଟମେଣ୍ଟ ନୁହେଁ, ସମଗ୍ର ମାନେ ଯେତିକି ଡିପାର୍ଟମେଣ୍ଟ ଅଛନ୍ତି ଲାଇନ୍ ଡିପାର୍ଟମେଣ୍ଟରେ ଭେଟେନାରୀ ହେଉ କି ପୋଲିସ ହେଉ କି ଫରେଷ୍ଟ ହେଉ ସ୍କୁଲ ହେଉ ଏଜୁକେସନ୍ ହେଉ ସବୁ ଡିପାର୍ଟମେଣ୍ଟର ଲୋକର ପଞ୍ଚାୟତ ବି ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଗୋଟେ କରାହେଇଛି, ଏଇଟା ଗୋଟେ ସ୍ୱାଗତ ପଦକ୍ଷେପ। ଏ ପଦକ୍ଷେପରେ ଯଦି ଆମେ ସମସ୍ତେ ମିଳିମିଶି କାମ କରିବା ନିଶ୍ଚୟ ସକ୍ସେସଫୁଲ୍ ହେବା। ପାହାଡ଼ ସହିତ ଗାଁମାନଙ୍କରେ ଯେଉଁ ଖାଲି ପଡ଼ିଆ ଅଛି ଏବଂ ସ୍କୁଲମାନଙ୍କରେ ଯେଉଁ ବାଉଣ୍ଡ୍ରିରେ ତରା ତରା ଯେଉଁ ଗଛ ବି ଲାଗିବ ସେଇଟା ଫ୍ଲାୱାର ସ୍ପେସିସ୍ ହେଉ କିମ୍ବା ଅର୍ଣ୍ଣାମେଣ୍ଟାଲ ସ୍ପେସିସ୍ ହେଉ ଯାହା ବି ହେଉ ଏ ବର୍ଷ ଗଛ ନୂଆ କରି ଲଗା ହେଉଛି ମା କା ନାମେ ଏକ ପେଡ଼, ଆଉ ଏଇଟା ସବୁ ସମସ୍ତଙ୍କର ଦାୟିତ୍ୱ ନେଉଛି ଦିଆହେଉଛି ସେମାନଙ୍କୁ, ଆମର ଫରେଷ୍ଟ ଡିପାର୍ଟମେଣ୍ଟ ହେଉ କିମ୍ବା ଆମର BDO ସାହେବ ହେଉ କି ସମସ୍ତେ ଭାଗିଦାରୀ ଅଛନ୍ତି, ସମସ୍ତଙ୍କ ସାହାଯ୍ୟ ସହଯୋଗ ହେଲେ ନିଶ୍ଚୟ ଆଜି ନହେଲେ କାଲି ନିଶ୍ଚୟ ଆମର ସବୁଜରେ ପରିପୂର୍ଣ୍ଣ ହୋଇପାରିବ।
1: ଏବେ ବସନ୍ତ ଋତୁ ଏବଂ ଗ୍ରୀଷ୍ମ ଋତୁ, ତେଣୁ ମହୁଲ ଫୁଲ ପାଇଁ ଅନେକ ଲୋକ ନିଆଁ ଲଗାଇବେ ଜଙ୍ଗଲରେ ତାଙ୍କର ପରମ୍ପରା ଅନୁସାରେ, ଆପଣ ତାଙ୍କୁ କିଭଳି ଭାବରେ ବାର୍ତ୍ତା ଦିଅନ୍ତି, କିଭଳି ଭାବରେ ତାଙ୍କୁ ସେନ୍ସିଟାଇଜ୍ କରନ୍ତି?
3: ଯାହା ହଉ ଏଇଟା ଭଲ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଆମର ଏ ବର୍ଷ ଆମର ଡେଫୋ ସାର୍ଙ୍କର ନିର୍ଦ୍ଦେଶ କ୍ରମେ। ଆଗରେ କ'ଣ କରାହେଉଥିଲା, ଆଗେ ଯେତେବେଳେ ଲୋକମାନେ ନିଆଁ ଲଗାଉଥିଲେ ମହୁଲ ତୁଲେ ନିଆଁ ଲଗାଉଥିଲେ ସେ ନିଆଁ ଗୁଡ଼ାକ ଯାଇକି ପାହାଡ଼କୁ ଯାଉଥିଲା, ପାହାଡ଼ ପଡ଼ୁଥିଲା। ବର୍ତ୍ତମାନ ଆମର ଏ ବର୍ଷଠୁ ଯେତିକି ମହୁଲ ଗଛ ଅଛି ଆମର ଏ କୋଇଡ଼ା ରେଞ୍ଜରେ 500ରୁ ଉର୍ଦ୍ଧ ମହୁଲ ଗଛ ଅଛି, ସେ 500ରୁ ଉର୍ଦ୍ଧ ଯେ ମହୁଲ ଗଛ ଅଛି ସେ ମହୁଲ ଗଛ ତଳରେ ଆମର ନିଜର ଷ୍ଟାଫ୍ ସ୍କ୍ୱାଡ଼ ମାନେ ଯାଇକି ପ୍ରଥମେ ତାକୁ ପ୍ରିଭେଣ୍ଟିଭ୍ ମେଜର୍ ଦିଆହେଉଛି, ଯେଉଁଠି ପତ୍ର ପଡ଼ିଛି ସେ ପତ୍ର ଗୁଡ଼ା ପୁରା ନିଆଁ ଲଗାଇ ଦିଆହେଉଛି ଏବଂ ତା'ର ଯେଉଁ ବାଉଣ୍ଡ୍ରି ପେରିଫେରି ଯେତିକି ଗଛର ଯେତିକି ଛାଇ ହେଉଛି ସେଥିପର୍ଯ୍ୟନ୍ତ ଆମେ ସବୁ ଦିଆହେଉଛି। ଆର୍ ଆମେ ବର୍ତ୍ତମାନ ଏ ବର୍ଷ ନୂଆ କରି କରାହେଉଛି ପ୍ରତ୍ୟେକ ମହୁଲ ଗଛର ନିଆଁ ଜଙ୍ଗଲକୁ ଯିବ ନାହିଁ, ତା ପାଇଁ ଆମର ବ୍ୟାରିକେଟିଂ ବି କରାହେଉଛି, ଗ୍ରୀନ୍ ନେଟ୍ ଦିଆହେଇଛି। ଏ ବର୍ଷ ଆମର ଭଲ ସ୍ୱାଗତ ଯୋଗ କରାହେଇଛି, ଏ ବର୍ଷ ଏଠି ବି ଆମର ଏ ବର୍ଷ ବହୁତ କମ୍ ନିଆଁ ଲାଗିବାର ଚେଷ୍ଟା ଚାଲିଛି, କିନ୍ତୁ କ'ଣ କରିବା କିଛି ମନୁଷ୍ୟକୃତ ଲୋକ ଅଛନ୍ତି ନିଶ୍ଚୟ ନିଆଁ ଲାଗୁଛନ୍ତି, କିନ୍ତୁ ଆମେ ଚାହୁଁଥିଲୁ ପ୍ରଥମ କରି ଆମର ମହୁଲ ଗଛ ମାଧ୍ୟମରେ ହିଁ ଜଙ୍ଗଲକୁ ନିଆଁ ଜାଳୁଥିଲା, କିନ୍ତୁ ବର୍ତ୍ତମାନ ତ ପ୍ରିଭେଣ୍ଟିଭ୍ ମେଜର୍ ନିଆହେଇଛି, ପ୍ରଥମେ ମହୁଲ ଗଛ ଯେତିକି ସରାଉଣ୍ଡିଂ ଏରିଆ ଅଛି ନିଆଁ ତାକୁ ଆମେ ପ୍ରଥମେ ପହିଲା ଚିହ୍ନଟ କରିକି ଆଉ ଡେଫୁ ନିର୍ଦ୍ଦେଶ କର୍ମ ଷ୍ଟାଫ୍ ବି ଅଛନ୍ତି ଚିହ୍ନଟ କରିକି ଆମେ ସବୁ ଏ ବର୍ଷ ପୁରା ଏ କରିଦିଆ ହେଇଛି ତାକୁ ସଫା କରିକି ନିଆଁ ଜାଲି ଦିଆହେଇଛି, ତାପରେ ଲିଭେଇ ଦିଆହେଇଛି ସେଠୁ।
1: ସାର୍, କୋଇଡ଼ାର 79% ଫରେଷ୍ଟ କଭର ରହୁଛି, ତେଣୁ ଏତକ ଜଙ୍ଗଲକୁ ରକ୍ଷା କରିବା ଏବଂ ତାକୁ ପୁଣି ପୁନଃ ବନୀକରଣ କରିବା, ଏଇଟା ଆପଣଙ୍କ ପାଇଁ କେତେ ବଡ଼ ଚ୍ୟାଲେଞ୍ଜ?
3: ଆମେ ତ ଚାହୁଁଛୁ ଯେ ପୁନଃ ବନୀକରଣ ହେବ, କାହିଁକି କିଛି କିଛି ଜାଗାମାନଙ୍କରେ ଗୋଟେ ମାଇନିଂ ହୋଇଯାଇଛି, ଯେତିକି ବି ଜାଗା ଖାଲି ଅଛି ଆମେ ପ୍ଲାଣ୍ଟେସନ୍ କରୁଛୁ, ଆଉ ପ୍ଲାଣ୍ଟେସନ୍ ମାଧ୍ୟମରେ କିଛି ଆମେ ଗ୍ରୀନେରୀ କରୁଛୁ, ତତ୍ସହିତ ମାଇନ୍ସମାନଙ୍କରେ ଯେତିକି ବି ଖାଲି ଜାଗା ଅଛି ସବୁ ଖାଲି ଜାଗାମାନଙ୍କରେ ତାକୁ ପ୍ଲାଣ୍ଟେସନ୍ କରି ଦିଆହେଉଛି। ତାଙ୍କର ଯେଉଁ 33% ଯେଉଁ ଏରିଆର 33% ଗ୍ରୀନେରୀ ହେବା କଥା, ତେଣୁ ମୁଁ ପ୍ରାୟ ମାଇନ୍ସକୁ କହୁଛି ଆଉଟସାଇଡ଼ ଏରିଆ ଅର୍ ଇନସାଇଡ଼ ଏରିଆ 30% ନିଶ୍ଚୟ ଲଗେଇବୁ। ଆଉଟସାଇଡ଼ ଏରିଆ କୌଣସି ଇନଷ୍ଟିଚ୍ୟୁଟ୍ ହେଲା, ରାସ୍ତା କଡ଼େ ହେଲା, କୌଣସି ଜାଗାରେ ଯଦି ଫାଙ୍କା ଏରିଆ ପେରିଫେରି ଅଛି ସେଗୁଡ଼ାକ ଲଗେଇବା ପାଇଁ ଆମେ ପଇସା ଆଉ ସିଷ୍ଟମ୍ ଅନୁସାରେ ଆମେ କରୁଛନ୍ତି ବି। ଏ ବର୍ଷ ଆମେ ସବୁ ମାଇନ୍ସ ଯେତିକି ମାଇନ୍ସ ଅଛି ସବୁ ମାଇନ୍ସକୁ ଚାରା ଦିଆହେଇଥିଲା। ତାପରେ ଆମର ଯେଉଁ SHG ମା'ମାନେ ଯେଉଁ ଭର୍ମି କମ୍ପୋଷ୍ଟ ତିଆରି କରିଥିଲେ ତାକୁ ବି ଦିଆହେଇଛି, ଆଉ ଯେତିକି କାମ କରିବା ଭର୍ମି କମ୍ପୋଷ୍ଟ ଯେତିକି ପହିଲା କେତେ ବର୍ଷ କରାହେଇଛି ଭର୍ମି କମ୍ପୋଷ୍ଟ, ଆଗେ ତ ନିଜେ ନିଜେ କରୁଥିଲେ ନା, ତେଣୁକରି ଆମେ ମୁଁ ଚାହୁଁଥିଲି ଯେ ଆମେ ଏଠି ଲୋକାଲ୍ର ଯେଉଁ ଫର୍ଟିଲାଇଜର୍ ନ ଦେଖି ଲୋକାଲ୍ ଫର୍ଟିଲାଇଜର୍ ଦିଆଯାଉ, ଯେଉଁଟାକି ଆମର ମା ମାନେ SHG ମାନେ ଡେଭଲପ୍ କରିପାରିବେ କି ଉନ୍ନତି କରିପାରିବେ।
1: ଆପଣଙ୍କର ଯେତେ ଉଦ୍ୟମ ଅଛି ତାକୁ ଆମେ ସାଧୁବାଦ ଜଣାଉଛୁ ଏବଂ ଆଶା କରୁଛୁ ପୁନଃ ବନୀକରଣ ହେଉ।
3: ଧନ୍ୟବାଦ।
0: ମୋ ନାଁ କୁମୁଦିନୀ ମହାନନ୍ଦ, ଏଗ୍ରିକଲଚର୍ ଓଭରସିଅର୍ କୋଇଡ଼ା ବ୍ଲକ୍ରେ।
1: ମ୍ୟାଡ଼ାମ, ଏଠି କିଭଳି ଭାବରେ, ଏଇଟା ଯେହେତୁ ଗୋଟେ ଶିଳ୍ପ ଅଞ୍ଚଳ, ଏଠି କୃଷି ପ୍ରତି ଲୋକଙ୍କର ଆଗ୍ରହ କେତେ ଅଛି?
0: ମୁଁ ଯେତେବେଳେ ଜଏନ୍ କଲି ସାର୍, ଲୋକମାନଙ୍କୁ ଯେତେବେଳେ ମୁଁ ମିଟ୍ କଲି ଫିଲ୍ଡରେ କିମ୍ବା ଏଇ ଅଫିସ୍ରେ ବି ଲୋକମାନେ ଆସନ୍ତି, ଫାର୍ମର୍ ଆଇ ଡ଼ି କ'ଣ ଜାଣିନଥିଲେ, କୃଷି ପଦ୍ଧତି ବିଷୟରେ ଖାଲି ମାନେ ପରମ୍ପରାଗତ କୃଷି ପଦ୍ଧତି ଏମାନେ ଅବଲମ୍ବନ କରୁଥିଲେ, କିନ୍ତୁ ଖାଇବା ପାଇଁ ଖାଲି ଚାଷ କରୁଥିଲେ, ବିଜନେସ୍ ପର୍ପସ୍ରେ ବହୁତ କମ୍। କିନ୍ତୁ ମୋର ଆସିଲା ପରେ, ମୋର ଆସିବାଟା ଏବେ 5 ବର୍ଷ ହୋଇଗଲାଣି ସାର୍, ଆଉ ସେମାନେ ଏବେ ବିଜନେସ୍ ଆଡ଼କୁ, କୃଷି ବିଜନେସ୍ ଆଡ଼କୁ ଗତି କଲେଣି, ପନିପରିବା ଚାଷ କରିକି କିଛି କ୍ୟାସ୍ କ୍ରପ୍ ଆକାରରେ ସେମାନେ କରିକି ଉପାର୍ଜନ କରୁଛନ୍ତି, ଚାଷ ହିଁ ତାଙ୍କର ଚଳିବାର ଅବଲମ୍ବନ, ଚାଷ ଅବଲମ୍ବନ କରିକି ସେମାନେ କିଛି ଫ୍ୟାମିଲି ଏଠି ଚାଷକୁ ହିଁ କରୁଛନ୍ତି ବିଜନେସ୍ ପର୍ପସ୍ରେ, ଧାନ ବି କରୁଛନ୍ତି, ପନିପରିବା ବି କରୁଛନ୍ତି, ଲଙ୍କା ମକା, ତାପରେ ଆପଣଙ୍କର ଇଣ୍ଟର୍ କ୍ରପିଂରେ ଅଛି ଆପଣଙ୍କର ବରଗୁଡ଼ି, ତାପରେ ଆପଣଙ୍କର ବିରି ମୁଗ, ତାପରେ ପାଇରା କ୍ରପିଂରେ ଚଣା ଲେଣ୍ଟିଲ ଏସବୁ ବି କରୁଛନ୍ତି। ଆଉ ବିଶେଷ ଭାବରେ ଏଠି ଆଦୃତ ହେଲା ଆମର ମଟର ଚାଷଟା, ଗ୍ରୀନ୍ ମଟର ଚାଷଟା, ଗ୍ରୀନ୍ ମଟରଟା ବହୁତ ଲୋକ କରୁଛନ୍ତି, ଆଉ ସେଟା କେବେ ବି ରେଟ୍ ଏତେ କମେ ବି ନାହିଁ, 40 ଟଙ୍କାରୁ କେବେ ତଳକୁ ଖସି ହିଁ ନାହିଁ, ସେଥିପାଇଁ ଗ୍ରୀନ୍ ମଟର ବିଶେଷ ଭାବରେ କରୁଛନ୍ତି। ଆଉ ଏବେ ମାର୍କେଟରେ ପାଖାପାଖି ଗ୍ରୀନ୍ ମଟର ମୋର ଚାଷୀମାନଙ୍କର ହିଁ ପଡ଼ୁଛି, ମଞ୍ଚାବେଡ଼ାରେ ବହୁତ ଲୋକ ଗ୍ରୀନ୍ ମଟର କରିଛନ୍ତି। ତାପରେ ସେମାନେ ଜାଣିନଥିଲେ ଏ ଯେଉଁ ସଜନା ଛୁଇଁ, ସଜନା ଛୁଇଁ ବି ଏବେ ବଜାରରେ ବିକ୍ରି କରୁଛନ୍ତି। ଏଇ ଆମର ବିର୍ସା ସିଂ ବୋଲି ଗୋଟେ ଚାଷୀ ଅଛି, ସିଏ ଚିକ୍ପିକୁ 3 ଥର ଗୋଟେ କ୍ଷେତରେ ହିଁ ଚାଷ କରୁଛି, ପ୍ରଥମେ ତାକୁ ଶାଗ ଆକାରରେ ବିକ୍ରି କରୁଛି, ସେକେଣ୍ଡ ଥର କଞ୍ଚା କ୍ରପ୍ ଆକାରରେ ମାନେ ଛୁଇଁ ଆସିଗଲା, ଛୁଇଁ ଗଛକୁ ଓପାଡ଼ିକି ଆଣିକି ମାର୍କେଟରେ ବିକ୍ରି କରୁଛି, ଆଉ ଥାର୍ଡ଼ ଥର ସେ ଶୁଖିଲା ଚଣା ମାନେ ଇଏ କରୁଛି ଗୋଟେ କ୍ଷେତରେ ହିଁ। ତେଣୁ ଚାଷୀ ବହୁତ ଉନ୍ନତି କଲେଣି, ଆଉ ଜାଣିପାରୁଛନ୍ତି ଯେ ଏବେ ଆମେ କ'ଣ କଲେ ବେଶୀ ପଇସା ଉପାର୍ଜନ କରିପାରିବୁ।
1: ଯେହେତୁ ଏଇଟା ଗୋଟେ ଶିଳ୍ପ ପ୍ରମୁଖ ଅଞ୍ଚଳ, ତେଣୁ ବହୁତ ଲୋକଙ୍କର ଶିଳ୍ପାଞ୍ଚଳରେ ମଧ୍ୟ କାର୍ଯ୍ୟ କରିବାକୁ ଆଗ୍ରହ ଥିବ, ତାଙ୍କୁ ଆପଣ କିଭଳି ଭାବରେ ଚାଷ ଆଡ଼କୁ ମୁହାଁଇବାକୁ ଆପଣ ପ୍ରୋତ୍ସାହିତ କରୁଛନ୍ତି?
0: ଦେଖନ୍ତୁ, ସେମାନେ ଯେତେବେଳେ ଡ୍ୟୁଟି ଯାଉଛନ୍ତି, କିଛି ଲୋକଙ୍କୁ ମୁଁ ଗ୍ରୁପ୍ରେ ଆଡ଼୍ କରିଛି, ଏଗ୍ରିକଲଚର୍ ଇନୋଭେଟର୍ସ ବୋଲିକରି ଗୋଟେ ଲାର୍ଜ ଗ୍ରୁପ୍ଟେ ଅଛି, ଯେଉଁଥିରେ ସବ୍ ଗ୍ରୁପ୍ ପାଖାପାଖି 32 ଗ୍ରୁପ୍ ଅଛନ୍ତି, ଆଉ ସେଇଥିରେ ସେଇ ଲୋକମାନଙ୍କର ବିଭିନ୍ନ ଟାର୍ଗେଟେଡ୍ ପିପୁଲ୍ ଅଛନ୍ତି, ଯେଉଁମାନେ ମାନେ ମାଇନିଂ ଏରିଆରେ କାମ କରୁଛନ୍ତି, ସ୍ଲାଇଡ଼ିଂ ଏରିଆରେ କାମ କରୁଛନ୍ତି। ଆପଣ ଆଶ୍ଚର୍ଯ୍ୟ ହେବେ, ଯେଉଁମାନେ ସ୍ଲାଇଡ଼ିଂ ଏରିଆରେ ବି କାମ କରୁଛନ୍ତି ସେମାନେ ନାମ କରା ଚାଷୀ ଏଠି, ଯେମିତିକି ବୁଧୁ ସିଂ ସେ ସ୍ଲାଇଡ଼ିଂରେ କାମ କରିକିରି ପାଖାପାଖି 2.5 ଏକର ଏରିଆ କୋବି ଚାଷ କରେ, ଆଉ ସବୁ ବର୍ଷ ସେ ବୋଧେ 1.5 ଲକ୍ଷ ଟଙ୍କା ଏଇମାନେ କୋବି ଚାଷରୁ ସେ ପାଏ। ତେଣୁ ଲୋକଙ୍କର ମେଣ୍ଟାଲିଟି ଚେଞ୍ଜ ହୋଇଗଲାଣି, ସେମାନେ ସ୍ଲାଇଡ଼ିଂରେ କାମ କରୁଥିଲେ ବି ଯେହେତୁ ସେମାନେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ସେଠି ଯାଉଛନ୍ତି, ସ୍ଲାଇଡ଼ିଂରେ କାମ ଠିକ୍ ଭାବରେ କରୁଛନ୍ତି, ନିଜକୁ ପ୍ରୁଫ୍ କରିକି କାମ କରୁଛନ୍ତି, କାମରେ ଠକୁ ବି ନାହାନ୍ତି, ଆଉ ଆସିକି ଚାଷ ବି କରୁଛନ୍ତି। ତେଣୁ ମୁଁ ଭାବୁଛି ଧୀରେ ଧୀରେ ଏମାନେ ଆହୁରି ଆଗକୁ ଯିବେ, ଯେହେତୁ ସେଇମାନଙ୍କୁ ଦେଖିକରି ଅନ୍ୟ ଲୋକମାନେ ବି ଶିଖୁଛନ୍ତି, ବିଶେଷ କରି ଜେନେରାଲ କାଟାଗୋରିର ଲୋକ ବହୁତ ଉନ୍ନତି କରୁଛନ୍ତି। ଟିକେ ST ଯେଉଁ ଆଦିବାସୀ ବହୁଳ ଅଞ୍ଚଳ ଏଇଟା, ଆଉ ଆଦିବାସୀମାନେ ଟିକେ ବି ଧୀରେ ଧୀରେ ବୁଝିପାରିଲେଣି, ତାଙ୍କ ସ୍ତ୍ରୀମାନେ ଆକ୍ଟିଭଲି ଆସିକି ମୋ ସାଙ୍ଗରେ ଦେଖା କରୁଛନ୍ତି, ଯେମିତିକି ଫାର୍ମର ଆଇଡ଼ି କାହାରି ଗୋଟେ ନଥିଲା, ଏବେ ଫାର୍ମର ଆଇଡ଼ି ପାଖାପାଖି ସମସ୍ତଙ୍କର ହେଇ ଆସିଲାଣି, କୃଷକ ଓଡ଼ିଶା କ'ଣ ଜାଣିପାରୁଛନ୍ତି, ଏଠି CSC ସେଣ୍ଟର ଗୁଡ଼ାଏ ହେଲାଣି, CSC ସେଣ୍ଟରରେ ଆସିକରି ସେସବୁର ସୁବିଧାର ମାନେ ଉପଯୋଗ କରୁଛନ୍ତି। ସମ୍ପର୍କ ମେଳା, କୃଷି ଯାନ୍ତ୍ରିକ ମେଳାରେ ଏବେ ଆଗେ ଲୋକମାନେ ଖାଲି ବୁଲିବାକୁ ଯାଉଥିଲେ, ଏବେ ଯାଇକି ସେଠି ବୁକିଂ କରୁଛନ୍ତି। ଉଦାହରଣ ସ୍ୱରୂପ ଆପଣଙ୍କୁ କହିବି, ସୋଲାର ପମ୍ପ ସେଟ୍ ସେଠି ଦେଖିକି ଆମ ଏରିଆରେ 4 GPରେ 150 ସୋଲାର ପମ୍ପ ସେଟ୍ ବିକ୍ରି ହୋଇଛି। ଆମର କୃଷକ ସାଥୀ ଅଗ୍ରଣୀ ହୋଇକରି ସମସ୍ତଙ୍କର ସମସ୍ତଙ୍କୁ ସାହାଯ୍ୟ କରିକି ଡକ୍ୟୁମେଣ୍ଟେସନ ଇତ୍ୟାଦି କରେଇକି ସେମାନଙ୍କୁ ଆଭେଲେବୁଲ କରେଇଛି। ତେଣୁ ଲୋକମାନେ ପାଣି ସୁବିଧା ପାଇଁ ବହୁତ ବ୍ୟଗ୍ର, ପାଣି ସୁବିଧା ଯଦି ଏ ଏରିଆରେ ହୋଇପାରିବ ଚାଷ ଆହୁରି ଟିକେ ଉନ୍ନତି ହେବ। ସାର୍,
1: ଯେହେତୁ ଏଠି ଗୋଟେ ଖଣିଜ ଅଞ୍ଚଳ, ଏଠି ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ମିଳୁଛି, ସେଠୁ ଯେଉଁ ଇଣ୍ଡଷ୍ଟ୍ରିଆଲ ୱେଷ୍ଟ ବାହାରୁଛି ସେଇଟା ଚାଷକୁ ଆଫେକ୍ଟ କରୁଛି କି?
0: ସାର୍, ଏପଟେ ଆପଣଙ୍କୁ ମୁଁ କହିବାକୁ ଚାହେଁ, ଏଇ ଯେଉଁ କାଲଟାରୁ ଆରମ୍ଭ କରିକି ଆମର ଏପଟେ ମାନେ ଆଫେକ୍ଟେଡ୍ ହେଉଛି ବୋଲି ମୁଁ କହିବିନି, କାହିଁକି ସବୁ ରାସ୍ତା କଡ଼ରେ ଚାଷ ହେଉଛି। ଆପଣ ବୁଲିଲା ବେଳେ ଦେଖିବେ ଯେଉଁଠି ପାଣି ସୁବିଧା ଅଛି ସେଠି ଚାଷ ମଷ୍ଟ ଅଛି। ଏଇ ଆମର ସାମ୍ନାରେ ଯେଉଁ ମୁଗ ହେଇଛି, ସୋରିଷ ହେଇଥିଲା, ଆଳୁ ପୁରା ଭରପୁର ହେଇଛି, ଧାନ ବି ହେଇଛି ଆମର କୁଦଟୋଲାରେ ପାଖାପାଖି 4 ହେକ୍ଟର ଧାନ କରିଛନ୍ତି, ଖରୁଡ଼ି ଚାଷ ଆଜି ଏ ବର୍ଷ ଆରମ୍ଭ କରିଛନ୍ତି। ଆଉ ସେମାନେ ଆସନ୍ତା କ'ଣ କରିବେ, ଧାନ ଯଦି ତାଙ୍କୁ ବିଶେଷ ଭାବରେ ଲାଭ ନ ଦିଏ, ଧାନ ଯାହା ହେଲେ ବି ଟିକେ କମ୍ ଲାଭଜନକ, ତା'ଠାରୁ ଯଦି ସେମାନେ ଭେଜିଟେବଲ୍ କରିବେ କିମ୍ବା ଡାଲି ଜାତୀୟ କରିବେ କିମ୍ବା ଅଏଲ୍ ତୈଳବୀଜ କରିବେ ସେଥିରେ ବେଶୀ ଲାଭ ପାଇବେ। ତେଣୁ ଏ ବର୍ଷ ତ ଧାନ କରିଛନ୍ତି, ତାଙ୍କୁ ଶିଖାଇବା ପାଇଁ ଧାନ କରାହେଇଛି ପ୍ରଥମେ, କାହିଁକିନା ପାଣି ପ୍ରବଳ ଆସୁଛି, ପାଣି ଅସୁବିଧା ନାହିଁ କିଛି। ତେଣୁ ଏଇଟା ଏ ବର୍ଷ ଫାଷ୍ଟ ଚାଷ କରିଛନ୍ତି, ଧାନ ଚାଷଟା ଏ ବର୍ଷରୁ ଆରମ୍ଭ ହୋଇଛି ଚାଷଟା, ତେଣୁ ଧାନ ପାଇଁ ସେମାନେ ଆଗ୍ରହୀ ହେଲେ ବୋଲି ମୁଁ କହିଲି। ତାପରେ ଆଳୁ ତ ଏ ବର୍ଷ ବହୁତ ଆଳୁ ହୋଇଛି, ପାଖାପାଖି 2000 କ୍ୱିଣ୍ଟାଲ ଆଳୁ ଏଠି ହୋଇଛି 4 GPରେ। ତେଣୁ ଚାଷୀମାନେ ଜାଣୁଛନ୍ତି ଯେ କିଛି ଆଫେକ୍ଟ ହେଉନି, ପ୍ରଥମେ ଡରୁଥିଲେ, ତାପରେ ଆମର ଡୋଲୋମାଇଟ୍ ଏଠି ସପ୍ଲାଏ ହେଇଛି, ସଏଲ୍କୁ ଟେଷ୍ଟ କରିକି ତାଙ୍କୁ ଟେଷ୍ଟ ରିପୋର୍ଟ ଅନୁସାରେ ଚାଷ କରିବା ପାଇଁ ଆମେ ବିଭିନ୍ନ ପ୍ରକାର ଟ୍ରେନିଂ ଦେଉଛୁ।
4: ମୁଁ ବିମଲ ମୁଣ୍ଡା, ଜାମଡ଼ି ଗାଁ, ଜାମଡ଼ି GP, କୁଇଡ଼ା ବ୍ଲକ, କେବଲାଙ୍ଗ ଥାନା, ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ। ମୁଁ ଜଣେ ଚାଷୀ, ଆଗରୁ ଚାଷ କରି ଆସୁଛି, ଏବେ ବି କରୁଛି, ଫୁଲକୋବି ବହୁତ ଗୁଡ଼ିଏ କରୁଥିଲି, ସେଥିରେ ବହୁତ କିଛି ଇନକମ୍ କରୁଥିଲି, ତାପରେ କରୁ ପଇସା ହେଲା ପରେ ମୁଁ ଟ୍ରାକ୍ଟର ବି ନେଇଥିଲି, ସେଗୁଡ଼ା ବି କ୍ଲିୟର କରିଦେଇଛି। ତାପରେ ପୋଖରୀ 4 ଖୋଳିଛି, ସେଥିରୁ ବି ମାଛ ଚାଷ କରୁଛି, ସେଥିରୁ ବି କିଛି ଲାଭ ହୁଏ, ଏମିତି କରିକିନା ଚଳୁଛି। ଆଉ ସରକାରୀ ସ୍କିମ୍ରେ ଛେଳି 10 ବି ଦେଇଛନ୍ତି, ସେଥିରୁ ବି ଏବେ 15-20 ହେଇଗଲେଣି। ଆଉ କୁକୁଡ଼ା, ଏହି ଦେଶୀ କୁକୁଡ଼ା ଗୁଡ଼ା ଆମର ଗାଁ ଗହଳିରେ ଯେଉଁ ଗୁଡ଼ା ହୁଅନ୍ତି, ସେଇ ଛେଳି ଗୁଡ଼ା ଆଉ କୁକୁଡ଼ା ଗୁଡ଼ା ବି ଏବେ ବହୁତ ଗୁଡ଼ିଏ ଅଛନ୍ତି, ଆଉ ଏବେ ବି ଅଛନ୍ତି। ଆଉ ଏଇ ବର୍ଷ ଘର ରିଫାରିଂ ଟିକେ କରୁଛି ବୋଲି ପନିପରିବା କମ୍ କରିଛି, ନାଇଁ ହେଲେ ବିଲାତି, ଆଳୁ, ଭେଣ୍ଡି, ଲାଉ, କଲରା ଏଗୁଡ଼ା ପ୍ରାୟ କରେ, ଏମିତି କରି କରି ଚାଲିଛି।
1: ଏଠି ବହୁତ ଶିଳ୍ପାଞ୍ଚଳ ଅଛି, ତେଣୁ ଏଠାର ମାଟି କ'ଣ ସବୁ ଟମାଟୋ ବିଲାତି ସବୁ କରିବା ପାଇଁ ଉର୍ବର ନା ଟିକେ କିଛି ତ ପ୍ରକ୍ରିୟାକରଣ କରିବାକୁ ପଡ଼େ?
4: ଯାହା କରୁଛି ମୋର ହିସାବରେ, ମୋର 15-20 ଗାଈ ରଖିଛି, ସେଇ ଚାଷ ଜମିରେ ମୁଁ ପ୍ରାୟ ସେଇ ଖତ ସାର ଦିଏ, ଆଉ 4 ଯିଏ କମ୍ପୋଷ୍ଟ ବି କରିଛି ସେଗୁଡ଼ା ଦେଇକିନା ଏବେ ଯାହା ବି ହଉ ମାନେ ଭଲ ହିଁ ଚାଷ ହେଉଛି। ଖଣି ଖଦାନ ଏରିଆ ହେଲେ ବି ଯେତିକି କରିପାରୁଛି ମାନେ ଏଇ ସାର ଫାର ଦେଇକିନା ଭଲ ପ୍ରଡ଼କ୍ସନ୍ ତ ହେଉଛି, ତା ଭିତରେ ମିଶିକିନା ଧାନ ବି କରୁଛି, ଧାନ ବି ବହୁତ ଗୁଡ଼ିଏ ବାହାରିଯାଏ, ଏଭଳିଆ ଚାଲିଛି।
1: ଏଠି ତ ଏଇ ଗାଁରୁ ଆପଣଙ୍କ ସହିତ ଯେଉଁମାନେ ଅଛନ୍ତି ବହୁତ ଲୋକ ଶିଳ୍ପ କଳକାରଖାନାରେ କାମ କରୁଥିବେ, ଆପଣ କାହିଁକି ଚାଷ ପ୍ରତି ଏତେ ଆଗ୍ରହ ପ୍ରକାଶ କଲେ?
4: ସମସ୍ତେ କରୁଛନ୍ତି, ଆମ ଭାଇମାନେ ବି ପଡ଼ୋଶୀର କକା ପୁଅମାନେ ସମସ୍ତେ କରୁଛନ୍ତି, ଖଣି ଖାଦାନରେ ପ୍ଲଟ୍ରେ ଏମିତି କରି କରୁଛନ୍ତି, କିନ୍ତୁ ମୁଁ ବାହାର କାମ କେବେ ଯାଇନି, ବାପା ମାଆ ମାନେ ଯାହା କରିଥିଲେ ସେଗୁଡ଼ା କରୁଛି, ଏବେ ବି ଏତେ ବାହାର ଧ୍ୟାନ ନାହିଁ, ଯେ ପେଟ ପୋଷିବା ହିସାବରେ ଚାଷ ଏବେ ବି ଘରରୁ ସେତିକି ହେଇଯାଉଛି ହିସାବରେ ମୁଁ ବାହାରକୁ କାମ କରି ଯାଇନି।
1: କ'ଣ କ'ଣ ବୈଜ୍ଞାନିକ ପଦ୍ଧତି ଆପଣ ପ୍ରୟୋଗ କରୁଛନ୍ତି ଚାଷରେ ଏବଂ ପଶୁପାଳନରେ?
4: ତ ଏତେ ବୈଜ୍ଞାନିକ ପ୍ରସେସରେ ଏତେ କରୁନୁ, ଆଉ ଛେଳିଗୁଡ଼ା ଏଇ ଭ୍ୟାକ୍ସିନ୍ ଗୁଡ଼ା କରୁ, ଆଉ ସେଥିଲାଗି ଏତେ ରୋଗ ହୁଏନି, ଆଉ ଆମର ତ ଜଙ୍ଗଲ ଏରିଆ, ଜଙ୍ଗଲ ଏରିଆରେ ସେ ଡାଳ ପତ୍ର ଖାଇକିନା ଏତେ ରୋଗ ତ ହେଉନି, ହୁଏ କିନ୍ତୁ ଭ୍ୟାକ୍ସିନ୍ କରିଦେଲେ ଟିକେ କଣ୍ଟ୍ରୋଲ ହେଇଯାଏ। ଆଉ ଧାନ ଚାଷରେ ସେଇ ଗୋବର ଖତ ଗୁଡ଼ା ଦେଉଛି ବୋଲି ଏତେ ହେଉନି, ଆଉ ଏବେ ତ ସବୁ ରୁଆ ପ୍ରସେସରେ ଧାନ ବି ଚାଷ ହେଉଛି, ସେଇ ହିସାବରେ ଠିକ୍ ଅଛି।
1: ଆପଣ କେତେ ଏକରରେ ଚାଷ କରନ୍ତି, ତାପରେ ପାଣି କେମିତି ଆପଣ ଯୋଗାଡ଼ କରନ୍ତି?
4: ମିନିମମ୍ ଆମର 7-8 ଏକର ଚାଷ କରେ, ହେଲେ ସେଇଗୁଡ଼ା ଆମେ ବେଶୀ ତ ବେଶୀରୁ ବର୍ଷା ପାଣିର ଉପରେ ନିର୍ଭର କରୁ, କିନ୍ତୁ 2 ବୋରୱେଲ୍ ବି କରିଛି, ସେ କେତେବେଳେ ରୁଆ ଟାଇମ୍ରେ କିମ୍ବା ଧାନ ଅମଳ ହେବା ପୂର୍ବରୁ ଟିକିଏ ସର୍ଟେଜ୍ ହେଲେ ସେ ବୋରିଂର ବି ପାଣି ସପ୍ଲାଇ କରେ, ଆଉ 4 ପୋଖରୀ ଅଛି ସେଥିରୁ ବି ପମ୍ପ ଦ୍ୱାରା କେଉଁ ଗୁଡ଼ାକ ଭଲ ରେଡ଼ି ନାଇଁ ହେଇଥାଏ ସେଗୁଡ଼ାକୁ ସେଇ ପାଣି ପମ୍ପରେ ମଡ଼ାଇଥାଏ, ଏହି ହିସାବରେ ଏତେ ଲସ୍ ତ ନାହିଁ ହେଇଯାଏ।
1: ଆପଣ କ'ଣ କହିବେ, ଚାଷଟା ଲାଭଜନକ ବ୍ୟବସାୟ ନା ନାହିଁ?
4: ସମସ୍ତ ଚାଷରେ ଲାଭ ଅଛି ବୋଲି କହନ୍ତି, କିନ୍ତୁ ମୋର ହିସାବରେ ଚଳିବା ହିସାବରେ ତ ହେଉଛି, କୁକୁଡ଼ା ଛେଳି ମାଛ ଆଉ ଏଇ ପନିପରିବା ଆଉ ଧାନ କଲାବେଳକୁ ନିଜର ଚଳିବା ହିସାବରେ ଆମର ପାଇଁ ହେଇଯାଉଛି, ସେ ହିସାବରେ ଲାଭ ହିଁ ଅଛି।

0: ସେତେବେଳେ ତାଙ୍କ ସାମ୍ନାରେ ଖୋଲିଯାଇ ଅସଂଖ୍ୟ ସୁଯୋଗର ଦ୍ୱାର। ଏଠାରେ ସେମାନେ କେବଳ ପାଠ୍ୟ ପୁସ୍ତକର ଜ୍ଞାନ ନୁହେଁ, ବରଂ ଜୀବନକୁ ବୁଝିବାର ଶିକ୍ଷା ମଧ୍ୟ ପାଇଥାନ୍ତି। ଶ୍ରୋତାବନ୍ଧୁ, କଲେଜ କ୍ୟାମ୍ପସ୍ ଯୁବପିଢ଼ିର ବ୍ୟକ୍ତିତ୍ୱ ବିକାଶର ଏକ ପ୍ରମୁଖ କେନ୍ଦ୍ର। ଏଠାରେ ବିଭିନ୍ନ ପ୍ରକାରର ଛାତ୍ରଛାତ୍ରୀଙ୍କ ସହିତ ମିଶିବା, ନୂତନ ବନ୍ଧୁତ୍ୱ ସ୍ଥାପନ କରିବା ଏବଂ ଭିନ୍ନ ଭିନ୍ନ ଚିନ୍ତାଧାରାକୁ ଜାଣିବାର ସୁଯୋଗ ମିଳିଥାଏ। ଶ୍ରୋତାବନ୍ଧୁ, କଲେଜ କ୍ୟାମ୍ପସ୍ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ସ୍ୱପ୍ନ ଡେଣା ମିଳାଏ, ପ୍ରତିଭା ବିକଶିତ ହୁଏ ଏବଂ ଭବିଷ୍ୟତର ଭିତ୍ତି ପ୍ରସ୍ତୁତ ହୁଏ। ଆଜି ସେପରି ଆମେ ବୁଲି ବୁଲି ପହଞ୍ଚି ଯାଇଥିଲୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍କୁ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଏଠିକା ଛାତ୍ରଛାତ୍ରୀମାନଙ୍କ ସହିତ ସାକ୍ଷାତ କରି ଜାଣିବା ଏହି କଲେଜ କ୍ୟାମ୍ପସ୍ ବିଷୟରେ।
1: ଆପଣଙ୍କ ପରିଚୟ?
2: ମୋ ନାଁ ସ୍ୱସ୍ତିକ କୁମାର ପ୍ରଧାନ। ମୁଁ ଗଙ୍ଗାଧର ମେହେର ୟୁନିଭର୍ସିଟିର ପ୍ଲସ୍ ଥ୍ରୀ ଫାଇନାଲ ଇୟର ଇକୋନୋମିକ୍ସ ଡିପାର୍ଟମେଣ୍ଟର ଷ୍ଟୁଡେଣ୍ଟ।
1: ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବାର ଆପଣଙ୍କୁ କେତେ ସମୟ ହେଲାଣି?
2: ଏଇଟା ମୋତେ 3 ବର୍ଷ ହେଲାନ ମୁଁ ଏହି ସବଜେକ୍ଟ ପଢ଼ୁଛେ।
1: ତାହେଲେ ପ୍ଲସ୍ ଥ୍ରୀରେ ଇକୋନୋମିକ୍ସ ପଢ଼ିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ କ'ଣ କରିବାକୁ ହେବ?
2: ଇକୋନୋମିକ୍ସ ସବଜେକ୍ଟ ନେବାର ଲାଗି ହେନ୍ତା କିଛି ସ୍ପେସିଫିକ୍ ସବଜେକ୍ଟ ପ୍ଲସ୍ ଟୁରେ ରଖା ନାଇଁ ଲାଗେ କି କିଛି ହେନ୍ତା ଏକ୍ସାମ୍ ଏକ୍ସଟ୍ରା ଦିଆ ନାଇଁ ଲାଗେ। କେନ୍ସି ବି ଷ୍ଟ୍ରିମ୍ର ଷ୍ଟୁଡେଣ୍ଟ ଇକୋନୋମିକ୍ସ ପଢ଼ି ପାରିବେ।
1: ହେଲେ ଇକୋନୋମିକ୍ସ କ'ଣ?
2: ଇକୋନୋମିକ୍ସ ସବଜେକ୍ଟରେ ଆମେ ମାଇକ୍ରୋ ଇକୋନୋମିକ୍ସ ଆଉ ମାଇକ୍ରୋ ଇକୋନୋମିକ୍ସର ଡିଫରେଣ୍ଟ ସବଜେକ୍ଟ ମ୍ୟାଟର ମାନେ ଜାଣିଛୁ। ତାର ସାଙ୍ଗେ ପବ୍ଲିକ୍ ଇକୋନୋମିକ୍ସ, ଫାଇନାନ୍ସିଆଲ ମାର୍କେଟ, ମାର୍କେଟ କେତେ ପ୍ରକାର ରହେ, ମନିର ରୋଲ୍ କ'ଣ ଅଛି, ଏସବୁ ବାରେ ଆମେ ପଢ଼ସୁ। ପ୍ଲସ୍ ଟୁରେ ଯେତେବେଳେ ଇକୋନୋମିକ୍ସ ପହିଲାକିରି ପଢ଼ିଥିଲି ଏଇଟା ବହୁତ ଇଣ୍ଟରେଷ୍ଟିଂ ଲାଗିଥିଲା। ଇ ସବଜେକ୍ଟ ମୋତେ ଏଥିଲାଗି ଭଲ ଲାଗ୍ସି କି ଡେ ଟୁ ଡେ ଲାଇଫ୍ରେ ଯାହା ଅଛେ ସବୁଥି ଇକୋନୋମିକ୍ସ ଅଛେ। ଥିଓରିଟିକାଲ ସାଙ୍ଗେ ଏଇଟା ପ୍ରାକ୍ଟିକାଲ ନଲେଜ୍ ବି ବହୁତ ଦେସି, ହେଥିଲାଗି ଇ ସବଜେକ୍ଟ ମୋତେ ବହୁତ ଭଲ ଲାଗ୍ସି।
1: ଟିଚର୍ସ ମାନଙ୍କର ବ୍ୟବହାର ଷ୍ଟୁଡେଣ୍ଟସ୍ ମାନଙ୍କ ପ୍ରତି କିପରି ଅଛି?
2: ଟିଚର୍ସ ମାନେ ବହୁତ ଭଲସେ ଇଣ୍ଟରାକ୍ସନ୍ କରସନ୍। ସ୍ମାର୍ଟ କ୍ଲାସରୁମ୍ ଅଛେ, ଲାଇବ୍ରେରୀ ଅଛେ, ବୋଲେ ପଢ଼ାର ଏନ୍ଭାରମେଣ୍ଟ ବି ବହୁତ ଭଲ ଅଛେ। ଆମର କ୍ଲାସ୍ ସକାଳୁ 9 ବଜେ ଷ୍ଟାର୍ଟ ହେସି ଆଉ ସନ୍ଧ୍ୟା 5 ବଜେ ସରି ଆସେ।
1: ଆପଣଙ୍କ ପରିଚୟ?
3: ନମସ୍କାର, ମୋ ନାଁ ଲିଜା ରାଣୀ ନାୟକ। ମୁଇଁ ଇଂଲିଶ ଡିପାର୍ଟମେଣ୍ଟର 3rd ଇୟର। ଏଇଟା
1: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପଢ଼ିବାର ଆପଣଙ୍କର କାରଣ କ'ଣ?
3: GM କଲେଜରେ ଏଥିଲାଗି ପଢ଼ୁଛେ କି ମୋତେ ପହିଲାରୁ ଏକ ଇଚ୍ଛା ଥିଲା GM କଲେଜରେ ପଢ଼ବାର ଲାଗି।
1: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆପଣଙ୍କର ଅନୁଭୂତି କିପରି ଅଛି?
3: କଲେଜରେ ସବୁଠାନୁ ବେଶୀ ଜିନିଷ ମୋତେ ପଢ଼ାଇ ଭଲ ଲାଗ୍ସି। ଆମ ଡିପାର୍ଟମେଣ୍ଟରେ ବହୁତ ଭଲ ଭଲ ଫାକଲ୍ଟିଜ୍ ମାନେ ଅଛନ୍, ବହୁତ ଏକ୍ସପିରିଏନ୍ସ ଅଛନ୍, ବହୁତ ନଲେଜେବୁଲ ଅଛନ୍, ଟ୍ୟାଲେଣ୍ଟେଡ୍ ଅଛନ୍, ତ ପଢ଼ାଇ ମୋତେ ବହୁତ ଭଲ ଲାଗ୍ସି। ଲାଇବ୍ରେରୀ ହେଇଗଲା, ଅଡିଟୋରିୟମ ହେଇଗଲା, ଡ୍ୟାନ୍ସିଂ ସିଙ୍ଗିଂ ସବୁଥିର ଲାଗି ଫାସିଲିଟି ଅଛେ କଲେଜରେ।
1: ଇଂଲିଶ ପଢ଼ିବାରେ ଆପଣଙ୍କର କିଛି ବିଶେଷ କାରଣ?
3: ଇଂଲିଶ ଏଥିଲାଗି ଚୁଜ୍ କଲେ କି ମୋତେ ଛୁଆଦିନୁ ଏକ ଇଣ୍ଟରେଷ୍ଟ ଥିଲା ଇଂଲିଶ ଆଗକେ ପରସ୍ୟୁ କରବାର ଲାଗି, ହେଥିଲାଗି ମୁଁ ଇଂଲିଶ ଚୁଜ୍ କଲି। କଲେଜର ଏନଭାରମେଣ୍ଟ ବହୁତ ଭଲ ଅଛେ, ପଢ଼ା ଛୁଆମାନଙ୍କ ଲାଗି ବହୁତ ହି ବେଟର ଏନଭାରମେଣ୍ଟ ଏଇଟା, ଆଉ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ ଲାଗି ବି ବହୁତ ଭଲ ଏନଭାରମେଣ୍ଟ। ଟିଚର୍ସ ମାନେ ବହୁତ ହି ଭଲ ଅଛନ୍, ଆମ ଟିଚର୍ସ ମାନେ ବହୁତ ସପୋର୍ଟିଭ୍ ଅଛନ୍, ବହୁତ କମ୍ଫର୍ଟ ବି ଆମକୁ ଫିଲ୍ କରାସନ୍, ସେମାନେ ବହୁତ ଭଲ ଲାଗ୍ସି ତାଙ୍କ ସାଙ୍ଗେ ଇଣ୍ଟରାକ୍ଟ କରିକି, ତାଙ୍କର ପଢ଼ାବାର ଷ୍ଟାଇଲ, ତାଙ୍କ ନଲେଜ ବହୁତ ହି ଭଲ ଲାଗ୍ସି। ଷ୍ଟଡି କେ ନେଇକି ବହୁତ ହି ହେଲ୍ପଫୁଲ୍ ହେ ଆମ ଡିପାର୍ଟମେଣ୍ଟ ଆମର କଲେଜ। ଲାଇବ୍ରେରୀରେ ସବୁ ବୁକ୍ସ ମାନେ ଆଭେଲେବଲ୍ ରହୁଛେ, ସେମିନାର ଲାଇବ୍ରେରୀ ବି ରହୁଛେ, ଇନକ୍ଲୁଡିଂ ଟିଚର୍ସ ମାନେ ଆମକୁ ମେଟେରିଆଲ୍ସ ବି ଦେସନ୍ ଯେନ୍ଟାକି ପଢ଼ିକି ଆମକୁ ହେଲ୍ପଫୁଲ୍ ହେସି।
1: କଲେଜରେ କିଛି ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ ବା ପ୍ରୋଗ୍ରାମର ସୁବିଧା ଅଛି ନା ନାହିଁ?
3: କଲେଜରେ ବହୁତ ପ୍ରୋଗ୍ରାମ ହେଉଛେ, ଯେନ୍ତାକି ପଢ଼ା ରିଲେଟେଡ୍ ବି ବହୁତ ପ୍ରୋଗ୍ରାମ ହେଉଛେ, କଲଚରାଲ ରିଲେଟେଡ୍ ବି ବହୁତ ପ୍ରୋଗ୍ରାମ ହେଉଛେ, ହେଟା ବହୁତ ହେଲ୍ପଫୁଲ୍ ହେସି ଛୁଆମାନଙ୍କୁ, ମୋତେ ବି ହେଲ୍ପଫୁଲ୍ ହେଉଛେ। ମୋର ଇଣ୍ଟରେଷ୍ଟ ସିଙ୍ଗିଂ, ଡ୍ୟାନ୍ସିଂ ଇତି ବେଶୀ ଅଛେ, ବୋଲେ ମୋତେ ହେ ରିଲେଟେଡ୍ ବହୁତ ହି ଜ୍ୟାଦା ହେଲ୍ପଫୁଲ୍ ଲାଗୁଛେ। ମୋର ହବି ଡ୍ୟାନ୍ସିଂ, ସିଙ୍ଗିଂ, କାଲିଗ୍ରାଫି ଆଉ ସ୍ପୋର୍ଟସ୍ ହେ। ଥ୍ୟାଙ୍କ ୟୁ।
1: ଆପଣଙ୍କର ପରିଚୟ?
4: ମୋ ନାଁ ଅଂଶୁମାନ ଗୁରୁ ହେ, ମୁଇଁ BA ଜିଓଗ୍ରାଫି ପଢ଼ୁଛେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ, ଏଟା ମୋର 2nd ଇୟର।
1: ଗୋଟିଏ ଷ୍ଟୁଡେଣ୍ଟ ଜିଓଗ୍ରାଫି ପଢ଼ିକି ଭବିଷ୍ୟତରେ କ'ଣ କରିପାରିବ?
4: ଜିଓଗ୍ରାଫିରେ ବହୁତ ସ୍କୋପ ଅଛେ ଆଉ ବହୁତଟି ଜିନିଷ, ନୂଆ ଜିନିଷ ପଢ଼ା ହେସି, ଯେନ୍ତାକି ଫିଜିକାଲ ଜିଓଗ୍ରାଫି, ହ୍ୟୁମାନ ଜିଓଗ୍ରାଫି, କାର୍ଟୋଗ୍ରାଫି ଯେନ୍ତାକି ମ୍ୟାପ୍ ବନାବାର ଶିଖାସନ୍, ଅର୍ବାନ୍ ପ୍ଲାନିଂ, କ୍ଲାଇମେଟୋଲୋଜି ଆଣ୍ଡ ଇକୋନୋମିକ୍ ଜିଓଗ୍ରାଫି ଅଛେ। ସ୍କୋପ ବହୁତ ଅଛେ, ଲେକିନ୍ ବହୁତ କମ୍ ଛୁଆ ଏତାର ବାବଦରେ ଜାଣିଛନ୍। ଇତି ଆପଣ କ୍ଲାଇମେଟୋଲୋଜିଷ୍ଟ ହେଇପାରିବେ, ମେଟ୍ରୋଲୋଜିଷ୍ଟ ହେଇପାରିବେ, ଅର୍ବାନ୍ ପ୍ଲାନର ହେଇପାରିବେ, ଓସିନୋଲୋଜିଷ୍ଟ ବି ହେଇପାରିବେ ଆପଣ। ଆଉ ତାର୍ ଲାଗି ବହୁତଟେ ପରୀକ୍ଷାମାନେ ବି, ଏଣ୍ଟ୍ରାନ୍ସ ଏକ୍ସାମ୍ ମାନେ ବି ଅଛେ, ଯେନ୍ତାକି CUET ଅଛେ, IPU ଅଛେ, CET ଅଛେ, UGC NET ଅଛେ, ଆଉ ବହୁତଟେ ଅଛେ।
1: ଜିଓଗ୍ରାଫିରେ ଗ୍ରାଜୁଏସନ୍ କରିବା ପାଇଁ କ'ଣ କ'ଣ କ୍ରାଇଟେରିଆ ରହିଅଛି?
4: ଏଇଟା

0: ଲାଗି ଏନ୍ତା କିଛି କ୍ରାଇଟେରିଆ ନାଇଁ ନା, ପ୍ଲସ୍ ଟୁ କ୍ୱାଲିଫିକେସନ୍, BSc ଆଉ ତାର୍ ମାନେ ସାଇନ୍ସ ବ୍ୟାକ୍ଗ୍ରାଉଣ୍ଡ୍ ଆଉ ଆର୍ଟ୍ସ ବ୍ୟାକ୍ଗ୍ରାଉଣ୍ଡ୍ ର ଛୁଆ ଏଇଟା ନେଇପାରବା, କମର୍ସ ବ୍ୟାକ୍ଗ୍ରାଉଣ୍ଡ୍ ର ଛୁଆ ନେଇ ନାଇଁପାରେ। ଇଟା ଗତ 3-4 ବରଷ ହେଇଗଲାନ GMU ୟୁନିଭର୍ସିଟିରେ BSc ଜିଓଗ୍ରାଫି ଇଣ୍ଟ୍ରୋଡ୍ୟୁସ୍ ହେଇଛି।
1: ଆପଣଙ୍କର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅନୁଭୂତି କିପରି ଅଛି?
0: ଗଙ୍ଗାଧର ମେହେର ୟୁନିଭର୍ସିଟିର ଜିଓଗ୍ରାଫି ଡିପାର୍ଟମେଣ୍ଟ ବହୁତ ପୁରୁଣା ଡିପାର୍ଟମେଣ୍ଟ ହେ, ଓଡ଼ିଶାର ବହୁତ ପୁରୁଣା ଡିପାର୍ଟମେଣ୍ଟ ହେ, ଆଉ ବହୁତ ଭଲ ପଢ଼ା ହେସି। ଯେହେତୁ ଓଡ଼ିଶାରେ ବହୁତ ସିଲେକ୍ଟିଭ ୟୁନିଭର୍ସିଟି ଆଉ କଲେଜେସ୍ ଅଛି, ସେ ଭିତରୁ GMU ଗୋଟିଏ ହେ। ସେନୁ ବଢ଼ିଆ ପଢ଼ା ହେସି, ଆଉ ସେନର ଫାକଲ୍ଟି ମେମ୍ବର ମାନେ ବି ବହୁତ ଫ୍ରେଣ୍ଡଲି ହେ। ଆମର ୟୁନିଭର୍ସିଟିର ଏନ୍ଭାରମେଣ୍ଟ ନୋ ପ୍ଲାଷ୍ଟିକ ଆଉ ରେଗିଙ୍ଗ ଫ୍ରି ଜୋନ୍ ହେ, ଇକୋ ଫ୍ରେଣ୍ଡଲି ଜୋନ୍ ବି ହେ। ସେନୁ ବହୁତ ଫାସିଲିଟି ବି ଅଛେ, ଯେନ୍ତା କି ଟଏଲେଟ୍ ଅଛେ, ଡ୍ରିଙ୍କିଙ୍ଗ ୱାଟର ଅଛେ, ଆଉ ଖାଇବାର୍ ଲାଗି ମିଶନ ଶକ୍ତି କ୍ୟାଣ୍ଟିନ୍ ବି ଅଛେ।
1: ହେଲେ ଆପଣଙ୍କର ହବି କ'ଣ ଏବଂ ୟୁନିଭର୍ସିଟି ଆପଣଙ୍କର ହବିରୁ ସ୍କିଲ ଡେଭଲପମେଣ୍ଟ କରିବା ପାଇଁ କୋଉ କୋଉ ପ୍ରକାରର ପ୍ରୋଗ୍ରାମ ଆୟୋଜିତ କରେ?
0: ମୋର ହବି ଫଟୋଗ୍ରାଫି ଆଉ ଡ୍ରଇଂ ହେ, ଆଉ ଆମର କଲେଜ ମୋର ହବି କେ ପ୍ରମୋଟ କରବାର୍ ଲାଗି ବହୁତଟେ କମ୍ପିଟିସନ୍ ବି କରସି, ଫଟୋଗ୍ରାଫି କମ୍ପିଟିସନ୍, ଫଟୋଗ୍ରାଫି ଏକ୍ସିବିସନ୍ ବି କରସି, ଯେମିତି ମୁଇଁ ମୋର ଅବଦାନ ଦେଇପାରସି। ଆଉ ଡ୍ରଇଂ ଲାଗି ଏବେ ଆମର GMU 6 ମନ୍ଥର ଆର୍ଟ କ୍ରାଫ୍ଟ ଆଉ ଡିଜାଇନ୍ର କୋର୍ସ ଇଣ୍ଟ୍ରୋଡ୍ୟୁସ୍ ହେଇଛେ, ସେଥି ଛୁଆମାନେ ଏନରୋଲ୍ଡ ବି କଲେନ, ଆଉ କେତେ ଦିନ କଲେ ସେଟା ଷ୍ଟାର୍ଟ ବି ହେଇଯିବା। ତ ଇ ହିସାବେ ମୋର ବାଗି ଆଉ କେତେଟା ଛୁଆ ବି ଯେନ୍ତା ସେମ୍ ହବି ଥିବା ସେମାନଙ୍କୁ ପ୍ରମୋଟ କରିବା ଲାଗି କଲେଜ ତାର ଅବଦାନ ବହୁତ ଦଉଛେ।
1: ଆପଣଙ୍କର ବିଶ୍ୱବିଦ୍ୟାଳୟରେ ପ୍ରାକ୍ଟିକାଲ କିମ୍ବା ଥିଓରି ସବଜେକ୍ଟକୁ କିପରି ପଢ଼ାଯାଇଥାଏ?
0: ଯେହେତୁ ଜିଓଗ୍ରାଫି ଥିଓରି ନୁହେଁ, ପ୍ରାକ୍ଟିକାଲ ସବଜେକ୍ଟ, ତ ଆମର ପ୍ରାକ୍ଟିକାଲ ଯହ ଥିସି ଥିଓରି କମ୍ ଥିସି, ଲେକିନ୍ ଗୋଟେ ଗୋଟେ ଜାଗାରେ ଥିଓରି ବେଷ୍ଟ ହେ, ପ୍ୟୋର ଥିଓରି ବେଷ୍ଟ ହେ, କିଛି ପ୍ରାକ୍ଟିକାଲ ନାଇଁନ। ଯେନ୍ତାକି ହ୍ୟୁମାନ ଜିଓଗ୍ରାଫି, ଓସନୋଗ୍ରାଫି, ଏଇଟା ଥିଓରି ବେସ୍ଡ ହେ, ଯେହେତୁ ଏଇଟା ଫିଲ୍ଡକେ ଯାଇକରି ପ୍ରାକ୍ଟିକାଲ କରି ନାଇଁ ହୁଏ। ଇକ୍ୱିପମେଣ୍ଟ ମାନେ ଅଛେ, ରେଗୁଲାର କ୍ଲାସ୍ ହେଉଛେ, ସବୁ ଛୁଆମାନେ ବି ଆସୁଛନ୍, ରେଗୁଲାର କ୍ଲାସ୍ ହେଉଛେ, ବହୁତ ଭଲ ହିସାବରେ ହେଉଛେ। ଆମର କ୍ଲାସ୍ ଆମର ମାନଙ୍କ ଟ୍ୟାଲେଣ୍ଟକେ ଉତ୍ସାହିତ କରିବାର ଲାଗି ଇଣ୍ଟ୍ରା କଲେଜ କମ୍ପିଟିସନ୍ ମାନଙ୍କୁ ବି ଆମକୁ ଭାଗ ନେଉଛେ। ଆଉ ଗଲାଥର ଇଣ୍ଟ୍ରା କଲେଜ କମ୍ପିଟିସନ୍ରେ ଗଙ୍ଗାଧର ମେହେର ୟୁନିଭର୍ସିଟି ଡାନ୍ସ କମ୍ପିଟିସନ୍ରେ ଫାର୍ଷ୍ଟ ହେଇଥିଲା, ଏଇଟା ବହୁତ ଗର୍ବର କଥା ହେ।
1: ନମସ୍କାର, ଆପଣଙ୍କର ପରିଚୟ?
2: ନମସ୍କାର, ମୋ ନାଁ ଦିବ୍ୟା କରିଶ୍ମା, ଆଉ ମୁଁ ଗଙ୍ଗାଧର ମେହେର ୟୁନିଭର୍ସିଟିର ଛାତ୍ରୀ। ମୁଁ ସାଇକୋଲୋଜିରେ PG କରୁଛି ଆଉ ମୁଁ ଫାଇନାଲ ଇୟର ଷ୍ଟୁଡେଣ୍ଟ। ଏଇ ୟୁନିଭର୍ସିଟିରେ ପଢ଼ୁଥିବାର ମୋତେ ହାରାହାରି 5 ବର୍ଷ ହୋଇଗଲାଣି, କାରଣ ମୁଁ +3 ବି ଏଇ ୟୁନିଭର୍ସିଟିରୁ କରିଥିଲି ଏବଂ PG ବି ଏଇଠାରୁ କରୁଛି।
1: ତାହେଲେ ସାଇକୋଲୋଜି ବିଷୟଟି କ'ଣ?
2: ସାଇକୋଲୋଜିକୁ ଯେମିତି କୁହାଯାଏ କି ଏଇଟା ପାଗଳମାନଙ୍କୁ ଠିକ୍ କରିବାର ସବଜେକ୍ଟ, ଏମିତି ନୁହଁ। ଯଦି ସାଧାରଣ ମଣିଷ ବି ତାକୁ ମେଣ୍ଟାଲ ହେଲ୍ଥରେ କିଛି ପ୍ରୋବ୍ଲେମ୍ ହେଉଛି ୟା ସେ କିଛି ଜିନିଷ ପ୍ରୋବ୍ଲେମ୍ ଫେସ୍ କରୁଛି, ଯଦି ସେ କିଛି ବି କାଉନସିଲର୍ ୟା ସାଇକୋଲୋଜିଷ୍ଟ ପାଖକୁ ଯିବ, ତ ସେ ଭଲସେ ମ୍ୟାନେଜ୍ କରିବା ପାଇଁ ତାଙ୍କୁ ହେଲ୍ପ ହେବ। ସାଇକୋଲୋଜି ଏବେ ବହୁତ ଗ୍ରୋଇଂ ଫିଲ୍ଡ ଅଛି, ମାନେ ଯେଉଁଠି ଆମକୁ ବହୁତ ଭଲ ଭଲ ସ୍କୋପ୍ ମିଳୁଛି, NGO, ସ୍କୁଲ, କଲେଜ, ଅର୍ଗାନାଇଜେସନ୍, ଇଣ୍ଡଷ୍ଟ୍ରିଜ୍ରେ ଜବ୍ ଫାସିଲିଟିଜ୍ ଆମକୁ ପ୍ରୋଭାଇଡ଼ କରେ।
1: ତାହେଲେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ କି କି ପ୍ରକାରର ସୁବିଧାମାନ ଉପଲବ୍ଧ ଅଛି?
2: ଆମ ୟୁନିଭର୍ସିଟି ବି ଆମକୁ ବହୁତ ସାରା ଜିନିଷର ସୁବିଧା ଦେଇଛି, ଯେମିତିକି ଲାଇବ୍ରେରୀ ଅଛି ଯେଉଁଠି ପିଲାମାନେ ଯାଇକି ତାଙ୍କର ସବଜେକ୍ଟ ୱାଇଜ୍ ବିଭିନ୍ନ ବିଭିନ୍ନ ସବଜେକ୍ଟ ଅଛି, ବିଭିନ୍ନ ବିଭିନ୍ନ ବହି ନେଇକିନା ପଢ଼ନ୍ତି। ଆଉ କମନ୍ ରୁମ୍ର ସୁବିଧା ବି ଅଛି, ଯେଉଁଠି ପିଲାମାନେ ଯଦି ତାଙ୍କର କ୍ଲାସ୍ ମଝିରେ କିଛି ଗ୍ୟାପ୍ ଅଛି ତ ସେଠି ଯାଇକି ବସିପାରିବେ। ୱାଶରୁମ୍ ଫାସିଲିଟି ଭଲ ଅଛି, ପ୍ଲେଗ୍ରାଉଣ୍ଡ ଅଛି, ଡ୍ରିଙ୍କିଙ୍ଗ ୱାଟର୍ ଫାସିଲିଟି ବି ବହୁତ ଭଲ ଅଛି। ଆମ ୟୁନିଭର୍ସିଟିରେ ଖାଲି ପାଠପଢ଼ାକୁ ହିଁ ଇମ୍ପୋର୍ଟେନ୍ସ ଦିଆ ହୁଏନି, ସ୍ପୋର୍ଟ୍ସ କଲଚରାଲ୍ ଆକ୍ଟିଭିଟିଜ୍ ବି ଇକ୍ୱାଲି ଇମ୍ପୋର୍ଟେନ୍ସ ଦିଆଯାଏ। ଇଣ୍ଟର ୟୁନିଭର୍ସିଟି, ଇଣ୍ଟ୍ରା ୟୁନିଭର୍ସିଟି ଯେଉଁଟା ଇଣ୍ଟର ଡିପାର୍ଟମେଣ୍ଟ କମ୍ପିଟିସନ୍ ବି ଆମେ ତାକୁ କହୁ, ସେଠି ନିଜ ନିଜ ଡିପାର୍ଟମେଣ୍ଟର ଛୁଆମାନେ ଆସିକି ଗୋଟେ ଟିମ୍ ଫର୍ମ କରନ୍ତି, ୟା ଇଣ୍ଡିଭିଜୁଆଲ୍ ବେସିସ୍ରେ ଯେଉଁ ଆଥଲେଟିକ୍ ଗେମ୍ସ ଥାଏ ସେଠି ନିଜକୁ ରିପ୍ରେଜେଣ୍ଟ କରନ୍ତି, ଯେଉଁଠି ସେମାନେ ଭଲ ଗେମ୍ ଖେଳିଲେ ତାଙ୍କୁ ଷ୍ଟେଟ୍ ଆଉ ନ୍ୟାସନାଲ୍ସରେ ଇଣ୍ଟର ୟୁନିଭର୍ସିଟିରେ ରିପ୍ରେଜେଣ୍ଟ କରିବା ପାଇଁକା ବି ଚାନ୍ସ ମିଳେ। ତ ଏଇଟା ବହୁତ ବଡ଼ ଜିନିଷ କି ଆମ ୟୁନିଭର୍ସିଟି ଦୁଇଟା ଯାକ ପାଠପଢ଼ା ଆଉ କୋକରିକୁଲାର ଆକ୍ଟିଭିଟିଜ୍କୁ ଇକ୍ୱାଲି ଇମ୍ପୋର୍ଟେନ୍ସ ଦେଉଛି।
1: ତାହେଲେ ବିଶ୍ୱବିଦ୍ୟାଳୟରେ କ୍ଲାସରୁମ୍ର ସୁବିଧାମାନ କିପରି ଅଛି?
2: ଆମର ସାଇକୋଲୋଜି ପ୍ରାକ୍ଟିକାଲ ସବଜେକ୍ଟ, ତ ଆମକୁ ପ୍ରାକ୍ଟିକାଲ ରୁମ୍ ଗୋଟେ ଅଲଗା ପ୍ରୋଭାଇଡ଼ କରାହେଇଛି, ଯେଉଁଠି ସବୁ ଆପାରେଟସ୍ ରଖାହେଇଛି, ଯେଉଁଠି ଆମେ ବହୁତ ଇଣ୍ଡିଭିଜୁଆଲ ଷ୍ଟୁଡେଣ୍ଟ ଇଣ୍ଡିଭିଜୁଆଲ ଆପାରେଟସ୍ ୟା ଇକ୍ୱିପମେଣ୍ଟ ତା ପାଖରେ ଆଭେଲେବଲ୍ ଥାଏ, ଯେଉଁଠି ସିଏ ତାକୁ ମାନେ ପ୍ରାକ୍ଟିସ୍ କରିବା ପାଇଁକା ବି ତାକୁ ସୁବିଧା ହୁଏ।
1: ତାହେଲେ ଟିଚର୍ସ ମାନଙ୍କର ବ୍ୟବହାର ଷ୍ଟୁଡେଣ୍ଟସ୍ ମାନଙ୍କ ପ୍ରତି କିପରି ଅଛି?
2: ଆମର ଟିଚର୍ସ ମାନେ ବହୁତ ସପୋର୍ଟିଭ୍ ଆଉ ଏନକରେଜ୍ କରନ୍ତି ସବୁବେଳେ, ରେଗୁଲାର ବେସିସ୍ରେ କ୍ଲାସେସ୍ ହୁଏ, କିଛି ବି ଡାଉଟ୍ସ ହୁଏ ତ ଆମକୁ ବହୁତ ଭଲ ଭାବରେ କ୍ଲିଅର୍ ବି କରାଇ ଦିଅନ୍ତି। ଆମର ଏଠି ବହୁତ ଭଲ ପରିବେଶ ଅଛି, କାହିଁକିନା ଏଠି କେବେ ବି ଆମର ସିନିୟର ଜୁନିୟର ଭିତରେ ଡିଫରେନ୍ସେସ୍ ନଥାଏ, ସବୁ ବ୍ୟାଚ୍ ଏକା ସାଙ୍ଗରେ ମିଶିକି ରୁହନ୍ତି। ଇନଫ୍ୟାକ୍ଟ ଟିଚର୍ସ ମାନେ ବି ସେତିକି କୋଅପରେଟିଭ୍ ଅଛନ୍ତି, ଫ୍ରେଣ୍ଡଲି ଅଛନ୍ତି, ଯେ ଆମକୁ କିଛି ବି ପ୍ରୋବ୍ଲେମ୍ ହେଲା ତ ଆମେ ଯାଇକି ତାଙ୍କୁ ସେୟାର୍ କରିଲେ ସେ ଆମକୁ ହେଲ୍ପ ବି କରନ୍ତି ତାକୁ ସଲ୍ଭ କରିବା ପାଇଁକା।
1: ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ଛଡ଼ା ଅନ୍ୟ କି ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ?
2: ଆନୁଆଲ୍ ଫଙ୍କସନ୍ ବି ଆମ କଲେଜରେ ହୁଏ, ଯେଉଁଟା ସ୍ପୋର୍ଟସ୍ ମିଟ୍ ୟା ଏଥଲେଟିକ୍ ମିଟ୍ ପରେ କଣ୍ଡକ୍ଟ କରାଯାଏ, ତାକୁ ଆମେ କଲଚରାଲ୍ ଫେଷ୍ଟ କହୁ। ସେଇଟା ବହୁତ ଭଲ ଭାବରେ ଆମେ ତାକୁ କଣ୍ଡକ୍ଟ କରନ୍ତି।
1: ନମସ୍କାର, ଆପଣଙ୍କ ପରିଚୟ?
3: ମୋର ନାମ ପ୍ରକାଶ ପାଣିଗ୍ରାହୀ, ମୁଇଁ GM କଲେଜ ସମ୍ବଲପୁରରେ ବିକମ୍ କରୁଛେ। ଏଇଟା 3 ଇୟର୍ସର କୋର୍ସ ଆଉ ଏବେ ମୁଇଁ ଫାଇନାଲ ଇୟର୍ରେ ଅଛେ।
1: ବିକମ୍ ପଢ଼ିବା ପାଇଁ ଗୋଟିଏ ଷ୍ଟୁଡେଣ୍ଟକୁ କ'ଣ କରିବାକୁ ହେବ?
3: ବିକମ୍ କରିବାର ଲାଗି କିଛି କମ୍ପିଟେଟିଭ୍ ଏକ୍ଜାମ୍ ଦେଇକି ନା ପଡ଼େ, ଯଦି ପ୍ଲସ୍ ଟୁରେ କମର୍ସ ୟା ଫିର୍ ସାଇନ୍ସ କିଛି ନେଇଛନ୍ ବେଲେ ପ୍ଲସ୍ ଥ୍ରୀରେ ବିକମ୍ କରିପାରିବେ। ଯଦି ପ୍ଲସ୍ ଟୁରେ କମର୍ସ ନେଇଛନ୍ ତାହେଲେ ବିକମ୍ କରିବାର ଲାଗି ଟିକେ ଇଜି ହେସି, କାହିଁକି ପ୍ଲସ୍ ଟୁରେ କମର୍ସର ବେସିକ୍ ନଲେଜ୍ ମିଳିଯାଇସି। ଲେକିନ୍ ଯଦି ଆପଣ ପ୍ଲସ୍ ଟୁରେ ସାଇନ୍ସ ନେଇଛନ୍ ତାହେଲେ ବି ଆପଣ ପ୍ଲସ୍ ଥ୍ରୀରେ ନିଜ ଷ୍ଟ୍ରିମ୍ ଚେଞ୍ଜ କରିକିନା ବିକମ୍ କରିପାରିବେ।
1: ବିକମ୍ ପଢ଼ି ସାରିଲା ପରେ ଗୋଟିଏ ଷ୍ଟୁଡେଣ୍ଟର ସ୍କୋପ୍ କ'ଣ ଅଛି?
3: ଆଫ୍ଟର ବିକମ୍ ଆପଣ CA, CS, CMA ବଗେରେ ଅଲଗା ଅଲଗା ପ୍ରଫେସନାଲ କୋର୍ସ ଚୁଜ୍ କରିପାରିବେ।
1: ଆପଣଙ୍କର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବାର କାରଣ କ'ଣ?
3: GM କଲେଜ ଚୁଜ୍ କରିବାର କାରଣ ଏଇଟା କି ୱେଷ୍ଟର୍ଣ୍ଣ ଓଡ଼ିଶାରେ GM କଲେଜ ସବକନୁ ବଡ଼ ଆଉ ଭଲ କଲେଜ ହେ ବିକମ୍ କରିବାର ଲାଗି। ଏଇନେ ବହୁତ ଭଲ ଭଲ ଟିଚର୍ସ ଅଛନ୍, ତାର ସାଙ୍ଗେ ସାଙ୍ଗେ ଏଇନେ ବହୁତ ବଢ଼ିଆ ଫାସିଲିଟିଜ୍ ବି ଅଛେ ପଢ଼ବାର ଲାଗି। କ୍ୟାମ୍ପସ୍ ବହୁତ ଭଲ ଅଛେ, କ୍ୟାଣ୍ଟିନ୍, ପ୍ଲେଗ୍ରାଉଣ୍ଡ, ଲାଇବ୍ରେରୀ ଏଇସବୁ ଆଭେଲେବଲ୍ ଅଛେ। ତାର ସାଙ୍ଗେ ସାଙ୍ଗେ ପିଇବାର ପାଣି, ତା ୱାସରୁମ୍ସ ଏଇସବୁର ବି ଫାସିଲିଟିଜ୍ ପ୍ରୋଭାଇଡ଼ କରାହେଇଛେ। ଷ୍ଟଡି ଲାଗି ବହୁତ ଭଲ ମାହୋଲ ଅଛେ, କାହିଁକି ଏଇନେ ବହୁତ ସାରା ସ୍ମାର୍ଟ ରୁମ୍ସ ପ୍ରୋଭାଇଡ଼ କରାହେଇଛେ ଷ୍ଟଡି ଲାଗି, ସ୍ମାର୍ଟ କ୍ଲାସ୍। ତାର ସାଙ୍ଗେ ସାଙ୍ଗେ ଯଦି ସେଲ୍ଫ ଷ୍ଟଡି କରିବାର ଲାଗି ଚାହୁଁଛନ୍ତି ବୋଲେ ଲାଇବ୍ରେରୀ ବି ପ୍ରୋଭାଇଡ଼ କରାହେଇଛେ, ଯେନେକି ବହୁତ ସାରା ବୁକ୍ସ ବି ପ୍ରୋଭାଇଡ଼ କରାହେଇଛେ। କଲେଜରେ ପଢ଼ିକି ବହୁତ ଭଲ ଲାଗ୍ସି, ବିକଜ୍ ପଢ଼ା ସାଙ୍ଗେ ସାଙ୍ଗେ ଏଇନେ ଡିଫରେଣ୍ଟ ଡିଫରେଣ୍ଟ ଇଣ୍ଟର କଲେଜ କମ୍ପିଟିସନ୍ସ କରାହେସି ସ୍ପୋର୍ଟସ୍ ରିଲେଟେଡ଼, ତାର ସାଙ୍ଗେ ସାଙ୍ଗେ ଏସି ଦେନ୍ ଡ୍ରଇଂସ ଏସବୁ କମ୍ପିଟିସନ୍ କରାହେସି, ଆଉ ଡିଫରେଣ୍ଟ ଡିଫରେଣ୍ଟ ଟାଇପ୍ ଅଫ୍ ଫଙ୍କସନ୍ସ ବି କଣ୍ଡକ୍ଟ କରାହେସି ତାକି ଷ୍ଟୁଡେଣ୍ଟ ମାନେ କଲେଜରେ ଇନଭଲ୍ଭ ରୁହନ୍ କଲେଜ ଆକ୍ଟିଭିଟିଜ୍ରେ।
4: শ্রোতাবন্ধু, আশা করুছি গঙ্গাধর মেহের কলেজ ক্যাম্পস বিষয়ে সেঠিকার ছাত্রছাত্রীঙ্ক ঠারু শুনিকি আপনা নিশ্চয় খুশি হইথিবে। শ্রোতাবন্ধু, আজি হেউচি ওয়ার্ল্ড ফুড সেফটি ডে, অর্থাৎ বিশ্ব খাদ্য সুরক্ষা দিবস। প্রতিবর্ষ জুন 7 তারিখরে সমগ্র বিশ্বরে বিশ্ব খাদ্য সুরক্ষা দিবস পালন করা যায়। ମାନବ ସ୍ୱାସ୍ଥ୍ୟ ଏବଂ ସାମାଜିକ କଲ୍ୟାଣରେ ନିରାପଦ ଖାଦ୍ୟର ଗୁରୁତ୍ୱକୁ ସ୍ମରଣ କରିବା ଏବଂ ଏହା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିନ ଆମକୁ ସ୍ମରଣ କରାଏ ଯେ ଖାଦ୍ୟ ସୁରକ୍ଷା ହେଉଛି ଏକ ସାମୂହିକ ଦାୟିତ୍ୱ। ଚାଷୀଠାରୁ ଆରମ୍ଭ କରି ଖାଦ୍ୟ ପ୍ରସ୍ତୁତକାରୀ, ବ୍ୟବସାୟୀ, ସରକାର ଏବଂ ଉପଭୋକ୍ତା ସମସ୍ତଙ୍କର ଭୂମିକା ଏଥିରେ ଗୁରୁତ୍ୱପୂର୍ଣ୍ଣ। ଖାଦ୍ୟ ଉତ୍ପାଦନରୁ ଆରମ୍ଭ କରି ଥାଳି ପର୍ଯ୍ୟନ୍ତ ପହଞ୍ଚିବାର ପ୍ରତ୍ୟେକ ପର୍ଯ୍ୟାୟରେ ସୁରକ୍ଷା ଓ ସ୍ୱଚ୍ଛତା ରକ୍ଷା କରିବା ଆବଶ୍ୟକ। ଶ୍ରୋତାବନ୍ଧୁ, ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ପାଇଁ ଆମେ କିଛି ସରଳ ଅଭ୍ୟାସ ଗ୍ରହଣ କରିପାରିବା। ଖାଦ୍ୟ ପ୍ରସ୍ତୁତି ପୂର୍ବରୁ ଏବଂ ଖାଇବା ପୂର୍ବରୁ ହାତ ଭଲ ଭାବରେ ଧୋଇବା, ଫଳ ଓ ପନିପରିବାକୁ ସଫା କରି ଖାଇବା, ରନ୍ଧା ଏବଂ କଞ୍ଚା ଖାଦ୍ୟକୁ ଅଲଗା ରଖିବା, ଖାଦ୍ୟକୁ ଠିକ୍ ତାପମାତ୍ରାରେ ରାନ୍ଧିବା ଏବଂ ସଠିକ୍ ଭାବରେ ସଂରକ୍ଷଣ କରିବା ଆଦି ଅତ୍ୟନ୍ତ ଜରୁରୀ। ସେହିପରି ଖାଦ୍ୟ କିଣିବା ସମୟରେ ତାହାର ଉତ୍ପାଦନ ତାରିଖ, ମିଆଦ ଅବଧି ଏବଂ ଗୁଣବତ୍ତା ଯାଞ୍ଚ କରିବା ମଧ୍ୟ ଆବଶ୍ୟକ। ଶ୍ରୋତାବନ୍ଧୁ, ସୁରକ୍ଷିତ ଖାଦ୍ୟ ହେଉଛି ଉତ୍ତମ ସ୍ୱାସ୍ଥ୍ୟର ଚାବିକାଠି। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଏହି ସୂଚନା।
5: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ। ବାର ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ ସବ୍କା ବିକାଶ ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ ବାର ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ ବାର ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ ବାର ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି GST ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98 ଲକ୍ଷରୁ ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ାଘରରୁ ମୁକ୍ତି ମିଳିଛି।
6: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି। ଆବେଦନ ପରେ ମୋତେ ଲଟେରୀ ଡ୍ର ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
5: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ଯୋଜନା ଅନ୍ତର୍ଗତ ଜନଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
7: ଗତବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି। ଏଠାରେ ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
5: ସେହିପରି 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40,00,000,00,000 ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି, ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
4: ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମ ଶେଷର ତ ସମୟ ହୋଇଯାଇଛି। ସୂର୍ଯ୍ୟଙ୍କ ପ୍ରକୋପ ବର୍ତ୍ତମାନ ସବୁଠାରେ, ତେଣୁକରି ଏହି ପ୍ରକୋପ ଦାଉରୁ ରକ୍ଷା ପାଇବା ପାଇଁ, ଅଂଶୁଘାତରୁ ବଞ୍ଚିବା ପାଇଁ ଖରାବେଳେ ଘରୁ ବାହାରନ୍ତୁ ନାହିଁ। ଯଦି ବା କୌଣସି କାମରେ ବାହାରକୁ ଯାଉଛନ୍ତି, ସାଙ୍ଗରେ ଥଣ୍ଡା ପାଣି ନିହାତି ଭାବରେ ନେଇକି ଯାଆନ୍ତୁ। ଓଦାକନା ମୁଣ୍ଡରେ ପକାନ୍ତୁ ଏବଂ ଟୋପି ବା ଛତାର ବ୍ୟବହାର କରନ୍ତୁ। ଆଜି ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଏଇଠି ବିରାମ ଦେଉଛି। ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ପ୍ରିୟଙ୍କା। ନମସ୍କାର।

ଶୁଣନ୍ତୁ, ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ରାତି 7:50 ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସଙ୍ଗୀତ ରୂପକ ଫେର ଫଲାମା ସୁନା, ରଚନା ଭୋଜରାଜ ବରୁଆ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର, ପ୍ରଯୋଜନା ସନ୍ତୋଷ ପିଙ୍କ। ରାତି 8:02 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ରୋଶନ ଖାନ ଏବଂ ବିଷ୍ଣୁଦେବ ପଣ୍ଡା। ରାତି 8:15 ସମ୍ବଲପୁରୀ ଦେଶାତ୍ମବୋଧକ ଗୀତ। ସ୍ପଟଲାଇଟ୍ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 9:15। ଆଜି ରାତି 9:30 ଅଖିଳ ଭାରତୀୟ ରୂପ କାର୍ଯ୍ୟକ୍ରମ, କାର୍ଯ୍ୟକ୍ରମଟିକୁ ରିଲିକ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ରବିବାସରୀ ଅଖିଳ ଭାରତୀୟ ସଙ୍ଗୀତ ସଭା, ଏ କାର୍ଯ୍ୟକ୍ରମଟିକୁ ମଧ୍ୟ ରିଲିକ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା। ଆଗାମୀକାଲି ସକାଳ 6:30 ଆଜିର ଭବନ ଉପସ୍ଥାପନ ମନୋଜ କୁମାର ପୂଜାରୀ, 6:47 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:10 ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବି ଅଷ୍ଟିଓ ଆର୍ଥ୍ରାଇଟିସ୍ ବା ଆଣ୍ଠୁବାତର କାରଣ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମୃତି ରେଖା ହୋତା। ପରିବେଶ ସୂଚନାରେ ଶୁଣିବି ସକାଳ ଜୀବାଶ୍ମ ଇନ୍ଧନ ପରିସମାପ୍ତି ଓ ବିସ୍ଫ, କହିଛନ୍ତି ଡକ୍ଟର ସମାବିକା ଦାସ। ସକାଳ 7:35 ସୁରଞ୍ଜନୀ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି, ମାନସ କୁମାର ଦତ୍ତ, ଗୀତରଚନା ଶିରିଶ ଚନ୍ଦ୍ର ପୂଜାରୀ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ସକାଳ 7:50 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଦୁର୍ଗା ପ୍ରସାଦ ଭୋଇ ଏବଂ ଭାରତୀ ରାୟ। 8:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ବିବେକାନନ୍ଦ ମିଶ୍ର ଏବଂ ରୋହିତ ଗର୍ତ୍ତିଆ। 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ପ୍ରମୋଦ କୁମାର ପଣ୍ଡା ଏବଂ ରୋଶନ ଖାନ। ଦିନ 11:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଗୀତାଞ୍ଜଳି ପୁଡ, ପ୍ରମୋଦ କୁମାର ମିଶ୍ର, ଆରତୀ ମିଶ୍ର ଓ ଦିଲୀପ କୁମାର ପଣ୍ଡା। ଏଥିଲା ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅବିନାଶ ଦାସ ଏବଂ ଅସୀମା ପଣ୍ଡା। ଗୀତିକାର ସତ୍ୟରଞ୍ଜନ ବଳ।

କେତୋଟି ଓଡ଼ିଆ ଲଘୁ ସଙ୍ଗୀତ ଶୁଣିଲି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ ରେଲିକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଗୋପାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ। ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। UPSC ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ।

0: ଏକ୍ସାମ୍, ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା NTA ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଖଡ଼ଗଡ଼ି ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା। ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ବିଦ୍ୟାଳୟ। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରୁ ମୁଖ୍ୟମନ୍ତ୍ରୀ ଆଜି 204 ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ 12,000 କୋଟି ଟଙ୍କା ବିନିଯୋଗରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବ୍ୟାପକ ଭିତ୍ତିଭୂମି ବିକାଶ ସହ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଶିକ୍ଷାର ମୂଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2,200 ବିଦ୍ୟାଳୟର ଉନ୍ନତିକରଣ ହେବ।
1: ଆଜି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନା କରାଗଲା। ପ୍ରଥମ ପର୍ଯ୍ୟାୟରେ ଆମେ 118 ବିଦ୍ୟାଳୟକୁ ନେଇଥିଲୁ, ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ନିଆଯାଇଛି। ସରକାରଙ୍କର ଯୋଜନା ଏବଂ ଲକ୍ଷ୍ୟ ହେଉଛି ଯେ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ଏବଂ 5 କୋଟିରୁ 7 କୋଟି ଟଙ୍କା ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ବିଦ୍ୟାଳୟରେ ଭିତ୍ତିଭୂମି ସହିତ ଏ ସରକାରଙ୍କର ଯୋଜନା ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।
0: ଆଜି 204 ଗୋଦାବରୀ ସମିଶ୍ର ବିଦ୍ୟାଳୟର ଶିଳାନ୍ୟାସ ହୋଇଥିବା ବେଳେ ପୂର୍ବରୁ ବାଣପୁରଠାରୁ 118 ବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିଲା। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳ ବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇ ଦେବେ। ଏଥିପାଇଁ ଆସନ୍ତା 28 ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଆସନ୍ତାକାଲିଠାରୁ ଚଳିତ ମାସ 19 ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026 ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି, ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଶରେ ଆସନ୍ତା 21 ନିଟ୍ ୟୁଜି 2026 ପୁନଃ ପରୀକ୍ଷା ହେବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ଲାଗି ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ହେବା ନେଇ ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ NTAର ୱେବ୍ସାଇଟ୍ neet.nta.nic.inରେ ଏ ସମ୍ପର୍କିତ ଅଧିକ ତଥ୍ୟ ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ December 2024 ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ପଦକ୍ଷେପ ସାଇକେଲ ଚାଳନାକୁ ଅନେକ ସ୍ୱାସ୍ଥ୍ୟଗତ ସୁଫଳ ସହିତ ଏକ ସ୍ଥାୟୀ, ସମାବେଶୀ ଏବଂ ପରିବେଶ ଅନୁକୂଳ ବ୍ୟାୟାମ ଭାବେ ପ୍ରୋତ୍ସାହିତ କରିଥାଏ। ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ ଅବସରରେ ଏକ ସାଇକ୍ଲୋଥନ୍ର ଆୟୋଜନ କରାଯାଇଥିଲା। ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ରିଜର୍ଭ ଅଫିସ୍ ଏବଂ ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ପୁଲିସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ କର୍ମଚାରୀଙ୍କ ଶାରୀରିକ ସୁସ୍ଥତା ବଜାୟ ରଖିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଏଥିରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଯୋଗଦେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ସମ୍ବଲପୁରଠାରେ ଫିଟ୍ ଇଣ୍ଡିଆ ସଣ୍ଡେ ଜନ ସାଇକେଲ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ କ୍ରୀଡ଼ା ପ୍ରାଧିକରଣ ପ୍ରଭାରୀ ଅଭୟଦେବ ତିୱାରୀଙ୍କ ନେତୃତ୍ୱରେ ଏକ ସାଇକେଲ ରାଲି ଏବଂ ଶାରୀରିକ ସୁସ୍ଥତା ସଂକ୍ରାନ୍ତ ସଚେତନତା ଅଭିଯାନ ହୋଇଥିଲା। ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ଆଜି ଜର୍ମାନୀ ଓ ଇଟାଲୀକୁ ଆମ୍ବ ରପ୍ତାନୀ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କରେ ଶ୍ରୀ ସିଂହଦେଓ କହିଛନ୍ତି,
2: 2024ରୁ ଆମେ ବିଦେଶକୁ ପନିପରିବା ଏବଂ ଫଲମୂଲକୁ ରପ୍ତାନୀ କରିବା ଆରମ୍ଭ କରିଛୁ। ତାକୁ ବେଲି କାର୍ଗୋ ମାଧ୍ୟମରେ ତାକୁ ବିଦେଶକୁ ରପ୍ତାନୀ କରିବା ପାଇଁ ଉଦ୍ୟମ କରିଥିଲୁ ଏବଂ ଚାଷୀମାନଙ୍କର ଇନକମକୁ ଡବଲ କରିବା ପାଇଁ ଯେଉଁ ସେହି ଆକାରରେ ଏଇଟାକୁ ଆମେ କରୁଛୁ। ଗତ ବର୍ଷ ବି ପାଟଣାଗଡ଼ର ଆମ୍ବ ଚାଷୀମାନେ ତାଙ୍କର ଆମ୍ବକୁ ବିଦେଶକୁ ରପ୍ତାନୀ କରିଥିଲେ। ଏଇଟା ଦ୍ୱିତୀୟ ବର୍ଷ, ଏଇ ବର୍ଷ ଯାଉଛି ସେକେଣ୍ଡ ଫେଜ୍ରେ।
0: କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାର ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 420,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଜାରି ରହିଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ବର୍ତ୍ତମାନ ସୁଦ୍ଧା 595,907 ପରିଗଣନା ଫର୍ମ ପ୍ରଦାନ କରିଛନ୍ତି। ଏହି ସମ୍ବନ୍ଧୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ନାଗରିକମାନଙ୍କ ମଧ୍ୟରେ ସ୍ୱଚ୍ଛ ନିର୍ବାଚନ ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ଚୁନାଓ ପାଠଶାଳାର ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଭୋଟର ପଞ୍ଜୀକରଣ ଏବଂ ମତଦାନର ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବୃକ୍ଷଚାରା ରୋପଣ କରିଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନାଗଲୋର ଗ୍ରାମରେ ଅବସ୍ଥିତ ଜାଫ୍ରା ନର୍ସରୀ ବୁଲି ଦେଖିଥିଲେ। ଏହି ନର୍ସରୀକୁ ITDA ମାଲକାନଗିରି ପକ୍ଷରୁ ସେତୁ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ମୌସୁମୀ ବାୟୁ ଗତ ଗୁରୁବାର ଦିନ କେରଳ ସ୍ପର୍ଶ କରିଥିଲା। ଚୀନ୍ ତାଇପେଇରେ ଖେଳାଯାଉଥିବା ନ୍ୟୁ ତାଇପେଇ ସିଟି ଆଥଲେଟିକ୍ସ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା 400 ମିଟର ରିଲେ ଦୌଡ଼ରେ ଭାରତୀୟ ଦଳ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ଏହି ବିଜୟୀ ଦଳରେ ଓଡ଼ିଶାର ଶ୍ରାବଣୀ ନନ୍ଦ ମଧ୍ୟ ରହିଛନ୍ତି। ଚୀନ୍ ତାଇପେଇଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତୀୟ ଧାବିକା ଶ୍ରାବଣୀ ନନ୍ଦ, SS ସ୍ନେହା, ସୁଦେଶନା ଶିଭାଙ୍କର ଏବଂ ତମନ୍ନା 400 ମିଟର ରିଲେ ଦୌଡ଼କୁ 44.07 ସେକେଣ୍ଡ ମଧ୍ୟରେ ସମ୍ପନ୍ନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। UPSC ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। NEET UG ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା NTA। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।
3: ଅସଲି ନୋଟ ରେ କାହିଁକି ଖେଳୁଛୁ?
4: ବ୍ରୁ, ଏଇଟା ଫଟା ଅଛି।
3: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
4: ବାଃ, ନୂଆ ନୋଟ ମିଳିବ?
3: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
5: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
6: ଆକାଶବାଣୀ କଟକ ଶୁଣନ୍ତୁ ଜନଜୀବନ ସମ୍ବାଦ, ପଢିଛନ୍ତି ଲହରିକା ପଟ୍ଟନାୟକ।
7: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରେଡିଓ କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଭାବନା, ଅଗଣିତ ମୁହୂର୍ତ୍ତର ସାଥୀ। ଶୈଶବଠାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ପ୍ରତ୍ୟେକ ବୟସରେ ରେଡିଓର କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ପ୍ରଭାବ ପକାଇଥାଏ। ଭାରତରେ ରେଡିଓ କେବଳ ଯନ୍ତ୍ରଟିଏ ନୁହେଁ, ଏହା ଏକ ସଂଯୋଗ, ସମ୍ପର୍କ, ଯିଏ ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ମଧୁରତାରେ ପରିପୂର୍ଣ୍ଣ କରିପାରେ। ରେଡିଓ ସମସ୍ତଙ୍କ ସମୟର ମାନ ବଢ଼ାଏ, ସେମାନଙ୍କ ଏକାକିତ୍ୱ ଦୂର କରେ ଏବଂ ମନୋରଞ୍ଜନ ଓ ସୂଚନାର ଗନ୍ତାଘର ହୋଇ ସେମାନଙ୍କ ଦୁନିଆକୁ ସଜାଇପାରେ। ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ଭାରତରେ ଆରମ୍ଭ ହୋଇଥିବା ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀ ଆସନ୍ତାକାଲି 90 ବର୍ଷରେ ପଦାର୍ପଣ କରିବ। ଏହି ଅବସରରେ ଆକାଶବାଣୀର କିଛି ସ୍ୱତନ୍ତ୍ର କଥା ସମ୍ପର୍କରେ ଜାଣିବା। 1923 ଜୁନ୍ ମାସରେ ବମ୍ବେ ରେଡିଓ କ୍ଲବ୍ର ପ୍ରଥମ ପ୍ରସାରଣ ସହିତ ଭାରତରେ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଦେଶର ସ୍ୱାଧୀନତା ସଂଗ୍ରାମରେ ରେଡିଓର ପ୍ରମୁଖ ଭୂମିକା ରହିଥିଲା। ଏହା ବ୍ରିଟିଶ ସାମ୍ରାଜ୍ୟର ଦମନଲୀଳାକୁ ମୁକାବିଲା କରିବା ଏବଂ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସ୍ୱାଧୀନତାର ବାର୍ତ୍ତା ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଥିଲା। 1942 ଅଗଷ୍ଟ 14 ମୁମ୍ବାଇର ୱିଲସନ୍ କଲେଜର 22 ଛାତ୍ରୀ ଉଷା ମେହେଟା ଏକ ଗୁପ୍ତ ରେଡିଓ ଷ୍ଟେସନ ଆରମ୍ଭ କରି ଦେଶବାସୀଙ୍କୁ ସୂଚନା ଦେବାରେ ଲାଗିଥିଲେ। ଏହି ରେଡିଓ ମାଧ୍ୟମରେ ଜାତୀୟ ନେତାମାନଙ୍କ ବାର୍ତ୍ତା ପ୍ରସାରିତ ହେଉଥିବା ବେଳେ ଏହା ପ୍ରାୟ 88 ପର୍ଯ୍ୟନ୍ତ ଚାଲିଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ 1942 ଆଜାଦ ହିନ୍ଦ ରେଡିଓ ଜର୍ମାନୀର ବର୍ଲିନ୍ରୁ ପ୍ରସାରଣ ଆରମ୍ଭ କରିଥିଲା। ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଆଜାଦ ହିନ୍ଦ ରେଡିଓକୁ ସିଙ୍ଗାପୁର ଏବଂ ରେଙ୍ଗୁନ୍ ସ୍ଥାନାନ୍ତରିତ କରାଯାଇଥିଲା। ଆଜାଦ ହିନ୍ଦ ରେଡିଓ ଏକ ବହୁଭାଷୀ ଚ୍ୟାନେଲ ଥିଲା। ଏଥିରେ ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ପସ୍ତୋ ଏବଂ ଉର୍ଦ୍ଦୁ ଭାଷାରେ ବି ପ୍ରସାରଣ କରାଯାଉଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଦେଶରେ ରହୁଥିବା ଭାରତୀୟ ଏବଂ ଭାରତରେ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମନୋବଳ ସୁଦୃଢ଼ କରିବା। ରେଡିଓରେ ମଧ୍ୟ ଦେଶର ସ୍ୱାଧୀନତା ଘୋଷଣା କରାଯାଇଥିଲା। 1947 ଅଗଷ୍ଟ 15 ମଧ୍ୟରାତ୍ରିରେ ଯେତେବେଳେ ଭାରତ ପରାଧୀନତାର ଶିକୁଳିରୁ ମୁକ୍ତ ହୋଇଥିଲା, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସମ୍ଭିଧାନ ସଭାରେ ନିଜର ପ୍ରସିଦ୍ଧ ଟ୍ରିଷ୍ଟ ୱିଥ୍ ଡେଷ୍ଟିନି ବା ନିୟତି ସହିତ ମିଳନ ଭାଷଣ ଦେଇଥିଲେ। ପୁରା ଦେଶ ରେଡିଓରେ ଏହି ଭାଷଣ ଶୁଣିଥିଲା। ସେହି ସମୟରେ ଏହି ଭାଷଣ ଶୁଣିବା ପାଇଁ ସ୍କୁଲଗୁଡ଼ିକରେ ମଧ୍ୟ ରେଡିଓ ଲଗାଯାଇଥିଲା। ସେହିଦିନ ରେଡିଓରେ ଉସ୍ତାଦ ବିସ୍ମିଲ୍ଲା ଖାନ୍ଙ୍କ ସାହାନାଇର ଶବ୍ଦ ମଧ୍ୟ ସମଗ୍ର ଦେଶରେ ପ୍ରତିଧ୍ୱନିତ ହେଉଥିଲା। ଶାସନ ଭାର ଦେବା ସମୟରେ ତତ୍କାଳୀନ ଭାଇସ୍ରାଏ ଲର୍ଡ ମାଉଣ୍ଟବାଟେନ୍ ମଧ୍ୟ ରେଡିଓ ମାଧ୍ୟମରେ ଦେଶର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ। ଦେଶ ସ୍ୱାଧୀନତା ପରେ 1947 ନଭେମ୍ବର ମାସରେ ଜାତିର ପିତା ମହାତ୍ମା ଗାନ୍ଧୀ ଶରଣାର୍ଥୀ ଶିବିରରେ ରହୁଥିବା ଲୋକମାନଙ୍କୁ ଭେଟିବା ପାଇଁ ହରିୟାଣାର କୁରୁକ୍ଷେତ୍ର ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ଦେଶ ବିଭାଜନ ଯୋଗୁଁ ଲକ୍ଷାଧିକ ଶରଣାର୍ଥୀ କୁରୁକ୍ଷେତ୍ରର ଶରଣାର୍ଥୀ ଶିବିରରେ ରହୁଥିଲେ, କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଗାନ୍ଧିଜୀଙ୍କୁ ଏହି କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଥିଲା। ତେଣୁ ସେ ନଭେମ୍ବର 12 ଦିନ ଅଲ୍ ଇଣ୍ଡିଆ ରେଡିଓର ବ୍ରଡ୍କାଷ୍ଟିଂ ହାଉସ୍ରୁ ସେମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଦିନଟି ଅଲ୍ ଇଣ୍ଡିଆ ରେଡିଓରେ ଗାନ୍ଧିଜୀଙ୍କର ପ୍ରଥମ ଏବଂ ଶେଷ ପଦାର୍ପଣ ଥିଲା। ଏହି ଐତିହାସିକ ରେକର୍ଡିଂ ଏବେ ଅଲ୍ ଇଣ୍ଡିଆ ରେଡିଓର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ। 1997 ଏହାର 50 ପୂର୍ତ୍ତି ପାଇଁ ଏକ ସମାରୋହ ଆୟୋଜନ କରାଯାଇଥିବା ବେଳେ 2000 ଭାରତ ସରକାର ଏହି ସ୍କୃତିରେ ନଭେମ୍ବର 12 ଲୋକସେବା ପ୍ରସାରଣ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଯେଉଁମାନେ ଭାରତରେ ଅଲ୍ ଇଣ୍ଡିଆ ରେଡିଓ ଶୁଣନ୍ତି ସେମାନେ ଏକ ନିର୍ଦ୍ଦିଷ୍ଟ ସ୍ୱର ସହିତ ଭଲ ଭାବରେ ପରିଚିତ। ଏହା ହେଉଛି ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ସିଗ୍ନେଚର ଟ୍ୟୁନ୍। ଏହି କାଳଜୟୀ, ଅନନ୍ୟ ଏବଂ ଅସାଧାରଣ ସିଗ୍ନେଚର ଟ୍ୟୁନ୍ ସୃଷ୍ଟି କରିଥିଲେ ଚେକୋସ୍ଲୋଭାକିଆରେ ଜନ୍ମିତ ସଙ୍ଗୀତଜ୍ଞ ୱାଲ୍ଟର କୋପମ୍ୟାନ୍। 1930 କୋପମ୍ୟାନ୍ ମୁମ୍ବାଇର ଅଲ୍ ଇଣ୍ଡିଆ ରେଡିଓ ପାଶ୍ଚାତ୍ୟ ସଙ୍ଗୀତ ବିଭାଗରେ ସଙ୍ଗୀତଜ୍ଞ ଭାବରେ କାର୍ଯ୍ୟ କରୁଥିଲେ। ସେ ସମୟରେ ସେ ଏହି ଟ୍ୟୁନ୍ ପ୍ରସ୍ତୁତ କରିଥିବା କୁହାଯାଏ। ଏଥିରେ ତାନପୁରା, ଭାୟୋଲିନ୍ ଏବଂ ଭାଓଲାର ଶବ୍ଦ ସାମିଲ ରହିଛି। କିଛି ସଙ୍ଗୀତଜ୍ଞଙ୍କ ମତରେ ଏହି ଟ୍ୟୁନ୍ରେ ଓଙ୍କାର ଧ୍ୱନିର ଶବ୍ଦ ସମଗ୍ର ବ୍ରହ୍ମାଣ୍ଡରେ ପ୍ରତିଧ୍ୱନିତ ହେଉଛି। ଆଜି ଭାରତରେ ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ଚ୍ୟାନେଲ ବ୍ୟତୀତ ଅନେକ ବେସରକାରୀ ରେଡିଓ ଷ୍ଟେସନ ମଧ୍ୟ ସକ୍ରିୟ ଅଛନ୍ତି। ଏବେ ବି ଗାଁଗୁଡ଼ିକରେ ଲୋକମାନେ ଖୁବ୍ ଆଗ୍ରହର ସହିତ ରେଡିଓ ସେଟ୍ ରଖି କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ ମାଧ୍ୟମରେ ବିଶ୍ୱର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଡିଓ ଷ୍ଟେସନ ସହିତ ସଂଯୋଗ ସମ୍ଭବ ହେଉଥିବାରୁ ରେଡିଓ ସେଟ୍ ରଖିବା ଆଉ ଆବଶ୍ୟକ ହେଉନାହିଁ। ଆକାଶବାଣୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନର କାର୍ଯ୍ୟକ୍ରମ ଶୁଣାଯାଇପାରୁଛି। ବିଦେଶରେ ରହୁଥିବା ଯେକୌଣସି ବ୍ୟକ୍ତି ଏହି ଆପ୍ ମାଧ୍ୟମରେ ବିଶ୍ୱର ଯେକୌଣସି ସ୍ଥାନରୁ ନିଜ ଅଞ୍ଚଳ ଏବଂ ଭାଷାରେ କାର୍ଯ୍ୟକ୍ରମ ଶୁଣିବା ସମ୍ଭବପର ହୋଇପାରିଛି।
6: ଶୁଣୁଥିଲେ ଜନଜୀବନ ସମ୍ବାଦ, ପଢ଼ି ଶୁଣିଲେ ଲହରିକା ପଟ୍ଟନାୟକ, ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଆକାଶବାଣୀ କଟକ।
8: ଆକାଶବାଣୀ ସମ୍ବଲପୁର ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

ଆକାଶବାଣୀ ସମ୍ବଲପୁର ଆଞ୍ଚଲି ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକେ ବିଶ୍ୱସ୍ତରୀୟ କରିବା ଲାଗି ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ଭିତରେ ମହାନଦୀ ଜଳ ବିବାଦକେ ନେଇକରି ରାଜ୍ୟର ବୈଷୟିକ ବିଶେଷଜ୍ଞମାନଙ୍କ ଭିତରେ ନୂଆଦିଲ୍ଲୀ ନ ହେବା 10 ଦିନିଆ ଆଲୋଚନା। ଆଇବା 21 ତାରିଖ ହେବାରକେ ଥିବା ଡାକ୍ତରୀ ପ୍ରବେଶିକା ପରୀକ୍ଷା 2026 ଲାଗି ବାହାରିଲା ସହର ତାଲିକା। ଆଉର୍ UPSC ସିଭିଲ ସର୍ଭିସ ପରୀକ୍ଷା ଲାଗି ରାଜ୍ୟର 200 ଆଶାୟୀଙ୍କୁ ଦିଆଯିବା ମାହାଲିଆ କୋଚିଂ। ଏଥର ପୁରା ଖବର। ରାଇଜେ ଶିକ୍ଷା ଭିତ୍ତିଭୂମିକେ ବରକସ କରବାର ଆଉ ଗୁଣାତ୍ମକ ଶିକ୍ଷା ଦେବାର ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି 2 ଖେପେ 204 ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ଖୋର୍ଦ୍ଧା ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟନ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ଉଦ୍ବୋଧନ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ରାଇଜେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକେ ଉନ୍ନତ କରବାର ସହିତ ସବୁ ଛୁଆଙ୍କୁ ଗୋଟିଏ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବାର ଲାଗି ସରକାର ସଂକଳ୍ପବଦ୍ଧ। ଆନ୍ ଗ୍ରାମ ପଞ୍ଚାୟତ ସ୍ତରନ ଶିକ୍ଷା ଭିତ୍ତିଭୂମିକେ ବରକସ କରବାର ଲକ୍ଷ୍ୟ ଲାଗି ସରକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍। ଜାତୀୟ ଶିକ୍ଷାନୀତି 2020କେ ଆଧାର କରିକରି ତିଆରି ହୋଇଥିବାର ଯୋଜନା ବିକଶିତ ଓଡ଼ିଶାର ଶିକ୍ଷା ସାଧନ ଭାବେ ଗାଁ ଇଲାକାନ ଗୁଣାତ୍ମକ ଶିକ୍ଷା ସାଙ୍ଗେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶକେ ସୁନିଶ୍ଚିତ କରବା ବୋଲି ମୁଖ୍ୟମନ୍ତ୍ରୀ ଆଶ କରିଛନ୍। ଆଇବା ଦିନେ 2009 ଅତକା ବିଦ୍ୟାଳୟ ତିଆରି ସହିତ 2028 ଆଉ 29 ମସିହା ଭିତରେ 200 ପ୍ରାଥମିକ ବିଦ୍ୟାଳୟକେ ପୂର୍ଣ୍ଣାଙ୍ଗ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମହାନଦୀ ଜଳ ବିବାଦକେ ନେଇକରି ଓଡ଼ିଶା ଛତିଶଗଡ଼ ଭିତରେ ଆଇବା 16-26 ତାରିଖ ତକ ନୂଆଦିଲ୍ଲୀନ ଦୁଇ ରାଜ୍ୟର ବୈଷୟିକ ଦଲ ଭିତରେ ଆଲୋଚନା ହେବା। ମିଳିଥିବାର ସୂଚନା ଅନୁସାରେ ଦୁଇ ରାଜ୍ୟ ଭିତରେ ପାଏନ ଆବଣ୍ଟନକେ ନେଇକରି ଆପୋଷ ଆଲୋଚନାକେ ନେଇକରି ବିଚାର କରାଯିବା ବୋଲି ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗଲା ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଇ ମାସ 27 ତାରିଖ ମହାନଦୀ ଜଳ ବିବାଦର ଶୁଣାଣି ହେବା ବୋଲି ଜଣାପଡ଼ିଛି। କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ CBSE ତରଫୁ 12 ଶ୍ରେଣୀ ପରୀକ୍ଷା 2026 ପରୀକ୍ଷା ଫଲାଫଲ ଉତ୍ତର ସେବା ପୋର୍ଟାଲଥି ଆପତ୍ତି ଯାଞ୍ଚ ଆଉ ଉତ୍ତର ଖାତା ଫେର ଘାଏ ଶୁଝିବାର ଲାଗି ଆବେଦନ କରବାର ଆଜି ହେଉଛି ଶେଷ ଦିନ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସାମାଜିକ ଗଣମାଧ୍ୟମ ପୋଷ୍ଟଥି କହିଛେ ଯେ ଇ ପୋର୍ଟାଲ ଆଜି ଅଧରାତି ତକ ଖୋଲା ରହିବା। ଛାତ୍ରଛାତ୍ରୀମାନଙ୍କୁ ସମୟ ପୂରା ହେବାର ଆଗରୁ ନିଜର ଆବେଦନ ପ୍ରକ୍ରିୟା ପୂରା କରିକରି ଦାଖଲ କରବାରକେ ବୋର୍ଡ ତରଫୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଛି। ଗଲାକାଲି 8 ଦିନ ତକ 1,98,97,331 ଜନ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। ଇ ମାସ 28 ତାରିଖ ତକ ପରିଗଣନା ଫର୍ମ ବାଣ୍ଟବାର ଆଉ ସଂଗ୍ରହ କରବାର କାମ ଶେଷ କରବାର ଲାଗି ଲକ୍ଷ୍ୟ ଧାରିଜ କରାଯାଇଛି। ବୌଦ୍ଧ ଜିଲ୍ଲାର SIR ପ୍ରକ୍ରିୟାର ତଦାରଖ ଲାଗି ଆଜି ଜିଲ୍ଲାପାଳ ଆଉ ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ହରବଙ୍ଗା ତହସିଲ ଅଞ୍ଚଳ ପରିଦର୍ଶନ କରିକରି ପରିଗଣନା ଫର୍ମ ବାଣ୍ଟବାର କାମର ସମୀକ୍ଷା କରିଛନ୍। ଜିଲ୍ଲାନ ଗଲାକାଲି ତକ 33% ଅତକା ଫର୍ମ ବଣ୍ଟାଯାଇଛି। ଲୁକୁ ସଚେତନ କରବାର ଲାଗି ଆଜି ଗୋଟିଏ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଜରାୟୁ କର୍କଟ ରୋଗର ପ୍ରତିଷେଧକ ଲାଗି ସାରା ରାଇଜେ ଚାଲିଥିବାର HPV ଟିକାକରଣକେ ଆଉ 3 ବଢ଼ାଯାଇଛି। 14-15 ବରଷ ବୟସର କିଶୋରୀମାନଙ୍କୁ ଇ ଟିକାକରଣ ଅଭିଯାନ ଗଲା ମାର୍ଚ୍ଚ ମାସର 1 ମୂଲ ହୋଇଥିଲା। ଇ ଟିକାକରଣ ସମୟ 3 ତକ ଥିବାର ବେଳେ ଇ ସମୟ ଭିତରେ ରାଇଜେ ମାତ୍ର 48% ଟିକାକରଣ ହୋଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ତରଫୁ ଏହି ନିଷ୍ପତ୍ତି ନିଆଯାଇଛି। ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET UG 2026 ଲାଗି ଜାତୀୟ ପରୀକ୍ଷଣ ସଂସ୍ଥାନ NTA ତରଫୁ ସହର ତାଲିକା ଜାରି କରାଯାଇଛି। ଆବା 21 ତାରିଖ ହେବାରକେ ଥିବାର ପରୀକ୍ଷା ଲାଗି ପରୀକ୍ଷାର୍ଥୀମାନେ କେନ୍ ସହରନ ପରୀକ୍ଷା ଦେବେ ସେସବୁ ତଥ୍ୟ NEET.NTA.NIC.IN ପାଇପାରିବେ। ପରୀକ୍ଷାର୍ଥୀମାନେ ଆପ୍ଲିକେସନ ନମ୍ବର ଆଉ ପାସୱାର୍ଡ ଦେଇକରି CT ସ୍ଲିପ୍ ଯାଞ୍ଚ କରବାରକେ NTA ତରଫୁ ପରାମର୍ଶ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ରୀୟ ଲୋକସେବା ଆୟୋଗ UPSC ପ୍ରଶାସନିକ ସେବା ପରୀକ୍ଷା ଲାଗି ରାଜ୍ୟର 200 ଆଶାୟୀଙ୍କୁ ରାଜ୍ୟ ସରକାରଙ୍କ ତରଫୁ ମାହାଲିଆ କୋଚିଂ ଯୋଗାଇ ଦିଆଯିବା। ଇଥିର୍ଲାଗି ଆଇବା 28 ତାରିଖ ଗୋଟିଏ ପ୍ରବେଶିକା ପରୀକ୍ଷା ହେବା। ଇଚ୍ଛୁକ ଆଶାୟୀମାନଙ୍କୁ ଆଇବା କାଲିଠାରୁ ଇ ମାସର 19 ତାରିଖ ଭିତରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ଜରିଆ ଆବେଦନ କରବାରକେ ହେବା। ପ୍ରବେଶିକା ପରୀକ୍ଷାର୍ଥୀ ପାସ୍ କରିଥିବା 200 ଯୋଗ୍ୟ ପ୍ରାର୍ଥୀଙ୍କୁ ରେସିଡେନ୍ସିଆଲ କୋଚିଂ ସୁବିଧା ଦିଆଯିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫୁ ବାହାରିଥିବାର ବିଜ୍ଞପ୍ତି କୁହାଯାଇଛି।
ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଆଉ ଖାଇବାର ପଦ୍ଧତି ଜରିଆତି ପୋଷଣ ଆଉ ଉତ୍ତମ ସ୍ୱାସ୍ଥ୍ୟକେ ସୁନିଶ୍ଚିତ କରିବାର ଲକ୍ଷ୍ୟ ନେଇକରି ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଇ ବଛର ଇ ଦିବସର ବାର୍ତ୍ତା ରହିଛେ, ସମସ୍ୟାନୁ ସମାଧାନ ତକ୍ ସବୁ ଜାଗାନ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଖାଇବାର ଦରବ ନୁ ହେଉଥିବା ରୋଗ ଲାଗି ଫି ବଛର ପାଖାପାଖି 420,000 ଅତକା ଲୋକର ଜୀବନ ଯାଏସି। ଖାଦ୍ୟ ମାନକକେ ବଜାୟ ରଖବାର ଉପରେ ଜୋର ଦେଇକରି ଭିନ୍ ଭିନ୍ ସଂଗଠନ ତରଫୁ ଲୋକମାନଙ୍କୁ ସଚେତନ କରାଯାଉଛେ। ମିଶାନ ଖାଇବାର ଦରବନୁ ଦୂରେଇ ରହିବାର ଆଉ ଇ ବାବଦେ ସଚେତନ କରିବା ଲାଗି ଆଜି ଭିନ୍ ଭିନ୍ ଜାଗାନ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଉପରେ କର୍ମଶାଳା ଆଉ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ନିରାପଦ ଖାଇବାରଟା ସମକର ଦାୟିତ୍ୱ ଆୟ ବୋଲି କହିଛନ୍। ସୁରକ୍ଷିତ ଖାଇବାର ଦରବ ପ୍ରଚଳନ ଜରିଆ ଗୋଟେ ସୁସ୍ଥ ଜୀବନ ସୁନିଶ୍ଚିତ କରିବା ଲାଗି ସେ ଆହ୍ୱାନ ଦେଇଛନ୍। ନିରାପଦ ଆଉ ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନର ମୂଲ ଆଧାର ଆଏ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ଏ ଅବସରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମକୁ ସଚେତନ କରାବାର ସହିତ ଖାଇବାର ଦରବ ନୁକସାନ ରୋକବାର ଆଉ ଶୁଦ୍ଧ ଆଉ ପୁଷ୍ଟିକର ନିରାପଦ ଆହାର ଗ୍ରହଣ କରିବାର ଲାଗି ସଂକଳ୍ପ ନେବାର ଲାଗି ଆହ୍ୱାନ ଦେଇଛନ୍। କର୍କଟ ରୋଗର କାରଣ ଆଉ ତାର ମୁକାବିଲା ଦିଗେ ଜନସଚେତନତା ବଢ଼ାବାର ଲକ୍ଷ୍ୟ ନେଇକରି ଆଜି ଜାତୀୟ କର୍କଟ ବିଜୟୀ ଦିବସ ପାଳନ କରାଯାଉଛି। 1988 ଫି ବଛର ଜୁନ୍ ମାସର ପହେଲା ରବିବାର ଇ ଦିବସ ପାଳନ କରାଯାଏସି। ଠିକ୍ ସମୟଥି ରୋଗର ଚିହ୍ନଟ ଆଉ ଚିକିତ୍ସା କରାଗଲେ କର୍କଟ ରୋଗକେ ହରାଯାଇପାରବା। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁସାରେ ସାରା ପୃଥିବୀନ କର୍କଟ ରୋଗୀଙ୍କର ସଂଖ୍ୟା ତାଲିକାଥି ଭାରତ 3 ନମ୍ବର ଠାନେ ରହିଛେ। ଇ ରୋଗକେ ପ୍ରତିହତ କରବାର୍କେ ହେଲେ ସଚେତନତା ଜରୁରୀ ଏ। ଇ ଅବସରରେ ଆଜି ଭିନ୍ ଭିନ୍ ଜାଗାନ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନିରୋଗ ଆଉ ପରିବେଶ ଅନୁକୂଳ ଜୀବନଶୈଳୀ ଅପନାବାର ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ଭୁବନେଶ୍ୱରନ ସାଇକେଲଥି ରବିବାର ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମ ହୋଇଯାଇଛେ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମଥି ଭାଗ ନେଇକରି କହିଛନ୍, ପ୍ରଗତିଶୀଲ ଓଡ଼ିଶା ଗଠନ ଦିଗେ ଭଲ ସ୍ୱାସ୍ଥ୍ୟର ବହୁତ ବଡ଼ ଭୂମିକା ରହିଛେ। ଶ୍ରୀ ସୁରଜ ପରିବେଶ ରକ୍ଷା ଲାଗି ସଭେ ମିଶିକରି ଚେଷ୍ଟା କରବାର୍କେ ଆହ୍ୱାନ ଦେଇଛନ୍। ସିଆର୍ପିଏଫ୍ ଗ୍ରୁପ୍ ସେଣ୍ଟର ସମ୍ବଲପୁର ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସାଇ ସୁନ୍ଦରଗଡ଼ ତରଫୁ ଫିଟ୍ ଇଣ୍ଡିଆ ଅଧୀନତି ସଣ୍ଡେଜ୍ ଅନ୍ ସାଇକେଲ ରାଲି ଆୟୋଜିତ ହୋଇଯାଇଛେ। ଡିଆଇଜି ସଞ୍ଜୟ କୁମାର ସିଂଙ୍କ ନେତୃତ୍ୱରେ ହୋଇଥିବା ରାଲିଥି ସିଆର୍ପିଏଫ୍ର 42 ଜଣ ଅଧିକାରୀଙ୍କ ସହିତ 120 ଜଣ ଛାତ୍ରଛାତ୍ରୀ ଭାଗ ନେଇକରି ପରିବେଶ ସୁରକ୍ଷା, ସଡ଼କ ସୁରକ୍ଷା ଆଉ ଫିଟ୍ନେସ୍ର ବାର୍ତ୍ତା ପ୍ରଚାର କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବନଖଣ୍ଡ ତରଫୁ ପ୍ରଦୂଷଣ ନିୟନ୍ତ୍ରଣ ସଚେତନତା ବଢ଼ାବାର ଲାଗି ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମ ହୋଇଯାଇଛି। ଖଡ଼ିଆଲ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ଦ୍ଦେଶିକା କାର୍ଯ୍ୟକ୍ରମଥି ଯୋଗ ଦେଇକରି ସାଇକେଲ ଯାତ୍ରା ପ୍ରଦୂଷଣ ନିୟନ୍ତ୍ରଣ କରବାର ସହିତ ମନୁଷ୍ୟ ଶରୀରକେ ସୁସ୍ଥ କରବା ବୋଲି କହିଛନ୍। ସିଏମ୍ ଟ୍ରଫି 2026 ଜୋନ୍ ସ୍ତରୀୟ ଭଲିବଲ ପ୍ରତିଯୋଗିତାର 2 ନମ୍ବର ସଂସ୍କରଣ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ନ ଖେଳାଯାଇଛି। ବାଳକ ବିଭାଗ ଥି ଗଜପତି ମାଲକାନଗିରିକେ ହରେଇକରି ଚାମ୍ପିୟନ୍ ହୋଇଛେ। ବାଳିକା ବିଭାଗ ଫାଇନାଲ୍ ମ୍ୟାଚ୍ ଥି କଳାହାଣ୍ଡି ଦଲ ମାଲକାନଗିରିକେ ହରେଇକରି ଚାମ୍ପିୟନ୍ ହୋଇଛେ। ରାଜ୍ୟ କ୍ରୀଡ଼ା ଆଉ ଯୁବ ସେବା ବିଭାଗ ଆଉ ବୌଦ୍ଧ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ସହଯୋଗଥି ହୋଇଥିବାର ଇ 2 ଦିନିଆ ପ୍ରତିଯୋଗିତା ଥି 8 ଜିଲ୍ଲାନୁ 240 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପାଣିପାଗ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ହପ୍ତା ଶେଷ ଆଡ଼କେ ଓଡ଼ିଶାନ ପହଞ୍ଚିବାର ସମ୍ଭାବନା ରହିଛେ। ଏହାଦେର ସମୟଥି ଆଇବା ହପ୍ତା ତକ୍ ଗରମ ଆଉ ଗୁଲୁଗୁଲି ଜାରି ରହିବା। କେତେଟା ଜାଗାର ତାପମାତ୍ରା 2-3 ଡିଗ୍ରୀ ତକ୍ ବଢ଼ିପାରେ। ସିଆଡ଼େ କାଲ ବୈଶାଖୀର ବଲେ ରାଇଜେ ଭିନ୍ ଭିନ୍ ଜାଗାନ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ବାୟୁମଣ୍ଡଳଥି ଆର୍ଦ୍ରତାର ପରିମାଣ ଜହ ଥିବାରୁ ଜବର ଗୁଲୁଗୁଲି ହେଉଛି। ଗଲା 24 ଘଣ୍ଟା ଭିତରେ ରାଜ୍ୟର ବହୁତ ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଶେଷ ମୁଖିଆ ଖବର ଫେରଘାଏ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକେ ବିଶ୍ୱସ୍ତରୀୟ କରବା ଲାଗି ଗୋଦାବରିଷ ମିଶ୍ର ଆଦର୍ଶ ବିଦ୍ୟାଳୟର 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ଭିତରେ ମହାନଦୀ ଜଲ ବିବାଦକେ ନେଇକରି ରାଜ୍ୟର ବୈଷୟିକ ବିଶେଷଜ୍ଞମାନଙ୍କର ଭିତରେ ନୂଆଦିଲ୍ଲୀ ନ ହେବା 10 ଦିନିଆ ଆଲୋଚନା। ଆଇବା 21 ତାରିଖ ହେବାର୍କେ ଥିବାର ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ 2026 ଲାଗି ବାହାରିଲା ସହର ତାଲିକା। ଆଉର୍ UPSC ସିଭିଲ ସର୍ଭିସ ପରୀକ୍ଷା ଲାଗି ରାଜ୍ୟର 200 ଜଣ ଆଶାୟୀଙ୍କୁ ଦିଆଯିବା ମାହାଲିଆ କୋଚିଂ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ଏଠି ମନେ ପକାଇ ଦେଉଛୁ, ଆଜି ରାତି 8:02 ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ରୋଶନ ଖାନ ଏବଂ ବିଷ୍ଣୁଦେବ ପଣ୍ଡା। ଆକାଶବାଣୀ ସମ୍ବଲପୁର ସମୟ ବର୍ତ୍ତମାନ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି ପ୍ରକାଶ। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନ ବାତାର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2 ସ୍ୱର୍ଣ୍ଣ ପଦକ। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଇଣ୍ଡୋନେସିଆ ପ୍ରତିପକ୍ଷ ସୁଗିଓନୋ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଉଭୟ ନେତା ବ୍ୟାପକ ରଣନୀତି ଭାଗିଦାରିତା ଅଧୀନରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ରାଜନୈତିକ ବ୍ୟାପାର, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ ସହଯୋଗ, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଓ ସ୍ୱାସ୍ଥ୍ୟ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଶକ୍ତି, ଯୋଗାଯୋଗ, ମହାକାଶ, ଶିକ୍ଷା, ସଂସ୍କୃତି ଏବଂ ଜନସମ୍ପର୍କ ଉପରେ ଆଲୋଚନା ହୋଇଥିଲା। ଦୁଇ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟ ସ୍ଥାପନ ପାଇଁ ଉଭୟ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଡକ୍ଟର ଜୟଶଙ୍କର ଏବଂ ଶ୍ରୀ ସୁଗିଓନୋ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତିକୁ ପ୍ରଶଂସା କରିଥିଲେ ଏବଂ ନିକଟ ଭବିଷ୍ୟତରେ ଆସନ୍ତା ଯୁଗ୍ମ କମିଶନ ବୈଠକ ନେଇ ଉଭୟ ନେତା ସହମତି ପ୍ରକାଶ କରିଥିଲେ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସୁଯୋଗ, ନବସୃଜନ ଏବଂ ଆତ୍ମବିଶ୍ୱାସ ଦ୍ୱାରା ଏକ ଆକାଂକ୍ଷୀ ରାଷ୍ଟ୍ରରେ ପରିଣତ କରିପାରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ଶାସନ ବ୍ୟବସ୍ଥାରେ ସଂସ୍କାର, ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଏବଂ ନାଗରିକ କେନ୍ଦ୍ରିକ ନୀତି ଦେଶବାସୀଙ୍କ ମୌଳିକ ପରିବର୍ତ୍ତନ ଘଟାଇ ପାରିଛି। ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚପାରିଛି। ଆଗାମୀ 7-8 ବର୍ଷ ମଧ୍ୟରେ ଏହି ପରିମାଣ ପ୍ରାୟ 45 ବିଲିୟନ୍ ଡଲାର ହେବ ବୋଲି ଆକଳନ କରାଯାଇଛି। ସେହିପରି ଷ୍ଟାର୍ଟଅପ୍ ଇକୋସିଷ୍ଟମ 2014 ମସିହାରେ 400 ଥିବାବେଳେ ଏହା ବର୍ତ୍ତମାନ 2,30,000 ଉର୍ଦ୍ଧ୍ୱରେ ପହଞ୍ଚପାରିଛି, ଫଳରେ ପ୍ରାୟ 25 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ଡକ୍ଟର ସିଂ କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ବରଂ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ପାଇଁ ଏକ ସଶକ୍ତ ଏବଂ ଆକାଂକ୍ଷୀ ସମାଜ ଗଠନ କରିବାରେ ଆଭିମୁଖ୍ୟ ରଖିଛି। ଖାଉଟି ବ୍ୟାପାର ବିଭାଗର ଇ ଜାଗୃତି ପ୍ଲାଟଫର୍ମକୁ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବିନିଯୋଗ ପାଇଁ ରୌପ୍ୟ ପଦକ ପ୍ରଦାନ କରାଯାଇଛି। ଇ ଗଭର୍ଣ୍ଣାନ୍ସ 2026 ପାଇଁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଖାଉଟି ଅଭିଯୋଗ ସମାଧାନ ଦିଗରେ ପ୍ରଯୁକ୍ତି ବିଦ୍ୟା ଏବଂ ନାଗରିକ କେନ୍ଦ୍ରିକ ସେବା ପ୍ରଦାନ ଦିଗରେ ଇ ଜାଗୃତିକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାନୁଆରୀ 1ରେ ଇ ଜାଗୃତି ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଜର ଅଭିଳାଷା ବାରାଙ୍କୁ ଜାତିସଂଘ ସାମରିକ ଜେଣ୍ଡର ଆଡ୍ଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମେଜର ବାରାଙ୍କ ଅନନ୍ୟ ସେବାକୁ ସମ୍ମାନିତ କରିବା ଏବଂ ଜାତିସଂଘର ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଏହି ସଫଳତା ଅଗଣିତ ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ, ବିଶେଷକରି ଦେଶର କନ୍ୟାରତ୍ନମାନଙ୍କୁ ଦେଶସେବା ଦିଗରେ ପ୍ରୋତ୍ସାହିତ କରିବା। ମେଜର ବାରାଙ୍କ ସମ୍ପ୍ରତି ଲେବାନନ୍ଠାରେ ଜାତିସଂଘ ଶାନ୍ତି ପ୍ରତିଷ୍ଠା ଅଭିଯାନରେ କାର୍ଯ୍ୟରତ ରହି ସେ ଟିମ୍ କମାଣ୍ଡର ଜେଣ୍ଡର ଫୋକାଲ୍ ପଏଣ୍ଟର ନେତୃତ୍ୱ ନେଉଛନ୍ତି। ଗତ ଶୁକ୍ରବାର ନ୍ୟୁୟର୍କଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଜାତିସଂଘ ମୁଖ୍ୟ ମଧ୍ୟ ଶାନ୍ତି ପ୍ରତିଷ୍ଠା କାର୍ଯ୍ୟକାରୀ ଦିଗରେ ମହିଳା ଏବଂ ଅନ୍ୟାନ୍ୟ ମହିଳା ବର୍ଗର ଭୂମିକା ସୁନିଶ୍ଚିତ ଦିଗରେ ମେଜର ବାରାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଦକ୍ଷିଣ ଆମେରିକା ରାଷ୍ଟ୍ର ପେରୁରେ ଆଜି ରାଷ୍ଟ୍ରପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେଉଛି। କଞ୍ଜରଭେଟିଭ୍ ଦଳ ପ୍ରାର୍ଥୀ କେଇକୋ ଫୁଜିମୋରି ଏବଂ ବାମପନ୍ଥୀ ପ୍ରାର୍ଥୀ ରୋବେର୍ଟୋ ସାଞ୍ଚେଜ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏପ୍ରିଲ୍ ମାସରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ଉଭୟ ପ୍ରାର୍ଥୀ 33 ଜଣ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ପେରୁରେ 18-70 ବର୍ଷ ମଧ୍ୟରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ମତଦାନ ବାଧ୍ୟତାମୂଳକ କରାଯାଇଛି। 70 ମିଲିୟନ୍ରୁ ଉର୍ଦ୍ଧ୍ୱ ଭୋଟର ମତଦାନ ପାଇଁ ପଞ୍ଜିକୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଦେଶରେ ରହୁଥିବା 12 ଲକ୍ଷ ପେରୁବାସୀ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀର। ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ABPM JAY କାର୍ଯ୍ୟକାରୀ କ୍ଷେତ୍ରରେ 36ତମ ରାଜ୍ୟ ହେବ। ଏହା ହେଉଛି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟବୀମା ଯୋଜନା। ନୂଆଦିଲ୍ଲୀରେ ଆସନ୍ତାକାଲି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ABPM JAY କାର୍ଯ୍ୟକାରୀ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଦେଶର ସମସ୍ତ ନାଗରିକଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ଲକ୍ଷ୍ୟରେ ଏହା ହେଉଛି ଏକ ମାଇଲ୍ ଖୁଣ୍ଟ। ଆୟୁଷ୍ମାନ ଭାରତ ପିଏମ୍ ଜୟ ଦ୍ୱାରା ପ୍ରତ୍ୟେକ ପରିବାରକୁ ପ୍ରତିବର୍ଷ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ବୀମା ପ୍ରଦାନ କରାଯାଇପାରିବ। ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଗ୍ନିମିତ୍ରା ପାଲ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁ ବିକାଶ, ସାମାଜିକ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ରାଜୌରୀ ଜିଲ୍ଲାରେ କାର୍ଯ୍ୟରତ ଥିବାବେଳେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟ ବୀରେଶ୍ୱର ଗୋସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜାମ୍ମୁର ବାୟୁସେନା କେନ୍ଦ୍ରଠାରେ ତାଙ୍କ ସମ୍ମାନାର୍ଥେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଦୋଲିମାଲ ଅଞ୍ଚଳରେ ସନ୍ତାସବାଦ ବିରୋଧୀ କାର୍ଯ୍ୟକ୍ରମ ସମୟରେ ଏକ ଗଭୀର ଖାତ ମଧ୍ୟରେ ଖସିପଡ଼ିବା ଫଳରେ ଲେଫ୍ଟନାଣ୍ଟ ଗୋସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣେଇବା ଏବଂ ଏକ ସୁସ୍ଥ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍କରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ତାରିଖରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତୀୟ କର୍ତ୍ତୃପକ୍ଷ, ନାଗରିକ ସମାଜ, ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଭାରତୀୟ ମହିଳା ଫୁଟବଲ ଦଳ ସାଫ୍ ଚମ୍ପିୟନ୍ସିପ୍ 2026 ଟାଇଟଲ୍ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଗୋଆର ମଡ୍ଗାଓଁଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ଗୋଲ୍ରେ ପରାସ୍ତ କରି ଷଷ୍ଠ ଥର ପାଇଁ ଟାଇଟଲ୍ ହାସଲ କରି ରେକର୍ଡ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳିମାନେ ସେମାନଙ୍କର ଦକ୍ଷତା, ଦୃଢ଼ ମନୋବଳ ଏବଂ ମିଳିତ ମନୋଭାବ ସହ ଖେଳି ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ। ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ମହିଳା ଫୁଟବଲ ଖେଳାଳିମାନଙ୍କ ଉଲ୍ଲେଖନୀୟ ସଫଳତା ଭାରତର ଅନ୍ୟାନ୍ୟ ମହିଳା ଫୁଟବଲ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ଏବଂ ଦେଶର କ୍ରୀଡ଼ା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳି ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କର ଏହି ବିଜୟ ଯୁବ ଖେଳାଳିମାନଙ୍କୁ ଫୁଟବଲ ଖେଳିବା ପାଇଁ ଉତ୍ସାହିତ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ମହିଳା ଫୁଟବଲ ଦଳ ଷଷ୍ଠ ଥର ପାଇଁ ସାଫ୍ ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ସଫଳତା ଦେଶର ଯୁବ ଖେଳାଳିମାନଙ୍କୁ ଦେଶର କ୍ରୀଡ଼ା ଭବିଷ୍ୟତ ଗଠନ ଦିଗରେ ଉତ୍କର୍ଷ ଏବଂ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଫୁଟବଲ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ଉଲାନବାତର ଓପନ୍ ପ୍ରତିଯୋଗିତାରେ ଭାରତୀୟ କୁସ୍ତି ପ୍ରତିଯୋଗୀ ପୁରୁଷ ଫ୍ରିଷ୍ଟାଇଲ୍ ବର୍ଗରେ 2 ସ୍ୱର୍ଣ୍ଣ ଏବଂ 2 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ଭାରତର ଦୀପକ 61 କିଲୋଗ୍ରାମ ବର୍ଗରେ କାଜାକସ୍ତାନର ଆସିଲ୍ ଆଇତାକିନ୍ଙ୍କୁ 6-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଦିନେ 125 କିଲୋଗ୍ରାମ ବର୍ଗରେ କାଜାକସ୍ତାନର ଏଡି କାସମେକ୍କୁ 2-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ୍ର ଆଫଗାନିସ୍ତାନ 5 ବିନିମୟରେ 113 ରନ୍ ସଂଗ୍ରହ କରିଛି। ରମହତ ମତ ଶାହା 43 ରନ୍ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଦେବୁତନ୍ ମାନବ 3 ୱିକେଟ୍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା 2 ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି ପ୍ରକାଶ। କେନ୍ଦ୍ର ସରକାର ଗତ 12 ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ। ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନବାତର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2 ସ୍ୱର୍ଣ୍ଣ ପଦକ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ରାଜି ଶୁଣନ୍ତୁ। ଖୋର୍ଦ୍ଧା ଜିଲ୍ଲାର ହାଲଚାଲ
3: ସୁଦୂରର ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖୋର୍ଦ୍ଧା ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ବୈଠକ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇଥିଲେ। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଜନପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଥିଲା। ବେଗୁନିଆ ଅଞ୍ଚଳରେ ଲୋ ଭୋଲ୍ଟେଜ୍, ବିଦ୍ୟୁତ୍ କାଟ ଓ ନଳକୂପ ଖନନ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ଅମ୍ରିତ ଋତୁରାଜ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ପ୍ରସ୍ତାବ ପ୍ରଦାନ ଓ ଶୀଘ୍ର କାର୍ଯ୍ୟକାରୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ପଞ୍ଚାୟତ ସମିତିର ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଓ ଅନ୍ୟାନ୍ୟ ଅଧିକାରୀ ଅଭିଯୋଗ ଶୁଣିଥିଲେ। ପେନ୍ସନ, ଆବାସ ଯୋଜନା, ରାସ୍ତା, ବିଦ୍ୟୁତ୍ ଓ ପାଣି ସମସ୍ୟା ସମ୍ପର୍କିତ ମୋଟ 85 ଆବେଦନ ଗ୍ରହଣ କରାଯାଇଥିଲା। ସେଥିରୁ 14 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଡେଭଲପମେଣ୍ଟ କୋଅର୍ଡିନେସନ ଆଣ୍ଡ ମନିଟରିଂ କମିଟି ଦିଶା ବୈଠକ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବ୍ଲକ ଓ ଗ୍ରାମାଞ୍ଚଳରେ ଲାଇବ୍ରେରୀ ଖୋଲିବା ଏବଂ ଅମୃତ ସରୋବର ଯୋଜନାରେ ପ୍ରତ୍ୟେକ ବ୍ଲକରେ 5 ଆଦର୍ଶ ପୋଖରୀ ଉନ୍ନୟନ ପାଇଁ ଗୁରୁତ୍ୱ ଦିଆଯାଇଥିଲା। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇ କହିଛନ୍ତି ଜିଲ୍ଲାର 5 ବିଧାନସଭା କ୍ଷେତ୍ରରେ ମୋଟ 11,18,260 ଭୋଟରଙ୍କ ମଧ୍ୟରୁ 94.2% ଭୋଟରଙ୍କ ତଥ୍ୟ ମେଳ କରାଯାଇଛି। ପ୍ରାୟ 64,870 ଭୋଟରଙ୍କ ତଥ୍ୟ ଏପର୍ଯ୍ୟନ୍ତ ମେଳ ହୋଇନଥିବା ଜଣାପଡ଼ିଛି। ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲିବା, ଦୁର୍ବଳ ନଦୀବନ୍ଧ ମରାମତି, ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ, ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା, ପାନୀୟ ଜଳ, ବିଦ୍ୟୁତ୍ ଓ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଶୂନ୍ୟ ମୃତ୍ୟୁହାର ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର 2023-26 ଶିକ୍ଷାବର୍ଷର ସ୍ନାତକ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ 1056 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 951 ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍ ହାର 90.06% ରହିଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଛାତ୍ରୀମାନଙ୍କ ପାସ୍ ହାର ଛାତ୍ରମାନଙ୍କ ତୁଳନାରେ ଅଧିକ ରହିଛି। ଖୋର୍ଦ୍ଧା ପୁଲିସ ପକ୍ଷରୁ ସମସ୍ତ ଥାନାରେ ଜୁବେଣ୍ଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା କହିଛନ୍ତି ଏହି ପଦକ୍ଷେପ ମାଧ୍ୟମରେ ପୁଲିସ ବ୍ୟବସ୍ଥାକୁ ଶିଶୁ ଓ କିଶୋର କିଶୋରୀଙ୍କ ପାଇଁ ଅଧିକ ସୁରକ୍ଷିତ ଓ ବନ୍ଧୁତ୍ୱପୂର୍ଣ୍ଣ କରାଯାଉଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ଥାନା ପରିଦର୍ଶନ କରାଯାଇ ପୁଲିସର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ଜଟଣୀସ୍ଥିତ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟରେ ବିଜେପିର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଅନୁଷ୍ଠିତ ହୋଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ବିକାଶ ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ସେ ଆତଙ୍କବାଦ, ଅନୁପ୍ରବେଶ ଓ ସୀମା ସୁରକ୍ଷା ଭଳି ଚ୍ୟାଲେଞ୍ଜର ସଫଳ ମୁକାବିଲା ସମ୍ପର୍କରେ ମଧ୍ୟ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲ ଆଜି ଶୁଣୁଥିଲେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ପଢି ଶୁଣିଲେ ଲହରିକା ପଟ୍ଟନାୟକ, ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରର। ଆରମ୍ଭ କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: জুহার দাদা।
1: জুহার ভাই,
0: আর ভালো আছো তো দাদা?
1: হ্যাঁ হ্যাঁ হ্যাঁ ভালো আছে। আৰু যেন এই খরা দিনের লাগি বি নাই কে আমি তারমানে যেন খরাকে মানি করি যেন নিয়ম কানুন বতাইছ না আমার সরকার, আমি যেটা খরাকে নাই বার বার দিন বেলে পখাল খাই করে রহুছু, আর খরার যেটা কাম নাই করবার, যা হোক মহাপ্রভু মতাই যে রক্ষিছন বলি করি নাই কে এটা গায়ে গায়ে মহাপ্রভুকে ধন্যবাদ কই কই আসুথিল।
0: আমি যদি নিয়ম কানুন মানিকি যদি নাই চলমা বলে আমার দেহ বা না বিগড়ে।
1: হ্যাঁ, সেতুর লাগি তো মানবাটা দরকার, আৰু আমি মানিছো বুলি বঞ্চিছো, যদি নাই মানবা বোলে কালকে ফেৰ সে অংশুঘাত হবা আৰু কেনে হবা, আমাৰ কুটুম বি আমাৰ ওপৰত পুৰা নিৰ্ভৰ কৰুছে, কুটুমকে ভাত পাইন বি তাৰমানে যদি তুমি নাই ৰহিব কালকে কেনে হৈছে কি
0: জানে অসুবিধা হবা নাকি, আমাৰ খাবাৰ পিবাৰটা ঠিক ঠাক ৰখবাৰ কথা বোলো তো না, খৰা দিন যেতিয়া হৈছে।
1: হ্যাঁ ঠিক কথা, আৰু দেখ খাইবার পিবার বি যে আমার ভারত সরকার বহুত যোজনা করছেন, যেটা কি আমার সিধা লাভ হস্তান্তরণ হচ্ছে, সিধা লাভ মিলুছে আমার আমি মানুষ, হেন্দা গোটে যোজনা যেটা রাষ্ট্রীয় খাদ্য সুরক্ষা যোজনা রয়েছে, এটা গোটে বহুত বড়িয়া যোজনা রয়েছে, যেটা কি প্রতি পরিবারকে প্রতি ব্যক্তিকে 5 কেজি লেখান চাউল দিয়া যাচ্ছে, ভারতের 80 কোটি লোক এটা দিয়া যাচ্ছে, আমার ভারত সরকার এমনি অনেক গুড়ে যোজনা করছেন যেমন কি লোক বহুত লাভ পাওছেন।
0: সেতুলাই
1: কুচ আমার ভারত সরকার 12 বরষ এটা পুরুছে, তো টিকি সূচনা শুনে দেবা কারণ ভারত সরকার সব সূচনা রয়েছে।
0: শুনছে না শুন,
2: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଔର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି GST ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ମସିହାରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98 ଲକ୍ଷରୁ ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ାଘରରୁ ମୁକ୍ତି ମିଳିଛି।
3: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି, ଆବେଦନ ପରେ ମୋତେ ଲଟେରୀ ଡ୍ର ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
2: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ଯୋଜନା ଅନ୍ତର୍ଗତ ଜନ ଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
4: ଗତବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି, ଏଠାରେ ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
2: ସେହିପରି 2015 ମସିହାରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40 ଲକ୍ଷ କୋଟି ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ ଉପସ୍ଥାପନା ଅଭିଷେକ ଶର୍ମା ସମ୍ପାଦନା ସୌଭାଗ୍ୟ କୁମାର ରଥ।
0: ସତ କଥା ତ ଦାଦା ନାଇଁ,
1: ଆଉ ମଧ୍ୟମ ବର୍ଗ ସବୁ ବର୍ଗ ଲାଗି ମଧ୍ୟମ ବର୍ଗ ଉପରେ କେତେ ସୁନ୍ଦର ଭାବେ ସବୁ ପଏଣ୍ଟକେ ସବୁ ଉପସ୍ଥାପନ କରିକରି ଏତେ ବଢ଼ିଆ କହିଲେ। ଆଉ ସୂଚନା ଆମର ବି ଜାଣିବାର କଥା, ଆମେ ବି ସେ ଜାଣିବାର ଦ୍ୱାରା ସୂଚନାର ଲାଭ ବି ନେଇପାର୍ମା, ଯୋଜନାର ଲାଭ ବି ନେଇପାର୍ମା, ଆଉ ନିଜକୁ ସେଥିରେ ସାମିଲ ବି କରିପାର୍ମା। ଆଉ ଯେନ୍ ସମୃଦ୍ଧି କଥା କହିଲେ, ମଧ୍ୟମ ବର୍ଗ କଥା କହିଲେ, ମଧ୍ୟମ ବର୍ଗ କାହିଁ ନା କାହିଁ ଆମେ କୃଷିମାନେ ବି ଆମେ ଚାଷୀମାନେ ବି ଆସୁଛୁଁ, କୃଷକମାନେ ଆସୁଛୁଁ। ଆମର କୃଷକମାନଙ୍କର ବି ବହୁତ ସମସ୍ୟା ରହିଛି, ରହିଥିଲା, ରହିବି ଥିବା, କିନ୍ତୁ ସମସ୍ୟାକେ ଯେତେବେଳେ ସମାଧାନ କରିବା ଲାଗି ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଉଛି। ଆମର ଫସଲ କେତେବେଳେ କମ୍ ହେଇଯାଉଛି, କେତେବେଳେ ବେଶୀ ହେଉଛି, କେଁ ଯେବେଳେ ବହୁତ ଜାଗାରେ ଇହାଦେ ବି ବର୍ଷା ଉପରେ ନିର୍ଭର କରୁଛି। ତ ଆମର ଫସଲକେ କେନ୍ତା ଗୋଟେ ମାନରେ ରଖାଯିବା ସେତାର ଉପରେ ବି ସରକାର ବହୁତ କାମ କରୁଛନ୍।
0: ହଁ, ସରକାର କାଣା କାଣା କରୁଛେ ସେଟା ଚାଷୀ ଭାବନା ମାନେ ଯଦି ଜାଣିଥିବେ ବେଲେ କାମକେ ହେବା ନାହିଁ,
1: ସେଟା କାମକେ ଆସିବା। ତ ଆଜି ତ ଆମର କୃଷି ସଂସାରରେ କିଛି ରୂପକ ଥିବା ଲେଖାଏଁ ଲାଗୁଛି ଯେହେତୁ ରହିବାରେ।
0: ହଁ ଦାଦା, ହଁ ଯେ ରୂପକ ଶୁଣମା ବୋଲୁଛ।
1: ହଁ ହଁ,
0: ଆଉ ଆଜିର ସଙ୍ଗୀତ ରୂପକ ନାଁ ହେଉଛେ ଫେର ଫଲାମା ସୁନା। ଆଉ ଏଇଟାକି ଲେଖିଛନ୍ ଭୋଜରାଜ ବରୁଆ, ସଙ୍ଗୀତ ଦେଇଛନ୍ ପ୍ରଫୁଲ୍ଲ କୁମାର ମିତ୍ର, ପ୍ରଯୋଜନା କରିଛନ୍ ସନ୍ତୋଷ ପିଂ। ବୋଲେ ଶୁଣମା ଯୋଉ
1: ଶୁଣ ଭାଇ।

0: ତୁମେ ଏନ୍ତା ହେଲେ ହେବା କାଏଁ? ମହାପ୍ରଭୁ ଆମକେ ପରେ ବାହା ଜାଙ୍ଗଲ ଦେଇଛେ, ତୁମେ ଅଧିଜା ନାଇଁ ହୋ ତ?
1: ମୁଇଁ ତ ଅସାହସ ହେଇଯାଉଛେ ଲୋ, ବରଷ୍ଟି ଯାକ ସାରା କୁଟୁମ୍ବଟା କେନ୍ତା ଚଲ୍ମା ବୋଲି ଭାବିଦେଲେ ଡରେ କାକର ହେଇଯାଉଛେ।
0: ଯେ ଶୁନ ତ, ଖାଲି ଆମର୍ଟା ମଡ଼ି ନାଇଁ ହେଇଯାଇ, ଗାଁ ସାରା ରାଇଜ ସାରା ଏନ୍ତା ହେଇଛେ, ଯାହା ହେବା ସମକୁ ହେବା। ହଁ, ଆର୍ ଗୋଟେ କଥା ଶୁନ, ଇ ମଡ଼ି ସମିଆନେ କେନ୍ତା ଆଏଦ ଉପେ କରି ହେବା ଯେ ହେଟା ମାନେ ବତାବାର୍ ଲାଗି ଗ୍ରାମସେବକ ବାବୁ ଗାଁଟା ଯାକ ଲୁକୁ ବଉଲ ଗସ୍ତଲକେ ଡାକିଛନ୍। ଚାଲ ଚାଲ ଉଠ, ଯାଉଁ, ଚାଲ ତ ଯାଉଁ।
1: ଚାଲ କହୁଛୁ ବୋଇଲେ?

0: ବାପରେ ବହୁତ କଥା ଶିଖିବାର ଲାଗି ଅଛେ ଭାଇ। ଆରୁ ଏତେ ସୁନ୍ଦର ଲେଖା ଦେଖ ସବୁ ଯାକର ଇ ରୂପକରେ ପୁରା ସାମିଲ କରେଇ ଦେଇଛନ୍, ଯେନ୍ତାକି ଜଳସେଚନ ହେଲା, ଜୈବିକ ଖତ, ଜୈବିକ ସାର, ଆମର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଅଣଧାନ ଚାଷ, ବହୁତ ଜିନିଷ ଅଛି। କିନ୍ତୁ ତାର ସାଙ୍ଗେ ସାଙ୍ଗେ କଳାକାର ମାନେ ବି ପୁରା ବହୁତ ଜୀବନ୍ତ ଭାବେ ଅଭିନୟ କରିଛନ୍, ଗୀତ ବି ବଢ଼ିଆ ଲାଗିଲା।
1: ଆମେ ଖାଲି ସୁନା ହେତେ ସହଜ ନା ଫୁଲେଇ ହୁଏ ଦାଦା, ସୁନା ଫଲାବାର ଲାଗି ହେଲେ ନେକେ ଆମକୁ ଇ ସବୁ ଜିନିଷ କରବାର
0: ଲାଗବା, ତ ସେଟା ତ ବଡ଼ କଥା। କିଏ କିଏ ସବୁ ଭାଗ ନେଇଥିଲେ ଟିକେ କହିଦେବ ଭାଇ?
1: ହେଟା ନାଇଁ କହିକିରି ଅଛେ କାଁ ଦାଦା, ଆଉ କିଏ ଲେଖିଥିଲେ, କିଏ ସଙ୍ଗୀତ ଦେଇଥିଲେ, ପ୍ରଯୋଜନା ତ କହିଦେଇଛେ ନାଇଁ କେଁ। ଆର୍ ନାଟକରେ ଯେନ୍ମାନେ ଯେନ୍ କଳାକାରମାନେ ଥିଲେ ତାଙ୍କ ନାଁ ହେଉଛି ସୁରଥ ଚନ୍ଦ୍ର ନାୟକ, ଅଜୟ କୁମାର ନାଥ, ବିଭୂତିଭୂଷଣ ବିଶ୍ୱାଲ, ନମିତା ବୋଷ। ଯେମାନେ ଗୀତ ଗାଇଥିଲେ ଗଗନ ବାଗ, ମିନତି ପାଣିଗ୍ରାହୀ, ପଦ୍ମିନୀ ଦୋରା, ଶତ୍ରୁଘ୍ନ ଲୋହା, ଲିପିକା ବିଭାର। ଆଉ ଯେମାନେ ବଜେଇଥିଲେ ରଞ୍ଜନ ସାହୁ, ସୋମନାଥ ଜାଲ, ପ୍ରୟାଗରାଜ ବେହେରା, ବସନ୍ତ ବେସନ, ଶଙ୍କର ପ୍ରସାଦ ପ୍ରଧାନ, ଦଶରଥ ମେହେର, ନରେନ୍ଦ୍ର କୁମାର ନାୟକ, ସୁରେନ୍ଦ୍ର ପାଣିଗ୍ରାହୀ।
0: ଯେ ଭାଇ ସମୟ ହେଇଗଲା ନା?
1: ହଁ ସମୟ ତ ହେଲା ନା ଦାଦା, ଯିମା କେଁ ବୋଲୁଛେ?
0: ହଁ ଯାଉ ଯାଉ ଯାଉ ଯାଉ, ଆର୍ ବାଟ ନାହିଁ।

0: ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଁ ତାପସ ରଞ୍ଜନ ସାହୁ। ନୂଆଦିଲ୍ଲୀଠାରେ ଆଜି 8 ନମ୍ବର ଭାରତ ଇଣ୍ଡୋନେସିଆ ମିଳିତ କମିଶନ ବୈଠକରେ ଅନୁଷ୍ଠିତ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଭିତରେ ହୋଇଛି ଦ୍ୱିପାକ୍ଷିକ ଆଲୋଚନା। ଇ ଗଭର୍ଣ୍ଣାନ୍ସ 2024 ଲାଗି ଜାତୀୟ ପୁରସ୍କାର ପାଇଲା ଗ୍ରାହକ ବ୍ୟାପାର ବିଭାଗ ଇ ଜାଗୃତି ପ୍ଲାଟଫର୍ମ। ରାଜ୍ୟ ଶିକ୍ଷା ଭିତ୍ତିଭୂମିକେ ବରକସ କରବାର ଆର୍ ଗୁଣାତ୍ମକ ଶିକ୍ଷା ଦେବାର ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଜ୍ 2 ନମ୍ବର କ୍ଷେପେ 204 ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର କଲେ ଥାପନା। ମହାନଦୀ ଜଲବିବାଦକେ ନେଇକରି ଓଡ଼ିଶା ଛତିଶଗଡ଼ ଭିତରେ ଚଳିତ ମାସର 16-26 ତାରିଖ ତକ ନୂଆଦିଲ୍ଲୀଠାରେ ଦୁଇ ରାଜ୍ୟର ବୈଷୟିକ ଦଳ ଭିତରେ ହେବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା। 27 ତାରିଖ ମହାନଦୀ ଜଲବିବାଦର ହେବା ଶୁଣାଣି। ନିରୋଗ ଆଉ ପରିବେଶ ଅନୁକୂଳ ଜୀବନଶୈଳୀ ଅପନାବାର ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ଭୁବନେଶ୍ୱରନୁ ସାଇକେଲ ଥି ରହିବାର ସଣ୍ଡେ ଅନ୍ ସାଇକେଲ କାର୍ଯ୍ୟକ୍ରମ ହେଲା ଅନୁଷ୍ଠିତ। ରାଜ୍ୟ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଚାଲିଛି ଜୋରସୋରଥି। ଏ ମାସର 28 ତାରିଖ ତକ ପରିଗଣନା ଫର୍ମ ବାଣ୍ଟବାର ଲକ୍ଷ୍ୟ କରାଯାଇଛି ଧାରିଜ। ଖାଦ୍ୟ ପ୍ରସ୍ତୁତି ସଂରକ୍ଷଣ ଯୋଗାଣ ଆର୍ ଖାଇବାର ପଦ୍ଧତି ଜରିଆରେ ପୋଷଣ ଆର୍ ଉତ୍ତମ ସ୍ୱାସ୍ଥ୍ୟକେ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ନିଶାମୁକ୍ତି ଉପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ସିଙ୍କୁଳି ଆଜି ଲୋକଭବନରୁ ହେଲା ପୁରସ୍କୃତ। ଅଭିନନ୍ଦନ ଜଲାଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି। ବୌଦ୍ଧ ଜିଲ୍ଲା ନ ଖେଳାଯାଇଥିବାର ସିଏମ୍ ଟ୍ରଫି 2024 ଜୋନ୍ ସ୍ତରୀୟ ଭଲିବଲ ପ୍ରତିଯୋଗିତାର 2 ନମ୍ବର ସଂସ୍କରଣ ବାଲକ ବିଭାଗଟି ଗଜପତି ଜିଲ୍ଲା ଆର୍ ବାଳିକା ବିଭାଗଟି କଳାହାଣ୍ଡି ଜିଲ୍ଲା ହୋଇଛନ୍ ଚମ୍ପିଆନ୍। କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫୁ 12 ଶ୍ରେଣୀ ପରୀକ୍ଷା ଫଳର ଉତ୍ତର ସେବା ପୋର୍ଟାଲଟି ଆପତ୍ତି ଯାଞ୍ଚ ଆବେଦନ ଆର୍ ଫେରଘାଏ ଖାତା ସୁଝବାର ଆବେଦନର ଆଜି ହେଉଛି ଶେଷ ତାରିଖ। ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2024 ଲାଗି ଏନ୍ଟିଏ ତରଫୁ ଜାରି ହେଲା ସହରମାନଙ୍କର ତାଲିକା। ଏଥିନେଇ ମୁଖିଆ ଖବର ଏନ ଶେଷ ହେଲା। ମୁଖିଆ ଖବର ଫେରଘାଏ ଶୁଣିପାରିବେ ରାତି 11:05।
0: ରୋଶନ ଖାନ ଗୀତିକାର ଦିଗ୍ପତି ପାଣ୍ଡେ।
2: ଆକାଶ ଡାକୁଛି ଆସ ଆସ ଏବେ, ଆକାଶ ଡାକୁଛି ଆସ ଆସ ଏବେ।

0: গীতটি সুগম সঙ্গীত শুণলে। কণ্ঠশিল্পী আনিথিলে রোশন খান এবং বিষ্ণুদেব পণ্ডা। ଗୀତଗୁଡ଼ିକ ରଚନା କରିଥିଲେ ଦିଗ୍ପତି ପାଣ୍ଡେ, ନିର୍ମଳ ପଣ୍ଡା ଏବଂ ସୁରେଶ କୁମାର ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଯୋଗୁଁ ବିଗତ 12 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ଏହି ବର୍ଷଗୁଡ଼ିକରେ ପ୍ରଧାନମନ୍ତ୍ରୀ ଗରିବ, କୃଷକ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ପ୍ରମୁଖ କ୍ଷେତ୍ରରେ ଦେଶର ବିକାଶ ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ମହିଳା ସଶକ୍ତିକରଣ ଦିଗରେ ହୋଇଥିବା ସରକାରଙ୍କ ପ୍ରୟାସ ଉପରେ ଚର୍ଚ୍ଚା କରିବା। ବିଗତ 12 ବର୍ଷ ମଧ୍ୟରେ ସରକାରଙ୍କ ଅବିରତ ପ୍ରୟାସ ଯୋଗୁଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଦେଖାଦେଇଛି। 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ଲକ୍ଷାଧିକ ମହିଳାମାନଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ କରାଯାଉଛି, ଯାହାଦ୍ୱାରା ସେମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରିବା ତଥା ନିଜ ବ୍ୟବସାୟକୁ ସମୃଦ୍ଧ କରିବା ପାଇଁ ସମର୍ଥ ହୋଇପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଲାଭକାରୀମାନଙ୍କୁ ଏହି ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ 40 ଲକ୍ଷ କୋଟିରୁ ଅଧିକ ଋଣ ବଣ୍ଟନ କରାଯାଇଛି, ଯେଉଁଥିରେ ପ୍ରାୟ 17 ଲକ୍ଷ କୋଟି ଟଙ୍କା ମହିଳାମାନଙ୍କୁ ଦିଆଗଲା। ତାମିଲନାଡୁର ତିରୁପୁରର ବାଣୀଶ୍ରୀ କହିଲେ ଯେ ଏହି ଯୋଜନା ତାଙ୍କୁ ଉଦ୍ୟମୀ ହେବାକୁ ପ୍ରେରଣା ଦେଲା।
2: ଏହି ଯୋଜନାର ସାହାଯ୍ୟରେ ମୁଁ ନିଜ ବ୍ୟୁଟିକ୍ ସପ୍ ଆରମ୍ଭ କରିସାରିଛି ଏବଂ ଏହା ମୁଁ ଗର୍ବର ସହିତ କହିପାରିବି ଯେ ମୋ ସପ୍ ବହୁତ ଭଲ ଚାଲିଛି ଏବଂ ଏଥିସହିତ ମୁଁ ବର୍ତ୍ତମାନ ମୋ ପ୍ରତିଷ୍ଠାନର 3ରୁ 4ଟି ଶାଖା ସଫଳତାର ସହ ଆରମ୍ଭ କରିସାରିଛି ଏବଂ ତାହାର ସଞ୍ଚାଳନ ମଧ୍ୟ କରୁଛି।
1: ସେହିପରି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ଉମେନିଆ ଏଭଳି ପ୍ରମୁଖ ଯୋଜନା ମହିଳାମାନଙ୍କ ସଞ୍ଚୟ, ବ୍ୟାଙ୍କିଙ୍ଗ୍ ଏବଂ ଉଦ୍ୟମ ସହିତ ଯୋଡ଼ି ହେବାର କ୍ଷମତାକୁ ସୁଦୃଢ଼ କରିଛି। ଜନଧନ ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 58 କୋଟିରୁ ଅଧିକ ଖାତା ଖୋଲା ସରିଛି, ଯେଉଁଥିରେ 33 କୋଟି ଖାତା ମହିଳାମାନଙ୍କ ନାଁରେ ଅଛି। ହିମାଚଳ ପ୍ରଦେଶର ସିମ୍ଲାର ସରୋଜବାଲା କହିଛନ୍ତି ଯେ ଜନଧନ ଖାତା ଖୋଲିଲା ପରେ ସରକାରଙ୍କ ଯୋଜନାର ସମ୍ପୂର୍ଣ୍ଣ ଲାଭ ସିଧାସଳଖ ତାଙ୍କ ଖାତାରେ ପହଞ୍ଚି ପାରୁଛି।
3: ଜିରୋ ବାଲାନ୍ସ ଖାତା ଅତି ସହଜରେ ଖୋଲି ହୁଏ ଏବଂ ଏଥିରେ କୌଣସି ଟଙ୍କା ଜମା କରିବାକୁ ପଡ଼ିନଥାଏ। କରୋନା ସମୟରେ ଯେତେବେଳେ ଲୋକମାନେ ଆର୍ଥିକ ସମସ୍ୟାରେ ଜଡ଼ିତ ଥିଲେ, ସେ ସମୟରେ ମୋଦି ସରକାର ସମସ୍ତଙ୍କ ଖାତାରେ 1500 ଟଙ୍କା ଦେଲେ। ମୋଦିଙ୍କ 12 ବର୍ଷର କାର୍ଯ୍ୟକାଳ ଅତ୍ୟନ୍ତ ଭଲ, କାରଣ ସେ ନାଗରିକମାନଙ୍କୁ ଅନେକ ସୁବିଧା ପ୍ରଦାନ କରିଛନ୍ତି ଏବଂ ଆମକୁ 2 ଲକ୍ଷ ବୀମା ଯୋଜନା ମଧ୍ୟ ମିଳିଛି।
1: ସେହିପରି ମୋଦି ସରକାରଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା ଲକ୍ଷପତି ଦିଦି, ଯାହାର ଉଦ୍ଦେଶ୍ୟ ମହିଳାମାନଙ୍କୁ ବାର୍ଷିକ 1 ଲକ୍ଷ ଟଙ୍କାର ସ୍ଥାୟୀ ଆୟ ପ୍ରାପ୍ତ କରିବା ପାଇଁ ସକ୍ଷମ କରିବା। ଏହି ଯୋଜନା ବର୍ତ୍ତମାନ 6 ଲକ୍ଷ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚିପାରିଛି। ସରକାର ସମୁଦାୟ ଦେଶରେ 6 କୋଟି ଲକ୍ଷପତି ଦିଦି ନିର୍ମାଣର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେହିପରି ବେଟି ପଢ଼ାଓ ବେଟି ବଚାଓ ଯୋଜନା ଯୋଗୁଁ ଜାତୀୟ ଲିଙ୍ଗ ଅନୁପାତ 2014-15 918ରୁ ବୃଦ୍ଧି ପାଇ 2024-25 929 ହୋଇପାରିଛି। ସରକାରଙ୍କ ନିୟମିତ ନୀତି ଏବଂ ଯୋଜନା ଯୋଗୁଁ ମହିଳାମାନେ ଆଜି ଆତ୍ମନିର୍ଭର ହେବା ସହିତ ଦେଶର ସମନ୍ୱୟ ଅର୍ଥବ୍ୟବସ୍ଥାର ନିର୍ମାଣ ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକାର ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

ଆକାଶବାଣୀ ସମ୍ବଲପୁର କେତୋଟି ସମ୍ବଲପୁରୀ ଦେଶାତ୍ମବୋଧକ ଗୀତ ଶୁଣନ୍ତୁ। ଏ ଗୀତଟିକୁ ଗାଇଛନ୍ତି ମିନତୀ ପାଣିଗ୍ରାହୀ। ଗୀତ ରଚନା ହରିହରପୁର।

0: ଗୀତଟି ସମ୍ବଲପୁରୀ ଦେଶାତ୍ମବୋଧକ ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିପାରିବେ କାର୍ଯ୍ୟକ୍ରମ ରିଲେ କରିବେ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟବ୍ରତ ବେହୁରା,
2: ଆକାଶବାଣୀ କଟକ ସମାଚାର ଦର୍ପଣ।

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତାସ୍ଥିତ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ 204 ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଏହି ପରିକଳ୍ପନାକୁ ସାକାର କରିବା ଦିଗରେ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ପାଇଁ ବ୍ୟାପକ ଅର୍ଥ ବ୍ୟୟବରାଦ କରିଛନ୍ତି।
1: ସମସ୍ତ ଜିଲ୍ଲାପାଳମାନେ ରେଭେନ୍ୟୁ ବିଭାଗର ଅଧିକାରୀମାନେ ଆମକୁ ଟିକିଏ ସହଯୋଗ କରିଦେଲେ ଆମେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ 2200 ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆମେ ସମସ୍ତ ଜିଲ୍ଲାରେ ଯେଉଁ ଆମର ପ୍ରସ୍ତାବିତ ଅଛି ବଜେଟ୍ରେ ପ୍ରବଧାନ ଯେ ଆମେ 12,000 crore ଟଙ୍କା ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ କରିବୁ। ପ୍ରଥମ ପର୍ଯ୍ୟାୟରେ 118 ଆମେ ତାହାର ଶିଳାନ୍ୟାସ କରିଛୁ, ଶୁଭାରମ୍ଭ କରିଛୁ। ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଆଜି 204 ବିଦ୍ୟାଳୟର କଲେ। ଏ ଜମି କାରଣରୁ ଟିକିଏ ପଛେଇ ଯାଉଛି, ଆମେ କମ୍ପ୍ରମାଇଜ୍ କରୁନୁ। ଜମି ନହେଲେ ଏଠି ଆମର ପିଲାମାନେ କହୁଥିଲେ ଯେ ଭଲ ଖେଳ ପଡ଼ିଆଟେ ଦରକାର, ଭଲ ବଗିଚାଟେ ଦରକାର, ଭଲ ଗୋଟିଏ ଗାର୍ଡ଼େନ୍ ଦରକାର, ଡିଜିଟାଲ କ୍ଲାସରୁମ୍ ଦରକାର, ଅନଲାଇନ୍ରେ ପାଠପଢ଼ା ହେବା ପାଇଁ ମଧ୍ୟ ତା'ର ଆନୁଷାଙ୍ଗିକ ବ୍ୟବସ୍ଥା ଦରକାର, ସାଇକେଲ ଷ୍ଟାଣ୍ଡ ଦରକାର ଏବଂ ହଷ୍ଟେଲ ଦରକାର, ଟିଚରମାନେ ରହିବା ପାଇଁ ମଧ୍ୟ ଘର ଦରକାର, ସେମାନେ ଭଜନ କରିବେ କେମିତି ଭଜନ ଘର ହେବ ତାହାର ମଧ୍ୟ ଦରକାର ହେବ। ଇଏ ସମସ୍ତ କଥାକୁ ଯଦି ଆମେ ଦେଖିବା ତାହେଲେ ନିଶ୍ଚିତ ଭାବରେ ଆମେ ଟିକିଏ ଜମି ଅଧିକ ଦରକାର ହେଉଛି। ଆଉ ଯେଉଁ ଟିଚରମାନେ ଆସିବେ ସେମାନଙ୍କୁ ଟ୍ରେନିଂ ଦରକାର, ସେମାନେ କେମିତି ନିଜେ ଅଧିକ ପାରଙ୍ଗମ ହେବେ, ପିଲାମାନଙ୍କୁ ଅଧିକ ସ୍ମାର୍ଟ କରିବେ, ଆଉ ସେଥିପାଇଁ ତାହାର ବହୁତ ଆବଶ୍ୟକତା ଆଜି ଦିନରେ ଅଛି। ଏ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏଥିରେ ଅଧିକ ପ୍ରଶିକ୍ଷଣ ଯୁକ୍ତ ଟ୍ରେନିଂ ପାଇଥିବା ସ୍ମାର୍ଟ ଟିଚର ବି ଦରକାର, ସ୍ମାର୍ଟ କ୍ଲାସରୁମ୍ ଦରକାର, ଡିଜିଟାଲ କ୍ଲାସରୁମ୍ ଦରକାର ଏବଂ ସେଥିପାଇଁ ଆନୁଷାଙ୍ଗିକ ଯାହା ବ୍ୟବସ୍ଥା ହେବା କଥା। ଏକ ଶୌଖିକ ପରିବେଶ ଏମିତି ଭାବରେ ତିଆରି ହେବ ଯେଉଁଥିରେ କି ଆମ ପିଲାମାନେ ଯେଉଁମାନେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାର୍ଟିଫିକେଟ୍ ନେଇକରି ସେମାନେ ପ୍ରାଥମିକ ବିଦ୍ୟାଳୟ ପ୍ରାଇଭେଟ୍ ସ୍କୁଲକୁ ପଳାଇ ଯାଉଛନ୍ତି, ଆମେ ନେଇଯାଉଛନ୍ତି, ଆମ ବାପା ମାମାନେ ନେଇଯାଉଛନ୍ତି। ଇଏ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଯେଉଁଥିରେ ଆମକୁ ଅଧିକ ଏଥିରେ ଆମ ପିଲାଙ୍କୁ ଆମେ କିଭଳି ଭାବରେ ତଳ ସ୍ତରରୁ ନିପୁଣ କରିବା ପାଇଁ ପଡ଼ିବ, ସେମାନଙ୍କୁ କିଭଳି ଭାବରେ ସ୍ମାର୍ଟ କରିବା ପାଇଁ ପଡ଼ିବ, ସେଥିପାଇଁ ପିଲାମାନଙ୍କର ଭବିଷ୍ୟତ ହେଉଛି ଆମ ପରିବାରର ଭବିଷ୍ୟତ।
0: ସମ୍ବଲପୁରରେ ହେବ ଫିଫା ଷ୍ଟାଣ୍ଡାର୍ଡ଼ର 3 ଫୁଟବଲ ପଡ଼ିଆ। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ କ୍ରୀଡ଼ା ମାନଚିତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବ। ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ ଫୁଟବଲ ପଡ଼ିଆରେ ଘାସ ବିହନ ବୁଣି ଉନ୍ନତିକରଣର ଶୁଭ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବର୍ଷା ହେଲେ ମଧ୍ୟ ସେଠାରେ ଫୁଟବଲ ଖେଳାଯାଇପାରିବ ଓ ସେହି ଧରଣର ଗ୍ରାଉଣ୍ଡ ତିଆରି ହେବ ବୋଲି ସେ କହିଛନ୍ତି। ସେଠାରେ ଅନେକ ଖେଳାଳି ପ୍ରଶିକ୍ଷଣ ନେବା ସହ ଜାତୀୟ ସ୍ତରରେ ନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼, ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ ପ୍ରତିଭାବାନ ଆକାରରେ ସେମାନଙ୍କୁ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା ଇଏ ଗୋଟିଏ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି। ଏକାଡେମୀର ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗର ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେମାନେ ମଧ୍ୟ ପ୍ରତିନିଧିତ୍ୱ କରିକିରି ଇଏ ସମ୍ବଲପୁର ଫୁଟବଲ ଏକାଡେମୀର ନାମକୁ ବହୁତ ଆଗକୁ ନେଇଛନ୍ତି। ଏହି ସଫଳତା ପଛରେ ରହିଛି ଆମ ଏଇ ଏକାଡେମୀର ସୁଦୃଢ଼ ଭିତ୍ତିଭୂମି ଏବଂ ତାଠାରୁ ଆଉ ଗୋଟିଏ ବଡ଼ ଜିନିଷ ରହିଛି, ସେଟା ହେଲା ଉପଯୁକ୍ତ କୋଚିଂ ବ୍ୟବସ୍ଥା। ବର୍ତ୍ତମାନ ଏଠାରେ 3 ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ, ଗୋଟିଏ ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ଗୋଟିଏ 25 x 10 ଗୋଟିଏ ସୁଇମିଂ ପୁଲ ମଧ୍ୟ ଅଛି। ପ୍ରଶିକ୍ଷାର୍ଥୀମାନଙ୍କର ପାଇଁ ମଧ୍ୟ ଏଠି ସେମାନେ ବାକି ସମୟରେ କେମିତି ବିଶ୍ରାମ ନେବେ ରହିବେ ସେଥିପାଇଁ ମଧ୍ୟ 2 ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା ଏ ଭାବକୁ ସମ୍ମାନ ଜଣାଇ ଏବଂ ମାନ୍ୟବର ସମ୍ବଲପୁରର ବିଧାୟକ ଜରଣ ମିଶ୍ରଙ୍କର ମଧ୍ୟ ଯେଉଁ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ରାଜ୍ୟ ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଏବଂ ଏକ ବଡ଼ ଦାୟିତ୍ୱ ସରକାର ମଧ୍ୟ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି।
0: ଗୋଟିଏ କ୍ଲିକ୍ରେ ଲୋକଙ୍କ କାମ ଓ ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ଉଶ୍ୱାସ ପଦ୍ଧତି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ଅନେକ କାର୍ଯ୍ୟାଳୟରେ ଉଶ୍ୱାସ ପଦ୍ଧତିରେ କାମ କରାଯାଉଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି।
3: ଓସ୍ୱାସ ଇମ୍ପ୍ଲିମେଣ୍ଟେସନରେ ରାଜ୍ୟ ସ୍ତରରେ ଜିଲ୍ଲା ସଫଳତା ପାଇଛି, ଯେଉଁଥିରେ ମେ ମାସର ଯୋଉ ଆସେସମେଣ୍ଟ ହେଇଛି ସେଥିରେ ସର୍ବାଧିକ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାରେ ଫାଇଲ୍ ପ୍ରୋସେସିଂ ହେଇପାରିଛି। ପାଖାପାଖି 25,000 ଫାଇଲ୍ ପ୍ରୋସେସ ଫାଇଲ୍ସ ଗଞ୍ଜାମ ଜିଲ୍ଲାର ଗୋଟେ ମାସ ଭିତରେ ପ୍ରୋସେସିଂ ହେଇଛି। ରାଜ୍ୟ ସ୍ତରରେ ଦେଖିଲେ 90,000 ଫାଇଲ୍ସ ମାନେ ଓଭରଅଲ୍ ରାଜ୍ୟରେ ମିଶିକି ହେଇଛି, ତା ଭିତରେ 25,000 ଫାଇଲ୍ ଗଞ୍ଜାମ ଜିଲ୍ଲାର ହେଇପାରିଛି। ନିଶ୍ଚିତ ଏଇଟା ଯୋଉ ଗତ ଅଗଷ୍ଟ ମାସରୁ ଆମେ ପ୍ରୟାସ ଆରମ୍ଭ କରିଥିଲୁ ଆମର ପ୍ରତ୍ୟେକ କାର୍ଯ୍ୟାଳୟରେ ଓସ୍ୱାସ ଇମ୍ପ୍ଲିମେଣ୍ଟେସନ ଏନ୍ସୋର କରିବା ପାଇଁ, ସେଥିରେ ନିଶ୍ଚିତ ଆମେ ସଫଳତା ପାଇଛୁ। ଗଞ୍ଜାମ ଜିଲ୍ଲାରେ ମାତ୍ର 3,300 ଉର୍ଦ୍ଧ୍ୱ ଆମେ ଅଙ୍କନୀ କରିଛୁ, କିଛି ୟୁଜର୍ସ ଓସ୍ରେ ଅଙ୍କନ ହେଇକି ଆସୁଛନ୍ତି ଏବଂ ବି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରୁ ଆରମ୍ଭ କରିକି ବ୍ଲକ ସ୍ତର ଏବଂ ଚାଷ ସ୍ତର ମଧ୍ୟ ସବୁ ଫାଇଲ୍ ଆମେ ଅନ୍ଲାଇନ୍ରେ ପ୍ରୋସେସ କରିପାରୁଛୁ, ଯାହାଦ୍ୱାରା
0: ସୂଚନା ଅନୁଯାୟୀ ଗତ ମେ 1 ରୁ 31 ତାରିଖ ମଧ୍ୟରେ ଉଶ୍ୱାସ ପଦ୍ଧତିରେ 2,699 ଫାଇଲ୍ ସୃଷ୍ଟି ହୋଇଛି। ଏହି ପଦ୍ଧତିରେ କାର୍ଯ୍ୟାନ୍ୱୟନ 25,153 ଫାଇଲ୍ଗୁଡ଼ିକ ପ୍ରକ୍ରିୟାକୃତ କରିପାରିଥିବାରୁ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏ ସମ୍ପର୍କରେ ଜଣେ ବାସିନ୍ଦା ଡକ୍ଟର ପ୍ରଶାନ୍ତ କୁମାର ଶତପଥୀ କହିଛନ୍ତି,
4: ଯେତେବେଳେ ଏହି ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ ହଉଥିଲା ଅମଲାତନ୍ତ୍ର ମାନେ ଥିଲେ ଏବଂ ଅମଲାତନ୍ତ୍ରରୁ ସେ ଫାଇଲ୍ ଯାଇକି ଯାଉଥିଲା ଅଫିସରଙ୍କ ଲେବଲରେ, ସେଟା ଡିସ୍ପୋଜାଲ ହଉଥିଲା। କିନ୍ତୁ ସେ ସମୟରେ କଣ ହଉଥିଲା ନା ସବୁ ପେପର ୱାର୍କ ହଉଥିଲା, ଯୋଉ ପେପର ୱାର୍କ ହଉଛି ଗୋଟିଏ ଲେନ୍ଦି ପ୍ରୋସେସ ଥିଲା, ଯୋଉଟାକ ଆ ପାଖରୁ ଯିବ, ସେଇ କ୍ଲର୍କ ପାଖରୁ ଯିବ, ବଡ଼ବାବୁଙ୍କ ପାଖରୁ ଯିବ, ତାପରେ ଅଫିସର ପାଖକୁ ଯିବ, ସର୍ବୋଚ୍ଚ ଅଧିକାରୀଙ୍କ ପାଖକୁ ଯିବ। ଏଇ ଯୋଉ ଲେନ୍ଦି ପ୍ରୋସେସରେ କଣ ହଉଥିଲା, ଦିନରୁ ଦିନ ବିତି ଯାଇଥାଏ, ମାସ ମାସ ମଧ୍ୟ ବିତି ଯାଇଥାଏ ଲୋକ ନ୍ୟାୟ ପାଇବା ପାଇଁ ଏବଂ ସଠିକ ସେମାନଙ୍କର ଯାହା ହିତାଧିକାରୀଙ୍କର ଯୋଉ ପ୍ରକାର ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହଉଥିଲେ। କିନ୍ତୁ ବର୍ତ୍ତମାନ ଆମର ଗଞ୍ଜାମ ପ୍ରଶାସନ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି, ଯୋଉ ଓସ୍ୱାସ ସିଷ୍ଟମ କରିଛି, ଯୋଉଟାକି ସବୁ ଅନଲାଇନ୍ ସିଷ୍ଟମ କରିଦେଲା, ଡିଜିଟାଲ ପ୍ଲାଟଫର୍ମରେ ସବୁ କାର୍ଯ୍ୟକ୍ରମ ହେଲା ଏବଂ ପେପରଲେସ୍ କାର୍ଯ୍ୟ ହେଇଗଲା, ଆଉ କାଗଜ କଲମ ମୋଟେ ଦରକାର ପଡ଼ିଲା ନାହିଁ। ଯୋଉ ଲୋକଙ୍କର ଯୋଉ ଗ୍ରିଭାନ୍ସ କୁହନ୍ତୁ, ଆପତ୍ତି ଅଭିଯୋଗ କୁହନ୍ତୁ, ଆଉ ଯୋଉ ସରକାରୀ କାର୍ଯ୍ୟକ୍ରମ ଯାହା ରହିଛି ମଧ୍ୟ ତାହା ସଙ୍ଗେ ସଙ୍ଗେ ଆପଣ କମ୍ପ୍ୟୁଟର ମାଧ୍ୟମରେ ଏଗୁଡ଼ା ଡିଜିଟାଲ ମାଧ୍ୟମରେ ଏଗୁଡ଼ାକ ଦିଆଯାଉ କରାଯାଉଛି ଏବଂ ଗୋଟିଏ ଦିନରେ ହିଁ ତଳ କର୍ମଚାରୀରୁ ଉପର କର୍ମଚାରୀ ପର୍ଯ୍ୟନ୍ତ ଅଫିସ ସେମାନଙ୍କ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଗୋଟିଏ ଦିନରେ ସୁଚାରୁ ରୂପେ ପରିଚାଳିତ ହେଇପାରୁଛି, ଯଦ୍ୱାରା କି ଲୋକମାନେ ହଠାତ୍ ସଙ୍ଗେ ସଙ୍ଗେ ସେମାନଙ୍କର ଯାହା ଅଛି କାର୍ଯ୍ୟକ୍ରମ ହେଉଛି ସେମାନେ ପାଇପାରୁଛନ୍ତି ଏବଂ ତାଙ୍କର ସୁବିଧା ସହଯୋଗ ପାଇପାରୁଛନ୍ତି। ଏଥିରେ ମଧ୍ୟ ଆଉ ଗୋଟିଏ କଥା ହେଉଛି, ଆପଣ ଜାଣିପାରିବେ, ଦେଖନ୍ତୁ ବର୍ତ୍ତମାନ ଫାଇଲ୍ ଯେତେବେଳେ ରହିଗଲା ସେ ଫାଇଲ୍ କୋଉଠି ରହିଛି, କାହା ପାଖରେ ରହିଛି, ସେଇଟା ଲୋକେଟ୍ କରିବାଟା ବହୁତ କଷ୍ଟ ହଉଥିଲା ଜନସାଧାରଣଙ୍କର। ବର୍ତ୍ତମାନ ସେମାନେ ନିଜେ କମ୍ପ୍ୟୁଟରରେ ରହି କମ୍ପ୍ୟୁଟର ଦେଖିଦେଲେ, ଡିଜିଟାଲ ପ୍ଲାଟଫର୍ମରେ ସେମାନେ ମଧ୍ୟ ଦେଖିଦେଲେ, ସେଟା ଆପ୍ଲାଏ କରୁଛନ୍ତି ସେ କମ୍ପ୍ୟୁଟରରେ ଅନଲାଇନ୍ରେ ଏବଂ ତା ରିଜଲ୍ଟ ମଧ୍ୟ ଅନଲାଇନ୍ ପାଉଛନ୍ତି। ଏହା ଏକ ବହୁତ ବାସ୍ତବରେ ସ୍ୱାଗତଯୋଗ୍ୟ ପଦକ୍ଷେପ।
0: ପୁରୀରେ ଅନୁଷ୍ଠିତ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଅନେକ ଦକ୍ଷତା ଅଭିଜ୍ଞତା ରହିଥିବା କହିଥିଲେ। ଉପକୂଳ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଅନେକ ପ୍ରତିକୂଳ ପରିସ୍ଥିତିର ମୁକାବିଲା ଓଡ଼ିଶା କରିଥିବା ବେଳେ ବ୍ରିକ୍ସ ବୈଠକରୁ ଅନେକ ସଫଳତା ମିଳିବା ନେଇ ଆଶା କରିଥିଲେ। ସେ କହିଥିଲେ,
1: ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି ଏବଂ ଆମେ ମଧ୍ୟ 1999 ମସିହାର ସେହି ମହାବାତ୍ୟାକୁ ଦେଖିଛନ୍ତି ଏବଂ ତାର ପରବର୍ତ୍ତୀ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି। ଏହା ସହିତ ଆମେ ଜାଣିଛନ୍ତି ଆମର ଏ ପୁରୀରେ ଅତ୍ୟନ୍ତ ଗରମ ହେବା, ଗୁଳୁଗୁଳି ହେବା ଏବଂ ବର୍ଷା ସମୟରେ ମଧ୍ୟ ଅର୍ଥାତ୍ ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ଆମେ ସମସ୍ତେ ଅନୁଭବ କରିଛନ୍ତି, ଦେଖିଛନ୍ତି ଗୋଟିଏ ପାଖାପାଖି ଭକ୍ତଙ୍କର ସମାରୋହରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଆମେ କିଭଳି ଭାବରେ ପରିଚାଳନା କରୁ। ତେଣୁ ଓଡ଼ିଶାକୁ ବିଶେଷ କରିକି ଏ ପୁରୀକୁ ଏହାକୁ ସ୍ୱତନ୍ତ୍ରତା ଦେଇ ପୁରୀରେ ଏ ବୈଠକ କରିବା ନିଶ୍ଚିତ ଭାବରେ ଏକ ସୁସମ୍ବାଦ, ଆଉ ସେଥିପାଇଁ ଯୋଉ ବ୍ରିକ୍ସର ସଦସ୍ୟ ରାଷ୍ଟ୍ର ବିଶେଷଜ୍ଞମାନେ ଆଜି କ୍ଷେତ୍ର ସ୍ତରରେ ଫିଲ୍ଡ ଲେଭେଲରେ ଯେଉଁ ସବୁ ସଫଳମାନ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସେମାନେ ନିଶ୍ଚିତ ଭାବରେ ଭାରତରେ ଏବଂ ବିଶେଷ କରିକି ଓଡ଼ିଶାରେ ଆମ ଏଇ କୋଷ୍ଟ ଲାଇନ୍ରେ ମଧ୍ୟ ଯେଉଁ ପରିସ୍ଥିତି ବାରମ୍ବାର ଆସୁଛି ତା ମଧ୍ୟ ନିଶ୍ଚିତ ଭାବରେ ଏକ ଅନୁଧ୍ୟାନ କରିବାର ଏ କାର୍ଯ୍ୟକ୍ରମ ଭିତରେ ଆସୁଛି। ଏ ବୈଠକରୁ ନିଶ୍ଚିତ ଭାବରେ ଅନେକ ସଫଳତା ମିଳିବାର ସମ୍ଭାବନା ଅଛି ଏବଂ ଏ ବୈଠକରୁ ଯେଉଁ ଉପଯୋଗୀ ନିଷ୍କର୍ଷ ବାହାରିବ ବିଶେଷ କରିକି ବିପର୍ଯ୍ୟୟ ହ୍ରାସ ଦିଗରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁ ପରସ୍ପର ସହଯୋଗ ରହିଛି ତାହା ଆହୁରି ଦୃଢ଼ୀକରଣ ହେବ ଏବଂ ବିଶ୍ୱସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍ପର ଆଦାନ ପ୍ରଦାନ ହେବ। ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ।
0: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକର 55ଟି ଏବଂ ମହାକାଳପଡ଼ା ବ୍ଲକର 41ଟି ଗ୍ରାମରେ ବଙ୍ଗଳା ଭାଷାଭାଷୀ ଲୋକଙ୍କ ସଂଖ୍ୟା 50% ଅଧିକ। କେତେକ ଗ୍ରାମରେ ଏହି ସଂଖ୍ୟା 90% ମଧ୍ୟ ଅଧିକ ହେବ। ପଶ୍ଚିମବଙ୍ଗ ସୀମା

0: କୌଣସି ବୋଟ୍ ମାନଙ୍କରେ ସେମାନେ ପଳେଇ ଆସିପାରନ୍ତି କି କ'ଣ, ସେ ବୋଟ୍ ମାନଙ୍କର ବି ଯାଞ୍ଚ କରାଯାଉଛି ଆଜ୍ଞା। ଯେଉଁ ଅତି ଆବଶ୍ୟକ ଆଧାର କାର୍ଡ, ଯେଉଁ ଭୋଟର କାର୍ଡ ଡାଉଟ୍ ଲାଗୁଛି, ସେଇଗୁଡ଼ାକୁ ଧରିକି ଆମେ ଯାଞ୍ଚ କରୁଛୁ।
1: ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରହିଥିବା ସମସ୍ତ ସାମୁଦ୍ରିକ ଜଳପଥରେ କଡ଼ା ସତର୍କ ଦୃଷ୍ଟି ରଖାଯାଇଛି। କୌଣସି ସନ୍ଦେହଜନକ ଗତିବିଧି ଦୃଷ୍ଟିକୁ ଆସିଲେ ତୁରନ୍ତ କଡ଼ା ଆଇନଗତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପୋଲିସ ପ୍ରସ୍ତୁତ ରହିଥିବା ଜିଲ୍ଲା ଏସ୍ପି ସିଦ୍ଧାର୍ଥ କାଟେରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
2: ଆମର କେନ୍ଦ୍ରାପଡ଼ା ଜିଲ୍ଲାରେ 3 ମାରାଇନ୍ ପୋଲିସ ଷ୍ଟେସନ ଅଛି, ତାଲଛୁଆ, ଜମ୍ବୁ, ତନ୍ତିଆପାଲ। ସବୁ ମାରାଇନ୍ ଷ୍ଟେସନ ପୋଲିସ ଷ୍ଟେସନକୁ ନିର୍ଦ୍ଦେଶ ଦିଆହେଇଛି କି ସେ କଡ଼ାକଡ଼ି ଭାବରେ ଆମର ସି ପାଟ୍ରୋଲିଂ କରିବେ। ଆମର ସବୁ ମାରାଇନ୍ ପୋଲିସ ଷ୍ଟେସନରେ ଆମର ବୋଟ୍ସ ଅଛି। ଯଦି ମୁଁ ଆପଣଙ୍କୁ ସ୍ପେସିଫିକ୍ ଯଦି କହିବେ ତ ଆମର ଜମ୍ବୁ ଥାନାରେ 12-ton ବୋଟ୍ ଅଛି, ଅର୍ ଗୋଟେ ଆମର ଫିସିଂ ଟ୍ରଲର ହାୟର୍ଡ ବେସିସ୍ରେ କରାହେଇଛି। ସେକେଣ୍ଡ ଆମର ତନ୍ତିଆପାଲ ଥାନାରେ 5-ton ବୋଟ୍ ଅଛି, ତାଲଚୁଆ ଥାନାରେ ଆମର ଗୋଟେ 12-ton ବୋଟ୍ ଅଛି। ତ ସବୁ ମରିନ୍ ଥାନାରେ ଆମର ଏନଫ୍ ଆମର ବୋଟ୍ସ ଅଛି, ଅର୍ ତାପରେ ଆମର ଷ୍ଟାଫ୍ ଏକ୍ସ ନେଭି ପର୍ସନାଲକୁ ଡିପ୍ଲୟ କରାହେଇଛି, ସୋ ଦେଟ୍ ଆମର ସି ପେଟ୍ରୋଲିଂ ଭଲ ଭାବସେ ହେବ। ପେଟ୍ରୋଲିଂ ପାଇଁ ସବସେ ଅର୍ ଅଧିକ ଏକ ଇମ୍ପୋର୍ଟାଣ୍ଟ ଚିଜ ରହୁଛି ଆମର ଫ୍ୟୁଲ। ତ ଏବେ ଆମର ପାଖରେ କୋଇ ଫ୍ୟୁଲ ସମସ୍ୟା ନାହିଁ, हमारे पाखरे एनफ फ्यूल अच्छी और हमारा प्रतिदिन हमारा सी पेट्रोलिंग हो ची। इनफैक्ट हमारा कोस्टल सिक्योरिटी हमारे हायर क्वार्टर से सब प्लान है के आसूची और सब जीपीएस लगे ची कि से माने सी पेट्रोलिंग करू छन कि नहीं। हमारा भी सब वेले से माने लोकेशन भी हमें पठाऊ छु, ସୋ ଦେଟ୍ ଆମର ସି ପେଟ୍ରୋଲିଂ ୱି ଶୁଡ୍ ଆମର ଇନ୍ସ୍ୟୋର୍ ହେଇଛି କି ଭଲ ଭାବସେ ସି ପେଟ୍ରୋଲିଂ ହେବ। ନେକ୍ସଟ ଆମର ରହୁଛି ଆମର ହାଇ ଟେକ୍ନିକାଲ ଡ୍ରୋନ୍ ଆମର ପାଖରେ ଅଛି ତାଲଚୁଆରେ, ତ ଡ୍ରୋନ୍ ସର୍ଭେଲାନ୍ସ ବି ଆମର ଚାଲିଛି ମେନଲି ଆମର ତାଲଚୁଆ ଏରିଆରେ। କୋଷ୍ଟାଲ ସିକ୍ୟୁରିଟି କା ନେକ୍ସଟ ଆମର ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ରହୁଛି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ଆଉ ଜେଟି। ଇନ୍ ସବୁ ଏରିଆରେ ଆମେ ଭଲ ଭାବସେ କେମିତି ଆମେ ଇଣ୍ଟେଲିଜେନ୍ସ ପାଇବା, କେମିତି ଆମର ସିକ୍ୟୁରିଟି ରହିବା, ତା ଭାବରେ ଆମର ସବୁ ଥାନାରେ ଯେତେ ବି ଆମର FLC ୟାନି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର୍ସ ଆଉ ଜେଟି ଅଛି, ସବୁ 24/7 ଆମର ଷ୍ଟାଫ୍ ଡିପ୍ଲଏଡ଼ ଅଛି, ସେ ସବୁ ମାନେ ଇଣ୍ଟେଲିଜେନ୍ସ ଦେଉଛନ୍ତି। ତାପରେ ଆମର ସେକେଣ୍ଡ ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ରହୁଛି ଆମର ଯେଉଁ ଫିସରିଜ ଡିପାର୍ଟମେଣ୍ଟ କେ ସାଥ ମିଶିକି ଯେଉଁ ଆମର କୋଅର୍ଡିନେଟେଡ଼ ୱେ ମେ ସିକ୍ୟୁରିଟି ଅର୍ ଯେ ସର୍ଭେଲାନ୍ସ ଯେ ଚାଲିଛି, ଇସମେ ବି ଆମର ବେଳେ ବେଳେ ଆମେ ଯାଇକି ଆମେ ଇଣ୍ଟର କୋଅର୍ଡିନେଟେଡ଼ ୱେରେ ଆମେ ଯାଇକି ସବୁ ବୋଟ୍ସ ଗୁଡ଼ାକୁ ଚେକ୍ କରୁଛୁ।
1: ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।